ଆକାଶବାଣୀ ଜୟପୁର, ଆଜି ବୁଧବାର 1948 ଶତାବ୍ଦ, କାର୍ତ୍ତିକ ପ୍ରଥମ ଦିନ, 2026 ମସିହା ଅକ୍ଟୋବର ମାସର 14 ତାରିଖ। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଟ୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ଲିକେସନ୍ ମାଧ୍ୟମରେ। ବର୍ତ୍ତମାନ ସମୟ ସକାଳ 5:57 ମାଙ୍ଗଳିକ।

नम नैऋत्यै भूभृदां लक्ष्म्यै शरवाण्यै ते नमो नमः।

ଲକ୍ଷ୍ମୀଧର ସାହୁଙ୍କ ରଚନାର ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ। କଣ୍ଠଦାନ କରିଛନ୍ତି ଗଗନ ବିହାରୀ ସ୍ୱାଇଁ ଏବଂ ମଧୁମିତା ମହାନ୍ତି।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ଗୀତାରାଣୀ ଦାସ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ସାରଳା ଦାସଙ୍କ ଗୀତ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଏଇଠି ଶେଷ କରୁଛୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 168ତମ ଭାଗ।

0: ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 168ତମ ଭାଗ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆଜିର ଅନୁଚିନ୍ତା ରଚନା ଏବଂ ଉପସ୍ଥାପନା କରିଛନ୍ତି ଦମୟନ୍ତୀ ବୟକାର।
1: ଆମେ ସବୁବେଳେ କହିଆସିଛୁ, ଯେମିତି କାମ କରିବା ସେମିତି ଫଳ ମିଳିବ। ପୁଣି କର୍ମ କର କିନ୍ତୁ ଫଳର ଆଶା ରଖନି, ଏହି କଥା ବି ଆପଣ ବାରମ୍ବାର ଶୁଣିଆସୁଛନ୍ତି ଆଉ ଆଗକୁ ଶୁଣିବେ ବି। କିନ୍ତୁ ଏଇଠି ପ୍ରଶ୍ନ ଉଠେ, ଯେତେବେଳେ ଆପଣ ଅନ୍ୟ ପାଇଁ ବହୁତ ଭଲ କାମ କରୁଛନ୍ତି, ତାକୁ ସାହାଯ୍ୟ କରୁଛନ୍ତି, ତାର ଭଲମନ୍ଦରେ ଠିଆ ହେଉଛନ୍ତି, ଆଉ ସେଇ ଲୋକ ଆପଣଙ୍କୁ ଠକିଦିଏ, ସେତେବେଳେ ଆପଣଙ୍କର ବିଶ୍ୱାସ ଉଠିଯାଏ। ପୁଣି ଯେତେବେଳେ ଆପଣ ଭରସାଯୋଗ୍ୟ ବିଶ୍ୱାସଯୋଗ୍ୟ ହୋଇ କାମ କରୁଛନ୍ତି ଆଉ ସଫଳତା ଅନ୍ୟ ବ୍ୟକ୍ତିକୁ ମିଳୁଛି, ତାପରେ ଆପଣଙ୍କ ଜୀବନ ଜଟିଳ ହୋଇଯାଏ। ପ୍ରଶ୍ନ ଆସେ ଯେ କ'ଣ ସତରେ କର୍ମ କରିବା ପୁଣ୍ୟ ଅଟେ, ଉତ୍ତମ ଅଟେ, ନା ହାରିଯାଇଥିବା ଲୋକଙ୍କ ପାଇଁ ଏକ ସ୍ୱାନ୍ତନା ମାତ୍ର। ଆଜି ଆମେ କର୍ମର କଥା ଏଠି ଚିନ୍ତା କରିବା, ଯାହା ଗୀତାରେ ଉଲ୍ଲେଖ ଅଛି। କିନ୍ତୁ ଆମ ଭିତରୁ ବହୁତ ଲୋକ ଅଧା ବୁଝିଛନ୍ତି, ଅଧା ଜାଣିଛନ୍ତି ଏ କର୍ମକୁ। କର୍ମକୁ ନେଇ ତିନୋଟି ଭୁଲ ଧାରଣା ପ୍ରତି ଘରେ ଘରେ ବର୍ତ୍ତମାନ ଦେଖାଯାଉଛି। ପ୍ରଥମଟି ହେଲା, କର୍ମର ଫଳ ତୁରନ୍ତ ମିଳେ ନାହିଁ। କର୍ମ ଏକ ବୀଜ, ଆଉ ପ୍ରତ୍ୟେକ ବୀଜ ପାଇଁ ବହୁ ସମୟ ଲାଗେ। ଆମ୍ବ ଗଛ 5 ବର୍ଷ ପରେ ଫଳ ଦିଏ, ବରଗଛକୁ 10 ବର୍ଷ ଲାଗେ ଛାଇ ଦେବା ପାଇଁ। ଯେଉଁ ମନୁଷ୍ୟ ପୋତିଥିବା ବୀଜଠୁ ଶୀଘ୍ର ଫଳ ଆଶା କରେ, ସେ ଅଧୈର୍ଯ୍ୟ ଅଟେ। ଦ୍ୱିତୀୟ ଭୁଲ ଧାରଣାଟି ହେଲା, ଖରାପ ଲୋକଙ୍କୁ ଖରାପ ଫଳ ମିଳେ। କୌଣସି ଆବଶ୍ୟକ ନୁହେଁ ଯେ ଖରାପ ଲୋକକୁ ଖରାପ ଫଳ ମିଳିବ, ଆଉ ଏହିଭଳି ଆଶା ରଖୁଥିବା ବ୍ୟକ୍ତିର ଶାନ୍ତି ହିଁ କେବଳ ଭଙ୍ଗ ହେବ। ଯେତେବେଳେ ଆପଣ ଚାହୁଁଛନ୍ତି କି କାହାକୁ ଦଣ୍ଡ ମିଳୁ, ତେବେ ଆପଣ କର୍ମର ସିଦ୍ଧାନ୍ତ ନୁହଁ, ବରଂ ନିଜର ପ୍ରତିଶୋଧ ନେବାର ଭାବନାକୁ ଦେଖୁଛନ୍ତି। ତୃତୀୟ ଭୁଲ ଧାରଣାଟି ହେଉଛି, ଉତ୍ତମ କର୍ମର ମାନେ ହେଲା ସବୁବେଳେ ହଁ କହିବା, ସହମତି ପ୍ରକାଶ କରିବା। କେବେ କେବେ ସବୁଠୁ ବଡ଼ କର୍ମ ହେଉଛି ସହମତି ପ୍ରକାଶ ନ କରିବା, ଅର୍ଥାତ୍ ନା କହିବା, କୌଣସି ଖରାପ କାର୍ଯ୍ୟରେ ସଙ୍ଗତ ନ ଦେବା, କିମ୍ବା କାହାକୁ ସତକଥାଟିଏ ଶୁଣାଇବା ପରେ ଯଦିଓ ଆପଣଙ୍କ ପ୍ରତି ତାର ଖରାପ ମନୋଭାବ ଆସୁଛି, ରାଗ ଆସୁଛି, ଘୃଣା ଆସୁଛି। ଗୀତାରେ କର୍ମର ଅସଲି ଅର୍ଥ କୁହାଯାଇଛି ଯେ, କର୍ମଣ୍ୟେ ବାଧିକାରସ୍ତୁ ମା ଫଲେଷୁ କଦାଚନମ୍। ଏହି ଶ୍ଳୋକ ବି ଆପଣ ସମସ୍ତେ ବାରମ୍ବାର ଶୁଣିଛନ୍ତି, କିନ୍ତୁ ବହୁତ କମ୍ ଲୋକ ଏହାର ଅର୍ଥ ବୁଝନ୍ତି। ଭଗବାନ ଶ୍ରୀକୃଷ୍ଣ କହନ୍ତି, ତୁମର ଅଧିକାର କେବଳ କର୍ମରେ ହିଁ ଅଛି, ଫଳପ୍ରାପ୍ତି ଉପରେ ନାହିଁ। କିନ୍ତୁ ଏହା ଏହି ଅର୍ଥ ନୁହେଁ କି ଏହାର ପ୍ରକୃତ ଅର୍ଥ ହେଲା, ଫଳପ୍ରାପ୍ତିର ଚିନ୍ତାରେ ଏତେ ବ୍ୟଗ୍ର ହୋଇପଡ଼ନି କି କର୍ମର ଗୁଣବତ୍ତା ହିଁ କମିଯିବ। ଜଣେ ଚିକିତ୍ସକ ଏଇଆ ଭାବିକି ଜଣେ ରୋଗୀର ଅସ୍ତ୍ରୋପଚାର କରିବ କି ମୋତେ ଏହା ବଦଳରେ ବହୁତ ପଇସା ମିଳିବ, ଆଗକୁ ଯାଇ ସେ ଜଣେ ଭଲ ଚିକିତ୍ସକ ହୋଇପାରିବ କି, ଚିନ୍ତା କର।

0: ଦିଅନ୍ତୁ। ଜଣେ ଶିକ୍ଷକ ଏଇଆ ଭାବିକି ପିଲାଙ୍କୁ ପାଠ ପଢ଼ାଏ ଯେ ମୋତେ ଆ ବଦଳରେ କ'ଣ ମିଳିବ, ଆଗକୁ ଯାଇ ସେ ଉପଯୁକ୍ତ ଶିକ୍ଷକଟି ହୋଇପାରିବ କି, ଏଇଟା ବି ଚିନ୍ତା କରନ୍ତୁ। ଯେତେବେଳେ ଆପଣ ଫଳପ୍ରାପ୍ତିର ଆଶା ଛାଡ଼ିଦିଅନ୍ତି ଆଉ ପୁରାପୁରି ଧ୍ୟାନ କର୍ମରେ ହିଁ ଲଗାନ୍ତି, ତ ସେହି କ୍ଷେତ୍ରରେ ଫଳପ୍ରାପ୍ତି ଆପେ ଆପେ ଆସିବ। ଏହା କର୍ମଯୋଗର ସିଦ୍ଧାନ୍ତ ଅଟେ। ଏବେ ଆପଣ ଭାବୁଥିବେ କର୍ମ ଆଉ ନିୟତିରେ କିଏ ବଡ଼, ଏହି ପ୍ରଶ୍ନର ଉତ୍ତର ବି ଗୀତାରେ ଭଗବାନ ଶ୍ରୀକୃଷ୍ଣ ଦେଇଛନ୍ତି। ପ୍ରଥମ ଉତ୍ତର ହେଲା, ଯାହା ନିର୍ଦ୍ଧାରିତ ତାହା ହିଁ ହୁଏ, ତାହା ହିଁ ନିର୍ଦ୍ଧାରିତ। ଆପଣଙ୍କ ଜନ୍ମ, ଆପଣଙ୍କର ପିତାମାତା କିଏ, ଆପଣଙ୍କର ପ୍ରାରବ୍ଧ, ଆପଣଙ୍କ ଶରୀର କେମିତି ମିଳିଲା, ଏହା ଆପଣଙ୍କ ନିର୍ଣ୍ଣୟ ନୁହଁ, ଆପଣ ନିଜେ ବାଛି ନାହାନ୍ତି, ଏହା ନିର୍ଦ୍ଧାରିତ। ଆଉ ଦ୍ୱିତୀୟ ଉତ୍ତରଟି ହେଲା, ଯାହା ନିର୍ଣ୍ଣୟ ହେଇନି ଆପଣ ନିଜେ ତିଆରି କରିଛନ୍ତି। ଆପଣଙ୍କର ଏହି ଜନ୍ମ ସହ ଆପଣ କ'ଣ କରୁଛନ୍ତି, ଆପଣଙ୍କ ପିତାମାତାଙ୍କଠୁ କ'ଣ ଶିଖିଛନ୍ତି, ଏହି ଶରୀରକୁ ନେଇ ଆପଣ କେମିତି ବଞ୍ଚୁଛନ୍ତି, ମାନେ କ୍ରିୟା ନିଶ୍ଚିନ୍ତ କିନ୍ତୁ ପ୍ରତିକ୍ରିୟା ଆପଣଙ୍କ ହାତରେ ଅଛି। ନିୟତି ତାସର ପତ୍ର ପକେଇଛି କିନ୍ତୁ ଖେଳ ଖେଳୁଛନ୍ତି ଆପଣ ନିଜେ। ଆଉ ଯିଏ କର୍ମଯୋଗୀ ସିଏ ସମାନ ସମାନ ତାସ ପତ୍ରରେ ବି ସର୍ବଶ୍ରେଷ୍ଠ ଖେଳ ଖେଳିବ, ତାସର ପତ୍ର ନୁହଁ, ଆପଣ ନିଜର ଖେଳକୁ ବଦଳେଇବେ। ଜୀବନ ଆପଣଙ୍କର, କର୍ମ ବି ଆପଣଙ୍କର, କର୍ମ କରନ୍ତୁ। ତାସ ଆପଣଙ୍କ ହାତରେ ଧରେଇ ଦିଆଯାଇଛି, ବର୍ତ୍ତମାନ ଆପଣ କେମିତି ଖେଳିବେ ତାହା ଆପଣଙ୍କ ଉପରେ ରହିଲା।
1: ଇଏ ଥିଲା ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଥିଲେ ଦମୟନ୍ତୀ ବୈକାର। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଜି ସକାଳର ଚାଷବାସ କଥା।
2: ନମସ୍କାର ଚାଷୀ ଭାଇ, ଆଜିର ଚାଷବାସ କଥାରେ ଚାଲନ୍ତୁ ଶୁଣିବା ଅଁଳା ଚାଷ ବିଷୟରେ। ଅଁଳା ପାରମ୍ପରିକ ଆୟୁର୍ବେଦିକ ଚିକିତ୍ସା ପ୍ରଣାଳୀରେ ଏକ ମୁଖ୍ୟ ଦ୍ରବ୍ୟ ରୂପେ ବିବେଚିତ। ତ୍ରିଫଳା ଚୂର୍ଣ୍ଣ, ଚମନପ୍ରାସ ଓ ବିଭିନ୍ନ ରାସାୟନିକ ପ୍ରସ୍ତୁତିରେ ଉପାଦାନ ରୂପେ ବ୍ୟବହାର ହୋଇଥାଏ। ଏହା ପତଳା ଝାଡ଼ା, ନାଳ ଝାଡ଼ା, କୋମଳ ରୋଗ, ରକ୍ତହୀନତା, ଅଜୀର୍ଣ୍ଣ, ଆଜମା, ଥଣ୍ଡା ଓ ଭୂତାଣୁ ରୋଗ ପାଇଁ ଔଷଧ ରୂପରେ ବ୍ୟବହାର କରାଯାଏ। ଅଁଳା ଭିଟାମିନ୍ ସିର ଏକ ପ୍ରାକୃତିକ ଔଷ। ଏହାର 100 ଗ୍ରାମ ରସରୁ ପ୍ରାୟ 600-700 ଗ୍ରାମ ଭିଟାମିନ୍ ମିଳିଥାଏ। ଏହା ବ୍ୟତୀତ ଏଥିରୁ ଫାଇଲାମ୍ବୋବିନ୍, ଟ୍ୟାନିନ୍, ଫ୍ୟାଟ୍, ଫସ୍ଫରସ୍, ଲୋହ, କ୍ୟାଲସିୟମ୍ ଓ ପ୍ୟାକ୍ଟିନ୍ ଇତ୍ୟାଦି ମିଳିଥାଏ। ଅଁଳା ଗଛ ସାଧାରଣତଃ ଏହାର ମଞ୍ଜି ଦ୍ୱାରା ଏହାର ବଂଶ ବିସ୍ତାର କରିଥାଏ। ମଞ୍ଜି ଦ୍ୱାରା ସୃଷ୍ଟି ହୋଇଥିବା ଗଛ 7-8 ବର୍ଷ ମଧ୍ୟରେ ଫଳ ଧାରଣ କରିଥାଏ। ମାତ୍ର ଡାଳ କଲମୀ ଓ ଆଖି କଲମୀ ସାହାଯ୍ୟରେ ସୃଷ୍ଟି ହୋଇଥିବା ଗଛ ପ୍ରାୟ 2-2.5 ବର୍ଷ ମଧ୍ୟରେ ଫଳ ମିଳିଥାଏ। ଉନ୍ନତ କିସମର କଲମୀ ଗଛରୁ ବଡ଼ ଆକାରର ଅଧିକ ଫଳ ମିଳିଥାଏ। ଏହି ଗଛ ହାଲୁକା ମାଟିରେ ଭଲ ଭାବରେ ବଢ଼ିଥାଏ, ବାଲିଆ ମାଟିରେ ଏହା ଭଲ ବଢ଼ିପାରେ ନାହିଁ। ପାହାଡ଼ିଆ ତଥା ନିଗିଡ଼ା ଦୋରସା ମୃତ୍ତିକା ଥିବା ଅଞ୍ଚଳ ଏହା ପାଇଁ ପ୍ରକୃଷ୍ଟ ଅଟେ। ଏହା କମ୍ ଆର୍ଦ୍ରତା ତଥା ଶୁଷ୍କ ଜଳବାୟୁରେ ଚାଷ କରାଯାଇପାରିବ। ଏହା ବିଭିନ୍ନ ପ୍ରକାର ମାଟି ଯଥା ସ୍ୱଳ୍ପ ଅମ୍ଳଯୁକ୍ତ, ଲବଣଯୁକ୍ତ, ସୋଡିୟମଯୁକ୍ତ ଓ ସ୍ୱଳ୍ପ କ୍ଷାରଯୁକ୍ତ ମାଟିରେ ହୋଇପାରିବ। ମାଟିରେ ପିଏଚ୍ ସ୍ତର 6.5-9.5 ପର୍ଯ୍ୟନ୍ତ ହୋଇଥିଲେ ଭଲ। କ୍ରାନ୍ତୀୟ ଜଳବାୟୁରେ ଏହି ଗଛ ଭଲ ଭାବରେ ବଢ଼ିପାରେ। ବାର୍ଷିକ ହାରାହାରି ବର୍ଷା 630-800 ମିଲିମିଟର ମଧ୍ୟରେ ଓ ହାରାହାରି 46°C ପର୍ଯ୍ୟନ୍ତ ତାପମାତ୍ରା ବିଶିଷ୍ଟ ଅଞ୍ଚଳରେ ଏହା ଭଲ ବଢ଼ିପାରେ। ଗୁଡ଼ିକ ଦେଖିବା ପାଇଁ ଗଲେ ବନାରସୀ, NA5, NA7, NA8, BSR, ଚକିଆ, ଫ୍ରାନ୍ସିସ୍, କୃଷ୍ଣା ଇତ୍ୟାଦିକୁ ଆମେ ଜାଣିବା। ଏହାର ଚାରା ଉତ୍ପାଦନ ପାଇଁ ଆମେ ଉନ୍ନତ କିସମର ଗଛ ପାଇଁ ପ୍ରଥମେ ଅଙ୍ଗୀୟ ବିସ୍ତାର ଦ୍ୱାରା କଲମୀ କରାଯାଏ। ଏଥିପାଇଁ ପାକଳ ଗଛର ମଞ୍ଜିକୁ ପାଣିରେ ଭସାଇ ଏହାର ଅଙ୍କୁରୋଦ୍ଗମ କ୍ଷମତା ପରୀକ୍ଷା କରାଯାଏ। ନର୍ସରୀରେ ମଞ୍ଜିରୁ ଉତ୍ପନ୍ନ ଚାରା 4 ମାସର ଓ 8 ମିଲିମିଟର ମୋଟା ହୋଇଥିଲେ ଏଥିରେ କଲମୀ କିମ୍ବା ବଡିଂ କରାଯାଏ। ଏହି କାର୍ଯ୍ୟ ପାଇଁ ଜୁନ୍ରୁ ସେପ୍ଟେମ୍ବର କିମ୍ବା ଫେବୃଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ଉପଯୁକ୍ତ ସମୟ। ଦେଶୀ କିସମର ଅଁଳରେ ବଡ଼ ଗଛଟିଏ ଟି ବଡିଂ କରାଯାଇ ଭଲ ଚାରା ଉତ୍ପାଦନ କରାଯାଏ। ସଫଳ ଚାଷ କରିବା ପାଇଁ କୃଷକ ସ୍ଥାୟୀ ନର୍ସରୀରୁ ଉନ୍ନତ କିସମର ଚାରା ସଂଗ୍ରହ କରିବା ଉଚିତ। ଅଁଳା ଚାଷ ପାଇଁ 2.5 ଫୁଟର ଗୋଟିଏ ଗାତ ଖୋଳିବା, ଧାଡ଼ିକୁ ଧାଡ଼ି ମଧ୍ୟରେ 4 ମିଟର ଓ ପ୍ରତି ଧାଡ଼ି ମଧ୍ୟରେ ଗାତଗୁଡ଼ିକ ମଧ୍ୟରେ ଦୂରତା 5 ମିଟର

0: ରଖିବା ଆବଶ୍ୟକ। 15-20 ଦିନ ଟାଣ ଖରାରେ ଗାତଗୁଡ଼ିକ ରହିଲା ପରେ ଉପର ଅଂଶର ମାଟିକୁ ମାଟି ସହିତ 2 କିଲୋଗ୍ରାମ ଜୈବ ସାର ଓ 1.5 କିଲୋଗ୍ରାମ ସୁପର ଫସ୍ଫେଟ୍ ମିଶାଇ ଦେଇ ଗାତରେ ଭର୍ତ୍ତି କରାଯାଏ ଓ ଗଛଟିକୁ ଲଗାଯାଏ। ନୂତନ ଭାବରେ ଲଗାଯାଇଥିବା ଛୋଟ ଅଁଳା ଗଛକୁ ବଞ୍ଚାଇ ରଖିବାକୁ ଖରାଦିନେ ଜଳସେଚନର ଆବଶ୍ୟକତା ପଡ଼େ। 15 ଦିନ ଅନ୍ତରରେ ଥରେ ଜଳସେଚନ ଯଥେଷ୍ଟ ଅଟେ, ମାତ୍ର ଫଳ ଧରୁଥିବା ଗଛ ପାଇଁ ସପ୍ତାହକୁ 2 ଥର ଲେଖାଏଁ ଜଳ ଦେବା ଆବଶ୍ୟକ। ତଦ୍ୱାରା ଫଳ ଭଲ ହୋଇଥାଏ ଓ ଗଛରୁ ଫଳ ଝଡ଼ିବାର ସମ୍ଭାବନା ମଧ୍ୟ କମିଯାଏ। ବୁନ୍ଦା ଜଳସେଚନ ମାଧ୍ୟମରେ ଜଳସେଚନ କଲେ ଗଛ ପାଇଁ ଅତି ଉତ୍ତମ ଅଟେ। ପ୍ରତ୍ୟେକ ଗଛ ପାଇଁ 20-30 ଲିଟର ବୁନ୍ଦା ଜଳସେଚନ ବ୍ୟବସ୍ଥା କରିଦେଲେ ବହୁତ ଭଲ ଅମଳ ହୋଇଥାଏ।
1: ଶୁଣୁଥିଲେ ଆଜି ସକାଳର ଚାଷବାସ କଥା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜିଥିରେ ଶୁଣିବା କନ୍ଧ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ଅନି ମାଣ୍ଡିକା ଏବଂ ସାଥୀ। କିନ୍ତୁ ତା ପୂର୍ବରୁ ଛୋଟିଆ ବିରତି।
2: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
3: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
4: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
5: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା କନ୍ଧ ସମ୍ପ୍ରଦାୟର ଗୀତ। ଏହି କନ୍ଧମାନେ ରାୟଗଡ଼ା, କୋରାପୁଟ ଏବଂ ଗଜପତି ଜିଲ୍ଲାରେ ସାଧାରଣତଃ ଦେଖାଯାଇଥାନ୍ତି। ଏମାନେ ଜଙ୍ଗଲର ଆଭ୍ୟନ୍ତର ଅଞ୍ଚଳରେ ବସବାସ କରନ୍ତି, ସାଧାରଣତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଏମାନେ ନିଜର ଜୀବିକା ନିର୍ବାହ କରିଥାନ୍ତି। ସେମାନେ ଶିକ୍ଷା କିଭଳି ଭାବରେ ପାଇପାରିବେ ସେ ସମ୍ପର୍କରେ ପ୍ରଥମେ ଗୀତଟିଏ ଶୁଣିବା। ଏହି ଗୀତଟିକୁ ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ସାନ ଗତିଗୁଡ଼ା ଗ୍ରାମର ଆନି ମାଣ୍ଡିକା ଏବଂ ସାଥୀମାନେ।

0: आकारकस्य आतंकवादस्य तथा आतंकवादं पोषकस्य हिंसात्मकस्य उग्रवादस्य च कट्वालोचना कृता। घोषणापत्रे सदस्य देशैहि संयुक्त राष्ट्र चार्टर इत्येतस्य अन्ताराष्ट्रिय विधेः च अनुसारेण समग्रतया निरन्तरं च प्रयत्नैहि आतंकवादस्य तथा हिंसात्मकस्य उग्रवादस्य च निवारणं प्रतिरोधः समूलोच्छेदनं च कर्तुं स्वसंकल्पः पुनरुक्तः। सदस्यदेशैः संयुक्तराष्ट्रसंघस्य अधिकारपत्रस्य अन्ताराष्ट्रिय विधेः च अनुरूपं व्यापकतया निरन्तरं च प्रयत्नं कृत्वा आतंकवादस्य तथा आतंकवादं प्रोत्साहयतः हिंसात्मकस्य उग्रवादस्य निवारणं प्रतिरोधः उन्मूलनं च कर्तुं स्वकीयः संकल्पः पुनः दृढीकृतः। पुरुष क्रिकेट क्रीडायां भारतम् अद्य हैदराबादे चतुर्थे 20-20 अन्ताराष्ट्रिय प्रतिस्पर्धायां वेस्टइंडीज दलं सम्मुखीकरिष्यति। एषा स्पर्धा भारतीय समयानुसारं सायं 7 आरप्स्यते। इति वार्ताः।
1: संस्कृतरे संवाद सुनिले रिले करि प्रचार कलु ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ଲିକେସନ୍ ମାଧ୍ୟମରେ। ଏବେ ଆସନ୍ତୁ ଶୁଣିବା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆଜି ସକାଳ 7:25 ବର୍ଣ୍ଣାଳୀ କ୍ରମରେ ଶୁଣିବେ କାର୍ଯ୍ୟକ୍ରମ ବିବିଧତା। ଏଥିରେ ଶୁଣିବେ କୋରାପୁଟରୁ ରୁଷିଆ ଏକ ଅନନ୍ୟ ଯାତ୍ରା, ଏ ସମ୍ପର୍କରେ ଏକ ସାକ୍ଷାତକାର ତରୁଣ କୁମାର ଦାସଙ୍କ ସହିତ। 8:30 ଶୁଣିବେ ପୀଠ ପରିକ୍ରମା, ଏଥିରେ ରହିଛି ମା ଭଦ୍ରକାଳୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ସକାଳ 8:45। 9:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା। ଓଡ଼ିଆ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଶବ୍ଦଧାରା ଆପଣଙ୍କ ପାଇଁ ରହିଛି ସକାଳ 9:30। ହିନ୍ଦୀ କଥାଚିତ୍ରର ଗୀତ ଆପଣ ଶୁଣିପାରିବେ ପୂର୍ବାହ୍ନ 10:05, ଦିନ 12:00 ଏବଂ ଦିନ 2:15। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30, ଦିନ 11:00 ଶୁଣିବେ ଗୀତିନାଟ୍ୟ ହୀରାହଂସ ସ୍ୱାଙ୍ଗ, ରଚନା କରିଛନ୍ତି ଧୀରେନ୍ ଦାସ। ସୌରଭାଷାର କାର୍ଯ୍ୟକ୍ରମ ତାର୍ବା ଶୁଣିବେ ଦିନ 12:30। ଦିନ 12:50 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଅଖରଣୀ ଆପଣଙ୍କୁ ଶୁଣାଇବୁ ଦିନ 1:10, ଏଥିରେ ଶୁଣିବେ ହ୍ୟାଲୋ ଘର ଅଖରଣୀ କାର୍ଯ୍ୟକ୍ରମ। ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାରିତ ହେବ ଅପରାହ୍ନ 5:00, ଏଥିରେ ଶୁଣିବେ ଗୀତ ସୁରେ ମଧୁଛରେ, ପରେ ଶୁଣିବେ ସାକ୍ଷାତକାର ନକଲି ଓ ନିମ୍ନମାନର ଉତ୍ପାଦରୁ କିପରି ସୁରକ୍ଷିତ ରହିବା। ଅପରାହ୍ନ 5:30 ଶୁଣିବେ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ, ଏଥିରେ ହାଲଚାଲରେ ଶୁଣିବେ ଗ୍ରାହକ ସଚେତନତା, ପରେ ପରେ ଶୁଣିବେ ହ୍ୟାଲୋ ସର୍ଦ୍ଦା ଲାଗବା ଗୀତ। ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ

ଆପଣଙ୍କୁ ଶୁଣେଇବୁ ରାତି 7ଟାରେ ଏବଂ ରାତି 8ଟାରେ। ରାତି 7ଟା ବାଜି 30 ମିନିଟରେ ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ କୃଷିଜାତ ସାମଗ୍ରୀର ବିକାଶରେ ମହିଳାଙ୍କ ଉନ୍ନତି। ପରେ ପରେ ରହିଛି କିଷାନ ବାଣୀ ଗୀତ, ଆଜିର ଚାଷୀ ଏବଂ ବଜାର ଦର। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:04। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ
2: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 11 ବିଭାଗର 16 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ ସରକାରୀ ଶାସନ ମୁଖ୍ୟ ଭାବେ ସାଧାରଣ ସେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 25 ପୂରଣ କରିଥିବା ହେତୁ କ୍ୟାବିନେଟ୍ରେ ଏକ ସ୍ୱତନ୍ତ୍ର ସଂକଳ୍ପ ପାରିତ ହୋଇଛି। କୃଷକମାନଙ୍କ ପାଇଁ ସାର ଓ ବିହନର ସୁପରିଚାଳନା ଲାଗି 1,360 କୋଟି ଟଙ୍କାର କର୍ପସ୍ ପାଣ୍ଠି ଗଠନ, ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ 500 କୋଟି ଟଙ୍କାର ଯୋଜନା ଏବଂ ମହାନଦୀ ରିଭରଫ୍ରଣ୍ଟର ସମନ୍ୱିତ ବିକାଶ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। ଏହାସହ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି ଲାଗି 450 କୋଟି ଟଙ୍କା ବ୍ୟୟରେ ଦକ୍ଷତା ବିକାଶ ଯୋଜନା, ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗଠାରେ ମହ୍ୟ ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ ଲାଗି 133,81,00,000 ଟଙ୍କା ମଞ୍ଜୁର କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଣକୁ ମଧ୍ୟ କ୍ୟାବିନେଟ୍ର ଅନୁମୋଦନ ମିଳିଛି। ଏହି ଯୋଜନା ପାଇଁ ଆଗାମୀ 5 184,06,00,000 ଟଙ୍କା ଖର୍ଚ୍ଚ ହେବ। ବଲାଙ୍ଗୀର ଜିଲ୍ଲାରେ ଜଳାଭାବ ସମସ୍ୟାର ସମାଧାନ ଲାଗି ତେଲ ନଦୀର ଉପନଦୀ ଲାନ୍ଥ ନଦୀ ଉପରେ ଏକ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ପାଇଁ ମଧ୍ୟ ଟେଣ୍ଡରକୁ ମଞ୍ଜୁରୀ ମିଳିଛି। ସେହିପରି ବିପର୍ଯ୍ୟୟ ସମୟରେ ଡିଜିଟାଲ୍ ସେବାଗୁଡ଼ିକର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ 176,83,00,000 ଟଙ୍କା ବ୍ୟୟରେ ଏକ ବିପର୍ଯ୍ୟୟ ପୁନରୁଦ୍ଧାର ସହ ତଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ କ୍ୟାବିନେଟ୍ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ 39,383 କୋଟି ଟଙ୍କା ମୂଲ୍ୟର 46 ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏହାଦ୍ୱାରା 42,512 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ହ୍ୱାଇ ଆଇ ଷ୍ଟାଣ୍ଡ ମିଟିଂ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ଗତକାଲି ପ୍ରଚାର ଶେଷ ହୋଇଛି। ଆସନ୍ତାକାଲି ସକାଳ 8 ଅପରାହ୍ନ 2 ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ଘୋଷଣା କରାଯିବ। 16 ପୂର୍ବାହ୍ନରେ ନବନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ ଅନୁଷ୍ଠିତ ହେବ। ଭଦ୍ରକ ଜିଲ୍ଲାରେ 2027 ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଓ ନିରପେକ୍ଷ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଘରକୁ ଘର ସର୍ଭେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଭଦ୍ରକରେ ସମୀକ୍ଷା କରି ପ୍ରଥମେ ଭଣ୍ଡାରୀ ପୋଖରୀ ଓ ଧାମନଗର ଅଞ୍ଚଳରେ ସୁପରଭାଇଜର ବୁଥ୍ସ୍ତରୀୟ ଅଧିକାରୀମାନଙ୍କୁ ଘରକୁ ଘର ଯାଇ ସର୍ଭେ କରିବା, ନୂତନ ଭୋଟରଙ୍କୁ ସାମିଲ କରିବା, ଭୋଟର ତଥ୍ୟ ଯାଞ୍ଚ କରିବା ଆଦି ସମ୍ପର୍କରେ ଗୁରୁତ୍ୱ ପ୍ରଦାନ କରିଥିଲେ। ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆସନ୍ତା ଜାନୁଆରୀ ମାସ 12 ଆରମ୍ଭ ହେବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା କମିଟି ଓ କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପଭି ନିଆଯାଇଛି। ଏଥିରେ 2025-26 ବର୍ଷର ଆୟବ୍ୟୟ ହିସାବ ସମୀକ୍ଷା ସହ ଧନୁଯାତ୍ରା ମହୋତ୍ସବ ଆୟୋଜନ ନେଇ ଆଲୋଚନା ହୋଇଥିଲା। ଗ୍ରେଟର ନୋଏଡାରେ ଆରମ୍ଭ ହୋଇଥିବା ଦିଲ୍ଲୀ ଅଟମ୍ ଫେୟାର୍ରେ ଓଡ଼ିଶା

0: ଗୁହାଙ୍କୁ ରାଜ୍ୟ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଗୁହା ପୁନମ ତାପସ କୁମାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦର ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ବିଶେଷ ଚାହିଦା ରହିଛି। ଏଭଳି ମେଳା ଦେଶ ବିଦେଶର ବ୍ୟବସାୟିକ ସଂସ୍ଥା ଓ ଗ୍ରାହକଙ୍କ ସହ ଯୋଡ଼ିବାର ପ୍ରମୁଖ ମାଧ୍ୟମ ହୋଇଛି। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଳାରେ ରାଜ୍ୟର ପାରମ୍ପରିକ କଳାକୃତି ଓ ବୟନ ସାମଗ୍ରୀକୁ ସ୍ଥାନ ଦିଆଯାଇଛି। ନବରାତ୍ରିର ଚତୁର୍ଥ ଦିବସରେ ଆଜି ବିଭିନ୍ନ ଶକ୍ତିପୀଠରେ ରୀତିନୀତି ସହ ପୂଜାର୍ଚ୍ଚନା ସାଙ୍ଗକୁ ମା'ଙ୍କ କୁଷ୍ମାଣ୍ଡା ବେଶ ଅନୁଷ୍ଠିତ ହେଉଛି। ଦେବୀ କୁଷ୍ମାଣ୍ଡା ହେଉଛନ୍ତି ତେଜ ଓ ପ୍ରତାପର ସ୍ୱରୂପ। ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କଠାରୁ ନିର୍ଗତ ହେଉଥିବା ତେଜର ସୃଷ୍ଟିକର୍ତ୍ତା ଦେବୀ କୁଷ୍ମାଣ୍ଡା ବୋଲି ବିଶ୍ୱାସ ରହିଛି। ବୈଦ୍ୟୁତିକ ବର୍ଜ୍ୟବସ୍ତୁ କିମ୍ବା ଇ ଆବର୍ଜନାକୁ ହ୍ରାସ ଏବଂ ଏହାର ପୁନଃ ବ୍ୟବହାର ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ଅନ୍ତର୍ଜାତୀୟ ଇ ଆବର୍ଜନା ଦିବସ ପାଳନ କରାଯାଉଛି। 2018 ମସିହାରୁ ପ୍ରତିବର୍ଷ ଅକ୍ଟୋବର ମାସ 14 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ବ୍ୟକ୍ତିଗତ ତଥା ଆନୁଷ୍ଠାନିକ ସ୍ତରରେ ପରିତ୍ୟକ୍ତ ବୈଦ୍ୟୁତିକ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଏବଂ ପୁନଃଚକ୍ରଣ ମାଧ୍ୟମରେ ପ୍ରସ୍ତୁତ ଉତ୍ପାଦଗୁଡ଼ିକର ବ୍ୟବହାରକୁ ପ୍ରୋହାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଏସିଆନ୍ ପୁରୁଷ ଚାମ୍ପିୟନ୍ସିପ୍ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ଅମିତ ରୋହି ଦାସ, ଅମନଦୀପ ଲାକ୍ରା ଓ ଶିବାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତା ପଞ୍ଜାବର ଜଳନ୍ଧର ଓ ମୋହାଲିଠାରେ ଆସନ୍ତା 27 ନଭେମ୍ବର 5 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ଯୁବାବସ୍ଥାରେ ହୃଦରୋଗ। ଆଲୋଚକ ଡାକ୍ତର ସତ୍ୟନାରାୟଣ ରାଉତରାୟ।
2: 20-40 ବର୍ଷ ବୟସ ପର୍ଯ୍ୟନ୍ତ ସମୟକୁ ଯୁବାବସ୍ଥା କୁହାଯାଇଥାଏ। ଆମ ଦେଶରେ ବଞ୍ଚି ରହିବାର ବୟସ ସୀମା ବଢ଼ିବା ପରେ ପାଶ୍ଚାତ୍ୟ ଦେଶ ପରି 20-50 ବର୍ଷ ବୟସକୁ ଯୁବାବସ୍ଥା କୁହାଯାଉଅଛି। ଯୁବାବସ୍ଥାରେ ବହୁତ ପ୍ରକାର ହୃଦରୋଗ ଦେଖାଯାଇପାରେ, କିନ୍ତୁ ପ୍ରଧାନତଃ 3 ପ୍ରକାର ହୃଦରୋଗ ହୋଇଥାଏ। ସେଗୁଡ଼ିକ ହେଲା ଆଣ୍ଠୁଗଣ୍ଠି ବାତଜନିତ ହୃଦରୋଗ ବା ରିମାଟିକ୍ ହାର୍ଟ ଡିଜିଜ୍, କୌଣସି କାରଣ ନଥାଇ ହୃତ୍ପିଣ୍ଡ ମାଂସପେଶୀର ଶିଥିଳତା ଓ ଦୁର୍ବଳତା ବା ପ୍ରାଇମେରୀ ମାୟୋକାର୍ଡିଆଲ୍ ଡିଜିଜ୍, ଏବଂ ଆଧୁନିକତାର ହୃଦରୋଗ ବା ହାର୍ଟ ଡିଜିଜ୍ ଅଫ୍ ମଡର୍ଣ୍ଣାଇଜେସନ୍। ସାଧାରଣତଃ 5-15 ବର୍ଷ ବୟସରେ ଆଣ୍ଠୁଗଣ୍ଠି ବାତଜନିତ ହୃଦରୋଗ ଆରମ୍ଭ ହୋଇଥାଏ, କିନ୍ତୁ ଲକ୍ଷଣ ଓ ରୋଗ ଆରମ୍ଭର 5-15 ବର୍ଷ ପରେ ଦେଖାଦେଇଥାଏ। ରୋଗୀର ଛାତି ଧଡ଼ପଡ଼ ହୁଏ, ନିଶ୍ୱାସ ନେବାରେ କଷ୍ଟ ହୁଏ, ପରେ ଗୋଡ଼ ଓ ପେଟ ଫୁଲିଯାଏ। ଏହି ରୋଗୀ କୌଣସି କାମ କରିବାକୁ ସକ୍ଷମ ହୁଏ ନାହିଁ। ଏହା ହୃତ୍ପିଣ୍ଡର ଭାଲ୍ଭ ବା କପାଟିକା ନଷ୍ଟ ହେବା ଦ୍ୱାରା ହୋଇଥାଏ। ପ୍ରତି 21 ଦିନରେ ପେନିସିଲିନ୍ ଇଞ୍ଜେକ୍ସନ୍ ନେବା, ନିୟମିତ ଔଷଧ ସେବନ କରିବା ଓ ଆବଶ୍ୟକ ସ୍ଥଳେ ଖରାପ ହୋଇଥିବା ଭାଲ୍ଭର ଅସ୍ତ୍ରଚିକିତ୍ସା ଦ୍ୱାରା ଆଣ୍ଠୁଗଣ୍ଠି ବାତଜନିତ ହୃଦରୋଗକୁ ନିୟନ୍ତ୍ରଣରେ ରଖାଯାଇପାରିବ। ହୃତ୍ପିଣ୍ଡର ମାଂସପେଶୀର ଶିଥିଳତା, ଏହି ରୋଗରେ କୌଣସି କାରଣ ନଥାଇ ହୃତ୍ପିଣ୍ଡର ମାଂସପେଶୀ ଦୁର୍ବଳ ଓ ଶିଥିଳ ହୋଇଯାଏ। ହୃତ୍ପିଣ୍ଡର କାମ କରିବାର ଶକ୍ତି ବହୁ ପରିମାଣରେ କମିଯାଏ। ରୋଗୀ ଚଲାବୁଲା କଲେ ବା କୌଣସି କାମ କଲେ ତାର ଛାତି କଷ୍ଟ ହୁଏ, ଛାତି ଧଡ଼ପଡ଼ ହୁଏ, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରେ। ଲକ୍ଷଣ ବାହାରିବାର 2-5 ବର୍ଷ ମଧ୍ୟରେ ରୋଗୀ ମୃତ୍ୟୁମୁଖରେ ପଡ଼େ। ଔଷଧ ଚିକିତ୍ସା ଦ୍ୱାରା ସାମୟିକ ଭାବରେ ଉପଶମ ମିଳିଥାଏ। ନୂତନ ହୃତ୍ପିଣ୍ଡ ରୋପଣ ବା ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଦ୍ୱାରା ଏହି ରୋଗର ଚିକିତ୍ସା କରାଯାଇପାରେ, କିନ୍ତୁ ଏହା ବହୁ ବ୍ୟୟ ସାପେକ୍ଷ ଏବଂ ଏହି ସୁବିଧା ବହୁତ କମ୍ ସ୍ଥାନରେ ଉପଲବ୍ଧ। ଆଧୁନିକତାର ହୃଦରୋଗ, ବଂଶଗତ ରୋଗର ପ୍ରଭାବ ଓ ଆଧୁନିକ ଜୀବନଶୈଳୀ ଏହାର ମୁଖ୍ୟ କାରଣ। ଆଜିକାଲି ଖାଦ୍ୟ ଅଧିକ ଚର୍ବି, ଅଧିକ ଶର୍କରା, ଅଧିକ ଲୁଣ ଓ କମ୍ ତନ୍ତୁଯୁକ୍ତ ଖାଦ୍ୟ ଯୁବକମାନଙ୍କର ଅତି ପ୍ରିୟ। ଆଧୁନିକ ବିଳାସପୂର୍ଣ୍ଣ ସାମଗ୍ରୀ ଯୋଗୁଁ ଆଜିକାଲି ସାଧାରଣ ଭାବେ ଶାରୀରିକ ଶ୍ରମର ଅଭାବ ରହିଅଛି। ଏପରି ଏକ ଅପ୍ରାକୃତିକ ଖାଦ୍ୟ ଓ ଶାରୀରିକ ନିଷ୍କ୍ରିୟତା ଯୋଗୁଁ ଶରୀର ପୃଥୁଳକାୟ ହୋଇଥାଏ। ଉଚ୍ଚ ରକ୍ତଚାପ, ମଧୁମେହ ଓ କରୋନାରୀ ହୃଦରୋଗ କମ୍ ବୟସରେ ଦେଖାଦିଏ। ଧୂମପାନ, ତମାଖୁ ସେବନ ଓ ମାନସିକ ଅସ୍ଥିରତା

0: କରୋନାରେ ହୃଦ୍ରୋଗ ସୃଷ୍ଟି ହେବାରେ ସହାୟକ ହୋଇଥାଏ। ଫଳରେ ଯୁବାବସ୍ଥାରେ ବହୁ ଲୋକଙ୍କର ହୃଦ୍ଘାତ ବା ହାର୍ଟ ଆଟାକ୍ ହୋଇଥାଏ। କମ୍ ଚର୍ବି, କମ୍ ଶର୍କରା ଓ କମ୍ ଲୁଣଯୁକ୍ତ ଖାଦ୍ୟ, ଶାରୀରିକ ପରିଶ୍ରମ, ନିୟମିତ ବ୍ୟାୟାମ, ତମାଖୁ ଓ ଧୂମପାନ ବର୍ଜନ ଏବଂ ଡାକ୍ତରଙ୍କ ପରାମର୍ଶରେ ଶରୀରର ପୃଥୁଳତା, ମଧୁମେହ ଓ ଉଚ୍ଚ ରକ୍ତଚାପର ଉପଯୁକ୍ତ ଚିକିତ୍ସା ଦ୍ୱାରା କରୋନାରି ହୃଦ୍ରୋଗକୁ ଯୁବାବସ୍ଥାରୁ ଦୂରରେ ରଖାଯାଇପାରିବ।
1: ଆମର ଶାସ୍ତ୍ରରେ ଶୁଣିଥିଲେ ଆଲୋଚନା ଯୁବାବସ୍ଥାରେ ହୃଦ୍ରୋଗ। ଆଲୋଚକ ଥିଲେ ଡାକ୍ତର ସତ୍ୟନାରାୟଣ ରାଉତରାୟ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦିଲ୍ଲୀ ଘୋଷଣାପତ୍ର ସହିତ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ବୈଠକ ଉଦ୍ଯାପିତ। ଆନ୍ତର୍ଜାତିକ କାର୍ଯ୍ୟକଳାପକୁ ପ୍ରତିହତ କରିବା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ସଦସ୍ୟ ରାଷ୍ଟ୍ର। ବିହାରରେ ଡଙ୍ଗାବୁଡ଼ି ଘଟଣାରେ 13 ଜଣଙ୍କର ମୃତ୍ୟୁ। ଭାରତ ଆମେରିକା ବାଣିଜ୍ୟ ଆଲୋଚନା ସଠିକ୍ ମାର୍ଗରେ ଅଗ୍ରସର ହେଉଛି ଏବଂ ଖୁବ୍ ଶୀଘ୍ର ଶେଷ ହେବ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବୃହତ୍ତର ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଏବଂ ହାଇଦ୍ରାବାଦଠାରେ ଆଜି ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ୍ ଚତୁର୍ଥ T20 କ୍ରିକେଟ୍ ମ୍ୟାଚ୍। ଦିଲ୍ଲୀ ଘୋଷଣାପତ୍ର ସହିତ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ବୈଠକ ଉଦ୍ଯାପିତ ହୋଇଛି। ସୀମାପାର ଏବଂ ସମସ୍ତ ଆତଙ୍କବାଦ କାର୍ଯ୍ୟକୁ ଘୋଷଣାପତ୍ରରେ ଦୃଢ଼ ନିନ୍ଦା କରାଯାଇଛି। ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତିହତ ଏବଂ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ନେଇ ଘୋଷଣାପତ୍ରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହମତି ପ୍ରକାଶ କରିଛନ୍ତି। ଏଥିସହ ସୁରକ୍ଷିତ, ସ୍ଥିର, ବିକଶିତ ଏବଂ ସମୃଦ୍ଧ ସମ୍ମିଳିତ ବିମ୍ଷ୍ଟେକ୍ କ୍ଷେତ୍ରକୁ ସାକାର କରିବା ଲକ୍ଷ୍ୟ ନେଇ ଆଞ୍ଚଳିକ ସହଯୋଗ ସୁଦୃଢ଼ କରିବା ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଆତଙ୍କବାଦକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକାରୀ ରହିଥିବା ଘରୋଇ ତଥା ଆନ୍ତର୍ଜାତିକ ଆଇନ ଆଧାରରେ ପ୍ରଭାବିତଙ୍କୁ ନ୍ୟାୟ ପ୍ରଦାନ କରିବା ଉପରେ ସଦସ୍ୟ ରାଷ୍ଟ୍ର ଗୁରୁତ୍ୱ ଦେଇଛନ୍ତି। ବେଆଇନ ମାନବ ଚାଲାଣ, ନିଶା କାରବାର ଏବଂ ଅବୈଧ ଆର୍ଥିକ କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଢଙ୍ଗରେ ପ୍ରତିହତ କରିବା ନେଇ ସହଯୋଗ ବୃଦ୍ଧି କରିବାକୁ ଘୋଷଣାପତ୍ରରେ ସହମତି ପ୍ରକାଶ ପାଇଛି। ଅପରାଧିକ ମାମଲାଗୁଡ଼ିକରେ ପାରସ୍କରିକ ଆଇନଗତ ସହାୟତା ନେଇ ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦିଆଯାଇଛି। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସାର୍ବଭୌମତ୍ୱ, କ୍ଷେତ୍ରୀୟ ଅଖଣ୍ଡତା, ରାଜନୈତିକ ସ୍ୱାଧୀନତା, ଆଭ୍ୟନ୍ତରୀଣ ବ୍ୟାପାରର ହସ୍ତକ୍ଷେପ ନ କରିବା, ପାରସ୍କରିକ ସମ୍ମାନ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଉପରେ ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ବିଜୟୱାଡ଼ାଠାରେ ପହଞ୍ଚି ସନ୍ଧ୍ୟାରେ ଶ୍ରୀ କନକଦୁର୍ଗା ମନ୍ଦିର ପରିଦର୍ଶନ କରିବେ। ବିଜୟୱାଡ଼ାଠାରେ ଆସନ୍ତାକାଲି ରାଷ୍ଟ୍ରପତି ଜାତୀୟ ସାରସ ମେଳା 2026 ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ମିଳିତ ସହଯୋଗରେ ଏହି ମେଳାର ଆୟୋଜନ କରାଯାଇଛି। ଏଥିରେ 30ରୁ ଅଧିକ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର 1500ରୁ ଅଧିକ ମହିଳା ଅଂଶଗ୍ରହଣ କରି ଗ୍ରାମୀଣ ଉତ୍ପାଦ, ପାରସ୍କରିକ ହସ୍ତଶିଳ୍ପ ଏବଂ ଆଞ୍ଚଳିକ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରିବେ। ବିହାରର ବୈଶାଳୀ ଜିଲ୍ଲା ଅନ୍ତର୍ଗତ ରାଘପୁର ଦିଆରା ଅଞ୍ଚଳରେ ଏକ ଡଙ୍ଗା ବୁଡ଼ିଯିବାରୁ 13 ଜଣଙ୍କର ମୃତ୍ୟୁ ହୋଇଛି। ବୈଶାଳୀ ଜିଲ୍ଲା ମାଜିଷ୍ଟ୍ରେଟ୍ ବର୍ଷା ସିଂ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗତ ରାତିରେ ଡଙ୍ଗାଟି ବୁଡ଼ିଯାଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ନାବାଳକ ଥିବା ଜଣାପଡ଼ିଛି। ଏକ ଭୋଜିରେ ଯୋଗଦେବା ପାଇଁ ଡଙ୍ଗାରେ ପାଖାପାଖି 20 ଜଣ ଯାତ୍ରା କରୁଥିଲେ। ସେଥିରୁ ଉଦ୍ଧାର କରାଯାଇଥିବା 7 ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଗଭୀର

ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଚୌଧୁରୀ ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଭାରତ ଆମେରିକା ବାଣିଜ୍ୟ ଆଲୋଚନା ସଠିକ୍ ମାର୍ଗରେ ଅଗ୍ରସର ହେଉଛି ଏବଂ ଏହା ଖୁବ୍ ଶୀଘ୍ର ଶେଷ ହେବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ନୂଆଦିଲ୍ଲୀରେ ବ୍ଲୁମ୍ବର୍ଗ ନୂତନ ଅର୍ଥନୀତି ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ଦେଶର ବାଣିଜ୍ୟ ମନ୍ତ୍ରୀ ଏହା ଉପରେ କାର୍ଯ୍ୟ କରିବା ସହ ଆଲୋଚନା ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଶ୍ରୀ ଜୟଶଙ୍କର କହିଛନ୍ତି ଆନ୍ତର୍ଜାତିକ କ୍ଷେତ୍ରରେ ଆମେରିକା ନିଜକୁ ପୁନଃ ପରିପ୍ରକାଶ କରିବା ସହ ପ୍ରତ୍ୟେକ ଦେଶ ଏହା ସହ ସମ୍ପୃକ୍ତ ହେବା ଉପରେ ଗୁରୁତ୍ୱ ଦେଇଛନ୍ତି। ଭାରତ ଆମେରିକା ମଧ୍ୟରେ ଦୃଢ଼ ରଣନୈତିକ ସହଭାଗିତା ରହିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଚୀନ୍ ସମ୍ପର୍କରେ ଆଲୋକପାତ କରି ଡକ୍ଟର ଜୟଶଙ୍କର ସୀମାନ୍ତ ଅଞ୍ଚଳରେ ଶାନ୍ତିରକ୍ଷା ଦ୍ୱିପାକ୍ଷିକ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେବ ବୋଲି କହିଛନ୍ତି। ସେଠାରେ ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ରୁଷ ସହ ସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରି ଡକ୍ଟର ଜୟଶଙ୍କର ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ଆଜିଠାରୁ ବୃହତ୍ତର ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଆରମ୍ଭ ହେଉଛି। ବିଶ୍ୱବ୍ୟାପୀ ଭାରତର ସାଂସ୍କୃତିକ ସଂଯୋଗ ଶୀର୍ଷକ ଏହି ସମ୍ମିଳନୀ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଛି। 3 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ 50 ଦେଶର ପ୍ରତିନିଧି, ରାଷ୍ଟ୍ରଦୂତ ଏବଂ ସଂସ୍କୃତି କ୍ଷେତ୍ରର ବିଶେଷଜ୍ଞ ଅଂଶଗ୍ରହଣ କରୁଛନ୍ତି। ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭାରତରେ ଐତିହାସିକ ସମସାମୟିକ ସାଂସ୍କୃତିକ ସଂଯୋଗ ଉପରେ ବୈଠକରେ ଆଲୋଚନା ବୈଠକମାନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମାବେଶକୁ ସମ୍ବୋଧନ କରିବେ। ଚୀନ, ଜାପାନ, ମଙ୍ଗୋଲିଆ, ନେପାଳ ଏବଂ ଇରାନ୍ ସମେତ ବିଭିନ୍ନ ଦେଶର ପ୍ରତିନିଧି ବୈଠକରେ ଯୋଗଦେଇ ସହଭାଗୀ ସାଂସ୍କୃତିକ ଐତିହ୍ୟ ଏବଂ ଆଦାନ ପ୍ରଦାନ ଉପରେ ମତ ବିନିମୟ କରିବେ। ଗ୍ରେଟର ଇଣ୍ଡିଆ ସୋସାଇଟିର ଶତବାର୍ଷିକୀ ପାଳନ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ସୋସାଇଟି ବୃହତ୍ତର ଭାରତ ପରିଷଦ ନାମରେ ମଧ୍ୟ ପରିଚିତ। 1926 ଅକ୍ଟୋବର 14 ତାରିଖରେ କୋଲକାତାଠାରେ ପ୍ରତିଷ୍ଠିତ ଏହି ସୋସାଇଟିର ଗୁରୁ ରବୀନ୍ଦ୍ରନାଥ ଟାଗୋର ଆଧ୍ୟାତ୍ମିକ ମାର୍ଗଦର୍ଶକ ରହିଥିଲେ। ସମ୍ମିଳନୀ ଅବସରରେ ଏସିଆର ସାର୍ବଜନୀନ ସାଂସ୍କୃତିକ ଐତିହ୍ୟ ଶୀର୍ଷକ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଦେଶରେ ଶ୍ରମ କ୍ଷେତ୍ରରେ ରହିଥିବା ଆଇନଗୁଡ଼ିକର କାର୍ଯ୍ୟକାରିତାକୁ ଅଧିକ ସହଜ ଓ ସରଳ କରିବା ଲକ୍ଷ୍ୟ ନେଇ ସରକାର 4 ଶ୍ରମ ସଂହିତା କାର୍ଯ୍ୟକାରୀ କରିଛନ୍ତି। 29 ପୃଥକ ଶ୍ରମ ଆଇନକୁ ଏକୀକୃତ କରାଯାଇ ଏହି ସଂହିତା ପ୍ରସ୍ତୁତ ହୋଇଛି। ଗତବର୍ଷ ନଭେମ୍ବର 21 ତାରିଖରେ ଏହାକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଇଛି। ପୂର୍ବରୁ ରହିଥିବା ପଞ୍ଜୀକରଣ, ରିଟର୍ଣ୍ଣ ଦାଖଲ, ତଦାରଖ ଆଦି ବିଭିନ୍ନ ବ୍ୟବସ୍ଥା ଶିଳ୍ପସଂସ୍ଥାଗୁଡ଼ିକ ପାଇଁ ଏକ କାର୍ଯ୍ୟଭାର ସୃଷ୍ଟି କରୁଥିବା ବେଳେ ଶ୍ରମ ସଂହିତା ଏହାକୁ ବହୁ ପରିମାଣରେ ଲାଘବ କରିପାରିଛି। ସରଳୀକୃତ ଫର୍ମଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଅନୁପାଳନକୁ ସହଜ କରିଛି। ଶ୍ରମ କ୍ଷେତ୍ରରେ ସୁରକ୍ଷାକୁ ମଧ୍ୟ ଏହା ଅଧିକ ବ୍ୟାପକ କରିଛି। ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ଏକ ବୈଧାନିକ ଅଧିକାର ଭାବେ ସ୍ୱୀକୃତି ପାଇଥିବା ବେଳେ ପ୍ରଥମଥର ପାଇଁ ଗିଗ୍ ଓ ପ୍ଲାଟଫର୍ମ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା କ୍ଷେତ୍ରରେ ସାମିଲ କରାଯାଇଛି। ଏ କ୍ଷେତ୍ରରେ 2015 ପ୍ରାୟ 19% କର୍ମଚାରୀ ରହିଥିବା ବେଳେ 2025 64%କୁ ବୃଦ୍ଧି ପାଇଛି। ଏହି ସଂସ୍କାରମୂଳକ ପଦକ୍ଷେପ ନିଯୁକ୍ତିଦାତା ଓ କର୍ମଚାରୀଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିଥିବା ବେଳେ ଶ୍ରମ କ୍ଷେତ୍ର ତ୍ୱରାନ୍ୱିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିପାରିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ ଧୋଲେରାର ବିକାଶ ଏବଂ ସେଠାରେ ନିବେଶ କ୍ଷେତ୍ରର ଅଭିବୃଦ୍ଧି ଉପରେ ସୂଚନା ପ୍ରଦାନ କରୁଛୁ। ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ପ୍ରଥମେ ସହର ବୃଦ୍ଧି ପାଇବା ସହ ଏଥିରେ ଆନୁଷଙ୍ଗିକ ବ୍ୟବସ୍ଥା ଜଡ଼ିତ ହୋଇଥାଏ। ତେବେ ଧୋଲେରା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ସାହସିକ ଦୃଷ୍ଟିକୋଣର ପ୍ରତିଫଳନ। ଖମ୍ବାଟ ଉପସାଗରରେ ଏହା ହେଉଛି ଏକ ସମ୍ପୂର୍ଣ୍ଣ ସ୍ମାର୍ଟ ସିଟି ଯେଉଁଠାରେ ଜମି ବିକ୍ରି ପୂର୍ବରୁ ସଡ଼କ ଯୋଗାଯୋଗ, ପାନୀୟ ଜଳ, ବିଦ୍ୟୁତ୍ ଓ ଇଣ୍ଟରନେଟ୍ର ବ୍ୟବସ୍ଥା କରାଯାଇଥାଏ।

0: ପ୍ରଥମ ସେମିକଣ୍ଡକ୍ଟର ଫେବ୍ରିକେସନ କାରଖାନା ମଧ୍ୟ ସେଠାରେ ପ୍ରତିଷ୍ଠା କରାଯାଉଛି। ଏକ ଆଧୁନିକ ଉତ୍ପାଦନ କେନ୍ଦ୍ର ଭାବେ ଧୋଲେରାକୁ ଦ୍ରୁତ ଅଭିବୃଦ୍ଧିର କ୍ଷେତ୍ର ଭାବେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଉପକୂଳ କ୍ଷେତ୍ରରୁ ଭାରତର ଉଚ୍ଚ ପ୍ରଯୁକ୍ତିବିଦ୍ୟା ସାମଗ୍ରୀ ଉତ୍ପାଦନ ଅଞ୍ଚଳ ଭାବେ ଭବିଷ୍ୟତରେ ପରିଗଣିତ ହେବା ପାଇଁ ଏହା ହେଉଛି ଏକ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା। ବିକଶିତ ଭାରତ ଗଠନ ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ସାଉଦି ଆରବ ଉପରେ ଆକ୍ରମଣ ନେଇ ୟେମେନ୍ର ହୁତି ବିଦ୍ରୋହୀ ଗୋଷ୍ଠୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଏଥିରେ ତୁର୍କୀ ରାଷ୍ଟ୍ରପତି ରେସେଦ ତାଇପ୍ ଏର୍ଦୋଗାନଙ୍କୁ ସାମିଲ କରିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ହାଉତି ବିଦ୍ରୋହୀ ଗୋଷ୍ଠୀଙ୍କ ବିରୁଦ୍ଧରେ ଆମେରିକା ପଦକ୍ଷେପ ଗ୍ରହଣ କରିବ କି ନାହିଁ ସେ ସମ୍ପର୍କରେ ଶ୍ରୀ ଟ୍ରମ୍ପ କୌଣସି ସୂଚନା ଦେଇନାହାନ୍ତି। ଇରାନକୁ ଏକ ବିଫଳ ଦେଶ ବୋଲି ରାଷ୍ଟ୍ରପତି ବର୍ଷନା କରିବା ସହ ଖୁବ୍ ଶୀଘ୍ର ଏ ସମ୍ପର୍କରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପଭି ଗ୍ରହଣ କରାଯିବ ବୋଲି ସୂଚନା ଦେଇଛି। ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚଳିତ ପୁରୁଷ ବର୍ଗ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଚତୁର୍ଥ ମ୍ୟାଚ୍ ଆଜି ଖେଳାଯିବ। ହାଇଦ୍ରାବାଦଠାରେ ସନ୍ଧ୍ୟା 7:00 ଏହି ମ୍ୟାଚ୍ ଆରମ୍ଭ ହେବ। ପାଞ୍ଚଟିକିଆ ସିରିଜ୍ରେ ଭାରତ ଏପର୍ଯ୍ୟନ୍ତ 2-1 ଆଗୁଆ ରହିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଦିଲ୍ଲୀ ଘୋଷଣାପତ୍ର ସହିତ ବିମ୍ଷ୍ଟେକ୍ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ବୈଠକ ଉଦ୍ଯାପିତ। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ସଦସ୍ୟ ରାଷ୍ଟ୍ର। ବିହାରରେ ଡଙ୍ଗାବୁଡ଼ି ଘଟଣାରେ 13 ଜଣଙ୍କର ମୃତ୍ୟୁ। ଭାରତ ଆମେରିକା ବାଣିଜ୍ୟ ଆଲୋଚନା ସଠିକ୍ ମାର୍ଗରେ ଅଗ୍ରସର ହେଉଛି ଏବଂ ଖୁବ୍ ଶୀଘ୍ର ଶେଷ ହେବ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବୃହତ୍ତର ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଏବଂ ହାଇଦ୍ରାବାଦଠାରେ ଆଜି ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ୍ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରର। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:25। ଏବେ ଆସନ୍ତୁ ଶୁଣିବା ସକାଳର ବର୍ଣ୍ଣ ବିଭା ବର୍ଣ୍ଣାଳୀ କ୍ରମରେ ବିବିଧା କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର। ଉପସ୍ଥାପନାରେ ଅଛନ୍ତି ସସ୍ମିତା ପାଣିଗ୍ରାହୀ।

ଜାଣନ୍ତି, ଜୀବନରେ କିଛି ମୁହୂର୍ତ୍ତ ଏମିତି ଆସେ ଯାହାକୁ ଆମେ ଭାବିନଥାଉ, କିନ୍ତୁ ହଁ, ସେହି ମୁହୂର୍ତ୍ତଗୁଡ଼ିକ ହିଁ ମନରେ ସବୁଠାରୁ ଅଧିକ ରହିଯାଏ। କାହା ସହ ହଠାତ୍ ହୋଇଥିବା ଗୋଟିଏ କଥା, କାହା ମୁହଁରେ ଦେଖିଥିବା ଗୋଟିଏ ହସ, କିମ୍ବା ଏମିତି ଗୋଟିଏ ଛୋଟ ଘଟଣା ଯାହା ସେହି ସମୟରେ ତ ସାଧାରଣ ଲାଗେ, କିନ୍ତୁ ପରେ ଭାବିଲେ ମନେ ହୁଏ, ଆରେ ଏହି ମୁହୂର୍ତ୍ତଟା ତ ଖୁବ୍ ଖାସ୍ ଥିଲା। ବୋଧହୁଏ ଏହି ଛୋଟ ଛୋଟ ଅନୁଭବଗୁଡ଼ିକ ହିଁ ଆମ ଦିନଗୁଡ଼ିକୁ ଟିକେ ଅଧିକ ସୁନ୍ଦର କରିଦିଏ। କାହା ସହ କଥା ହେଉଥିବା ବେଳେ ସମୟ କେତେ ଶୀଘ୍ର ଚାଲିଯାଏ ଜଣାପଡ଼େନି। କେବେ କେବେ କିଛି ନ କହିକି ବି ସାମ୍ନାରେ ଥିବା ମଣିଷ ସହ ଏକ ଅଜଣା ଭାବନା ଯୋଡ଼ି ହୋଇଯାଏ, ଆଉ ସେହି ଅନୁଭବକୁ ବୋଧହୁଏ କୌଣସି ନିର୍ଦ୍ଦିଷ୍ଟ ନାଁ ଦେବା ଦରକାର ହୁଏ ନାହିଁ। ହଁ, କିଛି ବନ୍ଧନକୁ ବୁଝିବା ପାଇଁ ଶବ୍ଦ ଦରକାର ହୁଏନି, କେବଳ ମନଟା ଯେତେବେଳେ କହିଦିଏ ଏହି ମଣିଷଟି ସହ ଥିବା ମୁହୂର୍ତ୍ତଟା ମୋତେ ଭଲ ଲାଗେ, ବାସ୍ ସେତିକି ହିଁ ଯଥେଷ୍ଟ। ଆଉ ଯେତେବେଳେ ଏମିତି ଭାବନା ଶବ୍ଦରେ କହିବା କଷ୍ଟ ହୁଏ, ଗୀତଗୁଡ଼ିକ ଆମ ପାଇଁ ସେହି କଥା କହିଦିଅନ୍ତି। ହଁ ନା, ତେବେ ଆସନ୍ତୁ ନା ଏହି ମିଠା ଅନୁଭବକୁ ଟିକେ ଆହୁରି ଅନୁଭବ କରିବା ଆଜିର ବିବିଧରେ। ସୁର ସହିତ ଶବ୍ଦ ସହିତ ସ୍ୱାଗତ କରୁଛି ଆପଣମାନଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମରେ। ମୁଁ ସସ୍ମିତା, ନମସ୍କାର।

ଶିକ୍ଷା କେବଳ ଶ୍ରେଣୀଗୃହର ଚାରି କାନ୍ଥ ମଧ୍ୟରେ ସୀମିତ ନୁହେଁ। ଜଣେ ଶିକ୍ଷକ ଯେତେବେଳେ ନିଜର ସୃଜନଶୀଳତାକୁ ସମାଜର ସମ୍ବେଦନଶୀଳ ପ୍ରସଙ୍ଗ ସହ ଯୋଡ଼ି ଦିଅନ୍ତି, ସେତେବେଳେ ତାଙ୍କ କାର୍ଯ୍ୟର ପରିସର ଆହୁରି ବ୍ୟାପକ ହୋଇଯାଏ। ଏମିତି ଜଣେ ଶିକ୍ଷକ ଓ ସୃଜନଶୀଳ ବ୍ୟକ୍ତିତ୍ୱ ହେଉଛନ୍ତି ତରୁଣ କୁମାର ଦାସ। କେନ୍ଦ୍ର ବିଦ୍ୟାଳୟ କୋରାପୁଟରେ ଦୀର୍ଘ 12 ବର୍ଷ ଧରି ଶିକ୍ଷକ ଭାବେ କାର୍ଯ୍ୟ କରି ସେ ଅନେକ

ଫିଲ୍ମ ନିର୍ମାଣ କରିଛନ୍ତି, ଯେଉଁଥିରେ ସାମାଜିକ ସଚେତନତା ଓ ମାନବିକତାର ବାର୍ତ୍ତା ରହିଛି। ଏବେ ତାଙ୍କ ଜୀବନରେ ଆସିଛି ଆଉ ଏକ ନୂଆ ଅଧ୍ୟାୟ, କୋରାପୁଟରୁ ମସ୍କୋ। ଏହି ନୂଆ ଯାତ୍ରା ତାଙ୍କ ଶିକ୍ଷକତାର ଅନୁଭବ, ସୃଜନଶୀଳତା, ଆଗାମୀ ସ୍ୱପ୍ନ ବିଷୟରେ ଜାଣିବା ତାଙ୍କଠୁ। ତେବେ ଚାଲନ୍ତୁ ଶୁଣିବା ତାଙ୍କଠୁ ତାଙ୍କ ବିଷୟରେ କିଛି।

0: ସାର୍ ନମସ୍କାର, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମକୁ।
1: ନମସ୍କାର, ଧନ୍ୟବାଦ
0: ସାର୍। ଟିକେ ପ୍ରଥମେ ଆପଣ ଆପଣଙ୍କର ପରିଚୟ ଟିକେ ଦେଇଦିଅନ୍ତୁ।
1: ମୁଁ ହେଉଛି ତରୁଣ କୁମାର ଦାସ, ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟରେ 2014 ମସିହାରୁ ଶିକ୍ଷକତା କରି ଆସୁଥିଲି। ଅକ୍ଟୋବର ମାସ 3 ତାରିଖରେ ମୋର ରିଲିଭ୍ ହେଇଯାଇଛି ମୁଁ, ଆଉ ବର୍ତ୍ତମାନ ମୋର ପୋଷ୍ଟିଂ ହେଇଯାଇଛି ଏମ୍ବାସି ଅଫ୍ ଇଣ୍ଡିଆ ସ୍କୁଲ, ଯାହାକୁ କେନ୍ଦ୍ରୀୟ ବିଦ୍ୟାଳୟ ବି କୁହାଯାଏ, ମସ୍କୋରେ, ରଷିଆ।
0: ତ ଏଇ ଯାତ୍ରାଟା କେମିତି ସଫଳ ହେଇପାରିଲା ସାର୍?
1: କୋରାପୁଟରୁ ରଷିଆ ଯିବା କାହିଁକି ନା ଗୋଟେ ନିହାତି ଗୋଟେ ସ୍ୱପ୍ନର ଜିନିଷ ଏଟା, କାହିଁକି ଯେତେବେଳେ ମୁଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ ଯେତେବେଳେ ଜଏନ୍ କରିଥିଲି 2009ରେ, ସେତେବେଳେ ହିଁ ମୋର ଗୋଟେ ସ୍ୱପ୍ନ ରହିଥିଲା। ଯେତେବେଳେ ଜାଣିଲି ଯେ ମୁଁ ଦେଶ ବାହାରେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ କିଛି କାମ କରୁଛି, ଯାହାକି ଏମ୍ବାସି ଅଣ୍ଡାରେ ସ୍କୁଲ ରହିଛି, ଆଉ ସେଠି ବି ପୋଷ୍ଟିଂ ହୁଏ, କିନ୍ତୁ ତାହା କିଛି ଏଚିଭମେଣ୍ଟ, ଆଉ ତା କିଛି ଦୃଢ଼ ସଂକଳ୍ପ, ଆଉ କିଛି ନିଆରା ଢଙ୍ଗର ପାଠ ପଢାପଢି, ଆଉ କିଛି ଉପଲବ୍ଧି ପାଇ ତା ପାଇଁ ସିଲେକ୍ସନ ହୁଏ। ତ ମୁଁ ସେଇଥିରୁ ସ୍ୱପ୍ନ ଦେଖିଥିଲି ଯେ ମୋର ଶିକ୍ଷକତା ଜୀବନରେ କେବେ ନା କେବେ ଦେଶ ବାହାରକୁ ଯିବି, ଆଉ ଯେଉଁ ଦେଶ ବାହାରେ ଯେଉଁମାନେ କାମ କରୁଛନ୍ତି, ଦେଶ ପାଇଁ କାମ କରୁଛନ୍ତି, ତାଙ୍କ ଛୁଆ ଯେଉଁମାନେ ପଢୁଛନ୍ତି ତାଙ୍କୁ ବି ପାଠ ପଢାଇ ପରୋକ୍ଷରେ ହଉ କି ପ୍ରତ୍ୟକ୍ଷରେ ହଉ ଦେଶ ସେବାରେ ଭାଗ ନେବି। ଆଉ ଏ ସ୍ୱପ୍ନ ଆଜି ସଫଳ ହେଲା। 12 ବର୍ଷର ଯେଉଁ କଠିନ ପରିଶ୍ରମ ମୋର କୋରାପୁଟରେ, ତାହା ଆଜି ମଧ୍ୟ ଉପଲବ୍ଧି ଆଣିଦେଇଛି। ବିଗତ ବର୍ଷ ମୁଁ 2025ରେ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ପାଇଥିଲି ଶ୍ରେଷ୍ଠ ଶିକ୍ଷକ ହିସାବରେ, ଆଉ ଏଇ ବର୍ଷ ମୋତେ ରଷିଆ ପାଇଁ ସିଲେକ୍ସନ ହେଲା। ଯେଉଁଠିକି ସେ ଗୋଟେ ପ୍ରୋସିଜର ରହିଛି, ସିଲେକ୍ସନ ପ୍ରୋସିଜର, ପ୍ରଥମେ ଫର୍ମ ଫିଲ୍ଅପ୍ ହୁଏ, ଫର୍ମ ଫିଲ୍ଅପ୍ ହେଲା ପରେ ରିଜିଓନାଲ ଲେଭେଲରେ ସିଲେକ୍ସନ କରାଯାଏ ଜଣ ଜଣଙ୍କୁ, ପୁଣି ସିଏ ଦିଲ୍ଲୀରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ସେଠି ସିଲେକ୍ସନ ହୋଇକି ଇଣ୍ଟରଭ୍ୟୁ କରାଯାଏ। ଆଉ ଏଇଥର 30 ଜଣଙ୍କର ଇଣ୍ଟରଭ୍ୟୁ ହେଇଥିଲା ଅଲ୍ ଓଭର ଇଣ୍ଡିଆରେ, ସେଇଥିରୁ 6 ଜଣ ପ୍ରାଥମିକ ଶିକ୍ଷକ ସିଲେକ୍ସନ ହେଇଛନ୍ତି, ଆଉ ଯେଉଁଥିରେ ମୁଁ ଗୋଟେ କୋରାପୁଟରୁ ସିଲେକ୍ସନ ହେଇଛି, ନିଜକୁ ଗର୍ବିତ ମନେ କରୁଛି।

0: ତେବେ ସାର୍ ଏଇ ଯୋଉ ଆପଣ ଯୋଉ କହୁଛନ୍ତି ଯେ ଆପଣଙ୍କର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତରଫରୁ ଆପଣଙ୍କର ଚୟନ ହେଇଛି, ତ କାହିଁକି ସାର୍ ଏଇ ପ୍ରୋସିଜିଓରଟା ହୁଏ କି ଯେ ଦେଶ ବାହାରକୁ ପାଇଁ ବୋଲି ଏଇଠି ଚୟନ କରାଯାଏ ଶିକ୍ଷକ ମାନଙ୍କୁ?
1: ଆକ୍ଚୁଆଲି ଇଣ୍ଡିଆନ ଏମ୍ବାସି ଯୋ ରଷିଆରେ ଅଛି, ରଷିଆ ଆଉ ଇଣ୍ଡିଆ ଭିତରେ ଗୋଟେ MOU ସାଇନ ହେଇଛି ଅଲରେଡି। ସେ ଏବେ ନୁହେଁ, ବହୁତ ବର୍ଷ ହେଇଗଲାଣି, ଇଭେନ୍ ମୁଁ କହିବି 1977 ପରେ ବୋଧେ ହେଇଛି ସେଟା। ତାପରେ ପ୍ରତି 3 ବର୍ଷକୁ ଥରେ ଏମ୍ବାସି କ'ଣ କରେ, ମାନେ ଦେଶରୁ ବାଛି ବାଛି ସେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ଭିତରୁ ବାଛି ବାଛି ସେ କ'ଣ କରେ ସିଲେକ୍ସନ କରିକି ନିଏ, ସେଠି ପୋଷ୍ଟିଂ ଦେବେ। ଆଉ ସେଠି ଯେହେତୁ ଆମ ଦେଶ ବାହାରେ, ରଷିଆ ଯେହେତୁ ଆମର ମିଳିତ ରାଷ୍ଟ୍ର ହିସାବରେ ଯାଏ ଆଉ ବନ୍ଧୁ ହିସାବରେ ଯାଏ, ତେଣୁକରି ରଷିଆର ଇଣ୍ଡିଆର ବହୁତ ଭଲ ସମ୍ପର୍କ ରହିଛି, ପଲିଟିକାଲି ଇକୋନୋମିକାଲି ମାନେ କଲଚରାଲି ବି ବହୁତ ଭଲ ସମ୍ପର୍କ ରହିଛି। ତେଣୁକରି ରଷିଆନ ଫେଡେରେସନରେ ଆମର ଏମ୍ବାସି ଅଣ୍ଡରରେ ସ୍କୁଲ ଚାଲେ, ସେଇଥିପାଇଁ ସିଲେକ୍ସନ ପ୍ରୋସିଜର ଯୋଉ ରହିଛି ସେମାନେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ବାଛିଥାନ୍ତି, କାହିଁକି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ହେଉଛି ସବୁଠୁ ବଡ଼ ଅର୍ଗାନାଇଜେସନ ଅଲ୍ ଓଭର ୱାର୍ଲଡରେ କ୍ୟାଦାନ ହିସାବରେ।
0: ତେବେ ସାର୍ ଏଇ ଯୋଉ ସିଲେକ୍ସନ ଆପଣଙ୍କର ହେଲା, ଆପଣ ତ କହିଲେ କି ଆପଣଙ୍କର ସ୍ୱପ୍ନ ବି ଥିଲା ଏହା, ତ ଆପଣଙ୍କର ସ୍ୱପ୍ନଟା ପୂରଣ ହେଇଯାଇଛି, କିନ୍ତୁ ସ୍ୱପ୍ନ ପୂରଣ ହେଇଯାଇଛି ବୋଲି ଆପଣ ଖୁସି ଅଛନ୍ତି ନା ବିଦେଶକୁ ଯିବେ, ବିଦେଶ ମାଟିରେ ନୂଆ ଗୋଟେ କର୍ମକ୍ଷେତ୍ର ଆପଣଙ୍କର ଷ୍ଟାର୍ଟ ହବ, ନୂଆ ଜର୍ନି ଗୋଟେ ଷ୍ଟାର୍ଟ ହବ, ସେଥିପାଇଁ ମନରେ କିଛି ଅଲଗା କିଛି ଭାବନା ଆସୁଛି?
1: ସ୍ୱପ୍ନ ତ ସାକାର ହେଇଛି, ଆଜି ଖୁସି ଲାଗୁଛି, ଗର୍ବିତ ବି ମନେ କରୁଛି, କାହିଁକି ଦେଶରୁ ବାଛି ବାଛି ଯୋଉ ସିଲେକ୍ସନ ହୁଏ ସେଇଥିରୁ ମୁଁ ଜଣେ ଅନ୍ୟତମ ହେଇପାରିଛି, ତା ପାଇଁ ଗର୍ବ ଫିଲ୍ ହଉଛି। କିନ୍ତୁ ଯେତେ ଆମେ ଭାବୁଛେ ଯେ ଆମେ ବିଦେଶ ଯାଉଛେ, ବିଦେଶର ପାଠପଢା ଅଲଗା ନୀତି, ତେଣୁକରି ସେ ସମୟରେ ଚ୍ୟାଲେଞ୍ଜେସ୍ ବି ଆମ ପାଇଁ କିଛି ରହିଛି, ଆଉ ସେଇ ଚ୍ୟାଲେଞ୍ଜେସ୍ ପାଇଁ ନିଜକୁ ଦୃଢ଼ ସଂକଳ୍ପର ହିସାବରେ ନିଜ ମନ ସ୍ଥିର କରିବାକୁ ପଡୁଛି। ତାପରେ ବହୁତ କିଛି ଚିନ୍ତା ତ ରହୁଛି ଯେ ବିଦେଶର ଚାଲିଚଳଣ ସହିତ କେମିତି ଖାପ ଖୁଆଇବା, ତାଙ୍କର କ୍ଲାଇମେଟ୍ ସହିତ କେମିତି ଖାପ ଖୁଆଇବା, ତାପରେ ପୁଣି ପରିବାର

ଯିବାକୁ ପଡୁଛି, ତ କିଛି ଦାୟିତ୍ୱ ବି ରହୁଛି। ଏସବୁକୁ ପଛରେ ପକାଇ ଯଦି ଆମେ ଭାବିବା, ଯେ ସେଠାରେ ରହି ଆମ ଦେଶ ସେବା କରୁଛନ୍ତି ଅନ୍ୟମାନେ, ସେମାନେ ତ କିଛି ଭାବୁନାହାନ୍ତି, ସେମାନେ ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗ କରିଦେଇ ସେଠି ପଢ଼ଉଛନ୍ତି। ତ ସେମାନଙ୍କ ଛୁଆକୁ ଯଦି ପଢ଼ିବା ପାଇଁ ଆମକୁ ଗୋଟେ ସୁଯୋଗ ମିଳୁଛି, ତ ମନରେ ଗୋଟେ ଇନ୍ସପିରେସନ୍ କ୍ରିଏଟ୍ ହେଉଛି, ଆଉ ଖୁସି ବି ଲାଗୁଛି ଯେ ଯାହା ହଉ ମୁଁ କିଛିଟା ତ ଦେଶ ସେବା କରିବାରେ ମୁଁ ଆଗକୁ ଯାଉଛି।

0: ସାର୍ ଏବେ ରୁଷିଆରେ ଆପଣ ଯେଉଁ କେନ୍ଦ୍ରୀୟ ବିଦ୍ୟାଳୟରେ ଆପଣ ଜଏନ୍ କରିବେ, ସେଇଠି କ'ଣ ଆମ ଦେଶର ଛୁଆମାନେ ହିଁ ଥିବେ ନା ବିଦେଶ ମାଟିର ଛୁଆମାନେ ବି ଥିବେ?
1: ନା, ସେଠି ଆକ୍ଚୁଆଲି ଆମର ରଷିଆନ ଫେଡେରେସନରେ ଯୋଉ ଇଣ୍ଡିଆନ ଏମ୍ବାସି ରହିଛି, ସେଠି ଆମର କିଛି IAS ଅଛନ୍ତି, କିଛି IFS ଅଛନ୍ତି, ଇଣ୍ଟେଲିଜେନ୍ସରୁ ବି କାମ କରୁଛନ୍ତି, ଡିଫେନ୍ସ ସେକ୍ଟରରୁ ବି କାମ କରୁଛନ୍ତି, ଇଭେନ୍ ମେଡିକାଲ ଲାଇନରେ ବି କାମ କରୁଛନ୍ତି, ବିଜନେସ୍ ପର୍ପଜରେ ବି ଲୋକ ରହୁଛନ୍ତି, ସେମାନଙ୍କ ଛୁଆ ଗୁଡାକ କ'ଣ ହେଉଛନ୍ତି, ତାଙ୍କ ପାଇଁ ଇଣ୍ଡିଆନ ଏମ୍ବାସି ଗୋଟେ ସ୍କୁଲର ଆୟୋଜନ କରିଛି ସେଠି। ଆକ୍ଚୁଆଲି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତିନିଟା ଏବ୍ରଡ୍ରେ ତିନିଟା ସ୍କୁଲ ଅଛି, ଗୋଟେ ହେଉଛି ଆମର କାଠମାଣ୍ଡୁ ନେପାଳର କାଠମାଣ୍ଡୁରେ, ଆଉ ଗୋଟେ ହେଉଛି ଇରାନର ତେହେରାନରେ, ଆଉ ଗୋଟେ ହେଉଛି ରଷିଆର ମସ୍କୋରେ। ଏଇ ତିନିଟା ଭିତରୁ ରଷିଆର ମସ୍କୋ ବହୁତ ମାନେ ପପୁଲାର ରହେ, ଆଉ କାହିଁକି ସେଠାରେ ଚ୍ୟାଲେଞ୍ଜେସ୍ ବି ରହେ, ଆଉ ସେଠାରେ ମାନେ ମାନେ ଉତ୍କଣ୍ଠା ବି ରହେ ତା ପାଇଁ, ଆଉ କିଛି ଇନୋଭେଟିଭ ରେ ପଢେଇବାର ପାଇଁ ମଧ୍ୟ ମନ ବଳିଯାଏ। ସେଇଠି ଯୋଉ ସ୍କୁଲ ରହିଛି ସେଠି ହିନ୍ଦୀ ଆଉ ଇଂଲିଶ ମିଡିୟମରେ ହିଁ ପଢା ଯାଉଛି, ଯେହେତୁ ଆମର ଦେଶର ଛୁଆମାନେ ହିଁ ପାଠ ପଢୁଛନ୍ତି, କିନ୍ତୁ କିଛି ରଷିଆନ ଟିଚର ବି ସେଠି ରିକ୍ରୁଟମେଣ୍ଟ କରାହଉଛି, ଆଉ ପିଲାମାନଙ୍କୁ ରଷିଆନ ଲାଙ୍ଗୁଏଜ ଶିଖିବା ପାଇଁ ମଧ୍ୟ ମାନେ ସୁଯୋଗ ମିଳୁଛି ସେଠି।
0: ଆମ ଇଣ୍ଡିଆର ଯେମିତି ଏଜୁକେସନ ନିୟମ ଅଛି, ଏଜୁକେସନ ପଲିସି ଅଛି, ସେଇଠି ସେଇଟା ହିଁ ଫଲୋ କରାଯାଉଛି ନା ସେଇଠିର କିଛି ଅଲଗା ନିୟମ ରହିଛି?
1: ଦେଖିବାକୁ ଗଲେ ସେଠାକାର ଯୋଉ ଶିକ୍ଷାନୀତି ରହିଛି ଆଉ ଆମ ଦେଶର ଶିକ୍ଷାନୀତି, ଦୁଇ ଜଣ ଯାକ ଖାପ ଖୁଆଇ ସେଠି ପାଠ ପଢିବାକୁ ପଡୁଛି। ଆଉ ଆମର ଦେଶର ଶିକ୍ଷାନୀତି ଯୋଉ ବର୍ତ୍ତମାନ ନ୍ୟାସନାଲ ଏଜୁକେସନ ପଲିସି, ଜାତୀୟ ଶିକ୍ଷାନୀତି 2020 ଲାଗୁ ହେଇଛି, ସେଇଟା ମଧ୍ୟ ରଷିଆରେ ଯୋଉ ସ୍କୁଲ ଅଛି ସେଠି ମଧ୍ୟ ଲାଗୁ ହେଇଛି। ଆମର ଯେହେତୁ ଆମର ସ୍କୁଲଟା ଇଣ୍ଡିଆନ ଏମ୍ବାସି ଅଣ୍ଡରରେ ରହିଛି, ତେଣୁକରି ଭାରତୀୟ ସଂସ୍କୃତି, ଭାରତୀୟ ପରମ୍ପରାକୁ ନେଇ ହିଁ ସେ ସ୍କୁଲ ଗଢି ଉଠିଛି, ଆଉ ଭାରତୀୟ ଯୋଉ ନଲେଜ ସିଷ୍ଟମ ରହିଛି ସେଇ ଜ୍ଞାନକୁ ହିଁ ସେଠି ଦିଆଯାଏ, ଆଉ ସେଇ CBSE ବୋର୍ଡରେ ହିଁ ପିଲାମାନେ ପାଠ ପଢନ୍ତି, ଆଉ ଇଂଲିଶ ହିନ୍ଦୀ ମିଡିୟମରେ ହିଁ ପାଠ ପଢନ୍ତି ସେଠି।

0: ସବଜେକ୍ଟ ସାର୍ ଆମର ଏଇଠି ଯାହା ଯାହା ସବଜେକ୍ଟ ଅଛି ସେଠି ବି ସେଇ ସବଜେକ୍ଟ ହିଁ ରହିବ ନା?
1: ହଁ, ସେମ୍ ସବଜେକ୍ଟ ରହୁଛି ଏଠି, ଯାହା ସବଜେକ୍ଟ ସେଠି ସେମ୍ ସବଜେକ୍ଟ ରହୁଛି। ଗୋଟିଏ ଖାଲି ରହୁଛି, ଯୋଉ ଭାଷା ଚୟନ ରହେ ସେଠି ରଷିଆନ ଲାଙ୍ଗୁଏଜ କୁ ବି ପ୍ରାଧାନ୍ୟ ଦିଆଯାଉଛି। ଯୋଉଠି ପିଲାମାନେ ସେଠି ଅପ୍ଟ କରୁଛନ୍ତି, ରଷିଆନ ଲାଙ୍ଗୁଏଜ କୁ ବି ଚୁଜ୍ କରୁଛନ୍ତି ଆଉ ପାଠ ପଢୁଛନ୍ତି ସେଠି, କିନ୍ତୁ ଇଂଲିଶ ହିନ୍ଦୀରେ ପାଠ ପଢାଯାଉଛି।
0: ତେବେ ସାର୍ ଏତେ ବର୍ଷ ଆପଣ ଏଠି ଶିକ୍ଷକତା କରୁଥିଲେ, ଅଲଗା ମାଟି ଯାଉଛନ୍ତି, ବିଦେଶ ମାଟି, ପରିବାର ସହିତ ଯାଉଛନ୍ତି, ପରିବାରର ସପୋର୍ଟ କେମିତି ରହିଥିଲା? ସେମାନେ ହଁ କହିଥିଲେ ବିଦେଶ ଯିବା ପାଇଁ ନିଜ ଦେଶକୁ ଛାଡିକି?
1: କଥା ତ ରହିଲେ, ପ୍ରଥମେ ବାପା ଟିକେ ବାପା ମାଙ୍କୁ ମାନେ ତାଙ୍କ ପ୍ରତି ଯୋ ରହେ, ତାଙ୍କର ଛୁଆଙ୍କ ପ୍ରତି ଯୋ ସ୍ନେହ ଭାବ ରହେ, ତାଙ୍କେ ତ ପ୍ରଥମରୁ, କାହିଁକି ନା ମୁଁ 2009ରେ ପ୍ରଥମେ ମୋର ଯେତେବେଳେ ପୋଷ୍ଟିଂ ହେଲା, ସେତେବେଳେ ମୁଁ ଦେଶ ବାହାରକୁ ନଗଲେ ବି ରାଜ୍ୟ ବାହାରକୁ ପ୍ରଥମେ ଯାଇଥିଲି, ଯୋଉଠି କେରଳରେ ମୋର ପୋଷ୍ଟିଂ ହେଇଥିଲା। ସେତେବେଳେ ସେ ବହୁତ କିଛି ଦୁଃଖୀ ହେଇଯାଇଥିଲେ ଯେ ଘର ଛାଡି ଯାଉଛି। ଧୀରେ ଧୀରେ ସେମାନେ ଖାପ ଖୁଆଇ ଚଳିଗଲେ, କାହିଁକି ନା ମୁଁ ଯୋଉ ଜବ୍ କରୁଛି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଅଣ୍ଡରରେ, ଆଉ ଗୋଟେ ଆମର ଟ୍ରାନ୍ସଫରେବଲ ଜବ୍ ଏଇଟା, ଆମେ ଗୋଟିଏ ଜାଗାରେ କେବେ ରହିପାରିବୁନି ଘର ବାନ୍ଧିକି। ଆମର ଟ୍ରାନ୍ସଫର ମାନେ ପ୍ରତି 3 ବର୍ଷରେ 4 ବର୍ଷରେ ଟ୍ରାନ୍ସଫର ହୁଏ, କିନ୍ତୁ 12 ବର୍ଷ ହେଲା ମୁଁ କୋରାପୁଟରେ ରହିଯାଇଥିଲି। ବର୍ତ୍ତମାନ ଯେତେବେଳେ ଦେଶ ବାହାରକୁ ଯାଉଛି, ପ୍ରଥମେ ବାପା ମାଙ୍କ ମନରେ ଟିକେ ମାନେ ଦୁଃଖ ହେଲା ଯେ ମାନେ ଏତେ ଦୂରକୁ ପଳେଇବ, କାହିଁକି ତାଙ୍କୁ ତାଙ୍କ ନାତିନାତୁଣୀ ସହିତ ବି ଏଫେକ୍ସନ ରହିଯାଉଛି। ଘରେ ନିଜ ପରିବାର ଦେଖିଲେ ଛୁଆଙ୍କୁ ଆଉ ସ୍ତ୍ରୀ ତାଙ୍କ ସେମାନଙ୍କର ମନରେ ବି ଗର୍ବ ହେଲା ଫିଲ୍ ହଉଛି, ଖୁସି ବି ଫିଲ୍ ହଉଛି ଯେ ନିଜ ଛୁଆ ବି ତ ସେଠି ଗୋଟେ ଭଲ ମାନେ ଏଜୁକେସନ ସିଷ୍ଟମ ସେଠି ଅଛି।

0: ସେଠି ବି ପାଠ ପଢ଼ିବୁ, ପାଠ ପଢ଼ିବାରେ କୌଣସି ଅସୁବିଧା କିଛି ହେବନି। ସେଠି ରହିବା ପାଇଁ ଆମକୁ କ୍ୱାର୍ଟର୍ସ ବି ଆଭେଲେବଲ୍ ଅଛି, ଆଉ ଭାରତ ସରକାର ତା ପାଇଁ ସମ୍ପୂର୍ଣ୍ଣ ପ୍ରକାର ଆମର କେୟାର ବି ନେଉଛନ୍ତି। ତେଣୁକରି ମୁଁ ଭାବୁନି ଯେ କିଛି ଖରାପ ହବ, ତେଣୁକରି ଖାଲି ଯାହା କିଛି ରହିଛି ଟିକେ ଯେ ଘର ବାହାରକୁ ପଳଉଛି, ସେଥିରେ ଟିକେ ଦୁଃଖ ହଉଛି ପରିବାର ଲୋକ।
1: ତେବେ ସାର, କୋରାପୁଟ ଛାଡିକି ଏବେ ଆପଣ ଯାଉଛନ୍ତି, ଯିବା ପୂର୍ବରୁ କଣ କହିବାକୁ ଚାହିଁବେ, ଏଇ କୋରାପୁଟ ମାଟି ଆପଣଙ୍କୁ କଣ ଦେଇଛି?
0: ଦେଖିବାକୁ ଗଲେ ମୋର ଯୋଉ 17 ବର୍ଷ ସର୍ଭିସ ଅଛି, 17 ବର୍ଷ ସର୍ଭିସରୁ ମୁଁ 12 ବର୍ଷ କୋରାପୁଟକୁ ଦେଇଛି। ମୁଁ 12 ବର୍ଷ କୋରାପୁଟକୁ ଦେଲି, କିନ୍ତୁ କୋରାପୁଟ ମାଟି ମତେ ଜୀବନ ଯାକର ଉପଲବ୍ଧି ଦେଇଦେଲା। ଏ କୋରାପୁଟ ମାଟିର ପାଣି, ପବନ, ନିଆରା। ମୁଁ ତ ଆସିଥିଲି ଏଠିକି, ଏକ୍ଚୁଲି ମୋର ଟ୍ରାନ୍ସଫର ହେଇଥିଲା ଝାଡ଼ଖଣ୍ଡର ଗଢ଼ଭା ଟ୍ରାନ୍ସଫର ହେଇଥିଲା, ଯୋଉଠିକି ମୁଁ ସେମାନଙ୍କୁ ଅନୁରୋଧ କରିଥିଲି ଯେ ମତେ ଟ୍ରାନ୍ସଫର କରିଦିଆଯାଉ କୋରାପୁଟ, ଯୋଉଟାକି ମୋର ମାଟି ସେଇ ମୋର ଓଡ଼ିଶା ମାଟି, ତେଣୁକରି ମତେ କୋରାପୁଟ ଟ୍ରାନ୍ସଫର କରିଦିଆଯାଉ। କାହିଁକି ଆମ ଜୀବନରେ 40 ବର୍ଷ ଭିତରେ ଆମକୁ ଗୋଟେ ହାର୍ଡ ଷ୍ଟେସନ କାଟିବାକୁ ପଡେ, ଯେମିତି ଡିଫେନ୍ସରେ ରହିଛି ଆମର ବି ସେମିତି ରହିଛି, ଯେ ହାର୍ଡ ଷ୍ଟେସନ ଆଉ କୋରାପୁଟ ହାର୍ଡ ଷ୍ଟେସନ ଅଣ୍ଡର ଆସୁଛି। ଆଉ ମତେ ଯୋଉଠି ଟ୍ରାନ୍ସଫର ହେଇଥିଲା ଝାଡ଼ଖଣ୍ଡ ଗଢ଼ବା, ସିଏ ବି ହାର୍ଡ ଷ୍ଟେସନ ଥିଲା, କିନ୍ତୁ କୋରାପୁଟ ମୁଁ ଆସିଥିଲି ଯେ ହାର୍ଡ ଷ୍ଟେସନ 2 ବର୍ଷ କାଟିବି, 2 ବର୍ଷ ମୋର ସରିଗଲା ପରେ ମୁଁ ପୁଣି ଫେରିଯିବି ବ୍ରହ୍ମପୁର କି ଭୁବନେଶ୍ୱର ଆସିବି, ସେଠି ମୋର ପାଠ ପଢ଼ାଇବି। କିନ୍ତୁ ଏଇ 2 ବର୍ଷ ଭିତରେ କୋରାପୁଟ ମାଟି ମତେ ଏତିକି ଆପଣେଇ ନେଲା, ସେଠାକାର ଛୁଆମାନେ, ସେଠାକାର ପ୍ୟାରେଣ୍ଟସ ମାନେ ଏତେ ବହୁତ ସପୋର୍ଟିଭ, ପ୍ରତିଟି କଥାରେ ସେମାନେ ଭଲ ପାଆନ୍ତି, ଆଉ ମୁଁ ଧୀରେ ଧୀରେ ଘରେ ଘରେ ପରିଚିତ ବି ହେବାକୁ ଲାଗିଲି। ମତେ ଲାଗିଲା ସତେ ଯେମିତି ଗୋଟେ କୋରାପୁଟ ମାଟି ସେଟା ନୁହେଁ, ଗୋଟେ କୋରାପୁଟ ଗୋଟେ ପରିବାର ହେଇଗଲା ମୋ ପାଇଁ। ପ୍ରତିଟି କଥାରେ ସବୁଥିରେ ମତେ ସହଯୋଗ ମିଳିଛି। ଏଇ 12 ବର୍ଷରେ ମତେ ସେଇ କୋରାପୁଟ ମାଟିରେ ମୁଁ ନିଜର ପ୍ରଥମ ଫିଲ୍ମ ଚଳଚ୍ଚିତ୍ର ବନେଇବା ଷ୍ଟାର୍ଟ କଲି, ଛୋଟ ଛୁଆଙ୍କୁ ନେଇକି। ବର୍ତ୍ତମାନ ସେଇ ଚଳଚ୍ଚିତ୍ର ଉପରେ ଆମେ 7ଟା ଚଳଚ୍ଚିତ୍ର ବନେଇ ସାରିଲୁଣି, ତା ପାଇଁ ଆମେ 3ରୁ 4 ଥର ନ୍ୟାସନାଲ ଆୱାର୍ଡ ବି ପାଇସାରିଲୁଣି ଚଳଚ୍ଚିତ୍ର ବନେଇକି। ଗଲା ବର୍ଷ 2025ରେ ମତେ ସେଇ କୋରାପୁଟ ମାଟିରୁ ହିଁ ମତେ ସୁଯୋଗ ମିଳିଲା ଜାତୀୟ ଶିକ୍ଷକ ପୁରସ୍କାର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ପାଇବାଟା। ତେଣୁକରି ସେଇ ଭଲ ପାଇବା, ସେଇ ଉପଲବ୍ଧି ଯାହା ଆଜି କୋରାପୁଟ ଦେଇଛି ତାହା ଚିରସ୍ମରଣୀୟ ରହିବ। ତେଣୁକରି କୋରାପୁଟ ମାଟିକୁ ଯେତେବେଳେ ଛାଡ଼ିଲି, ମତେ ମନରେ ଗୋଟେ ବହୁତ ଦୁଃଖ ହେଲା ଯେ ଆପ୍ଲାଇ ତ କରିଦେଲି, କିନ୍ତୁ ସେତେବେଳେ ବି ଭାବିଥିଲି ହୁଏତ ଯଦି ସିଲେକ୍ସନ ନ ହୁଅନ୍ତା ତାହେଲେ କୋରାପୁଟରେ ରହିଯିବି। ଭଗବାନଙ୍କର ଇସାରା କିଛି ଅଲଗା ଥିଲା, ସେଇଥିରେ ସିଲେକ୍ସନ ବି ହେଇଗଲା, ଆଉ ଆଜି ମତେ ଯିବାକୁ ପଡୁଛି। କିନ୍ତୁ ଆଶା କରିବି ଯଦି ପୁଣି ଥରେ କେବେ ଫେରିବି ତାହେଲେ ମତେ କୋରାପୁଟକୁ ଯଦି ଆଉ ଥରେ ପୁଣି ମିଳେ, ମୁଁ ନିଶ୍ଚୟ ସେଇ ମାନେ ଆପଣେଇବି କୋରାପୁଟକୁ ପୁଣି।

0: ଆପଣ ଯେବେ ଚାଲି ଯାଉଛନ୍ତି ଆମ ମାଟିକୁ ଛାଡିକି, ତେବେ ଯିବାବେଳେ ଆପଣ କଣ କହିବେ କି ଆପଣଙ୍କ ଛୁଆମାନେ ଆପଣଙ୍କ ଠାରୁ କେଉଁ ଗୋଟିଏ କଥା ଶିଖିବା ଦରକାର?
1: ମୁଁ ତ ଗୋଟିଏ ଜିନିଷ କହିବି ଯେ କୋରାପୁଟ ମାଟି, ଯାହା ମାନେ ଅନ୍ୟମାନଙ୍କର ମନୋଭାବ ରହିଛି ଯେ କୋରାପୁଟ ଗୋଟିଏ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ଆଉ ସିଏ ପୁଣି ଗତି ମାନେ ପ୍ରଗତିର ଦ୍ୱାରକୁ ପହଞ୍ଚି ପାରିନି। କିନ୍ତୁ ଆଉ ଗୋଟେ କଥା ମୁଁ ଜାଣିଛି, କୋରାପୁଟ ମାଟି ମାନେ କଳାର ମାଟି, ଆଉ ସିଏ ହେଉଛି ମାନେ ଜ୍ଞାନର ମାଟି। ଆଉ ସେଠାକାର ଛୁଆଙ୍କୁ ପାଠ ପଢ଼ାଇଲା ପରେ ମତେ ଲାଗିଲା ଯେ ସେଇ ମାଟିରେ ଯୋଉ ଛୁଆମାନେ ପାଠ ପଢୁଛନ୍ତି ସେ କୋରାପୁଟ ମାଟିରେ ମାନେ ଜ୍ଞାନ ଆଉ କୌଶଳ, ତା ସହିତ ନଲେଜ ସବୁଯାକ ଭରପୁର ମାତ୍ରାରେ ଅଛି। ଖାଲି ଯାହା କିଛି ତାଙ୍କୁ ଉଦ୍ରେକ କରିବା ଦରକାର, ଆଉ ସେଇଟା ଯୋଉ ଟିଚର ମାନେ ଅଛନ୍ତି ମାନେ କେନ୍ଦ୍ରୀୟ ବିଦ୍ୟାଳୟ କୋରାପୁଟ କହିବେନି, ମାନେ ସବୁ ସ୍କୁଲରେ ବି କୋରାପୁଟରେ ବି ବହୁତ ଟିଚର ସାଙ୍ଗ ବି ମୋର ଅଛନ୍ତି, ସମସ୍ତେ ତମର ସମ୍ପର୍କ ଅଛି, ମାନେ ସେଇ ଗୋଟିଏ କଥା କହିବି ଯେ ପିଲାମାନଙ୍କ ପାଖରେ ଯୋଉ ଗୁଣଟା ରହିଛି ତାକୁ, ସେଇ ଗୁଣଟାକୁ ଲୋକଲୋଚନକୁ ଅଣାଯାଉ, ଆଉ ତାଙ୍କ ମନରେ କନଫିଡେନ୍ସ ଲେଭେଲଟାକୁ ଭରି ଦିଆଯାଉ। ପିଲାମାନଙ୍କୁ ଗୋଟେ ଜିନିଷ କହିବି, ସେମାନେ କେବେ ବି ହାରାସ ନ ହେଇକି ପାଠ ପଢି ଚାଲନ୍ତୁ, ନିଜର ସଂସ୍କୃତିକୁ ବଜାୟ ରଖନ୍ତୁ, ନିଜ କନଫିଡେନ୍ସ ଲେଭେଲ ହାଇ କରିକି ଯଦି ପାଠ ପଢିବେ, ପ୍ରାପ୍ତାଙ୍କରେ ଆମେ କେତେ ପାଇଲେ, ନମ୍ବର କେତେ ପାଇଲେ ସେଟା କିଛି ମ୍ୟାଟର କରେନି, ମ୍ୟାଟର କରେ ଆମେ କ'ଣ ଶିଖିଲେ। ମୁଁ ସେଇଥି ପିଲା ସବୁବେଳେ କହେ, ଆଜି ଯଦି ଆମେ ସ୍କୁଲ ଯାଉଛେ ଆମେ କ'ଣ ଶିଖିଲେ ସେଇଟା ନିହାତି ଦରକାର, ଆମେ କେତେ ମାର୍କ ଆଣିଲେ ସେଟା ଦରକାର ନାହିଁ। ତେଣୁକରି ମୁଁ ଛୁଆଙ୍କୁ ମୁଁ ଏଇଟା କହିବି ଯେ ମାର୍କ ପଛରେ ସେମାନେ

0: ନ ଦୌଡ଼ି ସେମାନେ କଡ୍ ଶିଖିପାରିଲେ, ନିଜର ଜ୍ଞାନକୌଶଳ କେତିକି ବୃଦ୍ଧି କରିପାରିଲେ, ଆଉ ଟ୍ୟାଲେଣ୍ଟ ଲେବଲ୍ କେତିକି ପହଞ୍ଚିଲା, ସେଇ ଜିନିଷଟାକୁ ସେମାନେ ଦେଖନ୍ତୁ ଆଉ ଆଗକୁ ବଢ଼ନ୍ତୁ। ଆଉ ମୁଁ କୋଉଠି ରହିଲେ ବି ଯେତେବେଳେ ମୁଁ ଶୁଣେ କୋରାପୁଟ ମାଟିରୁ ଏଇ ଷ୍ଟୁଡେଣ୍ଟଟା ଆଜି ଟପ୍ କରିଛି, କି ଏଇ ଷ୍ଟୁଡେଣ୍ଟଟା ଆଜି କିଛି ଉପଲବ୍ଧି ପାଇଲା, କି ସେ କୋରାପୁଟ ମାଟିର କିଛି ସ୍କୁଲ ଆଜି ଉପଲବ୍ଧି ପାଇଲା, ସବୁଠୁ ଖୁସି ମୁଁ ହେବି। ଆଉ ଛାତି ପିଟି ମୁଁ ସମସ୍ତଙ୍କୁ କହିବି ଯେ ସେଇ ମାଟିର ଏଇ କଥା, ଏଇ ଉପଲବ୍ଧି ଯେ ସେଇ ମାଟିରେ ମୁଁ ଦିନେ କାମ କରିକି ଆସି।
1: ତେବେ ସାର୍, ଶିକ୍ଷକତା କେବଳ ପାଠ ପଢେଇବା ନୁହେଁ, ଛାତ୍ରଛାତ୍ରୀଙ୍କ ଜୀବନକୁ ବୁଝିବା ମଧ୍ୟ। ଆପଣଙ୍କ ଅନୁଭବରୁ ଏହା ଆପଣ କେମିତି ବ୍ୟାଖ୍ୟା କରିବେ?
0: ନିହାତି ସତ କଥା, କାହିଁକି ଯେତେବେଳେ ଆମେ ଛାତ୍ରଛାତ୍ରୀଙ୍କୁ ବୁଝି ପାରିବାନି ତାହେଲେ ଛାତ୍ରଛାତ୍ରୀଙ୍କୁ ଆମେ ବୁଝେଇ ପାରିବାନି। ଗୋଟେ ଶିକ୍ଷକ ତା ଜୀବନରେ ସିଏ ହଉଛି ପ୍ରକୃତରେ ଜଣେ ଛାତ୍ର, ଆଉ ସିଏ ଯୋଉ ପଢେଇବା ପାଇଁ ଯାଏ ନିଜର ଅଧ୍ୟବସାୟ ପ୍ରଥମେ କରେ ଯେ ମୁଁ ଗୋଟେ କଣ ପଢେଇବି ସେଇଟା ମ୍ୟାଟର କରେନି, ବର୍ତ୍ତମାନ କିଏ ମୋ ସାଙ୍ଗରେ ସାମ୍ନାରେ ଅଛି ଆଉ ସିଏ କଣ ପଢିବାକୁ ଚାହୁଁଛି ସେଇଟା ବହୁତ ମ୍ୟାଟର କରେ। ମୁଁ ତ ସବୁବେଳେ କହିବି ଛୁଆଙ୍କୁ ବୁଝିବା ନିହାତି ଦରକାର, ଆଉ ମୁଁ ବୁଝିବାକୁ ବହୁତ ଚେଷ୍ଟା କରିଛି ଛୁଆଙ୍କ ପାଖରେ କଣ ମାନେ କୌଶଳ ଅଛି, ତାଙ୍କ ପାଖରେ କଣ କିଛି ଟ୍ୟାଲେଣ୍ଟ ଅଛି ସେଇଟା ପ୍ରଥମେ ଜାଣିବାକୁ ଚେଷ୍ଟା କରୁଛି, ଆଉ ସେଇଟାକୁ ଜାଣିକି ତାଙ୍କୁ କେମିତି ଆଗକୁ ନିଆଯାଇପାରିବ ସେଇ ଜିନିଷଟା ସବୁବେଳେ ଚେଷ୍ଟା ରହିଛି। ସେଇଥିରେ ନିଜର ଶିକ୍ଷକତା ଜୀବନ ମାନେ ବହୁତ ଭାବିବା ଯେ ଆମେ ହଁ ପ୍ରଗତି ପଥରେ ମୁଁ ଆଗେଇଛି, କାହିଁକି ଗୋଟେ ଶିଶୁର କି ଗୋଟେ ବିଦ୍ୟାର୍ଥୀର ସଫଳତାରେ ହିଁ ଗୋଟେ ଶିକ୍ଷାଦାନ ସଫଳ ହୁଏ ଆଉ ଗୋଟେ ଶିକ୍ଷକ ତା ପାଇଁ ଉପଲବ୍ଧି ହାସିଲ କରିଥାଏ, ଏଇଟା ହିଁ ମୋ ମୋଟ।
1: ଆପଣ ଯେମିତି କହିଲେ ସାର୍, ଜଣେ ଛାତ୍ରଛାତ୍ରୀଙ୍କର କେମିତି ଡେଭଲପମେଣ୍ଟ ହବ, ସେ କେମିତି ଉନ୍ନତି କରିପାରିବ, ସେଥିପାଇଁ ସବୁବେଳେ ଶିକ୍ଷକ ସମାଜ ସେଥିପାଇଁ ତତ୍ପର ଥାନ୍ତି। ତ ଆପଣ ଯେମିତି କହିଲେ କି ଆପଣ ଏଥିପାଇଁ ଗୋଟେ ନେଇକି ଫିଲ୍ମ ମଧ୍ୟ ତିଆରି କରିଛନ୍ତି ଆପଣ, ଫିଲ୍ମ ତିଆରି କରିବାର ଭାବନାଟା କେମିତି ମନକୁ ଆସିଲେ ସାର୍?
0: କାହିଁକି ମତେ ଟିକେ କବିତା ଲେଖା ଆଉ ସାହିତ୍ୟ ଉପରେ ମତେ ଟିକେ ବହୁତ କିଛି ତା ପ୍ରତି ଭଲ ଭାବନା ରହିଛି, ଭଲ ପାଇବା ରହିଛି। ମୁଁ କାହାଣୀ ପ୍ରଥମେ ଲେଖେ ଆଉ ବହୁତ କିଛି ସ୍କୁଲରେ ଡ୍ରାମା ବି କରେଇଥାଏ, କିନ୍ତୁ ବେଳେବେଳେ ଭାବିଲି ଯେ ଆଜିକାଲି ଯୋଉ ଡିଜିଟାଲ ଦୁନିଆ ବଢିଗଲାଣି, ଆଉ ଏ ଡିଜିଟାଲ ଦୁନିଆରେ ଯଦି ସମାଜ ଗୋଟେ ଶିଶୁ ଯୋଉଠି ରହୁଛି, ଯୋଉ ସମାଜରେ ରହୁଛି, ସେଇ ସମାଜର କୁସଂସ୍କାରକୁ ଯଦି ଦୂର କରିବାକୁ ହବ ତାହେଲେ ଶିଶୁକୁ ପ୍ରଥମେ ଆଗକୁ ବଢିବାକୁ ହବ, ଆଉ ସେଇ କୁସଂସ୍କାର ଶିଶୁ ପ୍ରଥମେ ଜାଣିବା ଦରକାର, ଆଉ ସେଇ ସମାଜକୁ ସେଇ ହିଁ ବୁଝେଇ ପାରିବ। ତେଣୁକରି ମୁଁ ଯୋଉ ଫିଲ୍ମ ବନେଇବା ପାଇଁ ଷ୍ଟାର୍ଟ କଲି, ତାପରେ ପ୍ରଥମେ ଦେଖିଲି ଯେ ଡ୍ରାମାଟା ଲୋକ ଏତେ ଦେଖୁନାହାନ୍ତି, କାହିଁକି ନା ସେ ଏତେ ଆକର୍ଷଣ ହେଇପାରୁନି। ଯଦି ତାକୁ କିଛି ଗୀତ ନାଚ, ତାକୁ କିଛି ଡିଜିଟାଲ ଦୁନିଆର ସହିତ AI ୟୁଜ କରିକି କିଛି ଯଦି ତାକୁ ବନେଇ ଦିଆଯାଏ ତାହେଲେ ସେ ପ୍ରତିଟି ମୋବାଇଲରେ ଘରେ ଘରେ ପହଞ୍ଚି ଯାଇପାରିବ, କିଛି ଜନସଚେତନତା ବି ହେଇପାରିବ। ପିଲାଙ୍କ ପାଖରେ ବହୁତ ଭଲ ଟ୍ୟାଲେଣ୍ଟ ଅଛି, ଯଦି ପିଲାଙ୍କର ସେଇ ଟ୍ୟାଲେଣ୍ଟଟାକୁ ୟୁଜ କରାଯାଇପାରିବ, ଆଉ ମୋ ପାଖରେ ଟ୍ୟାଲେଣ୍ଟ ଅଛି, ମୁଁ ଯେ କାହାଣୀ ଲେଖିପାରୁଛି, ମୁଁ ନିର୍ଦ୍ଦେଶନା ଦେଇପାରୁଛି, ପ୍ୟାରେଣ୍ଟଙ୍କର ସପୋର୍ଟ ନେଇପାରୁଛି, ଆଉ ମୁଁ ଷ୍ଟୁଡେଣ୍ଟ ମାନଙ୍କର ଟ୍ୟାଲେଣ୍ଟକୁ ବଖାଣିକି ସେଇ ଷ୍ଟୁଡେଣ୍ଟ ମାନଙ୍କୁ ଟ୍ରେନିଂ କରିପାରୁଛି, ତାଠୁ ବଡ଼ ଜିନିଷ ଆଉ କ'ଣ ହେଇପାରେ। ଆଉ ମୁଁ ଯେତେ ଯାହା ଫିଲ୍ମ ବନେଇଛି, ଫିଲ୍ମଟା ହଉଛି ଗୋଟେ ଲୋ କଷ୍ଟ ନୋ କଷ୍ଟ ପ୍ରୋଜେକ୍ଟ, ଯାହାର ପ୍ରୋଜେକ୍ଟର ନାଁ ଦେଇଥିଲି କଥାଚିତ୍ର। ଆଉ ସେଇ କଥାଚିତ୍ର ପ୍ରୋଜେକ୍ଟ ମାଧ୍ୟମରେ ଆମେ ସର୍ବପ୍ରଥମେ ଗୋଟିଏ ଫିଲ୍ମ ଡେଭଲପ୍ କରିଥିଲୁ, ଇଏ ହଉଛି ସଡ଼କ। ସଡ଼କ ଫିଲ୍ମଟା ଥିଲା ଆମର ରୋଡ୍ ସେଫ୍ଟି ଉପରେ, ମାନେ ସଡ଼କ ସୁରକ୍ଷା ସଚେତନତା ଧର୍ମୀ ଫିଲ୍ମ ଥିଲା ସେ। ପୁଣି ପ୍ରଥମ ଥର ପାଇଁ ଆମେ ଭାଗ ନେଇଥିଲୁ ଜାତୀୟ ସଡ଼କ ସୁରକ୍ଷା ଫିଲ୍ମ ଫେଷ୍ଟିଭାଲ, ସର୍ଟ ଫିଲ୍ମ ଫେଷ୍ଟିଭାଲ, ଯୋଉଟାକି ଓଡ଼ିଶା ସରକାର ଦ୍ୱାରା ହେଇଥିଲା କିନ୍ତୁ ନ୍ୟାସନାଲ ଲେଭେଲ ହେଇଥିଲା। ସେଇଥିରେ ଆମେ ଗୋଟେ 2 ମିନିଟ୍ର ଫିଲ୍ମ ବନେଇଥିଲୁ ସଡ଼କ। ସେଇ 2 ମିନିଟ୍ର ଫିଲ୍ମ ଆମକୁ ବଡ଼ ଉପଲବ୍ଧି ଦେଇଥିଲା, କାହିଁକି ଯୋଉ ପିଲାମାନେ ସେଥିରେ ଭାଗ ନେଇଥିଲେ ବେଷ୍ଟ ଆକ୍ଟର ଆୱାର୍ଡ ସେମାନେ ପାଇଥିଲେ, ଆଉ ସେଇ ବେଷ୍ଟ ଆକ୍ଟର ଆୱାର୍ଡ ପାଇଁ ସେଇ ପିଲା ଦିଟାକୁ ଭବିଷ୍ୟତରେ ତାଙ୍କୁ ଭାରତର ପାର୍ଲିଆମେଣ୍ଟରେ ସମ୍ବୋଧନ କରିବାକୁ ମଧ୍ୟ ତାଙ୍କୁ ମାନେ ନିମନ୍ତ୍ରଣ ହେଇଥିଲା, ପିଲାମାନେ ଯାଇଥିଲେ। ତାପରେ ଆମେ ବହୁତ କିଛି ଫିଲ୍ମ ବନେଇଛୁ, ଫିଲ୍ମ ଫେଷ୍ଟିଭାଲରେ ବି ଭାଗ ନେଇଛୁ, ଆଉ ବହୁତ କିଛି ନ୍ୟାସନାଲ ଆୱାର୍ଡ ବି ଫିଲ୍ମ ପାଇଁ ପାଇଛୁ। ବର୍ତ୍ତମାନ ବି ଗୋଟେ ଯିବା ପୂର୍ବରୁ ମୋର ଯୋଉ ଇଚ୍ଛା ଥିଲା, ଗୋଟେ ଫିଲ୍ମ ଅଲରେଡି ମୋର ସୁଟ୍ ହେଇସାରିଥିଲା, ତାକୁ ଏଡିଟିଂ ବି ହେଇଗଲା, ଆଉ ସ୍କ୍ରିନିଂ ବି କରିଦେଲୁ, ଆଉ ସେଇ ଫିଲ୍ମଟା ପୁଣି ଇନକ୍ଲୁସିଭ୍ ଏଜୁକେସନ ଉପରେ ହେଇଛି, ଆଉ ଭବିଷ୍ୟତରେ ସେ ଫିଲ୍ମଟା ରିଲିଜ ହବ, ଆଉ ସମସ୍ତେ ଦେଖିବେ, ନିଜର କୋରାପୁଟର ଟ୍ୟାଲେଣ୍ଟକୁ ବି ସେଠି ବୟସୀ ପ୍ରଶଂସା ବି କରିବେ ସେଠି।
1: ଆପଣ ଯୋଉ କହିଲେ ସାର୍, ଆପଣ ଯୋଉ ଫିଲ୍ମର ନିର୍ଦ୍ଦେଶନା ବି ଦେଉଛନ୍ତି, ଲେଖୁଛନ୍ତି କାହାଣୀ, ତେବେ ଏଇ ଯୋଉ ଫିଲ୍ମ ଯାକ ସବୁ ତିଆରି ହଉଛି, ମାନେ ଆମର ନର୍ମାଲି ଯୋଉ ଫିଲ୍ମ ଯାକ ଆମର ତିଆରି ହୁଏ ବଲିଉଡ ଆର୍କରେ କିମ୍ବା ଲୋକାଲ ପିପୁଲ ଯାହା କରନ୍ତି, ତ ଏଇଟା ଶିକ୍ଷକ ସମାଜ ତରଫରୁ କିଛି ଅଲଗା ହୁଏ ନା?
0: ଏଇ ଯୋଉ ଫିଲ୍ମ ଆମେ ତିଆରି କରୁ, ଆମେ ସେମିତି କୌଣସି ବେଶୀ ଖର୍ଚ୍ଚ କରୁନି, କାହିଁକି ନା ଆମେ ଯେହେତୁ ଶିକ୍ଷକ ସମାଜ ଆଉ ଆମ ପାଖରେ ଏତେ ବିଗ୍ ବଜେଟ୍ ରହେନି, ତ ଆମେ ଏତେ ଖର୍ଚ୍ଚ କରିପାରୁନୁ। ତେଣୁକରି କିନ୍ତୁ ଆମେ ସହଯୋଗ ନେଇକି ଆମେ ବର୍ତ୍ତମାନ ସୁଦ୍ଧା 7ଟା ଫିଲ୍ମ ଡେଭଲପ୍ କରିପାରିଛୁ, ଯୋଉଥିରେ କି ଆମର କିଛି ଖର୍ଚ୍ଚ ବେଶୀ ଆସେନି। କଣ ନା, ଆମେ କଣ କରୁ, ମୋର ଗୋଟେ ଷ୍ଟୁଡେଣ୍ଟ ଅଛି, ଯୋଉ ଷ୍ଟୁଡେଣ୍ଟ ତାର ଟ୍ୟାଲେଣ୍ଟ ଅଛି, କେମିତି ସେ ଫଟୋଗ୍ରାଫି ତାର ଟ୍ୟାଲେଣ୍ଟ ଅଛି ଆଉ ତାର ଭିଡ଼ିଓଗ୍ରାଫିରେ ଟ୍ୟାଲେଣ୍ଟ ଅଛି,

0: ଏଡିଟିଂ ବି ଜାଣିଛି। ସେ ଷ୍ଟୁଡେଣ୍ଟ ଯେତେବେଳେ ଟେନ୍ଥ କ୍ଲାସ ପଢୁଥିଲା ଆଉ ଯେତେବେଳେ ମୁଁ ପ୍ରଥମେ ଫିଲ୍ମ ସୁଟିଂ କରିବା ପାଇଁ ବାହାରିଥିଲି ଆଉ ମତେ ପ୍ରବର୍ତ୍ତିଥିଲେ ଫିଲ୍ମ ସୁଟିଂ କରିବା ପାଇଁ, ସେ ସମୟରେ ଗୋଟେ ପ୍ରିନ୍ସିପାଲ ଇନଚାର୍ଜ ଥିଲେ ଆମର ଅରବିନ୍ଦ ବିଶ୍ୱାଳ, ସେ କହିଥିଲେ ପ୍ରଥମେ ଏଇ ସଡ଼କ ସୁରକ୍ଷା ଉପରେ ଗୋଟେ ଫିଲ୍ମ ବନେଇବା ଆଉ ଆମେ ସେଥିରେ ଭାଗ ନେବା। ତାଙ୍କର ପ୍ରେରଣାରେ ମୁଁ ପ୍ରଥମେ ଫିଲ୍ମଟି ବନେଇଲି ଆଉ ମୁଁ ଭାବୁଥିଲି ଯେ ଏଡିଟିଂ କରିବ କିଏ, ସୁଟ୍ କରିବ କିଏ, ତା ପାଇଁ ବହୁତ ଖର୍ଚ୍ଚ ହବ। କିନ୍ତୁ ଯଦି କହୁଛନ୍ତି ନା ଥରେ ଯଦି ଆପଣ ମନ ବନେଇଦେଲେ ଯେ ମୁଁ କିଛି ବନେଇବାକୁ ଚାହୁଁଛି, ତାହେଲେ ଅଟୋମେଟିକାଲି ସବୁକିଛି ଆପଣଙ୍କ ପାଇଁ ଉପଲବ୍ଧ ହେଇଯିବ ଆଉ ଆପଣ ଧୀରେ ଧୀରେ ସବୁକିଛି ବନିଯିବ ବି। ଆଉ ଅଚାନକ ମୋର ସେଇ ଷ୍ଟୁଡେଣ୍ଟ, ଯାହା ପାଖରେ ଟ୍ୟାଲେଣ୍ଟ ଥିଲା, ସେ ମତେ କହିଲା ସାର୍ ମୁଁ ବନେଇଦେବି। ଆଉ ସେଇ ଷ୍ଟୁଡେଣ୍ଟ ଆଜି 12th ପାସ୍ ଆଉଟ୍ ହେଇସାରିଲାଣି, କିନ୍ତୁ ତାର ମୋ ପ୍ରତି ସେଇ ଭଲ ପାଇବା ଭାବ, ସେଇ ଭକ୍ତି ଭାବ ଏବେ ପର୍ଯ୍ୟନ୍ତ ରହିଛି। ସିଏ ହେଉଛି ଆୟୁଷ ଦାସ, ଯିଏକି କୋରାପୁଟର ଷ୍ଟୁଡେଣ୍ଟ, କିନ୍ତୁ ସେ ଆଜି ପଢୁଛି, BCA ପଢୁଛି ଭୁବନେଶ୍ୱରରେ। କିନ୍ତୁ ଯେବେ ବି ସମୟ ପାଉଛି ଆମେ ମିଶୁଛୁ, ଆମେ ମିଶିଲା ପରେ ଗୋଟେ ଫିଲ୍ମ ସୁଟ୍ କରୁଛୁ। ସେଇଥିରେ ଆମର ଆକ୍ଟର ହଉଛନ୍ତି ଛୁଆମାନେ, ଯେମାନଙ୍କୁ ଆମକୁ ପଇସା ଦେବାକୁ ପଡ଼େନି। ଆମର ଆକ୍ଟର ଆମେ ନଉଛୁ, ପ୍ୟାରେଣ୍ଟକୁ ବି ଆକ୍ଟର ବନେଇ ଦଉଛୁ ବେଳେବେଳେ, ବେଳେବେଳେ ଆମେ ଟିଚର ମାନଙ୍କୁ ବି ଆକ୍ଟର ବନଉଛୁ। ତ ସେମାନଙ୍କୁ ଆମକୁ କିଛି ମାନେ ପାରିତୋଷିକ ହିସାବରେ କିଛି ପାଉଣା ଦେବାକୁ ପଡ଼େନି। ଡାଇରେକ୍ସନ ହେଲେ ମୁଁ, କାହାଣୀ ଲେଖିଲି ମୁଁ, ତା ପାଇଁ ବି ପଇସା ଖର୍ଚ୍ଚ ହୁଏନି। ଆଉ ସୁଟିଂ ଜଣେ କଲା ମୋର ଷ୍ଟୁଡେଣ୍ଟ, ଏଡିଟିଂ ବି କଲା ଷ୍ଟୁଡେଣ୍ଟ, ଆଉ ସେଇ ତାକୁ ଲୋକଲୋଚନକୁ ପହଞ୍ଚାଇ ଦିଏ, କୋରାପୁଟର ସେଇ ଆପଣଙ୍କ ଭଳି ସେଇ ମିଡିଆ ମାନେ ପହଞ୍ଚାଇ ଦିଅନ୍ତି। ତ ଆମକୁ ଆଉ କିଛି ପ୍ରମୋଟ ବି କରିବାକୁ ପଡ଼େନି, ଅଟୋମେଟିକାଲି ସମସ୍ତଙ୍କ ପାଖରେ ଫିଲ୍ମ ପହଞ୍ଚି ଯାଏ। ତେଣୁକରି ମୁଁ ଏଇଟା କହିବି ଗୋଟେ ଲୋ କଷ୍ଟ ନୋ କଷ୍ଟ ପ୍ରୋଜେକ୍ଟ, ଆଉ ଯୋଉଟା କି ଆମକୁ ସେଇ ବଲିଉଡ କଥା ଛାଡି ଦିଅନ୍ତୁ, ବଲିଉଡର ଭଳି ଆମେ ଫିଲ୍ମ ବନଉନୁ, କିନ୍ତୁ ଆମେ ଯୋଉ ଫିଲ୍ମ ବନଉଛୁ ଆମର ସମାଜ ସଂସ୍କାର ଧର୍ମୀ ଫିଲ୍ମ, ଆଉ ସିଏ ହେଉଛି କ୍ଷୁଦ୍ର ଚଳଚ୍ଚିତ୍ର ଯାହାକି 20 ମିନିଟ୍ 25 ମିନିଟ୍ ଭିତରେ ଗୋଟେ ଫିଲ୍ମଟେ ସରିଯାଏ। ତା ପାଇଁ ବି ବହୁତ କିଛି ଉପଲବ୍ଧି ପାଇପାରିଛୁ ଆମେ।
1: ସାର୍ ଆପଣ ଯେତିକି ଚଳଚ୍ଚିତ୍ର ବନେଇଛନ୍ତି, ତା ଭିତରେ କେଉଁଠି ଆପଣଙ୍କ ହୃଦୟକୁ ଛୁଇଁ ପାରିଛି?
0: ଚଳଚ୍ଚିତ୍ର ବନେଇବାରେ ମୋର ପ୍ରଥମ ଅନୁଭୂତି ଥିଲା ସଡ଼କ ଫିଲ୍ମଟି। ସଡ଼କ ଫିଲ୍ମଟି 2 ମିନିଟ୍ର ହେବା, ତାପରେ 2 ମିନିଟ୍ରେ କେମିତି ଫିଲ୍ମଟି ବନେଇ ପାରିବ, ଆଉ ସିଏ ପୁଣି ପ୍ରଥମ ଫିଲ୍ମ ଥିଲା। ଏଡିଟିଂରେ ବି ଆମେ ଏତେ ଏକ୍ସପର୍ଟ ହେଇପାରିନଥିଲୁ, କାହାଣୀ ପ୍ରଥମେ ଲେଖିଲୁ, 2 ମିନିଟ୍ରେ କେତିକି ସଳାପ ରହିବ, କେତିକି ସିନ୍ ରହିବ, କେମିତି ସୁଟ୍ ହେଇକି ଏଡିଟ୍ ହବ, ତା ପାଇଁ ବହୁତ କିଛି ଆମ ପାଇଁ ମୁଣ୍ଡ ବଥା ଥିଲା, ସେ ସମୟରେ ଚିନ୍ତାର ବିଷୟ ଥିଲା। କିନ୍ତୁ ଫିଲ୍ମଟି ଆମକୁ ଯେତେବେଳେ ସକ୍ସେସ ଆଣିଦେଲା, ମାନେ ରାଷ୍ଟ୍ରୀୟ ସ୍ତରରେ ସକ୍ସେସ ଆଣିଦେଲା, ସେଇ ସଫଳତା ପରେ ମତେ ସବୁଠୁ ଭଲ ଲାଗିଲା ମୋର ଫିଲ୍ମ ପହିଆ କୃଷି। ପହିଆ କୃଷି ଫିଲ୍ମଟି ଗଲା ବର୍ଷ ରିଲିଜ ହେଇଥିଲା, ସେ ପୁଣି NCERT ତରଫରୁ ସେଇ ଫିଲ୍ମକୁ ବେଷ୍ଟ ଫିଲ୍ମ ଆୱାର୍ଡ ମିଳିଲା। ଆଉ ସେ ଯୋଉ ଛୋଟ ଛୋଟ 2ଟା ଝିଅ ପାର୍ଟିସିପେଟ କରିଥିଲେ, ଗୋଟେ ଝିଅ ଆଉ ଗୋଟେ କ୍ଲାସ୍ 5ର ପୁଅଟେ ପାର୍ଟିସିପେଟ କରିଥିଲେ, ଝିଅଟେ ହେଉଛି କ୍ଲାସ୍ 3ର, ମାନେ ଏତେ 2ଟା ଛୋଟ ଏତେ ନିଖୁଣ ଅଭିନୟ, ସେଇ 2ଟା ଛୁଆଙ୍କୁ ମଧ୍ୟ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଲା ନ୍ୟାସନାଲ ଲେଭେଲରେ। ସେଇ ଫିଲ୍ମଟା ବନେଇବା ପାଇଁ ତାର ଅନୁଭୂତି ବହୁତ ନିଆରା, ଆଉ ସେଇ ଫିଲ୍ମ ଲାଗି ଆମେ ଆଉ ଗୋଟେ ଫିଲ୍ମ ବର୍ତ୍ତମାନ ବନେଇଛୁ, ସେଇ ଫିଲ୍ମର ପ୍ରେରଣା ପାଇଁ ଆମେ ବନେଇଛୁ। ତେଣୁକରି ମୁଁ ସବୁଠୁ ବେଷ୍ଟ ମୁଭି ମୋର କହିବାକୁ ଗଲେ ସର୍ଟ ଫିଲ୍ମ ପହିଆ କୃଷି, ଯାହାକୁ ଭାରତ ବର୍ଷରେ ଆମର NCERT ବି ୟୁଟ୍ୟୁବ ଚ୍ୟାନେଲରେ ଛାଡିଲା, ଆଉ ତା ସହିତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତାର ଫେସବୁକ୍ ପେଜ୍, ତାର ୟୁଟ୍ୟୁବ୍ ପେଜ୍ ଛାଡିଲା, ଯେଉଁଥିରେ 8 ଲକ୍ଷରୁ ଅଧିକ ଲୋକ ବର୍ତ୍ତମାନ ସେ ଫିଲ୍ମକୁ ଦେଖିସାରିଲେ।

0: ତେବେ ସାର୍ ଶେଷରେ ଆପଣଙ୍କଠୁ ଜାଣିବାକୁ ଚାହିଁବି, ଜଣେ ଶିକ୍ଷକ କିମ୍ବା ଲେଖକ ହୁଅନ୍ତୁ ଆଉ ଜଣେ ସମାଜ ସଚେତନତା ବ୍ୟକ୍ତି ହିସାବରେ, ଆଗାମୀ ଦିନରେ ଆପଣଙ୍କର ସ୍ୱପ୍ନ କଣ ରହିବ?
1: ଆଗାମୀ ଦିନରେ ମୋର ଆଜି ମୁଁ ଯାହା ଅଛି, ମୁଁ ଭାବିବି ଯେ ମୁଁ ଜଣେ ଶିକ୍ଷକ, ପ୍ରଥମେ ତ ମୁଁ ଜଣେ ଶିକ୍ଷକ, ଆଉ ଜଣେ ଜଣେ ଶିକ୍ଷକ ହେଇଯାଏ, ପ୍ରଥମେ ଶିକ୍ଷକ ହେଲା ପରେ ସେ ପ୍ରଥମେ ସମାଜ ସଂସ୍କାରକ ହେଇଯାଏ। କାହିଁକି ନା ଯୋଉ ଶିକ୍ଷକ ଯୋଉ ସମାଜରେ ଯୋଉ ଶିଶୁମାନଙ୍କୁ ପାଠ ପଢାଏ, ଯଦି ସେ ସମାଜରେ ସଂସ୍କାର ଆଣିପାରୁନି ସେ ଶିକ୍ଷକ, ତେବେ ଆମର ଶିକ୍ଷକତା ବୃଥା। ତେଣୁକରି ଶିକ୍ଷକ ହେଉଛି ସମାଜ ସଂସ୍କାରକ, ନିର୍ଦ୍ଦେଶକ। ସେଇ ସମାଜ ସଂସ୍କାର କରିବା ପାଇଁ ଯାହା କିଛି ଆମେ କିଛି ଅନ୍ୟ କିଛି ବିଧିବିଧାନ କଲୁ, ତାକୁ ଧରିକି ଆମକୁ ନିର୍ଦ୍ଦେଶନା ଦେଲୁ, ଆମେ କିଛି ଫିଲ୍ମ ବନେଇଲୁ, ନିର୍ଦ୍ଦେଶକ ହେଇଗଲି। କବିତା ଲେଖାରେ ବି ମୋର ମନ, ବହୁତ କିଛି କବିତା ବି ମୋର ପବ୍ଲିଶ ହେଇଛି, ନ୍ୟୁଜ୍ ପେପରରେ ଆଉ କିଛି ମେଗାଜିନ୍ରେ ବି ପବ୍ଲିଶ ହେଇଛି। ବର୍ତ୍ତମାନ ଛୋଟ ଛୁଆଙ୍କୁ ନେଇକରି କବିତା ଲେଖୁଛି, ଶିଶୁ କବିତା ଲେଖୁଛି। ଭାବୁଛି, ଆଶା କରୁଛି ମାନେ ଆଗାମୀ ଦିନରେ ଗୋଟେ ଶିଶୁ କବିତା ପାଇଁ ମାନେ ଗୋଟେ ପୁସ୍ତକ ବି ଉନ୍ମୋଚନ କରିବାକୁ ଚାହୁଁଛି। ଭାବିବି ଯେ ଏଇ ଶିକ୍ଷକତା ଜୀବନ ଆଗକୁ ଏମିତି ବଢି ଚାଲୁ, କିନ୍ତୁ ଶିକ୍ଷକତା ସହିତ ମୋର ସମାଜ ସୁଧାରକ ଏଇ ଯୋଉ ଟ୍ୟାଗ୍ଟା ମୋ ସହିତ ସବୁବେଳେ ଲାଗି ରହିଥାଉ।
0: ବହୁତ ବଢିଆ ସାର୍, ବହୁତ ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇକି, ବହୁତ କିଛି ଆମେ ଜାଣିବାକୁ ପାଇଲୁ। ଆପଣ କିଛି ସମୟ ଆମକୁ ଦେଲେ, ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ସାର୍।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଆକାଶବାଣୀରେ ଆମକୁ ସ୍ଥାନ ଦେଇଥିବାରୁ। ଦୁଃଖିତ ଯେ ମୁଁ ଗଲା ବର୍ଷ ମାନେ 2025 ଯେତେବେଳେ ନ୍ୟାସନାଲ ଆୱାର୍ଡ ପାଇଲି, ସେତେବେଳେ ଆପଣ

0: ତ ଯୋଡ଼ି ହେଇପାରିନଥିଲି, କିନ୍ତୁ ଏଇଥର ବି ସମୟ ସାପେକ୍ଷ ନଥିଲା, ଟିକେ ମୁଁ ବ୍ୟସ୍ତ ଅଛି କିଛି କାମରେ, ତଥାପି ଆପଣମାନେ ମୋତେ ମୋ ପାଇଁ ପହଞ୍ଚି ପାରିଲେ ଆଉ ମୋତେ ସୁଯୋଗ ଦେଲେ ଯେ ମୋର କିଛି ବାର୍ତ୍ତା ଲୋକଙ୍କ ପାଖକୁ ପହଞ୍ଚି ପାରିବ, ସେଥିପାଇଁ ଆକାଶବାଣୀ ଜୟପୁରକୁ ମୁଁ ହୃଦୟରୁ ଧନ୍ୟବାଦ ଦେଉଛି, ଆଉ ଆପଣଙ୍କ ଉପସ୍ଥାପନା ପାଇଁ ମଧ୍ୟ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆପଣମାନେ ଶୁଣୁଥିଲେ ତରୁଣ କୁମାର ଦାସ ସାରଙ୍କ ସହିତ କିଛି କଥାବାର୍ତ୍ତା। ଆଜିର ବିବିଧା ଆପଣମାନଙ୍କୁ କେମିତି ଲାଗିଲା? ଆପଣଙ୍କ ମତାମତ ଆମ ପାଇଁ ବେଶ ମୂଲ୍ୟବାନ। କାର୍ଯ୍ୟକ୍ରମ ସମ୍ପର୍କରେ ଆପଣଙ୍କର ଭଲ ଲାଗିବା, ପରାମର୍ଶ କିମ୍ବା ମତାମତ ଆମକୁ ନିଶ୍ଚୟ ଜଣାଇବେ। ଆପଣଙ୍କ ମତାମତ ଆପଣମାନେ 8252023280 ଏହି ନମ୍ବରରେ SMS କିମ୍ବା WhatsApp ଜରିଆରେ ଆମ ପାଖକୁ ପଠାନ୍ତୁ। ତେବେ ଆଜି ପାଇଁ ଏତିକି, ରହିଲି, ନମସ୍କାର।

ଶୁଣୁଥିଲେ ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ବିବିଧା କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 MHz ତଥା 1467 KHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ଲିକେସନ୍ ମାଧ୍ୟମରେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଛୋଟିଆ ବିରତି ପରେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ପ୍ରସାଦ କଥା ଶୁଣିଲୁ
1: କାଟା ମାମା
0: ଆଲୋ ସାରଦା ଲାଗି ଯୋଉଟା କି ବୁଧବାର ଦିନେ ପାଞ୍ଚଟା ଅଧେ ସନ୍ଧ୍ୟାବେଳେ ବାଜିଛି ସେଟା ଆରିଆର ମେଳା
1: ସତେ କି ମାମା
0: ସେଟାର ପାଇଁ ମଙ୍ଗଳବାର ଦିନେ ସକାଳ ଦଶଟା ବେଳେ ଫୋନ କରବାର ଅଛି ନମ୍ବର ଜାନୁ
1: ଜାନି କହି ମାମା
0: ଆଲ କହି ଦେଖ
1: ଏ ଦେ ନମ୍ବର ମନେ ହେଲାନି 06854230680
0: ଆରି ଗୋଟେ
1: ମିଶା 230690
0: ସବୁ ଲୋକ ଫୋନ କର ଦେଖା ପଚାର ନାହିଁ ମଙ୍ଗଳବାର ଦିନେ ଦଶଟା ବେଳେ ହାଲୋ ସାରଦା ଲାଗବା କି
2: ପ୍ରସାର ଭାରତୀ କେ ପାସ ହେ ଭାରତୀୟ ସଂସ୍କୃତି କି ଅନମୋଲ ଧରୋହର ଇସମେ ଶାମିଲ ହେ ଶାସ୍ତ୍ରୀୟ ସଙ୍ଗୀତ ନୃତ୍ୟ ସାହିତ୍ୟ ନାଟ୍ୟ ବିଧାଏ ଧାରାବାହିକ ବୃତ୍ତ ଚିତ୍ର ଔର ଅନ୍ୟ ଦୁର୍ଲଭ ରେକର୍ଡିଂ ଔର ଅବ ଆପ ଆକାଶବାଣୀ ଔର ଦୂରଦର୍ଶନ କେ ଖଜାନେ କି ଡିଭିଡିଜ ଔର ସିଡିଜ ହାସିଲ କର ସକତେ ହେ ଭାରତ ମେ ଅପନେ ସଂଗ୍ରହ କେ ଲିଏ ପ୍ରସାର ଭାରତୀ କେ କାର୍ଯ୍ୟକ୍ରମୋ କା ଖଜାନା ଅଗର ହେ ଆପକୋ ପାନା ତୋ ଲଗ୍ ଅନ୍ କିଜିଏ www.prasarbharatiarchives.co.in याद रहे www.prasarbharatiarchives.co.in
3: आपण जणे व्यवसायी की आउ आपणक व्यवसाय को बढेबाकू चाहौचंती की
4: तेबे चिंता करंतु नाही एणिकि आकाशवाणी जयपुर आपणक व्यवसाय को बढेबार दायित्व नव
3: रेडियो रे विज्ञापन दियंतु आउ आपणकर व्यवसाय को बढांतु
4: सुलभ दर रे आपणकर व्यवसाय रो विज्ञापन पहुंचि जिवो सबुठी सबु समय रे आउ समस्तक पाखरे
3: विज्ञापन पाई जोगाजोग करंतु 8280306927 किंबा 9449408097

0: ಸರ್ವಶಕ್ತಿ ಹರೇ ದೇವಿ ನಾರಾಯಣೀ ನಮಸ್ತುತೆ.
1: ଭଦ୍ରକରେ ମା ଭଦ୍ରକାଳୀ ଶୁଣାଯାଏ। ମା ଭଦ୍ରକାଳୀଙ୍କର ନାମ ଅନୁସାରେ ସହରର ନାମ ଭଦ୍ରକ ବୋଲି ନାମକରଣ କରାଯାଇଛି। କଟକର ଉତ୍ତର ଦିଗକୁ 100 କିଲୋମିଟର ଏବଂ ବାଲେଶ୍ୱରରୁ ଦକ୍ଷିଣ ଦିଗକୁ 67 କିଲୋମିଟର ବାଟ ଆସିଲେ ପଡ଼ିବ ଭଦ୍ରକ ସହର। ଭଦ୍ରକ ସହରର ପୂର୍ବ ଦିଗକୁ ପ୍ରାୟ 8-9 କିଲୋମିଟର ଦୂରରେ ଭଦ୍ରକାଳୀ ସାହିରେ ମା ଭଦ୍ରକାଳୀ ପୂଜା ପାଉଛନ୍ତି। ମାଙ୍କ ପାଖକୁ ଯିବା ପାଇଁ ପକ୍କା ରାସ୍ତା ରହିଛି। ମା ଭଦ୍ରକାଳୀଙ୍କ ବିଷୟରେ କହନ୍ତି ଡକ୍ଟର ବାଇଧର ସାହୁ, ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷ ଲେଖକ, ଯିଏକି ମାଙ୍କ ପୀଠ ବିଷୟରେ ଗବେଷଣାତ୍ମକ ପୁସ୍ତକଟିଏ ରଚନା କରିଛନ୍ତି।
2: ମା ଭଦ୍ରକାଳୀ ଖ୍ରୀଷ୍ଟୀୟ 3rd ଶତାବ୍ଦୀରୁ ଭଦ୍ରକରେ ପ୍ରତିଷ୍ଠିତ। ପ୍ରଥମେ ସେ ମେଘାସନ ପର୍ବତରେ ପୂଜା ପାଉଥିଲେ। କାଳକ୍ରମେ ସେ ଭଦ୍ର ବୋଲି ଜଣେ ଭକ୍ତଙ୍କ ସହିତ ସେ ଚାଲି ଆସିଲେ ମାନେ ଭଦ୍ରକ ଅଞ୍ଚଳକୁ। ଶାଳନ୍ଦୀର ଧାରେ ଧାରେ ଆସିଲେ। କିଛି ସମୟ ଆସିଲା ପରେ ଗୋଟିଏ ସ୍ଥାନରେ ଅଟକି ଗଲେ। ଭକ୍ତ ତାଙ୍କୁ ଯେତେବେଳେ ମାନେ ପଛରୁ ଚାହିଁଲେ ଯେ କିଛି ଜାଣିପାରିଲେନି, ସେ ମା କହିଲେ ମୁଁ ଏଇଠି ରହିବି, ତୁ ଏଇଠାରେ ମୋତେ ପୂଜା କର। ସେ ସେଇଠାରେ ରହି କିଛି ଦିନ ପୂଜା କଲେ। ପୂଜା କରିବା ସମୟରେ ମହାରାଷ୍ଟ୍ର 2 ଯୁବକ ଏହି ସମୟରେ ଯାଉଥିଲେ ଯେତେବେଳେ ମାନେ ଶ୍ରୀକ୍ଷେତ୍ରକୁ, ତାଙ୍କ ଭିତରୁ ଯେଉଁ ସାନ ଭାଇଟି ରୋଗାକ୍ରାନ୍ତ ହେଲେ, ଏଇ ଯେଉଁ ଭଦ୍ର ବୋଲି ଯେଉଁ ଋଷି ଜଣକ ଭଦ୍ରକାଳୀଙ୍କୁ ପୂଜା କରୁଥିଲେ, ତାଙ୍କରି କୁଡ଼ିଆରେ ସେ ମହାରାଷ୍ଟ୍ର ସାନ ଭାଇଟି କିଛି ଦିନ ରହିଥିଲେ। ତାଙ୍କର ଗୋଟେ ଝିଅ ଥିଲା, ସେ ଝିଅଟିକୁ ମଧ୍ୟ ଏଇ ମହାରାଷ୍ଟ୍ର ଯୁବକ ଜଣକ ବିବାହ କଲେ। କିଛି ଦିନ ତାଙ୍କ ସାଙ୍ଗରେ ରହିଲା ପରେ ଦିନେ ରାତିରେ ଦେବୀ ଭଦ୍ରକାଳୀ ସେ ମହାରାଷ୍ଟ୍ର ଯୁବକକୁ ସ୍ୱପ୍ନାକୃତ କଲେ, ତୁମେ ଆଜି ରାତିରେ ଖଣ୍ଡାଟିକୁ ଧରି ଯେତେ ଦୂର ପର୍ଯ୍ୟନ୍ତ ଯାଇପାରିବ ସେତେ ଅଞ୍ଚଳ ତୁମ ଅଧିକୃତ କରିବ। ତେଣୁ ସେ ଯୋଉ ମହାରାଷ୍ଟ୍ର ଯୁବକ ଜଣକ ମାନେ ରାତାରାତ ଖଣ୍ଡାଟିକୁ ଧରି ଦେବୀଙ୍କ ପଛେ ପଛେ ଚାଲିଲେ, ଆସି ଆମର ଏଇ ଗୋରଖପୁର ପାଖାପାଖି ଭୂୟାମଲା ବୋଲି ଏକ ସ୍ଥାନ ଅଛି, ସେ ଭୂୟାମଲା ସ୍ଥାନରେ ଦେବୀ ଅଟକି ଗଲେ। ଯେ ଯୋଉ ମହାରାଷ୍ଟ୍ର ଯୁବକ ଦେଖିଲେ ଯେ ତାଙ୍କ ସମ୍ମୁଖରେ ଗୋଟେ ବିରାଟ ଅଟ୍ଟାଳିକା ଛିଡ଼ା ହେଇଛି, ସେଠୁ ଦେବୀ ତାଙ୍କ ଶୂନ୍ୟବାଣୀ କଲେ, ନା ଏଇଭଳି ଅଟ୍ଟାଳିକା ତୁମେ ଗୋଟେ ପ୍ରସ୍ତୁତ କରିବ, ଏଇଠି ମୁଁ ପୂଜା ପାଇବି। ଦେବୀ ସେଇ ଭୂୟାମଲାରେ ଆସି କିଛି ଦିନ ପୂଜା ପାଇଲେ। କଳାପାହାଡ଼ ଯେତେବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆକ୍ରମଣ କଲେ, କଳାପାହାଡ଼ଙ୍କ ଭୟରେ ପଣ୍ଡାମାନେ ସେ ଦେବୀଙ୍କୁ ଆଣିକି ବର୍ତ୍ତମାନ ଯୋଉଠି ଭଦ୍ରକାଳୀ ଦେବୀ ପୂଜା ପାଉଛନ୍ତି, ତାର ଠିକ 10 ମିଟର ଦୂରରେ ଯୋଉ ଶାଳନ୍ଦୀ ନଦୀ ବହିଯାଉଛି, ସେଠି ପ୍ରକାଣ୍ଡ ଗଣ୍ଡ ଅଛି, ସେ ଗଣ୍ଡରେ ଦେବୀଙ୍କୁ ଲୁଚାଇ ଦେଲେ। କିଛି ଦିନ ପରେ ଆତଙ୍କ ପୁଷ୍ଟି ବୋଲି ଜଣେ ବ୍ୟକ୍ତିଙ୍କୁ ସେ ସ୍ୱପ୍ନାକୃତ କଲେ, ମୁଁ ଏଇ ଗଣ୍ଡ ମଧ୍ୟରେ ଅଛି, ତୁ ମୋତେ ନେଇ ପୂଜା କର ଏବଂ ତୋର ଭବିଷ୍ୟତ ଉଜ୍ଜଳ ହେବ। ଆତଙ୍କ ପୁଷ୍ଟି ତା ପରଦିନ ଦେବୀଙ୍କୁ ପାଣିରୁ ଉଦ୍ଧାର କଲେ, ଗୋଟେ ଛୋଟ କାଠ ମନ୍ଦିର କରିକି ପୂଜା କଲେ। 1942 ମସିହାରେ ଏଇ ଭଦ୍ରକର କିଛି ସହିତ ବ୍ୟକ୍ତି ସମସ୍ତେ ମିଳିମିଶି ଗୋଟେ 40 ଫୁଟ ଉଚ୍ଚର ଗୋଟେ ମନ୍ଦିର କରିଛନ୍ତି। ବର୍ତ୍ତମାନ ଦେବୀ ଭଦ୍ରକାଳୀ 1568 ମସିହାର 1500 ବୋଧେ ଯେତିକି ବିଶ୍ୱାସ 80 ମସିହା ପାଖାପାଖି ଦେବୀ ଭଦ୍ରକାଳୀ ଏଠି ପୂଜା ପାଇ ଆସୁଛନ୍ତି। ଜୟନ୍ତୀ ମଙ୍ଗଳାକାଳୀ ଭଦ୍ରକାଳୀ କପାଳିନୀ ମନ୍ତ୍ରରେ ପ୍ରତ୍ୟେକ ଦିନ ଏଠି ଦେବୀଙ୍କୁ ପୂଜା କରାଯାଏ। ଏଠି ମଧ୍ୟ ଦିନେ ବଳି ପଡୁଥିଲା, କିନ୍ତୁ 1988 ମସିହା ଠାରୁ ସଦାର୍ଥ ମଠର ମହନ୍ତ ସରକାରଙ୍କ ଉଦ୍ୟମରେ ଡକ୍ଟର ହରକୃଷ୍ଣ ମହତା ଓ ଏଠାରେ କେତେକ ବଦାନ୍ୟ ବ୍ୟକ୍ତିଙ୍କ ଉଦ୍ୟମରେ ବଳି ପ୍ରଥା ଲୋପ ପାଇଯାଇଛି। ଦେବୀଙ୍କ ନିକଟରେ ସେହିଦିନ ଠାରୁ ବୈଷ୍ଣମୀ ରୀତିରେ ପୂଜା ଚାଲିଛି।

0: ଗର୍ଭଭୂଜରେ ଏକ ଶିଶୁକୁ ଧାରଣ କରିଛନ୍ତି। ଏହି ଶିଶୁକୁ ଶ୍ରୀକୃଷ୍ଣ ବୋଲି କୁହାଯାଏ। ଏ ବିଷୟରେ କହନ୍ତି,
1: ମନା ନିହାରଞ୍ଜନ ଦୀକ୍ଷିତ ମାଙ୍କ ପୂଜକ। କେତେକ କହନ୍ତି ଯେ କି ମୟୂର ଚନ୍ଦ୍ରିକା ଥିଲେ ସେ ହଉଛନ୍ତି କୃଷ୍ଣ ବୋଲି, ତେଣୁ ସେ କେତେକ ଇଏରେ ଶ୍ରୀକୃଷ୍ଣଙ୍କ ଭୀମ ରୂପ ଅଛି ମନ୍ତ୍ର ମାଙ୍କର। ଶ୍ରୀକାଳୀ ଭଦ୍ରକାଳୀ ମହିଷାମର୍ଦିନୀ କେଶରୀ ପୃଷ୍ଠ ସଂସ୍ଥା କୃଷ୍ଣଙ୍କ ଭୀମ ରୂପା ନିଖିଳ ବୟହରା ନିରୋଧା ଭାପ୍ରଚଣ୍ଡା ତୀକ୍ଷ୍ଣ ହସ୍ତା ଖଡ୍ଗ ହସ୍ତା ହିମଗିରି ତନୟା ପାନ ପାତ୍ର ଦଧାନଂ ସର୍ବଶ୍ରୀ ବିଷ୍ଣୁ ମାତା ଭବତୁ ଜବରଦା ପାତୁ ମାଂ ଭଦ୍ରକାଳୀ। ତେଣୁ ବିଷ୍ଣୁଙ୍କର ମା ହେଇଥିବାରୁ ଭଦ୍ରକାଳୀ, ତେଣୁ ସେ ଧାରଣ କରିଛନ୍ତି ବୋଲି କେତେକ ମନ୍ତବ୍ୟ ଦିଅନ୍ତି।
0: ଦେବୀଙ୍କର ବାମ ଓ ଡାହାଣରେ ଜୟା ବିଜୟା ମୂର୍ତ୍ତି ରହିଛି। ବାମ ପାର୍ଶ୍ୱର ମୂର୍ତ୍ତିଟି ପଥରରେ ତିଆରି, କିନ୍ତୁ ଦକ୍ଷିଣ ପାର୍ଶ୍ୱରେ ଥିବା ମୂର୍ତ୍ତିଟି ପିତଳରେ ନିର୍ମିତ। ଦୁର୍ଗା ପୂଜା ସମୟରେ ଦେବୀଙ୍କ ପାର୍ଶ୍ୱରେ ଥିବା ଜୟା ମୂର୍ତ୍ତିକୁ ବିଭିନ୍ନ ବାଦ୍ୟଯନ୍ତ୍ରର ସମାବେଶରେ ମନ୍ଦିର ଚାରିପଟେ ବୁଲାଯାଏ। ତାପରେ ଦେବୀଙ୍କର ଦୁର୍ଗାପୂଜା ଉତ୍ସବ ଆରମ୍ଭ ହୁଏ। ପୂଜା ବିଧି ବିଷୟରେ କହନ୍ତି,
2: ମୋ ନାଁ ଅଭିଷେକ ଦୀକ୍ଷିତ, ମୁଁ ଏଠାକାର ପୂଜକ। ମା ଭଦ୍ରକାଳୀଙ୍କର ଅନେକତଃ 12 ମାସରେ 13 ପର୍ବ ପାଳିତ ହୁଏ, ସେଥିମଧ୍ୟରୁ ଦୁର୍ଗାପୂଜା ଅନ୍ୟତମ। ଏହି ଦୁର୍ଗାପୂଜାରେ ମାଙ୍କର ନବରାତ୍ର ପୂଜା କରାଯାଏ। ନବରାତ୍ରର ମଧ୍ୟରୁ ପ୍ରତିପଦ ଦିନ ମାଙ୍କର କଳସ ଆସିଥାଏ। ଆମର ମାଙ୍କର ବିଶେଷ କରି କଳସଟି ମାଙ୍କ ପଛ ପାଖରେ ଥିବା ନଦୀରୁ, ଯେଉଁଠାରେ କି ମା ବାହାରିଥିଲେ ସେଇଠୁ ଆସିଥିଲେ, ସେଇ ଶାଳନ୍ଦୀ ନଦୀରୁ ଆମର ଘଟ ଆସିଥାଏ। ଏବଂ ମାଙ୍କର ସାମ୍ନାରେ ଥିବା 2 ବେଲ ଗଛ, ସେଇଠି ମାଙ୍କର ବେଲବରଣୀ ହୋଇଥାଏ। ଆଉ ସେଇ ମାଙ୍କ ଧରି ଆସିଥାନ୍ତି ପ୍ରତିପଦ ଠାରୁ ଦଶହରା ପର୍ଯ୍ୟନ୍ତ। ଏହା ନବରାତ୍ର ପୂଜା ଅନୁସାରେ ମାଙ୍କର ହୋଇଥାଏ। ସେଇ କଳସ ଦଶହରା ପର୍ଯ୍ୟନ୍ତ ରହିଥାଏ, ଦଶହରା ଦିନ ତାହା ବିସର୍ଜିତ ହୋଇଥାଏ। ଏହି ନବରାତ୍ରରେ ଭୋର 5 ସମୟରେ ମାଙ୍କର ସ୍ନାନ କାର୍ଯ୍ୟ ଆରମ୍ଭ ହୋଇଥାଏ ଏବଂ ମାଙ୍କର ବିଭିନ୍ନ ପ୍ରକାର ବେଶ କରାଯାଇଥାଏ, ସେଥିମଧ୍ୟରୁ ବେଦମାତା ବେଶ, ଜଗଧାତ୍ରୀ ବେଶ, ସିଂହବାହିନୀ ବେଶ, ମହାଲକ୍ଷ୍ମୀ ବେଶ, ମହାସରସ୍ୱତୀ ବେଶ ଇତ୍ୟାଦି ବେଶ ହୋଇଥାଏ। ମାଙ୍କର ଦିନରେ ପ୍ରସାଦ ଓ ରାତିର ପ୍ରସାଦରେ ପିଠା ଓ କ୍ଷୀରି ପ୍ରସାଦ ଲାଗିଥାଏ। ମାଙ୍କର ମୁଖ୍ୟତଃ ସପ୍ତମୀ, ଅଷ୍ଟମୀ ଆଉ ନବମୀ ତିଥିରେ ମାଙ୍କର ଯେଉଁ ପାର୍ଶ୍ୱ ଦେବୀ ଅଛନ୍ତି, ଜୟା ବିଜୟା 2 ମୂର୍ତ୍ତି, ସେମାନେ ମାଙ୍କ ବେଢା ଚାରିପଟରେ ପରିଭ୍ରମଣ କରନ୍ତି। ଘଣ୍ଟ ଘଣ୍ଟା କର୍ତ୍ତାଳ ଝାଞ୍ଜ ମୃଦୁଙ୍ଗ ସବୁ ବାଜିକି ବୁଲା ଯାଇଥାଏ ଚାରିପଟରେ। ଏବଂ ତାଙ୍କର ପାର୍ଶ୍ୱ ଦେବାଦେବୀ ଯେଉଁ ଅଛନ୍ତି, ଆମର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଏବଂ ଏବେ କରି ନୂଆ ମାଙ୍କର ସ୍ୱପ୍ନାକୃତ ଅନୁସାରେ ହୋଇଥିବା ଶିବ ମନ୍ଦିର, ବାବା ଭଦ୍ରେଶ୍ୱରଙ୍କ ମନ୍ଦିର, ସେଠି ମଧ୍ୟ ହୋଇଥାଏ। ନବରାତ୍ରରେ ମାଙ୍କୁ ଆଳତି କରାଯାଇଥାଏ, ଦ୍ୱିପହରରେ ମାଙ୍କୁ ଭୋଗ ଲାଗିଥାଏ ଅନ୍ନ ପ୍ରସାଦ, ଫେରେ ସନ୍ଧ୍ୟାବେଳେ ଆଳତି ହୋଇଥାଏ, ସନ୍ଧ୍ୟା ଆଳତି ପରେ ରାତ୍ରରେ ରାତ୍ର ପ୍ରସାଦ ଲାଗିଥାଏ ଏବଂ ଆଳତି ହୋଇଥାଏ। ତାପରେ 3-9 ପରେ ମାଙ୍କର ପହଡ଼ ପଡ଼ିଥାଏ ଏବଂ ଏହିପରି ସବୁଦିନ ଚାଲିଥାଏ। ଦଶହରାର ତ ମାଙ୍କର ବିସର୍ଜନ ହୋଇଥାଏ, କଳସ ଅନ୍ୟାନ୍ୟ ସବୁ କାର୍ଯ୍ୟ ହୋଇଥାଏ।
0: ପ୍ରତିଦିନ ମନ୍ଦିର ସକାଳ 6:30 ଦିନ 2 ପର୍ଯ୍ୟନ୍ତ ଓ ଦିନ 3 ରାତି 10 ପର୍ଯ୍ୟନ୍ତ ଖୋଲା ରହେ। ଦୀକ୍ଷିତ ପରିବାରମାନେ ମା ଭଦ୍ରକାଳୀଙ୍କ ପୂଜା କରିଥାନ୍ତି। ଭୂୟା ରାଜାଙ୍କ ରାଜତ୍ୱ କାଳରୁ ଏମାନେ ଯାଜପୁରରୁ ଆସି ଏଠାରେ ରହିଆସୁଛନ୍ତି। ଦୈନନ୍ଦିନ ମାଙ୍କ ପାଖରେ ସକାଳେ ଉଖୁଡ଼ା, କଦଳୀ, କ୍ଷୀର ଆଦି ଦ୍ୱାରା ବାଳଭୋଗ କରାଯାଏ, କିନ୍ତୁ ଦ୍ୱିପ୍ରହର ଓ ରାତ୍ରିରେ ଅନ୍ନଭୋଗ ହୋଇଥାଏ। ମାଙ୍କ ମହିମା ଅତୁଳନୀୟ। ମାଙ୍କ ପାଖରେ ମାନସିକ କଲେ, ଧାରଣାରେ ରହିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଜନଶ୍ରୁତି ରହିଛି। ଏ ବିଷୟରେ କହନ୍ତି,
3: ଶାନ୍ତିଲତା ଦେଖି ମାଙ୍କ କତିରେ ରୋଷେଇ କରୁଛୁ, ମାଙ୍କୁ ବହୁତ ଭକ୍ତି କରୁଛୁ, ମାଙ୍କର ବହୁତ ଆଶୀର୍ବାଦ ଆମେ ପାଉଛୁ, ମାଙ୍କ ଯୋଗୁଁ ଆମେ ଚଳୁଛୁ। ଆଜି ଭଲରେ ଚଳିବା ପାଇଁ ମା ଆମକୁ ଆଶୀର୍ବାଦ ଦେଉଛନ୍ତି।
4: କେତେ ଲୋକ ଆସୁଛନ୍ତି ଜାତିରେ? ଆସୁଛନ୍ତି
3: ଜାତିରେ ବେଳେ ବେଳେ ଆମର ହେଲା ବେଳକୁ 100, 200, 500, 1000 ଲୋକ ବି କାଳୀ ପୂଜା, ଦୁର୍ଗା ପୂଜା, ଗୁଡା ମେଳନ ଏସବୁ ଆସୁଛନ୍ତି। ମାଙ୍କର ତ ମହିମା ବଢିଛି, ମାଙ୍କ କତିରେ ତ ଲୋକ ଚାଲୁଛନ୍ତି, କୁଆଡୁ କୁଆଡୁ ଲୋକ ଆସୁଛନ୍ତି।
4: ମାଙ୍କ ପାଖକୁ କାହିଁକି ଆସନ୍ତି?
3: ମାନେ ତାଙ୍କ ଦୁଃଖ ଶୁଣିବା କହିବା ନାଗି, ତାଙ୍କର ଦୁଃଖ ଯିବା ନାଗି, ତାଙ୍କର ଆଶୀର୍ବାଦ ପାଇ ମା ପାଖରୁ।
4: ଲୋକ ଯୋଉମାନେ ସବୁ ଆସିଛନ୍ତି ଦୁଃଖ ଜଣାଇବା ପାଇଁ, ସେମାନେ କିଛି ପାଇଛନ୍ତି?
3: ତାଙ୍କର ପାଇଛନ୍ତି, ମାନସିକ ପୂରଣ ହଉଛି, ମା ବି ସମସ୍ତଙ୍କର ଢଙ୍କ ଉଡେଇ ରଖିକି ଆଶୀର୍ବାଦ ଦଉଛି।
1: ମୋ ନାଁ ନିହାରଞ୍ଜନ ଦୀକ୍ଷିତ, ମାଙ୍କ ପୂଜକ। ଭକ୍ତିରେ ମାଙ୍କୁ ଯିଏ ଆରାଧନା କରନ୍ତି ସେ ନିଶ୍ଚିତ ଫଳ ପାଇବେ ବୋଲି ଆମେ ନିଜେ ଉପଲବ୍ଧ, ଏବଂ ଅନ୍ୟ ଯୋଉ ଭକ୍ତମାନେ ବି ଆସନ୍ତି ସେମାନେ ବି ମାଙ୍କୁ ସେଇଭଳି ଭାବରେ ଡାକିଛନ୍ତି ଭକ୍ତି ଚିତ୍ତରେ, ତେଣୁ ସେମାନେ ବି ଫଳ ପାଇଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଅଛି। ଜଣେ କଟକ ମେଡିକାଲରେ ସିରିୟସ୍ ଅବସ୍ଥା ଆସିଥିଲେ, ମାଙ୍କ ପାଖରେ 24 ସେ ମାଙ୍କୁ ଆରାଧନାରେ ରହିଲେ, ସେ ଲୋକ ଡକ୍ଟର ମନା କରିଦେଲେ ଭଗବାନଙ୍କ ଉପରେ ନିର୍ଭର କରନ୍ତୁ, ତାର ଜ୍ୱଳନ୍ତ ଉଦାହରଣ ଏଇ 3 ତଳର କଥା। ଆଉ ତାଙ୍କ ଘର ଆପଣଙ୍କର ଏଇ ତାଳପଦା, ସେ ଭଲ ହେଇଛନ୍ତି ଲୋକ। ତେଣୁ ସେ ଯୋଉ ଲୋକର ସେ ଯୋଉ କାନ୍ଦଣା, ସେ ଯୋଉ ଏଠି 2 କାଳ କାନ୍ଦିଲା ମାଙ୍କ ପାଖରେ, ମା ତାର କାନ୍ଦଣାଟା ସହି ନ ପାରି ସେ ଲୋକ ଆଜି ସୁସ୍ଥ
4: କଟକ ମେଡିକାଲ।
1: ଆଜ୍ଞା, ଯାହାର ରୋଗ ବୈରାଗ ପାଇଁ ଆସିକି ଏଠି ଧାରଣା ରୁହନ୍ତି ଏବଂ ଲୋକ ଉପକୃତ
4: ହୁଅନ୍ତି। ଧାରଣାରେ ରୁହନ୍ତି, ତାଙ୍କର କିଛି ଅସୁବିଧା ହେଉନି, ସୁରକ୍ଷା ତାଙ୍କ

ଦେବୀଙ୍କ ମୂର୍ତ୍ତି ମୁଗୁନି ପଥରରେ ତିଆରି। ମୂର୍ତ୍ତିର ଉଚ୍ଚତା ପ୍ରାୟ 4 ଫୁଟ। ମା ସିଂହ ବାହିନୀ ଚତୁର୍ଭୁଜା, ଦକ୍ଷିଣ ଉପର ଭୁଜରେ ଖଡ୍ଗ, ତଳ ଭୁଜରେ କରମାଳା, ବାମ ଉପର ଭୁଜରେ ଘର୍ପର।

0: ସେ ତ ମାଙ୍କ ଆରାଧନାରେ ସିଏ ରହନ୍ତି, ମାଙ୍କ ଉପରେ ଛାଡି ଦିଅନ୍ତି, ତେଣୁ ତାଙ୍କର ଆଉ ଡର କଣ? ମାଙ୍କ ପାଖରେ ନିଜକୁ ଉତ୍ସର୍ଗ କରିଦେଲା ପରେ ଆଉ ତାଙ୍କର ଡର ଭୟ କଣ ଥାଏ?
1: ମୁଁ ଡକ୍ଟର ନରହରି ବେହେରା, ଭଦ୍ରକ ବାସିନ୍ଦା। ମା ଭଦ୍ରକାଳୀ ହେଉଛନ୍ତି ଦଶ ମହାବିଦ୍ୟାର ଅନ୍ୟତମ ମହାବିଦ୍ୟା। ସେ ଆଦ୍ୟାଶକ୍ତି, ସେ ସର୍ବମଙ୍ଗଳକାରିଣୀ। ସବୁଠୁ ବଡ଼ କଥା ହେଉଛି ଭଦ୍ରକ ଅଞ୍ଚଳର ନାମ ତାଙ୍କ ନାମ ସହିତ ଯୋଡ଼ି ଯାଇଛି। ଭଦ୍ରକର ପ୍ରକୃତ ବ୍ୟାଖ୍ୟା ହେଉଛି ଭଦ୍ରାଣାଙ୍ଗ ଓକ ଭଦ୍ରକ। ଭଦ୍ର ହେଲା ମଙ୍ଗଳ, ଓକ ହେଲା ବାସସ୍ଥାନ। ଯେଉଁଠି ମଙ୍ଗଳ ବାସ କରେ ତା ନାଁ ହେଉଛି ଭଦ୍ରକ। ତେଣୁ ଭଦ୍ରକାଳୀ ହେଉଛନ୍ତି ମଙ୍ଗଳକାରିଣୀ। ତାଙ୍କ ନାମ ଅନୁସାରେ ଏ ଅଞ୍ଚଳ ନାମକରଣ କରାଯାଇ ଜଣାଯାଏ। ଯେଉଁଠି ଇତିହାସ ନିରସ୍ତ ହୁଏ ସେଠି ଲୋକକଥା କିମ୍ବଦନ୍ତୀକୁ ଆଶ୍ରୟ କରାଯାଏ। ମାଙ୍କର ପୂଜା କେବେ କରାଯାଇଥିଲା ଏହାର କୌଣସି ସଠିକ୍ ପ୍ରମାଣ ମିଳେ ନାହିଁ। ତେଣୁ ବହୁ ଲୋକକଥା କିମ୍ବଦନ୍ତୀ ଗବେଷକ ତାକୁ ଅବତାରଣ କରିଛନ୍ତି। ତନ୍ମଧ୍ୟରୁ ଜଣାଯାଏ ଯେ ପ୍ରାଚୀନ କାଳରୁ, କିଏ କହେ ଗୁପ୍ତ ଯୁଗରୁ, କିଏ କହେ ତ୍ରୟୋଦଶ ଶତାବ୍ଦୀରୁ, ଯାହା ହେଉନା କାହିଁକି ସେଠାରେ ପୂଜା ପାଉଛନ୍ତି। ପୂଜା ପାଇବା ସମୟରେ ଏଠି ଅଞ୍ଚଳରେ ବହୁତ ଉନ୍ନତି ହୋଇଛି ଏବଂ ଏଠାରେ ଯେଉଁ ଅଧିବାସୀ ରହନ୍ତି ସେମାନେ ବିଶ୍ୱାସ କରନ୍ତି ମାଙ୍କ ଯୋଗୁଁ ଏ ଅଞ୍ଚଳର ଅନେକ ଉନ୍ନତି ଏବଂ ଅନେକ ବିପତ୍ତି ରକ୍ଷା ମିଳିଥାଏ। ଏ ମାଙ୍କର ଏଠି ବହୁ ଯାତ୍ରା କରାଯାଏ, ଯେମିତି ଘୋଡ଼ା ନାଚ କରାଯାଏ, ରଥଯାତ୍ରା କରାଯାଏ, ଚୈତି ପର୍ବ ପାଳନ କରାଯାଏ। ଏହି ଅଞ୍ଚଳ ବହୁ ପ୍ରାଚୀନ କାଳରୁ ପ୍ରତିଷ୍ଠିତ ହୋଇଛନ୍ତି ଏବଂ ଏଠି ଆପଣ ଯାହା ଦେଖୁଛନ୍ତି ଜଗନ୍ନାଥ ମନ୍ଦିର, ଭଦ୍ରେଶ୍ୱର ମନ୍ଦିର ଏବଂ ବହୁ ପାର୍ଶ୍ୱଦେବାଦୀ ବି ଏଠି ପୂଜା ପାଉଛନ୍ତି। ତେଣୁ ଏହି ନାମକରଣରେ ତାଙ୍କର ସାନ୍ନିଧ୍ୟ, ତାଙ୍କର ଯେଉଁ ମଙ୍ଗଳ ଆଳତୀ ଯେଉଁ କରାଯାଏ ଏବଂ ଆମକୁ ଯେଉଁ ଉପକାର ମିଳେ ତାହା ଅନନ୍ୟ। ସେଥିପାଇଁ ଆମେ ଅତ୍ୟନ୍ତ ଆନନ୍ଦିତ ଯେ ତାଙ୍କ ପାଇଁ ଆମର ଏ ଅଞ୍ଚଳ ପରିଚିତ। ଭଦ୍ରକାଳୀଙ୍କ ନାମରେ ଏ ଅଞ୍ଚଳ ଆଜି ଗୌରବ ଅନୁଭବ କରୁଛି।

0: ଆବଶ୍ୟକତା ରହିଛି ସେ ବିଷୟରେ କହନ୍ତି ଭଦ୍ରକ ଜିଲ୍ଲା ସଂସ୍କୃତି ଓ ସୂଚନା ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ।
1: ଭଦ୍ରକାଳୀ ତ ନିଶ୍ଚିତ ଭାବରେ ଓଡ଼ିଶାର ଗୋଟେ ଗର୍ବ ଗୌରବ ଏବଂ ପ୍ରତ୍ୟକ୍ଷ ପୀଠ। ଏହାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଅର୍ଥରେ 1.5 କୋଟି ଟଙ୍କା ବ୍ୟୟରେ ପାନ୍ଥଶାଳା ନିର୍ମାଣ ଚାଲିଛି ପର୍ଯ୍ୟଟନ ବିକାଶ ପାଇଁ। ଏବେ ରାଜ୍ୟ ସରକାର ପ୍ରାୟ 20 ଲକ୍ଷ ଟଙ୍କା ଭଦ୍ରକାଳୀର ଉନ୍ନତି ପାଇଁ ବଜେଟ୍ ରଖିଛନ୍ତି। ଏହାର ଅଧିକ ଉନ୍ନତି କରାଯିବ ଏବଂ ସେ ରାସ୍ତାର ମଧ୍ୟ ବିକାଶ କରାଯିବ। ମନ୍ଦିରର ବିକାଶ ସହିତ ସେଠି ଗୋଟେ ସୁନ୍ଦର ପାର୍କଟେ ନିର୍ମାଣ କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଭଦ୍ରକ ସହରରୁ ଭଦ୍ରକାଳୀ ପୀଠକୁ ଯିବା ପାଇଁ ବର୍ତ୍ତମାନ ଟାଉନ୍ ପ୍ଲାନିଂ ବ୍ୟବସ୍ଥାରେ ଭଦ୍ରକ ସହରର ବିକାଶ କରାଯାଉଛି ଏବଂ ଟାଉନ୍ ବସ୍ର ଚଳପ୍ରଚଳ ପାଇଁ ବ୍ୟବସ୍ଥା କରାଯାଉଛି ଏବଂ ସ୍ୱତନ୍ତ୍ର ଟାଉନ୍ ବସ୍ ରେଲୱେ ଷ୍ଟେସନରୁ ଭଦ୍ରକାଳୀ ଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି।
0: ମା ଭଦ୍ରକାଳୀଙ୍କ ପୀଠରେ ରାତ୍ରି ଯାପନ ପାଇଁ କିଛି ଅସୁବିଧା ନାହିଁ। ସରକାରୀ ପନ୍ଥଶାଳାଟିଏ ରହିଛି ଏଠାରେ, ତା ସହିତ ଘରୋଇ ଯାତ୍ରୀ ନିବାସ ମଧ୍ୟ ଅଛି।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମାରେ ଆପଣମାନେ ଶୁଣୁଥିଲେ ମା ଭଦ୍ରକାଳୀ। ପ୍ରଯୋଜନା କରିଥିଲେ ଅନନ୍ତ ଚରଣ ଜେନା, ଉପସ୍ଥାପନରେ ଥିଲେ ସଦସ୍ମିତା ବେହେରା।
1: ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିଲେ ପୀଠ ପରିକ୍ରମା, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ଅନୁସୂୟାନାଥ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ଅରୁଣ ମନ୍ତ୍ରୀଙ୍କ ଗୀତ

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ମୁନା ଆଜିଜ୍। ଗୀତ ରଚନା କରିଛନ୍ତି ନରେନ୍ଦ୍ର ବେହେରା, ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ରା।

FM 103.6 ମେଗାହର୍ଜରେ ଆପଣ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ପାମେଲା ଜୈନ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ନରେନ୍ଦ୍ର ବେହେରାଙ୍କ ଅନ୍ୟ ଏକ ରଚନା। ସଙ୍ଗୀତରେ ସଜେଇଛନ୍ତି ବୁଲୁ ପିଟାନା।

କମ୍ପାକ୍ଟ ଡିସ୍କ ଯୋଗେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଟ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ଲିକେସନ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 9ଟା। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ ଫିଜା ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲ୍କା ୟାଗ୍ନିକ। ଗୁଲଜାରଙ୍କ ଗୀତକୁ ସୁନ୍ଦର ଭାବରେ ସଙ୍ଗୀତରେ ସଜାଇଛନ୍ତି ଅନୁ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ହିମେଶ ରେଶମିଆ। ଶିଳ୍ପୀଙ୍କ କଣ୍ଠରେ ଆସନ୍ତୁ ଶୁଣିବା ଗୀତିକାର ସମୀରଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ। କଥାଚିତ୍ର ଆପ୍ କି ଖାତିର।

ବନ୍ଧନ ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଦାନ କରିଛନ୍ତି କୁମାର ସାନୁ, ସଙ୍ଗୀତରେ ସଜେଇଛନ୍ତି ଆନନ୍ଦ ରାଜ ଆନନ୍ଦ, ଗୀତ ରଚନା କରିଛନ୍ତି ଦେବ କୋହଲି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ସୂଚନା ବିରତି ପରେ ଆପଣଙ୍କୁ ପୁଣିଥରେ ସ୍ୱାଗତ ଶ୍ରୋତାବନ୍ଧୁ। ଆପଣ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଦଲାଲ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତି। ଗୀତ ରଚନା କରିଛନ୍ତି ଅଞ୍ଜାନ, ସଙ୍ଗୀତରେ ସଜେଇଛନ୍ତି ବାପି ଲେହେରୀ।

ଭୁଲ ଭୁଲେୟା ଏହି ଚଳଚ୍ଚିତ୍ରର ଶୁଣିବା କାର୍ଯ୍ୟକ୍ରମର ଶେଷ ଗୀତ। କଣ୍ଠଦାନ କରିଛନ୍ତି କେକେ, ଗୀତ ରଚନା କରିଛନ୍ତି ସାଇଦ୍ କାଦ୍ରୀ, ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ।

ପାଗଳ କରିଛୁ ତୁ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଖାସ୍ ଆପଣଙ୍କ ପାଇଁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ନିବେଦିତା। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ।

ମୁଁ ପ୍ରେମୀ ମୋ ପାଗଳ ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ କ୍ରିଷ୍ଣା ବେଉରା। ଗୀତ ରଚନା କରିଛନ୍ତି ନିମାଇ ମହାନ୍ତି। ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଟିପିଏସ୍ ଓ ଡିଏଲ୍ ଦ୍ୱାରା ଜନହିତରେ ଜାରି।
4: ଏବେ ଆସନ୍ତୁ ଶୁଣିବା ରଙ୍ଗିଲା ଟୋକା ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ବାବୁଲ ସୁପ୍ରିୟ ଏବଂ ଅଞ୍ଜଳି ମିଶ୍ର। ଗୀତିକାର ନିଜାମଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ପାମେଲା ଜେନ୍। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ନିଜାମଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଦୀପକ କୁମାର। କଥାଚିତ୍ର କ୍ରିମିନାଲ।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ କୁମାର ବାପି ଏବଂ ତୁପୁ ମିଶ୍ର। ଶିଳ୍ପୀଙ୍କ ଯୋଗଳକଣ୍ଠରେ ଶୁଣିବା ବସନ୍ତରାଜ ସାମଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ, କଥାଚିତ୍ର ଚାନ୍ଦନା ତୋମେ ତାରା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଅରମାନ ମଲ୍ଲିକ ଏବଂ ପଲକ ମୁଛାଲ। ଗୀତ ରଚନା କରିଛନ୍ତି ସନ୍ଦୀପ ନାଥ, ସଙ୍ଗୀତରେ ସଜେଇଛନ୍ତି ସଞ୍ଜୀବ ଦର୍ଶନ। କଥାଚିତ୍ର ଅମାବାସ୍।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିଲ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 ରୁ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-କେୱାଇସି କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା ତୁରନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
4: ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି?
5: ଏବେ ଆସିଛି ଏକ ସହଜ, ଦ୍ରୁତ ଓ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା।
4: କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଦୁଇ ପକ୍ଷ ଆପସରେ ବସିକି ସହମତିରେ ସହଜରେ ମାମଲାର ସମାଧାନ କରିପାରିବେ।
5: ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
4: ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଓ ଆଗକୁ ନିଅନ୍ତୁ। ମଧ୍ୟସ୍ଥତା ଡ୍ରାଇଭ 3.0 ମାନ୍ୟବର ସୁପ୍ରିମକୋର୍ଟଙ୍କର ଏକ ନୂତନ ପ୍ରଚେଷ୍ଟା। ତୋର କେସ୍ ଜବରଦିନ ହେଲା କୋର୍ଟ ଲଗେ ଚାଲିଲାନି କି? ତୋକେ ନ୍ୟାୟ ନା ମିଳିଲାନି କି?
6: ଏବେ ଆଇଲା ଯେ ଗୋଟେ ସୁବିଧା ଉପାୟ।
7: HIV ବ୍ୟାପିବାର 4 କାରଣ ରହିଛି, ଯେପରିକି ସୁରକ୍ଷା ବିହୀନ ଯୌନ ସମ୍ପର୍କ, HIV ପଜିଟିଭ ମାଙ୍କ ଠାରୁ ତାଙ୍କ ଶିଶୁକୁ ବ୍ୟବହୃତ ଛୁଞ୍ଚି କିମ୍ବା ସିରିଞ୍ଜ ବ୍ୟବହାର କରିବା, HIV ସଂକ୍ରମିତ ରକ୍ତ କିମ୍ବା ରକ୍ତ ଉତ୍ପାଦନରୁ

0: ଉପଚାର ନେବା।
1: HIV ଭଳି ମାରାତ୍ମକ ସଂକ୍ରମଣରୁ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ। HIV ସମ୍ବନ୍ଧୀୟ ସତର୍କତା ସୂଚନା, ଅନଲାଇନ୍ ପରାମର୍ଶ ଓ ସହାୟତା ପାଇଁ 1097 କୁ କଲ୍ କରନ୍ତୁ କିମ୍ବା www.breakfreeindia.org କୁ ଭିଜିଟ୍ କରନ୍ତୁ।
0: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ସୂଚନା ବିରତି ପରେ ଆପଣ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ। ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏହି କ୍ରମରେ ଏବେ ଆସନ୍ତୁ ଶୁଣିବା ଟୁ ଷ୍ଟେଟ୍ସ ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ଅରିଜିତ ସିଂ ଏବଂ ଚିନ୍ମୟୀ ଶ୍ରୀପ୍ରଦା। ଗୀତ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତରେ ସଜାଇଛନ୍ତି ଶଙ୍କର ଏହସାନ ଲୟ।

ରାଜ ରିବୁଟ୍ ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ଅରିଜିତ ସିଂ। ଶିଳ୍ପୀଙ୍କ କଣ୍ଠରେ ରଶ୍ମି ବିରାଗଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଜିତ୍ ଗାଙ୍ଗୁଲି।

କାର୍ଯ୍ୟକ୍ରମ ଶେଷର ଶିଳ୍ପୀ ହେଲେ ଅଦନାନ ଢୁଲ୍ ଏବଂ ମମିନା ମୋସ୍ତେହସାନ। ଗୀତ ରଚନା କରିଛନ୍ତି ରବି ଅହମ୍ମଦ ଏବଂ ଅଦନାନ ଢୁଲ। ସଙ୍ଗୀତରେ ସଜେଇଛନ୍ତି ରବି ଅହମ୍ମଦ ଏବଂ ଅଦନାନ ଢୁଲ। କଥାଚିତ୍ର ଏକ ୱିଲିୟନ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ପୂର୍ବାହ୍ନ 10:30। ଏବେ ଆସନ୍ତୁ ଶୁଣିବା NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ପ୍ରଚାର କରୁଛୁ ଗୀତିନାଟ୍ୟ ହୀରା ହଂସ ସୁଆଙ୍ଗ, ରଚନା ଧୀରେନ ଦାସ, ପ୍ରଯୋଜନା ଉଦୟ ଶଙ୍କର ଜାନି, ସହଯୋଗିତା ମନୋଜ କୁମାର ସାମନ୍ତରାୟ।

0: ନମସ୍କାର ନମସ୍କାର ନମସ୍କାର, ସ୍ୱାଗତ ହେ ନରରୂପୀ ନାରାୟଣ। ଆପଣଙ୍କ ଆରାଧନା ପାଇଁ ଆମ୍ଭ ଅନୁଷ୍ଠାନ ତରଫରୁ ପରିବେଷିତ ହେଉଥିବା ବିନମ୍ର ଅର୍ଘ୍ୟ ହୀରା ହଂସ ସ୍ୱାଙ୍ଗକୁ ଉପଭୋଗ କରିବା ପାଇଁ ସମସ୍ତ ନୀରବ ଓ ବିଦଗ୍ଧ ଶ୍ରୋତାଗଣଙ୍କୁ ମୁଁ ସ୍ୱାଗତ ଅଭିନନ୍ଦନ ଜଣାଉଅଛି। ଓଡ଼ିଶାର ପ୍ରାଚୀନ ଲୋକନାଟ ସ୍ୱାଙ୍ଗ ଶୈଳୀ ଅବଲମ୍ବନ କରି ଅତି ସରଳ ଭାଷାରେ ଏହାକୁ ଆଧୁନିକ ରୁଚି ସମ୍ପନ୍ନ କରାଯାଇଛି। ଏଇ ତ କେହି ଜଣେ ଚରିତ୍ର ମଞ୍ଚ ଉପରକୁ ଆସିବା ଆରମ୍ଭ କଲେଣି। ଆମ୍ଭେ ତେବେ ଆସୁଛୁ ହେ ସୁଧି ଜନେ।
1: ବିଦଗ୍ଧ ଶ୍ରୋତା ମଣ୍ଡଳୀ, କିଛି ବୁଝିପାରୁଛନ୍ତି?
2: ବୋଧ ହୁଏ ନା, ଯେଉଁ ଭାଷାରେ କହୁଥିଲି ତାହା ଆମ୍ଭମାନଙ୍କର ଭାଷା, ସ୍ୱର୍ଗଦ୍ୱାରୀ ଭାଷା। ଏହାକୁ ସ୍ୱର୍ଗ ଭାଷାର ଏକ ବିଭାଷା କହିଲେ ଚଳିବ। ଯେଉଁମାନେ ଆପଣମାନଙ୍କ ମତରେ ସ୍ୱର୍ଗବାସୀ ହୋଇଥାନ୍ତି କିନ୍ତୁ ମୁକ୍ତି ପାଇନଥାନ୍ତି, ସେମାନଙ୍କୁ ଏହି ଭାଷାରେ କଥାବାର୍ତ୍ତା କରିବାକୁ ହୋଇଥାଏ। ଏହା କହିବାର ଉଦ୍ଦେଶ୍ୟ ଏହି ଯେ, ମୁଁ ଏହି ସଂସାରରୁ ତଥାକଥିତ ସ୍ୱର୍ଗବାସୀ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମୋତେ ମୁକ୍ତି ମିଳିନାହିଁ। ମୁଁ ସ୍ୱର୍ଗଦୂତ ନୁହେଁ, ମୁଁ ସାମାନ୍ୟ ଦ୍ୱାରୀଟିଏ ମାତ୍ର।
0: ଆପଣ କଣ ସତରେ ସ୍ୱର୍ଗବାସୀ?
2: ପ୍ରକୃତରେ କହିବାକୁ ଗଲେ ଆମ୍ଭେ ସ୍ୱର୍ଗବାସୀ ହୋଇନାହୁଁ। ସଂସାରରୁ ଆମ୍ଭମାନଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହୋଇଥିଲେ ସୁଦ୍ଧା ଆମ୍ଭେମାନେ ଏପର୍ଯ୍ୟନ୍ତ ସ୍ୱର୍ଗର ଅନ୍ତେବାସୀ ହୋଇନାହୁଁ। ଏପରିକି ସ୍ୱର୍ଗଦ୍ୱାର ଦେଇ ପ୍ରବେଶ କରିବା ନିମନ୍ତେ ଆମ୍ଭମାନଙ୍କ ଉପରେ କଡ଼ା ନିୟନ୍ତ୍ରଣ ରହିଅଛି। ସ୍ୱର୍ଗଦ୍ୱାର ଠାରେ ଜଣେ ପୁରୁଖା ସ୍ୱର୍ଗଦୂତ, ଯିଏକି ସେଠାରେ ଟାଇମ୍ କିପର ଭାବରେ ଅବସ୍ଥାପିତ ହୋଇଛନ୍ତି, ତାଙ୍କରି ନିକଟରେ ଆପାତତଃ ଆତ୍ମସମର୍ପଣ କରିଛୁ। ଆମ୍ଭମାନଙ୍କୁ ବଣ୍ଟା ଯାଇଥିବା କର୍ତ୍ତବ୍ୟ ଗୁଡ଼ିକ ଯଥାର୍ଥ ଭାବରେ ସମ୍ପନ୍ନ କରିସାରିଲେ ଓ ସେ ତହିଁରେ ସ୍ୱୀକୃତି ଦେଲେ ଯାଇ ଆମ୍ଭେମାନେ ତାଙ୍କ ସୁପାରିଶ ଅନୁଯାୟୀ ସ୍ୱର୍ଗଦ୍ୱାର ମଧ୍ୟ ଦେଇ ପ୍ରବେଶ କରିପାରିବାର ଆଦେଶ ପତ୍ର ପାଇବୁ। ବର୍ତ୍ତମାନ ମୁଁ ମୋର କର୍ତ୍ତବ୍ୟ ବିଷୟରେ ଆପଣମାନଙ୍କୁ କହିବି। ଯଥା କାର୍ଯ୍ୟଟି ହେଲା, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଜନସାଧାରଣଙ୍କୁ ସୀମାରେଖା ଉପରକୁ ଆଣିବା।
0: ହେ ସ୍ୱର୍ଗଦ୍ୱାରୀ, ସୀମାରେଖା କହିଲେ ସେ କି କଥା?
2: କି ବୁଦ୍ଧି ସତରେ ଆପଣମାନଙ୍କର! ଆପଣ ଏହି ଗାରର ପ୍ରତୀକ ସଙ୍କେତ ରୂପେ ହଳ ଲଙ୍ଗଳ କୁରାଡ଼ି ବେଲଚା ଭାର ଠେଙ୍ଗାବାଡ଼ି ପାଞ୍ଚଣ କଟୁରୀ ଇତ୍ୟାଦି କେତେ ସୃଷ୍ଟି କରିନାହାନ୍ତି, ଏବଂ ଏହାକୁ ଯେଉଁମାନେ ଧରୁଛନ୍ତି ସେମାନଙ୍କୁ ମଧ୍ୟ ଧନ୍ୟ କୁହାଯିବ, କାରଣ ସେମାନେ ଏହି ସାଙ୍କେତିକ ଗାର ଗୁଡ଼ିକୁ କାର୍ଯ୍ୟ ସମୟ ବ୍ୟତୀତ ଅନ୍ୟ ସମୟରେ କାନ୍ଧରେ ରେଖା ପ୍ରାୟ ଉପରକୁ ରଖି ପ୍ରକୃତରେ ତାଙ୍କ ନିଜ ସମ୍ପୂର୍ଣ୍ଣ ଶରୀରକୁ ନିମ୍ନରେ ରଖୁଛନ୍ତି। ଅନୁରୂପେ ଆପଣ ପାଇକ ବା ସିପାହୀ, ଯେଉଁମାନଙ୍କର ଆର୍ଥିକ ସ୍ୱଚ୍ଛଳତା ନାହିଁ, ସେମାନେ ମଧ୍ୟ ତାଙ୍କର ଖଣ୍ଡା ବର୍ଚ୍ଛା ଠେଙ୍ଗା ବା ବନ୍ଧୁକକୁ ଏହି ସୀମାରେଖାର ସଙ୍କେତ ରୂପେ ନିଜ ଅଙ୍ଗର

ଉର୍ଦ୍ଧ୍ୱରେ ଅର୍ଥାତ୍ କାନ୍ଧରେ ବହନ କରୁନାହାନ୍ତି କି? ଯେଉଁମାନେ ଧନୀ ଜମିଦାର ସେମାନେ ଯେଉଁ ଯଷ୍ଟି ଧରୁଛନ୍ତି ବା ରାଜାମାନେ ଯେଉଁ ଖଣ୍ଡା ଧରୁଛନ୍ତି ତହିଁରେ ତାଙ୍କର ଶରୀର ଏଇ ରେଖାର ଉର୍ଦ୍ଧ୍ୱକୁ ରହୁନାହିଁ କି? କି ଚମତ୍କାର ଆପଣ ମନୁଷ୍ୟମାନଙ୍କର ଏହି ବିବେକ ଓ ବୁଦ୍ଧି! କିଏ ଏଇ ଦାରିଦ୍ର୍ୟର ସେମାରେଖାର ଉର୍ଦ୍ଧ୍ୱରେ ବା ନିମ୍ନରେ ତାହା ଦୂରରୁ ମଧ୍ୟ ପ୍ରକାଶ୍ୟ ବୁଦ୍ଧି ହେଉଛି। ବର୍ତ୍ତମାନ ମୁଁ ଯେଉଁ ପରିବାରକୁ ଦାରିଦ୍ର୍ୟର ସୀମାରେଖା ଉପରକୁ ଆଣିବାକୁ ଚେଷ୍ଟା କରୁଛି ଏଇ ସେ ପରିବାରର କର୍ତ୍ତ

0: ଆଜ୍ଞା, ଆଉ ବଳ ପାଉନି, କେତେ କାଠ ହାଣିବି? ଭେଣ୍ଡିଆ ଦିନରୁ କାଠ କାଟି କାଟି ବୁଢ଼ା ହେଲି, କାହାର କେତେ କଥା ହେଇଯାଉଛି, ଆମର ଯୋଉ କଥାକୁ ସେଇ କଥା। ଆପଣମାନେ ଆଜ୍ଞା ଜାଣିଥିବେ, ଯେତେକ ଚୋର ଡକାୟତ ଫଟକାରିଆ କଳା ବଜାରିଆ ଲାଞ୍ଚୁଆ ମିଶା ଗୋଳା ମାନେ ଜାଲାରୀ ଫାଲାରୀ କଲା ଲୋକ କେମିତି ରାତାରାତି ବଡ଼ ଲୋକ ହେଇଯାଉଛନ୍ତି। କିନ୍ତୁ ସତ କୁହନ୍ତୁ ତ ଆଜ୍ଞା, ସେ ପଇସା କଣ ରହୁଛି? ଯେମିତି ଆସୁଛି ଠିକ ସେମିତି ଫୁସ୍କି ନିବୁଡ଼ି ଯାଉଛି। ପିଲାଗୁଡ଼ା ବଡ଼ ହେଲେଣି ଯେ, ଥରେ କାମରେ ଲାଗିଲେ ଆଉ ଅସୁବିଧା ରହିବନି। ତାଙ୍କ ମା ମଲା ଦିନ ଠାରୁ ଛୁଆଗୁଡ଼ା ମୋର କେତେ ହିନମାନିଆ ହେଇ ରହିଛନ୍ତି। ମୋ ଦେହ ଭଲ ନାହିଁ, ବଡ଼ ପୁଅ ମୋର ନାଟ ଗୀତରେ ଫାଷ୍ଟ, ବୁଝିଲେ ଆଜ୍ଞା? କିନ୍ତୁ କାହିଁ, ତା ଭାଗ୍ୟର ଗୋଟେ କାମ ତ ମିଳୁନାହିଁ। ମୋ ପୁଅ ସିନେମାରେ ମିଶିଲେ ଟଙ୍କା ଗଦେଇ ପକେଇବ ବୋଲି ସଦେଇ କହୁଥିଲା। ଛାଡ଼ ସେ କଥା, ପୁଅକୁ ଡାକେ, ନହେଲେ ଡେରି ହେଇଯିବ। ବରମୁ ବରମୁ ବରମ ରେ
1: ଯାଉଛି। କିଏ ଡାକୁଛ?

0: ବାପା ମ ବାପା, ମତେ ଡାକୁଥିଲ? କୁହ, ମୁଁ କଣ କରିବି?
1: ଆଉ କଣ କହିବି ବାପା, ମୋ ଦେହ ଆଜି ଅସକତିଆ ହେଉଛି, କିଛି ବଳ ପାଉନି। ମୁଁ ଆଉ ଆଜି କାଠ ଆଣି ଯାଇପାରୁନି। କାଲି ସେ କଣ ଝରଣା ମୋଡ଼ଠେଇ ଗୋଟେ ଶୁଖିଲା ଗଛ ଥିଲା ଯେ କାଟି ପକେଇଛି, ଗଛଟା ପଡ଼ିଛି, ଆଠ ଦଶ ଦିନ ଯାଏ କାଠ ବୁହା ଯାଇପାରିବ, ବୁଝିଲୁ? ତୁ ବାପା ଆଜି କୁରାଢ଼ି ଭାର ନେଇ ଯା, ଗୋଟାଏ ଭାର କାଠ ଆଣି ସେ ଧ୍ରୁବ ସାହୁ ଦୋକାନରେ ପହଞ୍ଚେଇ ଦେଲେ ତତେ ସେ ସଉଦା ଦେବ। ଆଜି ଘରେ କିଛି ନାହିଁ ବାପ, ଉଦ୍ଧାର ଆଣିବାକୁ ମନ ହଉନାହିଁ। ମୋ ବାପାଟା ପରା ଏତିକି କରିବୁ। ହଁ, ଆଉ ଶୁଣୁ, ମୁଣାଟାରେ ଚୁଡ଼ା ଭଜା ଅଛି, ନେଇଯିବୁ, ଭୋକ କଲେ ଖାଇବୁ। ମୋ ବାପାଟା ପରା।
0: ହଁ ବାପା, ମୁଁ ନିଶ୍ଚୟ ଯିବି।

0: ହେ ଶୁଷ୍କ ପାଦପ, ତୋର ଇଷ୍ଟ ଦେବ ସ୍ମରଣ କର, କିଏ ରଖିବ ତତେ ମୋ ହସ୍ତରୁ।
1: ଏ ଭାଇ ଟିକେ ଶୁଣିବ କି, ଭାଇ ଟିକେ ଶୁଣିବ କି,
2: କିଏ କିଏ କୋଉଠୁ ଡାକୁଛ କହିବ କି? ତମେ ଫରେଷ୍ଟ ବାବୁ ଆସିଛ କି? ତମେ ନିଛାଟିଆ ବଣେ କିଏ ସେ କି? ଭୂତ ପ୍ରେତ ଯକ୍ଷ ଆଉ ନୁହଟି?
1: ନା ନା ନା ନା, ଡରିବାର ମୋଠି କିଛି ନାହିଁ ଭାଇ, ଜଙ୍ଗଲକୁ କ୍ରମେ ପଶି ଆସିଛି, ଦିଅ ଖାଇବାକୁ ମତେ ଥିଲେ କିଛି ଦିଅ।
2: କିଏ ଜାଣେ ଇଏ ଚୋର ନା ବଦମାସ ନା CID ହେଇଥିବ।

ଯାଉଛି, ମଝିଆ ପୁଅକୁ ଡାକି କହେ, କାଲି ସକାଳୁ ସକାଳୁ ସେ ଯାଉ କାଠ ପାଇଁ, ବିଷ୍ଣୁ ବିଶ୍ୱରେ ଏ ବିଶୁ।

0: ଏଥର କାମର ଲାଗି ଯିବା।
1: ଭାଇ ଏ ଭାଇ ଭାଇ ଟିକେ ଶୁଣିବ କି ଟିକେ ଶୁଣିବ କି
0: ଆ କିଏ ତୁମ ଅନୁକୂଳ ବିଗାଡ଼ିଲୁ
1: ଭାଇ କଥା କଣ କି କଥା କଣ କି
0: କି କଥା କହିବୁ ଶୀଘ୍ର କହିଦବୁ କି
1: ଆସିଛି ଚାଲି ବାଟ ଆସିଛି ଚାଲି
2: ଯେଉଁ ବାଟେ ବାଟେ ଆସିଛ ବନ୍ଧୁ ସେଇ ବାଟେ ବାଟେ ଯାଅ
1: କିଛି ଖାଇବି ଭାଇ ଭାଇ କିଛି ଖାଇବି
0: ତୁ ନ ଖାଇଥିଲେ ମୋର କଣ ଗଲା କି
1: ଦିଅ ଭାଇ ଖାଇବି କିଛି ମତେ ଭୋକ ଲାଗୁଛି
0: ଆର ଗୋଟେ ନିଶ୍ଚୟ କିଛି ମତଲବ ଅଛି
1: ବାବା ସତ କହୁଛି ବାବା ସତ କହୁଛି
0: ଯା ପଳା ତୁ ମୋ ପାଖରେ ନାହିଁ ତ କିଛି
1: ହଉ ତେବେ ମୁଁ ଯାଉଛି ଯାଉଛି ମୁଁ ଯାଉଛି।

0: ଯାଏ ଏଥର କାଠ କାଟେ।
1: ଆହା ମୋ ବାପା ଲୋ, ହାତ କଟିଗଲା ଲୋ, ଓହୋ ମୋ ବାପା ଲୋ।

0: ତୁମରି ଏଇ ପରୀକ୍ଷା ଚାଲୁ ରହିବ, ହାଡ଼ ଭଙ୍ଗା ପରିଶ୍ରମ କରି ଦିନ ଯାଉଛି, କିନ୍ତୁ ଓଳିଏ ହେଲେ ସୁଖରେ ଖାଇବାକୁ ମିଳିଲା ନାହିଁ।
1: ଛି ପିତା, ମନୁ କଷ୍ଟ କରିଦିଏ ଦୂର, ଯଦି ଭ୍ରାତା ଦ୍ୱୟ ମୋର ପାଇଲେ ଆଘାତ, ସେଥିପାଇଁ ବିଧିର କି ଦୋଷ? ନିଜ ଅସାବଧାନତା ଯୋଗୁଁ ହିଁ ସେମାନେ ପାଇଛନ୍ତି ଦଣ୍ଡ ସ୍ୱହସ୍ତରେ। ନ ହୁଅ ଚିନ୍ତିତ, ଧର ଧୈର୍ଯ୍ୟ ପିତା, କାଲି ପ୍ରାତେ ଯାଇ ମୁଁ ବନସ୍ତେ ଶୁଷ୍କ କାଠ କରିବି ସଂଗ୍ରହ। କରୁଛି ଶପଥ ଛୁଇଁ ତବ ଶ୍ରୀଚରଣ, କାଲି ଠାରୁ ଏ ଗୃହର ସମସ୍ତ ଦାୟିତ୍ୱ କରିବି ବହନ ମୁଁ ହିଁ ନିଜ ହସ୍ତେ। ଦିଅ ଆଶୀର୍ବାଦ।
0: ବାପରେ, ତୋତେ କଷ୍ଟ କରି ବେ ପାଠ ପଢାଇଥିଲି କଣ କାଠ କାଟିବାକୁ? ଆଜିକାଲି ପାଠ ପଢା ପିଲାମାନେ କୁଟାକୁ ଦିଖଣ୍ଡ କରିବାକୁ ନାରାଜ। ଚାଷୀ ଘର ପିଲା ଏବେ ପାଠ ପଢିଲେ ଆଉ ଲଙ୍ଗଳ ଧରିବାକୁ ନାରାଜ। ସମସ୍ତେ ଚାକିରି କରିବାକୁ ଚାହାନ୍ତି, ଚାକିରି ଚାକିରି ଚାକିରି, ଚାକର ହେବାକୁ ସମସ୍ତଙ୍କର ଲକ୍ଷ୍ୟ। ତୁ ପାଠ ପଢି ଚାକର ହେବାକୁ ଚାହୁଁନାହୁଁ? ବଡ଼ ଆଚମ୍ବିତ କଥା ଏହା। ଧନ୍ୟ ହେଲି ବାପ ଶୁଣି ତୋର କଥା।
1: ଚାଲ ତେବେ ସର୍ବେ ନେବାହେ ବିଶ୍ରାମ, ପ୍ରତ୍ୟୁଷରୁ ମୁହିଁ ଯିବି ଅରଣ୍ୟକୁ କର୍ତ୍ତବ୍ୟ ସାଧୁ।
2: କି ଅପୂର୍ବ ଶୋଭାଏ ବନାନୀର, ତରୁଗଣ ନାନା ରଙ୍ଗେ ପତ୍ରପୁଷ୍ପେ ହୋଇ ସୁଶୋଭିତ ମୃଦୁ ସମୀରଣେ ନୃତ୍ୟ କରନ୍ତି ନିରତେ। ମଧ୍ୟେ ମଧ୍ୟେ ବାତର ଆଘାତେ ଶୁଷ୍କ ପତ୍ର ପଡ଼ୁଛନ୍ତି ଝଡ଼ି ଧରଣୀ ପୃଷ୍ଠକୁ ଝରଝର ବରଷା ସଦୃଶ। ପକ୍ଷୀର କୁଜନ ଭ୍ରମର ଗୁଞ୍ଜନ ସଙ୍ଗେ କୁଳୁକୁଳୁ ନାଦ କରି ପାହାଡ଼ି ଝରଣା ଯୋଗାଉଛି ସଙ୍ଗୀତର ଝଙ୍କାର ଲହରି। ଚଉଦିଗେ ଚହଟୁଛି ବାସ, ସୁଗନ୍ଧ ପୁଷ୍ପର ଆଲୋଡ଼ିତ କରୁଅଛି ପ୍ରାଣୀ। ଯାଏ ଯାଏ କାଟି ଏହି ଶୁଷ୍କ ଦ୍ରୁମ, ଭାରେ ବୋହି ତୁଲାଇବି ମୋ କର୍ତ୍ତବ୍ୟ ଆଜି।
3: ଟିକେ ଶୁଣିବ କି ଭାଇ, ଟିକେ ଶୁଣିବ କି?
2: ହଠାତ୍ କାହା କଣ୍ଠସ୍ୱର ଶୁଭିଲା ମୋ କର୍ଣ୍ଣେ? ନିଶ୍ଚୟ ଏହା ମାନବର ସ୍ୱର, କିନ୍ତୁ ଏହି ଅଗ୍ନା ଅଗ୍ନି ବନସ୍ଥ ମଧ୍ୟରେ ଏହି ଅତି ପ୍ରତ୍ୟୁଷ ସମୟେ କିଏ ବା ଆସିବ ଏଠାକୁ? ମୁଁ ଜାଣିବାରେ ମୋହ ବିନା ଅନ୍ୟ କେହି ନାହାନ୍ତି ଏଠାରେ।
1: କିଏ ସେ ଡାକୁଅଛ ତୁମେ? କେଉଁଠୁ ଡାକୁଛ? ଡାକୁଛ କାହାକୁ?
3: ତତେ ବାବା ଡାକୁଅଛି ମୁଇଁ।
2: ଏ ତ ମନୁଷ୍ୟର ସ୍ୱର, ନିଶ୍ଚୟ କିଏ ପଡ଼ିଛି ବିପଦେ। କଣ୍ଠସ୍ୱର ଆତୁରତା ପାଉଛି ପ୍ରକାଶ।
1: ହେଉ ପଛେ କର୍ମେ ମୋ ବିଳମ୍ବ, ନିଶ୍ଚୟ ମୁଁ ଉଦ୍ଧାରିବି ୟାକୁ। କିଏ କିଏ ତୁମେ?
3: ଶୁଣ ତେବେ, କହୁଅଛି ମୁହିଁ।

ଗୋଟେ ଦେଖାଯାଉଛି। ଅଜା କଣ କହିଲେ ଟିକେ ଦେଖିବୁ, ଦେଖେ ଏ କଣ ଗୋଟେ ହୀରାଂଶ, ଓହ କି ଆଶ୍ଚର୍ଯ୍ୟ, କି ଚମତ୍କାର, କି ଅପରୂପ ଶୋଭା, ଓହ ଆଖି ମୋର ଝଲସାଇ ଦେଉଛି। ଏ ଯେ ହୀରାର ଅଂଶ, କି ଆନନ୍ଦ, କି ଆନନ୍ଦ, କେଉଁ ଭାଗ୍ୟ ବେଳେ ଆଜି ପ୍ରାପ୍ତ ହେଲି ଅତ୍ୟାଶ୍ଚର୍ଯ୍ୟ ଐଶ୍ୱର୍ଯ୍ୟ ସମ୍ଭାର। ଅଜା ଅଜା ଶ୍ରଦ୍ଧା କର ଅଜା, କେଉଁଆଡ଼େ ଚାଲିଗଲ ତୁମେ ଅଜା, ଏଇ ଦେଖ ତୁମର ଇଙ୍ଗିତେ ପାଇଲି ମୁଁ ହୀରାଂଶଟିଏ।

ଯାଉଛି। ମୁଁ ହୀରାହଂସ ଭେଟିଦେବି ରାଜାଙ୍କ ପାଖରେ। ରାଜା ଦେବେ ଟଙ୍କା, ଦେବେ ସ୍ୱର୍ଣ୍ଣମୁଦ୍ରା, ଦେବେ ଭୂମି, ଗଢ଼ିବି ମୁଁ ସୁନାର ସଂସାର। ଏହିଠାରେ ନେବି ମୁଁ ବିଶ୍ରାମ।

0: ଆଜ୍ଞା ଟିକେ ଶୁଣିବେ କି? ଗୋଟେ କଥା ପଚାରିବାର ଥିଲା, କହିବି କି? କିଛି କିଛି ମୋର ଆବଶ୍ୟକ, ମୋତେ ମିଳିବ କି? ଆଜି ଆଜି ରାତି ଟିକେ ବିଶ୍ରାମ ନେଇପାରିବି କି? ଫସଲରୁ ତମମାନେ ଖାଇଛ କି? ମୋ ଭାଷା ତମେ ବୁଝିପାରୁନ କି? ଶୁଦ୍ଧ ଓଡ଼ିଆରେ ତ ମୁଁ ପଚାରୁଛି, ତମମାନେ ଓଡ଼ିଆ ନୁହଁ କି? ଆଉ ତୁମେମାନେ ସିଂହଳି କି? ଖାଲି ହସ ହସ ହସ, ବଡ଼ ମୁସ୍କିଲ ବେପାର, ଏତେ କଣ ହସ ମାଡ଼ି ଯାଉଛି? ମୋ ଲୁଗାପଟା ତ କିଛି ଅସୁବିଧା ନାହିଁ, ଏ କଣ ମୋ ମୁହଁଟା ନା ଦେହଟା ନା ଏ ଭାରଟା ନା ଏ ଝାପିଟା?
1: ହୋଇ ହଉ ବାବୁ, ଏଠି କ୍ୟାଁ ଠିଆ ହେଇ

0: ଭୟ ବାବୁ ଏଠି କ୍ୟାଁ ଠିଆ ହେଇଛନ୍ତି, କଣ ଦେଖୁଛନ୍ତି? ମୁଁ ସେତିକି ବେଳୁ ଭାବୁଛି ଏ ଝିଅ ଗୁଡାକ ଏମିତି କିଲିକାଲିଆ ହୋଇ କାହିଁକି ଘରକୁ ପଳେଇ ଗଲେ, କଣ ଦରକାର ଆଜ୍ଞା?
1: ପଥଶ୍ରାନ୍ତ ପଥିକ ମୁଁ ଭାଇ, ଯାଉଥିଲି ରାଜାଙ୍କ ସାକ୍ଷାତେ, ହୋଇଥିବାରୁ ଦିବା ଅବସାନ ଆଶ୍ରୟ ଆଶାରେ ମୁଁ ହିଁ ଆସିଅଛି ଏଠି, ହେବ କି ମୋ ଉଦ୍ଦେଶ୍ୟ ପୂରଣ?
0: କି କଥା କହୁଛନ୍ତି ଆଜ୍ଞା, ଏଇଟା ତ ଆଜ୍ଞା ଗୋଟାଏ ଚଟି ଘର, ରାଜା ଘର କରିଦେଇଛନ୍ତି ହାକିମମାନଙ୍କ ସୁବିଧା ପାଇଁ ଆଜ୍ଞା, ରହିବାକୁ ଏଠି ପଇସା ପଡ଼େ ନାହିଁ, କାହିଁକି ଏ ଚଟି ଘର ରାଜା କରିଥିଲେ କେଜାଣି, ଏଠିକି କେହି କେବେ ଆସି ରହନ୍ତିନି, ମୁଁ ଆଜ୍ଞା ସେଥିପାଇଁ ମୋ ଛୁଆପିଲା ନେଇ ରହିଛି।
2: ଏ ରିନା ଚିନ୍ନା ନିନା, ଏ ରିନା ବୋଉ କୁଆଡ଼େ ସବୁ ଗଲ? ଆରେ ସେ ବାହାର ଘରଟା ଓଳାଓଳି କରି ବିଛଣା ଲଗେଇ ଦିଅ।
0: ଆଜ୍ଞା ମୋ ସାଙ୍ଗରେ ଆସିବା ହୁଅନ୍ତୁ, ଗୋଡ଼ ହାତ ଧୋଇଯିବେ ଆଜ୍ଞା, ଏଇ ପୋଖରୀଟା ତ ପାଖରେ।
3: ଆମେ ଯେମିତି ଖାଲି ହସିଲେ ସେ ଲୋକ ନିଶ୍ଚୟ ରାଗିକି ଏଠୁ ପଳେଇ ଯାଆନ୍ତେ।
4: ସେ ରାଗିଥାନ୍ତେ, ତାପରେ ବାପା ବୋଉ ଉପରେ ରାଗିଥାନ୍ତେ, ବୋଉ ଆମ ଉପରେ ରାଗିଥାନ୍ତେ।
3: ସେ ଲୋକ ଯାଇ ରାଜାକୁ କହନ୍ତେ, ରାଜା ମନ୍ତ୍ରୀ ଉପରେ ରାଗିଥାନ୍ତେ, ମନ୍ତ୍ରୀ ବାପାଙ୍କ ଉପରେ ରାଗିଥାନ୍ତେ, ତାପରେ ବାପା ବୋଉ ଉପରେ ରାଗିଥାନ୍ତେ।
5: ମୁଁ କଣ କହିବି କହିବି ଭାବି ମୋ ଦେହ କଣ ହେଇଗଲା, ମୁଁ ଖାଲି ହସି ପକେଇଲି।
4: ତୋ ହସ ଦେଖି ମୁଁ ଆଉ କଣ ହସ ଚାପନ୍ତି ଯେ,
3: ତୁମେ ଦି ଜଣ ହସିଲା ବେଳେ ମୁଁ କଣ ରହିପାରିଲି, ମୁଁ ବି ତମ ସାଙ୍ଗରେ ହସି ପକେଇଲି।

0: ଚକୁଡ଼ି, ତୋ ନା କଣ?
1: ରିନା।
0: ତୋର?
1: ଚିନା।
0: ଆଉ ତୋର?
2: ନିନା।
0: ଆଉ ଭଉଣୀ ଅଛନ୍ତି?
1: ମାଉସୀ ଝିଅ ଭଉଣୀ ମାନେ ମିନା, କିନା, ହିନା।
0: ହଁ,
1: ପିଉସୀ ଝିଅ ଭଉଣୀ ମାନେ ଜିନା, କନା, ସିନା।
2: ଆଉ ମାମୁ ଝିଅ ଭଉଣୀ ମାନେ ଟିନା, ଥିନା, ଲିନା, ହିନା, ହିନା।
0: ସମସ୍ତେ ତ ନା। ଆଉ ହଁ, କିଏ ଆଉ କାହା ନା ଗିନା ଅଛି କି?

0: କି ଚମତ୍କାର ପରିବେଶ! ନିରୀହ, ଶାନ୍ତ, ନିର୍ମଳ ହୃଦୟ, ଶିଷ୍ଟ ବ୍ୟବହାର, ନୁହେଁ ବିତ୍ତଶାଳୀ କିନ୍ତୁ ସୁଖୀ ପରିବାର। ଇଚ୍ଛା ହୁଏ କରିବି ସାହାଯ୍ୟ, କିନ୍ତୁ କି ସାହାଯ୍ୟ କରିପାରେ ଏବେ? ହୀରାହଂସ ବିନିମୟ ପାଇବି ଯେ ଅର୍ଥ, ତହୁ କିଛି ଦେବି ଏ କୁଟୁମ୍ବେ, ବେଳ ଯାଏ ଗୋଡ଼ି ଯାଇ ରାଜଧାନୀ ସାକ୍ଷାତ କରିବି, ପୁଣି ରାଜାଙ୍କୁ ଉଆସେ। ତେଣେ ବାପା ଭାଇମାନେ ଥିବେଟି ଚିନ୍ତିତ, ଯେଉଁ ଭାବେ ଦୁଇ ଭାଇ ହୋଇଥିଲେ ହାଣି, ତାହା ଭାବି ନିଶ୍ଚେ ପିତା ମୋ ସକାଶେ ହୋଇବେ ବିବ୍ରତ। ଆଉ ନ କରି ବିଳମ୍ବ, ଯାଏ ମୁଁ ଏ ରାଜଧାନୀ ମୁଖେ, ବିଦାୟ ଘେନି ମୁଁ ଆସେ ଏହି ପରିବାର।
1: ବା, ସକାଳୁ ସକାଳୁ କଣ ଅତିଥି ଫେରିଯିବାକୁ ବନ୍ଧାବନ୍ଧି କରି ତିଆର? କେଡ଼େ ଭଲ ମଣିଷ ସେ, ଆଉ ଦିନେ ଦୁଇ ଦିନ ରହିନଥାନ୍ତେ? ଏ କନା ପୋଟଳିଟାରେ କଣ ଗୋଟେ ଗୁଡ଼େଇ କରି ରଖିଛନ୍ତି ଯେ କାଲି ଠାରୁ ପଚାରିବି ପଚାରିବି ହୋଇ ପଚାରି ପାରିନି। କଣ ଅଛି ଦେଖେ, ଏ ମୋ ଆଖି ଖୁସି ହୋଇଯାଉଛି। କି ସୁନ୍ଦର ହୀରାହଂସ! ମୁଁ ତ ଏମିତି ଜିନିଷ କେବେ କୋଉଠି ଦେଖିନି। କେତେ କେତେ ଦାମ ହେଇଥିବ! ଇସ୍, କେଡ଼େ ବଢିଆ! ମୁଁ ଲୋଭ ସମ୍ଭାଳି ପାରୁନି, ୟାରି ପରି ଗୋଟେ ମତେ ମିଳନ୍ତା କି? ମୁଁ ରଖନ୍ତି, ଅତିଥି ଏଠି ନାହାନ୍ତି, ଯାଉଛି ଏହାର ଗୋଟିଏ ପର କାଢି ଆଣି ରଖିବି। ଓହ, ଆରେ ଆରେ, ମୋ ହାତ ବାହାରୁନି ଯେ, ଇଏ କଣ ହେଲା? ଆରେ ଓହୋ, ଓହୋ, ଆରେ ମୋ ହାତ ଲାଖି ଯାଇଛି, କଣ କରିବି? ଆରେ ଜମା ହାତ ଓଟାରି ପାରୁନି, ମୁଁ କଣ କରିବି? ମୁଁ କି ବୁଦ୍ଧି କରିବି? ମୁଁ କାହିଁକି ଏ ଚୋରି ଇଚ୍ଛା କଲି? ଛି ଛି ଛି ଛି, କି ଲାଜ କଥା! ଏ ଚିନା, ଏ ନିନା, କିଏ କୋଉଠି ଅଛ? ଦୌଡ଼ି ଆସ, କେଡ଼େ ମତେ କାଢ଼, କେଡ଼େ ଲାଜ କଥା! ସେ କଣ ଭାବିବେ?
2: ନାନି ନାନି, କଣ ହେଇଛି ନାନି?
1: କେଡ଼େ ଲାଜ କଥା ହେଲା ଲୋ ଚିନା!
2: ଆଲୋ, କଣ ହେଇଛି କହ?
1: ଏଇ ହୀରା ହଂସକୁ ଦେଖି ଲୋଭରେ ପର ଟାଣିବା ବେଳେ ମୋ ହାତ ଲଟକି ଗଲା।
2: ଏ କାଇଁ, ଦେଖେ ଦେଖେ, ମୁଁ ବାହାର କରିଦଉଛି। ଏ ମୋ ମୋ ହାତ କଣ ଅଟକି ଗଲା? କଣ କରିବା? ଆଲୋ ନିନା, ଏ ନିନା,
3: ଲୋ କଣ ହେଲା କି? ଏ ତମମାନେ କଣ ଏମିତି ହୀରା ହଂସରେ ଲଟକି ଯାଇଛ? ରୁହ ରୁହ ରୁହ ରୁହ, ମୁଁ ଟାଣି ଦଉଛି। ଆଲୋ ଆଲୋ ଆଲୋ ଆଲୋ, ମୋ ହାତ ବି ଲଟକି ଗଲା।
4: ଏ ରିନା, ଚିନା, ନିନା, ଛାଡି ଦିଅ ଭାର ମୋର।
5: ଯାଇଛୁ ତ ଅଟକି, ଯାଇଛୁ ତ ଲଟକି।
4: ତାହେଲେ ତମେ ନିଶ୍ଚୟ କରୁଥିଲ ଚୋରି?
5: ଅତିଥି, ଏଥକୁ ଉପାୟ ନାହିଁ କି?
4: ଉପାୟ ଉପାୟ ମତେ ଜଣା ନାହିଁ, ତମମାନଙ୍କୁ ମୋ ସାଙ୍ଗରେ ରାଜଧାନୀ ଯିବାକୁ ପଡିବ।
5: ହଉ ଚାଲ ତାହେଲେ।
2: ଆଲୋ ହେ ବାୟାଣୀ ମାନେ, ଯାଉଛ କୁଆଡେ?
5: ବୋଉ, ଯାଇଛୁ ତ ଅଟକି, ଯାଇଛୁ ତ ଲଟକି।
2: ହଉ ମୁଁ ଟିକେ ଟାଣେ। ଏ ଇଏ କଣ ହେଲା? ମୋ ହାତ ବି କଣ ଅଟକି ଗଲାଣି?
6: ଆରେ ଲାଜ ନାହିଁ ତମକୁ? ଏ କି ପାଲା ଲଗେଇଛ?
5: ଯାଇଛୁ ତ ଅଟକି, ଯାଇଛୁ ତ ଲଟକି।
6: ରୁହ ରୁହ, ମୁଁ ବାହାର କରୁଛି ସମସ୍ତଙ୍କୁ। ଆରେ ଆରେ, ଇଏ କଣ, ମୋ ହାତ ବି କଣ ଲାଗିଗଲା?
5: ଯାଇଛୁ ତ ଅଟକି, ଯାଇଛୁ ତ ଲଟକି।
2: କଣ କରିବି କଣ କରିବି କହ, ମୋ ଖୋସଣୀ ଫିଟିଯିବ ବେ, ହୁଗୁଳା ହେଇଗଲାଣି।
6: ଆରେ ମୋର ଧୋତି ଖସିଗଲାଣି, ପେଟ ବି ଅଡୁଆ ଲାଗିଲାଣି।

0: ହସାଉଛ ମୋତେ ମହାମନ୍ତ୍ରୀ, ଯଦିଓ ସେ ଦାୟିତ୍ୱ ମୋହର, କିନ୍ତୁ ଯଦି ହାସ୍ୟ ଅଟେ ଅନ୍ତରର ନିଷ୍କପଟ ମୁକ୍ତ ଅଭିବ୍ୟକ୍ତି, ତେବେ କିପରି କିପରି ହସିବେ କୁହ ଅସଂଖ୍ୟ ଜନତା, ଯେବେ ଥାଏ ପେଟେ ଭୋକ ଶୋଷ ଏବଂ ଅନ୍ତରଟା ସଦା ଭରି ରହିଥାଏ ଭୟ। ଏକ ଅସୁରକ୍ଷିତ ଶଶଙ୍କ ଜୀବନେ, ଯେ ରାଜ୍ୟର ଅର୍ଦ୍ଧାଧିକ ପ୍ରଜା ରହିଛନ୍ତି ଦାରିଦ୍ର୍ୟର ସୀମାରେଖା ତଳେ, ସେ ସମାଜ ସରସତା ଆସିବ କେଉଁଠୁ?
1: ବିଦୂଷକ, କି ଚାହୁଁଛ ତୁମେ କହିବାକୁ? ଅପଚେଷ୍ଟା କର, ନାହିଁ ପିବାକୁ କଳା ଏ ନିର୍ମଳ ଶାସନେ ଘୋଡ଼ାଇବ ନିଜର ବ୍ୟର୍ଥତା ପରମୁଣ୍ଡେ ବୋଳି ତୁମେ ଅଠା। ଜାଣେ ମୁଇଁ ତୁମ କୌଶଳ, ରାଜ୍ୟ ସୁଖ ଶାନ୍ତି ବିରାଜିତ ଦେଖ ନଥିପତ୍ର।
0: ନଥିପତ୍ର, ନଥିପତ୍ରେ ଯେତେକ ସମୃଦ୍ଧି, ଖାଲି ମନଗଢ଼ା, ଅଣୁମାତ୍ର ସତ୍ୟତା ବିହୀନ, ବିଜ୍ଞାପନବଦ୍ଧ ପ୍ରଚାର ମାଧ୍ୟମ ଯେତେ ରଖ ନିୟନ୍ତ୍ରଣେ, ଦିବାରାତ୍ର ରଟୁଛନ୍ତି ସୂତ୍ର ଏକମାତ୍ର। ଉଚ୍ଚାସନୁ କିଏ କ'ଣ କହିଲା କହିଲା, ଆଉ ନିଷ୍କପଟ ଜନଗଣେ ବିଧୌତ ମସ୍ତିଷ୍କେ ଜାଣିବାକୁ ବାଧ୍ୟନୀତି ସକାଳ ସଞ୍ଜରେ, ଉଚ୍ଚାସନୁ କିଏ କ'ଣ କହିଲା କହିଲା, କେହି କିଛି କହୁ ବା ନ କହୁ ଏହାର ପ୍ରଭାବ କିଛି ପଡ଼େନି ସମାଜେ, ଜେଣୁଥାଏ ପୂର୍ଣ୍ଣ ଏହା ଶୁଦ୍ଧ ଶୂନ୍ୟ ସତ୍ତେ। ଭେଟିଛ କି କେବେ ଶାସିତ ପ୍ରଜାଙ୍କୁ, କରି ମନ ଖୋଲା, ସେମାନଙ୍କ ଭଲମନ୍ଦ ପଚାରିଛ କେବେ?
1: ବିଦୂଷକ,
0: ହାସ୍ୟ ଅନାଟନ ପାଇଁ ଦାୟୀ ପରିବେଶ, ସାଂସ୍କୃତିକ ବିଚାରରେ ଏଥିପାଇଁ ଦାୟୀ ଏ ସାହିତ୍ୟ, ତେଣୁ ସାହିତ୍ୟିକେ
2: ସାହିତ୍ୟ ସାହିତ୍ୟିକ କି ସମ୍ବନ୍ଧ ରାଜନୀତି ସଙ୍ଗେ? ଦିଅ ଶୀଘ୍ର ଏହାର ଉତ୍ତର।
0: କି ଉତ୍ତର ଦେବି ମହାରାଜ, କି ଉତ୍ତର ଦେବି? ମୋର ରାଜକାର୍ଯ୍ୟ ଯଥା ଜୀବିକା ଅର୍ଜନ ଏଥିସହ ରହିଅଛି ଚଳି, ଯଦି ଦୋଷକ୍ଷମା ହୁଏ ପ୍ରଭୁ, ପ୍ରକାଶିବି ସ୍ପଷ୍ଟ ସତ୍ୟ କଥା। ଜାଣେ ମୁହିଁ ଆଜିଠାରୁ ଗଲା ମୋର ପଦ, ରାଜନୀତି ସାହିତ୍ୟ ସମ୍ପର୍କ ସତେ କ'ଣ ଅବିଦିତ ଶାସନକର୍ତ୍ତାରେ, ଅନୁଦାନ ପୁରସ୍କାର ଯେତେ ଅନୁକମ୍ପା, ସତେ କ'ଣ ଉଦ୍ଦେଶ୍ୟ ବିହୀନ, ବିନା ଅର୍ଥେ ଅର୍ଥ ବିତରଣ? ସାହିତ୍ୟ ଉଦ୍ଦେଶ୍ୟ ଯଦି ସମାଜ ଗଠନ, ସେ ଉଦ୍ଦେଶ୍ୟ ହୋଇନି କି ବ୍ୟର୍ଥ? ସାହିତ୍ୟ ଲଭୁଛି ଯେତେ ପୃଷ୍ଠପୋଷକତା, ସାହିତ୍ୟିକେ ହେଉଛନ୍ତି ସେତେ ସୁରକ୍ଷିତ ଅବଶ୍ୟ।
2: କିନ୍ତୁ କୌଅଛି ଶାସ୍ତ୍ର, ବିନାଶୟେ ନବର୍ତ୍ତନ୍ତେ କବିତା ବନିତା ଲତା, ମୁଁ କି ତେବେ କରୁଅଛି ଦୋଷ, ସାହିତ୍ୟକୁ ଦେଇନା ଆଶ୍ରୟ?
0: ନା ମହାରାଜ, ଆପଣ ତ କରିବେ କର୍ତ୍ତବ୍ୟ, କିନ୍ତୁ ଜେଣେ ତେଣେ ବିଞ୍ଚିଲେ ପ୍ରସାଦ, ଯାହା ଘଟେ ଘଟୁଅଛି ଏଠାରେ, ଉପଯୁକ୍ତ ପାତ୍ରେ ତାହା ହେଉନାହିଁ ଦାନ, ଅବସ୍ଥା ଚକ୍ରରେ ହେଉଅଛି ଧୁଆ ମୂଳା ଅଧୁଆ ମୂଳାର ଏକ ବିଚିତ୍ର ବେଖାପ ସମ୍ମିଶ୍ରଣ। ସାହିତ୍ୟର ରୂପ ଆଜି ହେଲା ହିନିମାନ, ଯେ ସାହିତ୍ୟ ରହିନାହିଁ ସମାଜ ସହିତ, ଯେ ସାହିତ୍ୟ ନ ପ୍ରକଟେ ଲୋକ ମନୋଭାବ, ଯେ ସାହିତ୍ୟ କୁହେ ନାହିଁ କିସ ଭଲ ବା କିସ ମନ୍ଦ, ଯେ ସାହିତ୍ୟ ଛଳନା ଭରା ନୁହଁ ପ୍ରତିବିମ୍ବ, ଯେ ସାହିତ୍ୟ ନ ପରସେ ଜନତାର ହୃଦୟ, ଯେ ସାହିତ୍ୟ ରହିଅଛି ଖାଲି ଗୋଡ଼ାଣିଆ ଭାବ, ସେ ସାହିତ୍ୟ ବିଡ଼ମ୍ବନା ମାତ୍ର। ଯେ ସାହିତ୍ୟ ନାହିଁ ସରସତା, ହାସ୍ୟରସ ପ୍ରକଟିବ କାହୁଁ ସେ ସମାଜେ?
2: କୁହ କୁହ ବିଦୂଷକ କୁହ, ଦିଏ ମୁଁ ଅଭୟ, ବ୍ୟାଖ୍ୟା କରି କୁହ ମନ କଥା, ସମସ୍ତ ସାହିତ୍ୟ କିସ ହେଲା ନିରର୍ଥକ?
0: ଅବଶ୍ୟ ଭଲ ଶୂନ୍ୟ ନୁହେଁ ଏ ସାହିତ୍ୟ, କିନ୍ତୁ କିନ୍ତୁ ଭେଳ ମାତ୍ରା ହୋଇ ଅତ୍ୟଧିକ, ଭଲ ଭଲେ ହରାଉଛି ସତ୍ତା। ଶୁଣନ୍ତୁ ମଣିମା, ଏ ହାସ୍ୟ ରସକୁ ଏକ ଲଘୁ ରସ ବର୍ଣ୍ଣ, ଯେଉଁଦିନ ନ୍ୟୁନ କରେ ଥକାଏ ଶିକ୍ଷିତ, ପ୍ରକୃତ ରସର ଜ୍ଞାନ ନ କରି ନା ଚର୍ଚ୍ଚା, ହୀନ ଉପାୟରେ କଲେ ଏହାର ପ୍ରଚାର, ସେଦିନ ଏ ଲଭେ ଅପବାଦ। ସାହିତ୍ୟ କି ତେବେ ଖାଲି ଉଚ୍ଚ ଶ୍ରେଣୀ ପାଇଁ? କାହିଁ କେବେ ମିଳେନି ସାହିତ୍ୟ, ଯାହିଁ ରାଜା ମନ୍ତ୍ରୀ ବା ଉଚ୍ଚ କର୍ମଚାରୀ, ଭୂମିପତି ଧନପତି ପ୍ରତିପତ୍ତିଶାଳୀ ବର୍ଣ୍ଣିତ ଥାନ୍ତି ହାସ୍ୟରସ ସୃଷ୍ଟି ପାଇଁ? ନିରୀହକୁ କରିଣ ଆକ୍ଷେପ, ପ୍ରମାଣ କରାଉ ଆମ୍ଭ ଭୀରୁତା କେବଳ, ଜନ୍ମ ଶ୍ରାଦ୍ଧ ମେଳା ମହୋତ୍ସବ, ଜାତି ଜାତିଆଣ ବାର୍ଷିକୀ ଜୟନ୍ତୀ ଆଦି ଯେତେ ହେଉ ସଭା, ସବୁ ଏକାକାର, ସବୁଠାରେ ଗୁରୁ ଗମ୍ଭୀର ଗର୍ଜନ, ଏକ ସୂତ୍ର ଅନୁସାରେ ସର୍ବ ହେଲା ନିୟନ୍ତ୍ରଣ। ଦେଖିଲେ ମନରେ ଲାଗେ ସତେ ଯେପରିକି ସର୍ବସଭା ଅଟେ ଶୋକ ସଭା।
1: କୁହ କୁହ ବିଦୂଷକ, ଭୟ ତେଜି ରାଜାଙ୍କ ସମ୍ମୁଖେ ପ୍ରଜା।

0: ଭାବୁଛନ୍ତି ଯାହା କି ଅଛି ସମାଧାନ ଏଠି?
1: ଏହାର ଯେ ସମାଧାନ ପଡ଼ିଛି ସମାଜେ, କି ବର୍ଣ୍ଣେବି ରାଜା, କି ବର୍ଣ୍ଣେବି? ଏ ସମାଜେ ନୃତ୍ୟ ନାହିଁ, ହସ ନାହିଁ ଆଜି। ଏ ସମାଜେ ଚାଟୁକାର ପୂର୍ଣ୍ଣ ହେଲେ ଖାଲି, ସବୁବେଳେ ଛଳନରେ ଆଳମାନ ଘେନି ବେକ ମୋଟା କରି ବୋକା ପରି ରହିଛନ୍ତି। କେବଳ କୁରୁଚିପୂର୍ଣ୍ଣ ଅଶ୍ଳୀଳ କଥାରେ କୁରୁଳିବେ ଆଜି ମହାଜନେ। କି କହିବି ପ୍ରଭୁ, କି କହିବି? ଘୃଣା ଲାଗେ ବ୍ୟକ୍ତ କରିବାକୁ। ନିର୍ମଳ ହାସ୍ୟର ରସ ଜ୍ଞାନକୁ ତେଜିଣ, କୁଜ୍ଞାନକୁ କରିଣ ପାଥେୟ। ନିତାନ୍ତ ନିର୍ଲଜ ପ୍ରାୟ ଅପକର୍ମେ ନ ହୋଇ ବ୍ୟଥିତ, ଲୋକେ ପୁଣି ହସୁଛନ୍ତି ବିକୃତ ସମ୍ଭୋଗେ କିମ୍ବା କ୍ରୁର ବ୍ୟବହାରେ। ନିଜ ଜୀବନକୁ ସଦା କରି ପ୍ରତାରିତ, ବିଞ୍ଚୁଛନ୍ତି ସମାଜରେ ହାସ୍ୟ ଶୂନ୍ୟ ବ୍ୟାଧିଗ୍ରସ୍ତ ବୀଜ। ପ୍ରତାରଣା, ଖାଲି ପ୍ରତାରଣା ଥାଏ ଯଦି ହସ ସୁଖ ଏ ରାଜ୍ୟରେ କିଛି ଥିବ, ବା ସେହି ପ୍ରଜାଠାରେ ଯାହାର ଅବସ୍ଥା ଅଛି ଦାରିଦ୍ର୍ୟର ସୀମାରେଖା ତଳେ, ଯାହାର କିଛିଟି ନାହିଁ ଛଳନର ପାଇଁ। ଯିଏ ଜାଣେ ରହିବାକୁ ତାର ଭାଗ୍ୟକୁ ଆଦରି, ହିଂସା ଦ୍ୱେଷ କପଟ ନା ଈର୍ଷା କରିବାର ନାହିଁ କିଛି ତାର, ଯାର ନାହିଁ ଧନ ମାନ ବା ଗର୍ବ କିଛି, ଈଶ୍ୱର ବିଶ୍ୱାସ ମାତ୍ର ରଖିଛି ସମ୍ବଳ। ଯିଏ ଭାବୁଛି ଈଶ୍ୱର ଯାହା କରନ୍ତି ମଙ୍ଗଳ ନିମନ୍ତେ, ଗରିବକୁ ସହାୟ ଠାକୁର, ଯଦି ସେ ହସୁଛି ମନ ପ୍ରାଣ ଖୋଲି, ବୁଝ ନାହିଁ ଅଛି ସୁଖେ ବୋଲି। ସେ ହସୁଛି, ସେ ହସୁଛି ନିର୍ଲିପ୍ତର ହସ, ନୁହେଁ ତା ନିର୍ଭୟ ଆନନ୍ଦ। ପ୍ରକୃତିକୁ ଦେଇ ମାତୃସ୍ଥାନ, ଶିଶୁ ପରି ଖେଳୁଛି କୋଳରେ ନିଭୃତତା ସ୍ଥାନ ହସିବାର। ଜେଣେ ଦେଖ, ଜେଣେ ଦେଖ ଛଳନା ଛଳନା, କ୍ଷମା ଦେବେ ମହାରାଜା, କ୍ଷମା ଦେବେ, ଅପ୍ରିୟ ସତ୍ୟକୁ ଏବେ କରୁଛି ପ୍ରକାଶ।
2: ଆଜ୍ଞା ଦେଲି, କୁହ ସତ୍ୟ ହେଉ ସେ ଅପ୍ରିୟ?
1: ଯେବେ ରାଜକନ୍ୟା ମୁଖେ କେବେ ନସ୍ଫୁର ଇ ହସ, ନୁହେଁ ତାହା ତାଙ୍କ ବ୍ୟକ୍ତିଗତ। ଯେଉଁ ରାଜ୍ୟ ବହିଶ୍ରତ ମିଥ୍ୟା ଛଳନାର, ଯେଉଁ ରାଜ୍ୟ ସତ୍ୟ ଏବଂ ସ୍ପଷ୍ଟବାଦୀମାନେ ଲଭନ୍ତି ଧିକ୍କାର, ଯେଉଁ ରାଜ୍ୟ ପ୍ରଜା ଅସହାୟ, ପ୍ରଜାଗତ ଭାବ ସିନା ପ୍ରକଟେ ଏପରି। ରାଜକନ୍ୟା, ରାଜକନ୍ୟା ଜନତାର ପ୍ରତୀକ ଅଟନ୍ତି, ଜନତାର ମୁଖେ ନାହିଁ ହସ, ତେଣୁ ଅନୁରୂପେ ତାହା ଯାଇଛି ଉଭୟ ଜେମାର ବଦନୁ। ଯଦି ପ୍ରକୃତରେ ଇଚ୍ଛା ତୁମେ ଜନତାର ସୁଖ ହସ ଫୁଟାଇବା ପାଇଁ, ଖୋଲି ଦିଅ ମୁଖା। ଯଦି ଚାହଁ ରାଜ୍ୟବାସୀ ମନ ଖୋଲି ନାଚିବାର ପାଇଁ, ଦିଅ ତାଙ୍କ ମନେ ଆଶ୍ୱାସନା। ବିଶ୍ୱମୈତ୍ରୀ ହେଉ ପ୍ରକାଶ, ଈଶ୍ୱର ସୃଷ୍ଟିରେ ପୁଣି ବଡ଼ ସାନ କିସ ଏ ମନୁଷ୍ୟ ସମାଜେ। କ୍ଷମା କର, କ୍ଷମା କର ମହାରାଜା, ଚିରାଚରିତ ଚରିତ୍ର ବିଦୂଷକ ଆଜି ହସାଇବା କର୍ତ୍ତବ୍ୟ ତାହାର। ବଖାଣିଲା ତା ଅନ୍ତର କଥା, କାର୍ଯ୍ୟ ମୋର ଏହା ନୁହେଁ ସତ୍ୟ, କାର୍ଯ୍ୟ ବିପରୀତ। ତଥାପି ବ୍ୟକ୍ତ ନ କଲେ ହେବି ଅପରାଧୀ ମାନବ ସମାଜେ। ଅବସ୍ଥାର ଗୁରୁତ୍ୱକୁ ବୁଝି ପ୍ରକାଶିଲି ସର୍ପ, ଜାଣେ ମୁଇଁ ଗଲା ଆଜି ମୋର ରାଜକାର୍ଯ୍ୟ। ହାଦେଶ, ହାଦେଶ ହେଉ ଯେପରି ଇଚ୍ଛା ମହାରାଜ।
2: ଧନ୍ୟ ଧନ୍ୟ ଧନ୍ୟ ତୁମେ ବିଦୂଷକ, ଧନ୍ୟ ତୁମ ନିର୍ଭୟ ଉତ୍ତର। କ୍ଷଣକୁ ଅପ୍ରିୟ କଥା ହୋଇପାରେ ତାହା, କିନ୍ତୁ ଗୋଟେ ଏହା ସତ୍ୟ ଯେ ନିରାଟ ଅନୁଭବେ ପାରୁଛି ମୁଁ, ବୁଝି ଜାଣୁଛି ମୁଁ କରିଛି ଅନ୍ୟାୟ। ନ ଚିନ୍ତିନ ପ୍ରଜା ସୁଖ, ପ୍ରଜାର ପାଳନ ନିଜେ ମାତି ବିଳାସ ଆମୋଦେ, ସମର୍ପିଛି ଶାସନର ଚାବି ଏ ସଚିବ ବର୍ଗେ। କେବଳ କାନୁନ ଜାରି କରେ ଯେଉଁ ରାଜା, ତାର ଅମଙ୍ଗଳ ଯଥା ହୋଇ ନିରତେ, ପ୍ରଭୁଙ୍କର ଆଶୀର୍ବାଦ ନ ମିଳେ ତାକୁ। ଫଳରେ ଯାହା ଘଟେ ତାହା ଘଟିଛି ମୋ ପରେ। ଧନ୍ୟ ଧନ୍ୟ ବିଦୂଷକ ବନ୍ଧୁ, ତୁମେ ଖୋଲି ଦେଇଛ ସେ ମୁଖାକୁ ଏବଂ ଆଖିକୁ। ରାଜା ଅଟେ ପ୍ରଜାର ସେବକ, ଚାଟୁକାର କର୍ମଚାରୀ ଯୋଗୁଁ ନ ଜାଣିଲି ମୋର ପ୍ରଜାବର୍ଗ, ତେଣୁ କରୁଛି ସଂକଳ୍ପ, ଆଜିଠାରୁ ସିଂହାସନ ନ ବସିବି ମୁହିଁ। ସିଂହାସନର କି ଏଇ ମୁକୁଟ ଶାସନ ପ୍ରତୀକ, ଭୂମି ପରେ ଘେନି ମୋ ଆସନ, ରାଜକାର୍ଯ୍ୟ ସମାପନ କରିବି ମୁଁ, ଏଠୁ ଦର୍ଶାଇବି ଏ ଦୁନିଆକୁ ଯଥା ପ୍ରଜା ତଥା ରାଜା ବାଣୀର ଆଦର୍ଶ। ଆଉ ଶୁଣ ମନ୍ତ୍ରୀ, ଶୁଣ ପ୍ରଜାବର୍ଗ, ସାକ୍ଷୀ ରଖି କହୁଛି ମୁଁ ଦଶ ଦିଗ ପାଳେ ବ୍ୟକ୍ତ କରି ସଂକଳ୍ପ ମୋହର, ଯେଣୁ ହସୁ ନାହିଁ ରାଜଜେମାମଣି, ଜାଣିଛ ସରବେ କରିଲି ମୁଁ ପଣ। ଯେ ଯୁବକ କନ୍ୟାକୁ ମୋ ପାରିବ ହସାଇ, ଭୂମିପତି କର୍ମଚାରୀ ଧନୀ ବା ଦରିଦ୍ର, ଜାତି ଧର୍ମ ଯା ହଉ ତାଙ୍କର, ନିଶ୍ଚୟ କନ୍ୟାକୁ ମୋର ସମର୍ପିବି ତାରେ। ଆସ ମନ୍ତ୍ରୀ, ଶେଷ ହେଲା ଆଜି।

0: ଦେଖୁଛ ଟିଜେ ମା, ଏ ବିଚିତ୍ର ନୃତ୍ୟ ନାଟ୍ୟଶାସ୍ତ୍ର ଅନୁସାରେ ଏହାକୁ ଲତା ଏବଂ ଗୁଳ୍ମର ଏକ ଅପୂର୍ବ ବିଚିତ୍ର ମିଶ୍ରଣ ବୋଲି କୁହାଯାଇପାରେ। ଏବଂ ବିନା ଗୁରୁରେ ଏହି ନୃତ୍ୟ ପରିବେଷଣ କରାଯାଇପାରୁଥିବାରୁ ଏହାକୁ ରାଜ୍ୟର ଅନ୍ୟତମ ଅଦ୍ଭୁତ ଶାସ୍ତ୍ରୀୟ ନୃତ୍ୟ ଭାବରେ ସ୍ୱୀକୃତି ଦିଆଯାଇପାରେ।
1: ଆଜ୍ଞା, ମୋ ଖୋସଣୀ ଫିଟିବା ଉପରେ ଏ ଅବସ୍ଥାରେ ଥାଇ ମଧ୍ୟ ପ୍ରସ୍ତାବଟି ସମର୍ଥନ କରୁଛି।
0: ରାଜଜେମା, ଦେଖୁଛନ୍ତି ଏ ସମସ୍ତ ବିଚିତ୍ର ଭଙ୍ଗିମା, ଏଗୁଡ଼ିକ ଅଦ୍ଭୁତ ଶାସ୍ତ୍ରୀୟ ନୃତ୍ୟର ମୁଦ୍ରା, କରଣ, ଚାରି ଭଙ୍ଗି ବୋଲି ଗବେଷଣାତ୍ମକ ବିଚାର କରାଯିବା ନିମନ୍ତେ କୌଣସି ନୃତ୍ୟ ପଟ୍ଟାଧିକାରୀଙ୍କୁ ମଧ୍ୟ 1,00,000 ଟଙ୍କା ଦିଆଯାଇପାରେ, ଯିଏକି ନିଜ ପରିବାର କଲ୍ୟାଣ ସଙ୍ଗେ ସଙ୍ଗେ ଏହି ନୃତ୍ୟକୁ ଓଡ଼ିଶୀ ନୃତ୍ୟର ସ୍ଥାୟୀ ନୃତ୍ୟ ସହ ତୁଳନାତ୍ମକ ଗବେଷଣା କରି ସବୁ ସ୍ଥାୟୀ ଗୁରୁମାନଙ୍କୁ ଧିକ୍କାର କରିପାରିବେ। କାରଣ ନୃତ୍ୟ କୌଣସି ଗୁରୁ ଆବଶ୍ୟକ କରେ ନାହିଁ, ଆପଣ ନାଚ ଶିଖିବେ।
2: ଅପୂର୍ବ ମୁହୂର୍ତ୍ତ ପିରସ ଦୁହିତା ମୋର ହେଲା ହାସ୍ୟ। ଏ ଯେଉଁ ଯୁବକ ଆସି ମୋ ଜେମା ବଦନେ ଦେହାଲାପି ଆନନ୍ଦ ଲହରୀ, ମୋ ସଂକଳ୍ପ ଅନୁସାରେ ଆଜି ତାଙ୍କରି ହସ୍ତରେ ସମର୍ପିଲି କନ୍ୟାକୁ ମୋହରି।
3: ମହାରାଜ, ତାହା ହୋଇପାରିବ ନାହିଁ। ମହାରାଜ, ମହେଶ୍ୱର ମୋର ସାନ ପୁଅ, ତା ଉପରେ ବ୍ରହ୍ମା ବିଷ୍ଣୁ ବାଡ଼ୁଅ ଅଛନ୍ତି, ଆପଣ ସେମାନଙ୍କ କଥା ଆଗ ବୁଝନ୍ତୁ ଭଲା।
2: କଣ, ତୁମ୍ଭର ଦୁଇ ପୁତ୍ର ପୁଣି ବାଡ଼ୁଅ? ତାହେଲେ
4: ବ୍ୟସ୍ତ ହୁଅନ୍ତୁନି ମହାରାଜ, ଏଇ ଯେ ମୋର ଦୁଇ କନ୍ୟା ରୀନା ଓ ଚିନ୍ନା।
3: ତାହେଲେ ଏ ତ ଅତି ଖୁସିର କଥା, ଆଜି ମୋ ତିନି ପୁଅ ପାଇ ମିଳିଗଲା ମୋତେ ତିନି ବୋହୁ। କିନ୍ତୁ ଆଜ୍ଞା, ଆଉ ଏକ ସର୍ତ୍ତ, କୌଣସି ଯୌତୁକ ପ୍ରଥା ଚଳିବନି ଆଜ୍ଞା, ଯଦି ଦିଅନ୍ତି ତାହେଲେ ମୁଁ ପୁଅମାନଙ୍କୁ ବେଦିରୁ ଉଠାଇ ନେବି। ଯୌତୁକ ଦେବା ଏବଂ ନେବା ଉଭୟ ମହାପାପ ଆଜ୍ଞା।
2: ତାର ପ୍ରଶ୍ନ ଉଠିଛି କେଉଁଠୁ? ଏଇ ଯୋଉ ହୀରାହଂସ ପ୍ରତି ବଦଳରେ ମହେଶ୍ୱର, ଆନନ୍ଦିତ ପ୍ରଜାକୁଳ ତଥା ଜେମାମୁଖେ ହସ, ଓଲଟା ମତେ ଯୌତୁକ ଦେଇଛି, ତାହା ଯେ ସମଗ୍ର ରାଜ୍ୟର ସମ୍ପତ୍ତିର ମୂଲ୍ୟଠାରୁ ଅଧିକ। ରାଜାର ଆଖି ଆଜି ଖୋଲି ଯାଇଛି, ରାଜା ତାର ପ୍ରକୃତ କର୍ତ୍ତବ୍ୟ କରିବ। ଆଜି କେବଳ ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କୁ ନୁହେଁ, ଏ ରାଜ୍ୟର ସମସ୍ତ ପ୍ରଜାକୁଳ ପାଇଁ ମୁଁ ଯୌତୁକ ଦେବା ପାଇଁ ଦୃଢ଼ ସଂକଳ୍ପ। ସମସ୍ତ କୁସଂସ୍କାରକୁ ଦୂର କରି ସୁଶାସନ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ପ୍ରଜାମାନଙ୍କର ଖାଦ୍ୟ, ବସ୍ତ୍ର, ବାସ ଓ କର୍ମସଂସ୍ଥାନ ସମସ୍ତ ଦାୟିତ୍ୱ ରାଷ୍ଟ୍ରର। ଆଜିଠାରୁ ଏହା ହେବ ପ୍ରକୃତ ପ୍ରଜାମଙ୍ଗଳ ରାଷ୍ଟ୍ର।
5: ପ୍ରଜା ବତ୍ସଳ ମହାରାଜ।

ଶୁଣିଲେ ଗୀତିନାଟ୍ୟ ହୀରା ହଂସ ସ୍ୱାଙ୍ଗ। ରଚନା କରିଥିଲେ ଧୀରେନ୍ ଦାସ, ପ୍ରଯୋଜନା କରିଥିଲେ ଉଦୟ ଶଙ୍କର ଜାନି, ସହଯୋଗିତା କରିଥିଲେ ମନୋଜ କୁମାର ସାମନ୍ତରାୟ, ବେତାର ରୂପାନ୍ତର କରିଥିଲେ ଡକ୍ଟର ଯଶବନ୍ତ ନାରାୟଣ ଧର ଏବଂ ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ସାମନ୍ତରାୟ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଆମେ ନେଇଛୁ ଫିଜା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟଗ୍ନିକ। ଗୁଲଜରଙ୍କ ଗୀତ, ସଙ୍ଗୀତ ଅନୁ ମଲ୍ଲିକ।

ଏଥର ଶୁଣନ୍ତୁ କୁରୁକ୍ଷେତ୍ର ଚଳଚ୍ଚିତ୍ରର ଗୀତ। ଦେବ କୋହଲିଙ୍କ ଗୀତରେ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହିମେଶ ରେଶମିଆ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଦିଲୱାଲେ ଚଳଚ୍ଚିତ୍ରର ଗୀତ। ସମୀର ଅଞ୍ଜନଙ୍କ ଗୀତରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟଗ୍ନିକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ନଦୀମ ଶ୍ରବଣ।

0: ସରାଲେଞ୍ଜି ଜାଙ୍ଗା ତେତେ ଆମରେ ନାଞ୍ଜି ଆଡ଼କୁ ନାଞ୍ଜି ସରକାର ସ୍ଲୋ ଏଇଠି ନେତି ସୁବିଧା ଜାଣୁଛି ଯେମିତି ଜାଙ୍ଗା ତିକି ଅଙ୍ଗନବାଡ଼ି ସ୍କୁଲ ହେଇପାରୁଛନ୍ତି ଜାଗା ନାଞ୍ଜି ତାକୁ ସୁବିଧା ହେବ ସରକାର ସ୍ଲୋ ଏଇଠି ଏଠି ମାନେ ମାନେ ଅର ବୁଝାଙ୍ଗଲେଞ୍ଜି ଏଇଠି ନେତା ସୁବିଧା ଜାଣୁଛି
1: ସରକାର ଅରନେସନ ଆରି ସାରଞ୍ଜାଞ୍ଜି ଆରି ଜମଲେଞ୍ଜି ଜାଣୁଛି ସିଲା ଆରି ତି ଅର ଗବନ ଟିପଲେ ଆରି ଡାବୁନ ଲେବୁନ ଯାଇ ଜାଣୁଛି ଲେବୁନ ଜାଣୁଛି ଆରି ଗାଗାନେ ନାସନ ଯାଇ ପଞ୍ଚାୟତ ସରକାର ନାହାନ୍ତି ରୁଙ୍କୁ ଜାଣୁଛି ବୁଢ଼ୀ ବୁଢା ଭତ୍ତା ଜାଣୁଛି ଆରି ଆରି ପଡ଼ିନେ ଯାଇ ସରକାର ଆଶ୍ରମ ସ୍କୁଲ ବଂଶା
0: ରାମଗିରି ତିଆରି କମଳା
1: ଲଗାଡ଼ିଆ ଗୋ ଡାକୁଏ ବରୁଞ୍ଜି ବରୁଆର ଆଜି ଡାକୁଏ ବାଣ୍ଡ ନମି ଆରି ମାଙ୍କଡ଼ିଞ୍ଜି ଆର କ୍ଲାଇମେଟ ଚେଞ୍ଜ ଡେଲେ ନାସନ ଆର ନମି କମଳା ନଡ଼େ
0: ନମି
1: ନମି ଅଡ଼େ
0: ସଂସ୍କୃତି ଜାଙ୍ଗାଣ୍ଡେ କାନି ମଲା ମେଥିବେ ଭବିଷ୍ୟତ ଲେଗାନ କାନା ବେର ବାଗ ବେର ବେର ନା
1: ଭବିଷ୍ୟତ ଲେନ ସର ଗାମ ତଲେଞ୍ଜ ଗାମ ଲୁଡି ଆନ୍ତିମ ବର୍ତ୍ତଞ୍ଜି ସରାଲେନ ତ୍ୟାତେ ବଡ ଦୁର୍ଭାଗ୍ୟ ନମି ମନରାଲେଞ୍ଜି ଯେହେତୁ ବର୍ଣ୍ଣେଲେ ନାସ ଆଦିବାସୀ ଗାମରେ ସରକାର ଆମାର ଲଙ୍ଗ ନେଇଯିବା କିନ୍ତୁ ନମି ପାଡ଼ି ଡାଲନ ଶିକ୍ଷିତ ଡେଲେ ଆରି ପୁରପୁର ଲେଞ୍ଜି ଲାଙ୍ଗ ଲାଙ୍ଗ ଲେଞ୍ଜି ସଂସ୍କୃତି ଲେଞ୍ଜି ବର୍ଣ୍ଣେ ଲେଞ୍ଜି ପ୍ରଚାର ଆର୍ନପସେ କରି ଆରି ଉଡି ଆମରକୁ ନମି ମନରା ଲେଞ୍ଜି ଉଡି ଆମରକୁ ତୁପେଞ୍ଜି ଇତିହାସ ସଂସ୍କୃତି ଲେନ୍ ପରମ୍ପରା ଲେନ୍ ଆରି ଯୋଉ ଆମର ସତମ ବର୍ଣ୍ଣେ ନେ ଯାହାତେ ମିଛ ବା ନା ବର୍ଣ୍ଣେ ଯାଇ ନମି ଞାଙ୍କତେଞ୍ଜି ଏହାତେ ବଡ଼ ସଂସ୍କୃତି ଲେମ୍ ସତ ନା ବାନ୍ୟ ହାତ ଡାକୁଏ ବଡ ଆର ଆଦିବାସୀ ଲେଞ୍ଜ ଆସନ କ୍ୟାନ୍ତ ବିଗଡ ଆମନ ରାଜି ଆମନ ଡାକୁ ଡାଲନ ଶିକ୍ଷିତା ଡେଲେନ ତ ଗାମଲେ ମିଛନ ଯାଏ କାଇ ମରେନ ଯାଏ ଆବର ନେ ଞ୍ଞନେଞ୍ଜ ଡେନେ ସଂସ୍କୃତି ଲେନ ଲୋପଡେ
0: ଲୋପଡେ ହଁ ସକାଇ ବଙ୍କରା ବିନା ନିଜ ସତ ଗାମଛି ତ ନେ କାନେ କାନା ସେଲେ ଇତି ମଲେନ ଆବ ଞ୍ଞାଙ୍ଗଟେ ଏକତା ୟୁନିଟି ଗାମଛିଟେ ୟାଙ୍ଗାନା ମେଲେ ମେଡେନ ସଂସ୍କୃତି ରାତେ ମେହେ
1: ବର୍ଣ୍ଣେନ ସରା ମେରିନ ଯଦି ସମ୍ପରାଲେନ ଏଡ଼କୁନଲେ ବେରେମ ବେଡେ ନିଶ୍ଚିତ ଭାବରେ ୟୁନିଟ ଡେତ ହାସନ ବର୍ଣ୍ଣେନ ବୟ ଡାକନ ଥେଇତେ ବର୍ଣ୍ଣେନି ଗାଲୁ ଲଙ୍ଗ ଆନ ଗାଲୁ ତେତି ଆବର୍ଣ୍ଣେ ନିଶ୍ଚୟ ଭାବରେ ଏଡ଼କୁନଜି ରୁକୁତେଞ୍ଜି
0: ବହୁତ ଆସିଂ ଆପସେଜି ସରଣ ବେରେ ସିଂ ଡେ
1: ଚାକ୍ରି ନ୍ୟାଙ୍ଗଲେଜି ଡେନେନ ବିସାରେ ନେନ ଡକୁ ଡାଲନ ବଡ଼େ ଗାମ ତିଜି ସରାବର
0: ଦୋ ତୁମନେ ତିଜି ସରାବର ନମ ସରକାର ମରେତେ ଆଇନ ମେତିନ ଦୋ ବହୁତ ଆବେର ନା ଆନିଆ ଲୁ ଲେବେ ଦେ ନମ ସରା ଲଗ ନ୍ୟାଙ୍ଗ ମତେ ସରାବର ସେ କହି ବେରେ ମେରେ ସରା ଲଗ ମତେ ଆଜି ନମ ଆନ୍ଧ୍ର ରାସେଙ୍ଗି ତ ମେତିନ ଦୋ ଆଇନ ତ ମନରା ସରା ବେରତେ ନେ ସରା ଗଲମତେ ଆନି ସେ କହି ଜାତୀୟ ସରପେ ନ୍ୟାଙ୍ଗସି କେନାସେଲେ ମାଲେ ଆବେ ତିନ ଡିଜେନ୍ତେ ଆମେ ତ ଆବେ ରାଜନୀତି ଗାମତେ ଜିଲ୍ଲା ପରିଷଦ ଗାମତେ ଆମ ଆବେ ଗଲମ୍ମାର ଆବେ ବିଜ୍ଞାମାର ଦେ କେନାସେଲେ ଆବେ ସବୁ ଜେନ୍ତ ସ୍ୱରାଜି ୟୁନିଟ ମେଲିମ ବେଣ୍ଡେ ସ୍ୱରା ବେରନ ସ୍ୱରା ସଂସ୍କୃତିରେ ସ୍ୱରା କଲଚରରେ କେନ୍ଦାକି ଆମ୍ୟାଙ୍ଗ ଆମେ ଆଙ୍କିବି ଆମେ ଯେ ଖାଉ କଲେ ବି ହଁ ସେ କହି ଡେନ୍ ଆପଣ ଏକତା ଡେଲା ସେ କହି ଡେ ମେଲେ ସ୍ୱରା
1: ସ୍ୱତନ୍ତ୍ର

0: ଭାବରେ ଯଦି ସରକାର ଆହୁରି ସରାବରେ ନା ସେନ ପ୍ରତ୍ୟେକ ଜାତି ସାର୍ଟିଫିକେଟ ହେତୁ କି ଚାକିରି ଆଭାର ହବା ଆସେନ ଯଦି ଇଣ୍ଟରଭ୍ୟୁ ଲଙ୍ଗନ ଟା ଖୋଲି ଯଦି ନିଶ୍ଚିତ ଭାବରେ ସରାବରନ ଲୋପାଡେ ଆଇଏଏସ ପଢି ଆଇଏଏସ ହଉ ଡେଥ କି ଓଏସ ଡେଥ କି ଇଞ୍ଜିନିୟରିଂ ଡେଥ ଡାକ୍ତର ବାନ ଇଏରେ ଏତେଜି କି ମାଷ୍ଟର ବାନ ଇଏରେ ଏତେଜି ଇଣ୍ଟରଭ୍ୟୁ ଲୁଙ୍ଗ ଯଦି ସ୍ୱତନ୍ତ୍ର ଭାବରେ ଆଦିବାସୀ ନାବେରନେ ପରୀକ୍ଷା ଲୁଙ୍ଗନ ଡାକୁଲି ଯଦି ନିଶ୍ଚିତ ଭାବରେ ଆର ଦୃଢ଼ୀଭୂତ ଭାବରେ ଯେମିତି ଆର ନୁମ୍ରିଙ୍ଗେଜି ସରାବରମ ବାଧ୍ୟ ଡେଥ ଯିବାର ଲୋପ ଆଡ଼େ
1: ସେଟା ଆଜାଡ଼ି ନା ହେଲେ ନମେ ନମେ ସରକାର ବାଘ ଦିନ ଆଇନ ମେହେତି ନମେ ସରକାର ବାଘ ଦିନ ଆଇନ ମେହେତି ଆମ ଡାକରେ ଆସୁନ ଯେ 18 ବର୍ଷ ଲେ ଆସି ରୁଙ୍ଗ ଲମ୍ବେ ନମେ 21 ବର୍ଷ ଲେଖେନ ସେ ରୁଙ୍ଗ ଲଗେ ସରକାର ନିୟମ ମେହେତି କାନା ଆମେ ନିୟମ ଏତେ ଆନଗଲ ନା ନମେ ଆଦିବାସୀ ଆହୁରି ଆସିତ ମାନେ ଡକୁରି ହବ ଗଲେ 21 ବର୍ଷ ରଖୁଥିବ ଆନଗଲ ନା ମେତେ ବଂଶାଡ଼ି ବଂଶତେ
0: ସମାଜ ନାକାମ ଜିଜି ଗାଲମ ତିଜି ସମୟ ଜାଙ୍ଗଲି ଜିଡେ ଜାଙ୍ଗନି ଡେନ ସେ ରୁମ ନେଇ ଡେନ ସୁବିଧା ଡେତ
1: କାଲି 18 ବର୍ଷ ଆଲୁଙ୍ଗ ଡେନ ଆଣିଛି ବାରଣ୍ଡି ଗାଲମ ଜାଙ୍ଗନାମ୍ବର ତିରି ଡେ 21 ବର୍ଷ ଡେନ ଆଣିଛି ଜାଙ୍ଗନା ତିରି ତି ବାରାଙ୍ଗ ଗାଲମ ଚି ୱାଇଙ୍ଗ ଗାଲମ ଡେ ଆଣିଛି ସେ ରୁମ ଡେତି ମାସେ ଚିନ୍ତ ହେଲେ ଡେଲି ବଂଶ ବେରେନେ ନମେ ମାନେ ଜାତି ଲେ ସଂସ୍କୃତି ଜାଙ୍ଗା ମେହେନ୍ତି ଜାଙ୍ଗାନ ଡେନ ଆଳୁ ଦାଣ୍ଡି ନା ବଂଶ ଡକୁତେ ଡୋଲ ଡକୁତେ କାନା ବେନା ଆମେ ବେରେନେ ଗାଲାମ ମନାଜି ମାନେ ଡିଲ ପାଲି ବୁଧବାରାନ ଗୁରୁବାରାନ ତାମ୍ବାନ ବାହାଟ ଦେଲେ ମାନେ ସାରା ମେହତାଏ
0: ସଂସ୍କୃତି ଆସନ ପାଡି ବିପ୍ଳବ ଦରକାର ବିପ୍ଳବ ଦରକାର ଯଜ୍ଞ ସୋଡ଼ା ମାରଞ୍ଜି ଜାତି ଲଙ୍ଗଲେ ନାମ ଡୋଲେଞ୍ଜି ନିଶ୍ଚିତ ଭାବରେ ଆହୁରି ବିଶ୍ୱ ପ୍ରସିଦ୍ଧ ହେଇକି ସାରା ପୃଥିବୀ ନାମରେ ଗାଲମ ତେଜି ସରାବେରେ
1: ମାନମ ତ ରୂପଲେ ନାଇଁ ବରାଙ୍ଗି ଯା ଲାଙ୍ଗେଲେ ବେନ୍ଦେ
2: ଏତେ ସଂସାର ନା ବେକିନି ଆଲଙ୍ଗ ବା।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା

0: 75 ଦିନ ପରେ ଦ୍ୱିତୀୟ ଥର ଏବଂ ପୁଣି 70-75 ଦିନ ପରେ ତୃତୀୟ ଥର ଡାଳ ଆମେ କାଟିପାରିବା।
1: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
2: ଆରେ ୱାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
3: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBIର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
4: ଚାଷୀ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ଆବଶ୍ୟକ ଯୋଗ୍ୟତା ଆଧାରରେ ପିଏମ୍ କିସାନ ଯୋଜନାର ସୁବିଧା ଉପଲବ୍ଧ କରାଇବା ଲାଗି ବିଶେଷ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର। 2024 ସେପ୍ଟେମ୍ବର 8 ତାରିଖରୁ ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ। ଯେଉଁ ଚାଷୀମାନେ ପିଏମ୍ କିସାନ ଯୋଜନାରେ ସାମିଲ ଥାଇ ମଧ୍ୟ ଇ-କେୱାଇସି ସଂଯୋଗ ହୋଇନଥିବାରୁ ଯୋଜନାର ଲାଭ ଉଠାଇ ପାରୁନାହାନ୍ତି, ସେମାନେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ନିଃଶୁଳ୍କ ଇ-କେୱାଇସି କରାଇ ନିଅନ୍ତୁ। ସେପ୍ଟେମ୍ବର 8ରୁ ନଭେମ୍ବର 8, ଏହି 2 ମାସ ମଧ୍ୟରେ ଆପଣମାନେ ଏହି କାର୍ଯ୍ୟ କରାଇ ନେବା ଜରୁରୀ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
5: ଶୁଣିଲେ ଆଜି ମଧ୍ୟାହ୍ନର ଚାଷବାସ କଥା, ଉପସ୍ଥାପନ କଲେ ସୁବ୍ରତ ସାମନ୍ତରାୟ, ଆକାଶବାଣୀ ଜୟପୁର। ଶୁଣନ୍ତୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଶୋଭାଗିନୀ ନନ୍ଦ ଏବଂ ଅଙ୍କିତା ସାହୁ, ପ୍ରଯୋଜନା ମନୀଷ କୁମାର ଠାକୁର।
6: ମହ ଏହି ଶାରଦୀୟ ସମୟରେ ଘର ଓ ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।

0: ବାଣିଜ୍ୟ କାରବାର ବୃଦ୍ଧି କରିବାରେ ସାହାଯ୍ୟ କରେ। ତେଣୁକରି ତ କେତେକ ଦେଶର ଲୋକ ଅନ୍ୟ କେତେକ ଦେଶର ଜିନିଷକୁ ଉତ୍କୃଷ୍ଟ ମନେ କରି ତାର ଗ୍ରାହକ ସାଜନ୍ତି।
1: ତେବେ ଏବେ ଆସନ୍ତୁ ନା ମାନକର ଗୁରୁତ୍ୱ ବିଷୟରେ ବୁଝିବା। ଆମ ଜୀବନର ପ୍ରାୟ ସବୁ କ୍ଷେତ୍ରରେ ମାନକର ଆବଶ୍ୟକତା ରହିଛି। ସେ ଖାଦ୍ୟ ସାମଗ୍ରୀ ହେଉ, ଔଷଧ ହେଉ ବା ପୋଷାକ ହେଉ, ବିଦ୍ୟୁତ୍ ଉପକରଣ ଓ ଯାନବାହନ ଆଦିର ଗୁଣବତ୍ତା ଠିକ୍ ରହିଲେ

0: ଆମ ରେଡିଓ କାର୍ଯ୍ୟକ୍ରମ ଶୁଣନ୍ତି କି?
1: ଆଜ୍ଞା, ଆମର ଦୋକାନ ଅଛି, ପାନ ଦୋକାନ, ଭାଇନା ବି ଆମର ଦୋକାନରେ ଗୋଟେ ରେଡିଓ ରଖିଛନ୍ତି, ସେଠି ଶୁଣନ୍ତି। ଆଉ ଝିଅ ଦୁଇଟା ଆସିଲା ପରେ ଦଶ ଘଣ୍ଟା ପରେ ବି ସିଏ ଶୁଣେ, ଆଉ ପୁଅ ବି ଶୁଣେ।
0: ଆଚ୍ଛା ଭଉଣୀ, ଗୋଟେ ଛୋଟ କଥାଟେ ମୁଁ ପଚାରେ, ଯେ ଆଜିକାଲି ଯୋଉ ମାପକ ଯନ୍ତ୍ରଟା, ଯୋଉ ଯନ୍ତ୍ର ସାହାଯ୍ୟରେ ଜଣେ ବ୍ୟବସାୟୀ ଜଣେ ଗ୍ରାହକ କିଣିବାକୁ ଯାଉଛି, ସତରେ କଣ ଠିକ ମୂଲ୍ୟରେ ପାଇପାରୁଛି କି ଆପଣଙ୍କ ମତରେ?
1: ଆଜିକାଲି ଆଗରୁ ଯେତିକି ରହୁନଥିଲା, କିନ୍ତୁ ଏବେ ତ ସବୁ ପ୍ରକାର ରେଟ୍ ହେଇଗଲାଣି ନା, କିନ୍ତୁ ତା ମୂଲ୍ୟ ରଖିଲେ ତା ଅଧିକ ଟିକେ ଦେବାକୁ ପଡିବ, କିନ୍ତୁ ଅଧିକ ତ ନଉଛନ୍ତି କାହିଁକି ନା ଆଗ ଅପେକ୍ଷା ବହୁତ ମୂଲ୍ୟ ବଢିଯାଇଛି, ସେଥିପାଇଁ ଯେତିକି ଆମେ ଦଉ ମୂଲ୍ୟରେ କିଣୁଥିଲେ ତା ଟିକେ ଅଧିକ ଲାଗୁଛି ଆମକୁ କିଣିବା ପାଇଁ।
0: ନାଇଁ, ସେଇଟା ତ ସତ କହିଲେ, ସବୁର ମୂଲ୍ୟ ଆଜି ବଢି ଯାଇଛି, ହେଲେ ଯେତେବେଳେ ଆମେ ମାପକ ଯନ୍ତ୍ରଟି ବ୍ୟବହାର କରୁଛୁ, ଆମେ କଣ ଭାବୁଛୁ କି ଯେ ଆମେ ଗ୍ରାହକକୁ ଠିକ ମୂଲ୍ୟରେ ଠିକ ତାର ଅର୍ଥ ନେଇକି ଆମେ ଜିନିଷଟା ଦଉଛୁ ବୋଲି? ଭଉଣୀ ବହୁତ ସୁନ୍ଦର, ତେବେ ଆପଣ ତ ଗୀତ ଶୁଣନ୍ତି, ବହୁତ ବହୁତ ଧନ୍ୟବାଦ ଭଉଣୀ।

0: हॅलो.
1: हॅलो भोणी, नमस्कार.
0: हां, नमस्कार.
1: आकाशवाणी जयपुर आपणको स्वागत जनावछि. आपण किए एवं केउ स्थानरु कॉल करछन्ती?
0: मोना सत्यभामा सर, मो जयपुर डुबुली रे.
1: आकाशवाणी जयपुर केउ केउ कार्यक्रम आपणको सुनिबा को भल लागे?
0: आकाशवाणी जयपुर त प्राय सब कार्यक्रम मोके भल लागे, तथापि बेसी घर घरणी युवक मान कार्यक्रम चलती
1: ଆପଣ ଗୀତ ଶୁଣିବାକୁ ଭଲ ପାଆନ୍ତି କି?
0: ହଁ, ଗୀତ ତ ସମସ୍ତଙ୍କୁ ଭଲ ଲାଗେ, ମତେ ବି ଭଲ ଲାଗେ.
2: ଆଚ୍ଛା ଭଉଣୀ, ଏଇ ଦଶହରା ପର୍ବରେ ଆପଣ କଣ ସବୁ କରିବାକୁ ଯାଉଛନ୍ତି? କିପରି ପର୍ବ ପାଳନ କରିବା ପାଇଁ ଆଗରୁ କଣ ଲିଷ୍ଟ କରିସାରିଛନ୍ତି କି?
0: ନାଇଁ, ଦଶହରା ପର୍ବରେ ଏବେଠୁ ଆରମ୍ଭ ହେଲା ଯେ ଆମର 10 ଦିନରେ ମା ଦଶହରା ରୂପ ନିଅନ୍ତି. ସପ୍ତମୀ ଠାରୁ ଟିକେ ବଡ ପୂଜା କରାଯାଏ ଘରେ. ଦଶହରା ଦିନ ତ ଶେଷ ହୁଏ ମାଙ୍କର ପୂଜା, ପିଠାପଣା ସବୁ କରା ହୁଏ ପୂଜା କରାଯାଏ.
1: ଆପଣ କେଉଁ ଗାୟିକା ଆଉ ଗାୟକଙ୍କ ଗୀତ ଶୁଣିବାକୁ ଭଲ?

0: କେଉଁ ଗୀତ ଶୁଣିବାକୁ ପସନ୍ଦ କରୁ?
1: ଆଜି ତୁ ତମର ଜୀବନ ଧନ୍ଦ, ତୁ ତମର ଗଣା, ଏଇ ଗୀତଟା ଶୁଣିବା।
0: ବହୁତ ବହୁତ ଧନ୍ୟବାଦ, ବହୁତ ସୁନ୍ଦର। ନିଶ୍ଚୟ ଆପଣଙ୍କର ଏଇ ଗୀତଟି ଆମେ ଶୁଣେଇବୁ।
1: ଯାହା ହଉ, ବହୁତ ଦିନ ପରେ ମୋର କଲ୍ ଲାଗିଲା ଆପଣଙ୍କ ପାଖକୁ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।

0: ହ୍ୟାଲୋ,
1: ହ୍ୟାଲୋ, କିଏ କହୁଛନ୍ତି ଏବଂ କେଉଁଠାରୁ କହୁଛନ୍ତି?
0: ମୁଁ ଶିଳ୍ପୀ ମିଶ୍ର କହୁଥିଲି, ଜୟପୁର ପାୱାର ହାଉସରୁ।
1: ବହୁତ ବହୁତ ଧନ୍ୟବାଦ। ଆପଣ କ'ଣ କରନ୍ତି?
0: ମୁଁ ଟିଚର ଅଛି ଡିଏଭିରେ।
1: ଆଚ୍ଛା, ଆପଣଙ୍କ ଅବସର ସମୟରେ ସଙ୍ଗୀତ ଶୁଣିବା ବ୍ୟତୀତ ଆଉ କେଉଁ କେଉଁ କାମ କରିବାକୁ ଭଲ ପାଆନ୍ତି?
0: ମୁଁ ଟିଭି ଦେଖିବାକୁ ଭଲ ପାଏ, ଗେମ୍ ଖେଳିବାକୁ, ଘରର ହେଲ୍ପ କରିବାକୁ ଲୋକମାନଙ୍କୁ ଭଲ ପାଏ।
1: ତେବେ ଆପଣ ତ ଜଣେ ଶିକ୍ଷୟିତ୍ରୀ, ତ ଆପଣ କେଉଁ ବିଷୟ ସବୁ ପିଲାମାନଙ୍କୁ ସେଇ ବିଷୟରେ ପାଠ ପଢ଼ାଇବା ପାଇଁ ପସନ୍ଦ କରନ୍ତି?
0: ମୁଁ ବିଜ୍ଞାନ ବିଷୟରେ ପିଲାମାନଙ୍କୁ ପାଠ ପଢ଼ାଇବାକୁ ବହୁତ ଭଲ ପାଏ।
1: ଆଚ୍ଛା, ବିଜ୍ଞାନ ସବଜେକ୍ଟଟି ବିଷୟଟି ଆପଣଙ୍କୁ କାହିଁକି ଭଲ ଲାଗିଲା ଯେ ବିଜ୍ଞାନ ବିଷୟରେ ଆପଣ ପାଠ ପଢ଼ିଲେ ଏବଂ ପିଲାମାନଙ୍କୁ ପାଠ ପଢ଼ାନ୍ତି ମଧ୍ୟ?
0: ବିଜ୍ଞାନର ଗୋଟେ ଜିନିଷ ଅଛି କି ଆପଣ କୌଣସି ବି ପ୍ରଶ୍ନର କ୍ୱେଶ୍ଚନଟା ଲଜିକାଲି ପାଇପାରିବେ, ସେଥିପାଇଁ ମୋତେ ବିଜ୍ଞାନଟା ବହୁତ ଭଲ ଲାଗେ।
1: ତେବେ କୁହନ୍ତୁ, ଆପଣଙ୍କର ମନପସନ୍ଦର ଗୀତଟିଏ?
0: ଚାହୁଁଛି ଆପଣ ହ୍ୟୁମାନ ସାଗରଙ୍କ ଗୋଟେ ଗୋଟେ ଗୀତଟି ଗାଆନ୍ତୁ।
1: କୋଉ ଗୀତ କହିଲେ?
0: ନିଶ୍ୱାସ ତୋ ବିନା ମୋ ଚଳେନି।
1: ବହୁତ ସୁନ୍ଦର ଗୀତ ସତ୍ୟରେ। ଆଜି ଯଦି ଆମ ଗହଣରେ ହ୍ୟୁମାନ ସାଗର ଆଉ ନାହାନ୍ତି, ତଥାପି ସେଇ ଗୀତ ଦ୍ୱାରା ଆମେ ତାଙ୍କୁ ନିଶ୍ଚୟ ସ୍ମରଣ କରିବୁ ଏବଂ ଆପଣଙ୍କର ଏଇ ବହୁତ ସୁନ୍ଦର ଗୀତଟି ମଧ୍ୟ ଆମେ ଶୁଣେଇବୁ। ବହୁତ ବହୁତ ଧନ୍ୟବାଦ ଆମ ସହିତ ଫୋନ ଯୋଗେ କଥା ହେଇଥିବାରୁ, ଆପଣଙ୍କର ଗୀତଟି ଆମକୁ ଜଣାଇଥିବାରୁ।

0: ହ୍ୟାଲୋ,
1: ହଁ କିଏ କହୁଛନ୍ତି, କେଉଁଠାରୁ କହୁଛନ୍ତି?
0: ଜୟପୁର କହୁଥିଲି, ଶାନ୍ତି ଭତ୍ରା।
1: ଆମ ଆକାଶବାଣୀ ଜୟପୁରର ଏହି ହେଲୋ ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
0: ଧନ୍ୟବାଦ ମ୍ୟାଡମ।
1: ଆପଣ ଗୀତ ଶୁଣିବାକୁ ଭଲ ପାଆନ୍ତି?
0: ହଁ।
1: ଆପଣଙ୍କ ପରିବାରର ସଦସ୍ୟମାନେ ବି ରେଡିଓ କାର୍ଯ୍ୟକ୍ରମ ଓ ଗୀତ ଶୁଣନ୍ତି କି?
0: ହଁ ଶୁଣନ୍ତି, ମୋ ଦାଦା ଆକାଶବାଣୀରେ କାମ କରୁଥିଲେ।
1: ଆପଣଙ୍କର ପ୍ରିୟ ଗାୟକ ଗାୟିକା ବା ସିଙ୍ଗର କିଏ ଅଟନ୍ତି?
0: ଲତା ମଙ୍ଗେସ୍କର ଭଲ ଲାଗେ।
1: ହଁ,
0: କିଶୋର କୁମାର, ବନୁ ନିଗମ, ଶ୍ରେୟା ଘୋଷାଲ।
1: ହେଲେ ଓଡ଼ିଆରେ କାହାର ଗୀତ?
0: ଅନିତା ଅଗ୍ରୱାଲ
1: ବହୁତ ସୁନ୍ଦର,
0: ଆଉ ଦୀପ୍ତି ଭଲ ଲାଗଲା।
1: ତେବେ ଆଜି ଆପଣ କେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି?
0: ନେଇ ଯାରେ ମେଘ ମତେ।
1: ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ।

0: ହ୍ୟାଲୋ।
1: ହ୍ୟାଲୋ,
0: ହଁ, କିଏ କହୁଛନ୍ତି? କେଉଁଠାରୁ କହୁଛନ୍ତି?
1: ମୁଁ ପୂଜା ରୟ କହୁଛି
0: ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ହ୍ୟାଲୋ ଘର ଘରଣୀ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉ। ଆଚ୍ଛା, ଆପଣଙ୍କୁ ଆକାଶବାଣୀ ଜୟପୁରର କେଉଁ କେଉଁ କାର୍ଯ୍ୟକ୍ରମ ଭଲ ଲାଗିଥାଏ?
1: ଯୋଉ ରୋଷେଇ ବିଷୟରେ କୁହା ହେଇଥାଉଛି ନା, ତାପରେ ସଙ୍ଗସ୍ ଗୁଡା ଛଡ଼ା ହଉଛି, ମତେ ବହୁତ ଭଲ ଲାଗେ ସେସବୁ।
0: ଆପଣ ତ ଗୀତ ଶୁଣନ୍ତି, ତେବେ ଆଜି କେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି?
1: ଆଚ୍ଛା, ମା ଉପରେ ଗୋଟେ ଗୀତଟା ହେଲେ ଭଲ ହେଇଥାନ୍ତା।
0: ଏଇ ଗୀତଟି ଆପଣଙ୍କର ପ୍ରିୟ କି?
1: ହଁ ମ୍ୟାଡମ୍, ସେଇଟା ମ୍ୟାଡମ୍ ଆମର ଗୋଟେ ଓଡ଼ିଆ ସିଙ୍ଗର୍ଟା ବହୁତ ଫେମସ୍ ସିଙ୍ଗର୍ ସାଗର, ସେ ଗାଇଛନ୍ତି।

ତେବେ ଶ୍ରୋତା ଭଉଣୀ, ଆଜି ତ ଆମେମାନେ ମାନକ ଦିବସର ମହତ୍ତ୍ୱ ବିଷୟରେ ଜାଣିଲେ। ଆମେ କିପରି ଭାବରେ ଠକାମିର ଶିକାର ନ ହେବା, ଠିକ୍ ଭାବରେ ଆମେ ଯାଞ୍ଚ କରି ପରଖି ନେବା ଏବଂ ଠିକ୍ ମୂଲ୍ୟ ଆମେ ଦେଇ ପ୍ରତ୍ୟେକ ଜିନିଷକୁ ଆଣିବା। ଆଜିର ଏହି ମାନକ ଦିବସରେ ସମସ୍ତଙ୍କୁ ଅଭିନନ୍ଦନ ସହ ଆଉ ଥରେ କହି ରଖୁ ଯେ ଠିକ୍ ମୂଲ୍ୟ ଦେଇ ଠିକ୍ ଭାବରେ ଯାଞ୍ଚ ପରଖି ଆମେ ଦୋକାନୀଠାରୁ ପ୍ରତ୍ୟେକ ଜିନିଷ ଆଣୁଥିବା। ତେବେ ଆଜିର କାର୍ଯ୍ୟକ୍ରମ ଆପଣଙ୍କମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କର ଯୋଗାଯୋଗର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8252203280। ତେବେ ଆପଣଙ୍କର ସୁମତାମତ ଆମମାନଙ୍କୁ ଏଇ ନମ୍ବରରେ ଜଣାଉଥିବେ। ଆଉ ଥରେ ଆମେ କହି ରଖୁଛୁ 8252203280। ତେବେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆଗାମୀକାଲିର ଆକର୍ଷଣ ହେଉଛି ଗ୍ରାମୀଣ ମହିଳାଙ୍କ ଆର୍ଥିକ ସଶକ୍ତକରଣ ଏବଂ ଡେଙ୍ଗୁ ଜ୍ୱର କ'ଣ ଓ କାହିଁକି।

0: ଶୁଣିଲି ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ଉପସ୍ଥାପନା କଲେ ଶୋଭାଗିନୀ ନନ୍ଦ ଏବଂ ଅଙ୍କିତା ସାହୁ, ପ୍ରଯୋଜନା କଲେ ମନୀଷ କୁମାର ଠାକୁର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2ଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସେମିକଣ୍ଡକ୍ଟର ଡିଜାଇନ୍ ନିର୍ମାଣ ଓ ପରୀକ୍ଷଣ କ୍ଷେତ୍ରରେ ବିଶ୍ୱସ୍ତ ସହଭାଗୀ ହେବାକୁ ଲକ୍ଷ୍ୟ ରଖିଛି ଭାରତ, କହିଲେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ। 2015-2024 ମଧ୍ୟରେ ଦେଶରେ 21% ହ୍ରାସ ପାଇଛି ଯକ୍ଷ୍ମା ସଂକ୍ରମଣ ମାମଲା। ସ୍ଥିର ଏବଂ ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗଠନ ଦିଗରେ ଭାରତ ଓ ଆସିଆନ୍ର ପ୍ରତିବଦ୍ଧତା ବିଷୟ ପ୍ରକାଶ କଲେ ପ୍ରତିରକ୍ଷା ମନ୍ତ୍ରୀ। 4 ବର୍ଷ ମଧ୍ୟରେ 38 ବିକଶିତ ରାଷ୍ଟ୍ର ସହ ଭାରତ ସ୍ୱାକ୍ଷର କରିଛି ବାଣିଜ୍ୟିକ ଚୁକ୍ତି ଏବଂ ହାଇଦ୍ରାବାଦଠାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚତୁର୍ଥ T20 କ୍ରିକେଟ୍ ମ୍ୟାଚ୍। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳ କ୍ଷେତ୍ରରେ ବିଶ୍ୱାସ ଏବଂ ସାଇବର ଶୃଙ୍ଖଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ସେମିକଣ୍ଡକ୍ଟର ଡିଜାଇନ୍ ନିର୍ମାଣ ଏବଂ ପରୀକ୍ଷଣ କ୍ଷେତ୍ରରେ ଭାରତ ଏକ ବିଶ୍ୱସ୍ତ ସହଭାଗୀ ହେବାକୁ ଲକ୍ଷ୍ୟ ରଖିଛି। ଶ୍ରୀ ବୈଷ୍ଣବ ନିରନ୍ତର ଉତ୍ପାଦନ କ୍ଷେତ୍ରରେ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ମୋବାଇଲ୍ ଶିଳ୍ପ ସମ୍ବନ୍ଧରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ମଡ୍ୟୁଲ୍ ଏବଂ ଏହାର ବିଭିନ୍ନ ଅଂଶ ନିର୍ମାଣ ପୂର୍ବରୁ ଭାରତ ମୋବାଇଲ୍ ଆସେମ୍ବ୍ଲି ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା। ଏବେ ଘରୋଇ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ରପ୍ତାନୀ ଲାଗି ଦେଶରେ ମୋବାଇଲ୍ ଯନ୍ତ୍ରାଂଶ ମଧ୍ୟ ନିର୍ମାଣ କରାଯାଉଛି। ସେ କହିଛନ୍ତି, ସେମିକଣ୍ଡକ୍ଟର, ରେଳବାଇ ଏବଂ ପ୍ରତିରକ୍ଷା ବିନିର୍ମାଣ ଇକୋସିଷ୍ଟମ କ୍ଷେତ୍ରରେ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତ ତା'ର ଅର୍ଥନୀତିକୁ ଦୃଢ଼ କରୁଛି। ସେ କହିଛନ୍ତି, ଭାରତ ସାଧାରଣ ଋଣରୁ ଆନୁପାତିକ ଜିଡିପି ହାର ଗତ 5 ବର୍ଷ ମଧ୍ୟରେ 61%ରୁ 55%କୁ ହ୍ରାସ କରିଛି। ସରକାର ଘରୋଇ ଅର୍ଥନୀତିକୁ ଦୃଢ଼ କରିବା ସହ ବିଶ୍ୱ ଅସ୍ଥିରତା ସମୟରେ ଏହାକୁ ସ୍ଥିର କରିବା ଲାଗି ସମସ୍ତ ପଦକ୍ଷେପ ଗ୍ରହଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2-ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇ ବିଜୟୱାଡ଼ାରେ ପହଞ୍ଚବେ। ଆସନ୍ତାକାଲି ରାଷ୍ଟ୍ରପତି ଜାତୀୟ ସାର ସମ୍ମେଳା 2026କୁ ଉଦ୍ଘାଟନ କରିବେ। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଶ୍ରୀ କନକଦୁର୍ଗା ମନ୍ଦିର ପରିଦର୍ଶନ କରି ପ୍ରାର୍ଥନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ହେବାକୁ ଥିବା ଜାତୀୟ ସାର ସମ୍ମେଳା ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ମିଳିତ ସହଯୋଗରେ ଆୟୋଜନ କରାଯାଇଛି। ଏଥିରେ 30ରୁ ଅଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର 1500ରୁ ଅଧିକ ମହିଳା ଅଂଶଗ୍ରହଣ କରି ଗ୍ରାମୀଣ ଉତ୍ପାଦ, ପାରସ୍ପରିକ ହସ୍ତଶିଳ୍ପ ଓ ଆଞ୍ଚଳିକ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରିବେ। ଭାରତରେ 2015-2024 ମସିହା ମଧ୍ୟରେ ନୂଆ ଯକ୍ଷ୍ମା ମାମଲା ସଂଖ୍ୟା ରେକର୍ଡ ପରିମାଣର 21% ହ୍ରାସ ପାଇଛି। ବିଶ୍ୱସ୍ତରରେ ଏହା 12% ହ୍ରାସ ପାଇଥିବା ସୂଚନା ମିଳିଛି। ସେହି ସମୟ ମଧ୍ୟରେ ଯକ୍ଷ୍ମା ଚିକିତ୍ସା ବ୍ୟବସ୍ଥାରେ 92%କୁ ସାମିଲ କରାଯାଇଥିବା ବେଳେ ବିଶ୍ୱସ୍ତରରେ ଏହା 78%ରେ ପହଞ୍ଚିଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ସରକାର ବିଭିନ୍ନ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସମ୍ଭଳିତ ଚିକିତ୍ସା ମାଧ୍ୟମରେ ଯକ୍ଷ୍ମା ମୂଳୋତ୍ପାଟନ ପାଇଁ ଉଦ୍ୟମ କରୁଛନ୍ତି। ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ 28 କୋଟିରୁ ଅଧିକ ଲୋକଙ୍କ ପରୀକ୍ଷା କରାଯାଇଥିବା ବେଳେ 20 ଲକ୍ଷରୁ ଅଧିକ ଲୋକଙ୍କୁ ଯକ୍ଷ୍ମା ନିରୋଧୀ ଚିକିତ୍ସା

ଯୋଗାଇ ଦିଆଯାଇଛି। ଏହି ଅଭିଯାନରେ 5,70,000 ନୂଆ ନିକ୍ଷୟ ମିତ୍ର ସାମିଲ ହୋଇଛନ୍ତି। ଏହି ଅଭିଯାନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ଲାଗି 11 ରାଜ୍ୟର 55 ଜିଲ୍ଲାରେ ଜୋସ୍ ଟିମ୍ ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରୀ ଚତୁର୍ଥ ଦିବସରେ ଆଜି ମା କୁସମାନ୍ଦାଙ୍କୁ ପ୍ରାର୍ଥନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ସମସ୍ତ ନାଗରିକଙ୍କ ସୁଖ ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତ ଏବଂ ଆସିଆନ୍ର ଶାନ୍ତି, ସ୍ଥିର ଏବଂ ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗଠନ ଦିଗରେ ସ୍ୱଷ୍ଟ ଇଚ୍ଛା ପ୍ରକାଶ କରିଛନ୍ତି। ଶ୍ରୀ ସିଂହ ଆଜି ଆସିଆନ୍ ଭାରତ ପ୍ରତିରକ୍ଷା ଫୋରମକୁ ଉଦ୍ବୋଧନ ଦେବା ଅବସରରେ କହିଛନ୍ତି, ଭାରତର ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଦୃଷ୍ଟିକୋଣ ଏବଂ ଆକ୍ଟ ଇଷ୍ଟ ପଲିସିର କେନ୍ଦ୍ରରେ ଆସିଆନ୍ ରହିଛି ଏବଂ ଦକ୍ଷିଣ ପୂର୍ବ ଏସିଆକୁ ସହଭାଗୀ ଭାବେ କାର୍ଯ୍ୟ କରିବା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଛି। ଶ୍ରୀ ସିଂହ କହିଛନ୍ତି, ଉଭୟ ଭାରତ ମହାସାଗର ଏବଂ ଦକ୍ଷିଣ ପୂର୍ବ ଏସିଆର ଜଳଭାଗ ସାମୁଦ୍ରିକ କ୍ଷେତ୍ରରେ ସଂଯୋଗ ହୋଇଛି ଓ ଏହାର ନିରାପତ୍ତା ଉଭୟଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି। 2026 ଆସିଆନ୍ ଭାରତ ସାମୁଦ୍ରିକ ସହଯୋଗ ବର୍ଷ ଭାବେ ଅଭିହିତ କରି ପ୍ରତିରକ୍ଷା ମନ୍ତ୍ରୀ ସାମୁଦ୍ରିକ ସତର୍କତା ଓ ସଚେତନତା ଏବଂ ସୂଚନା ଆଦାନ ପ୍ରଦାନ ଓ ଅନ୍ୟାନ୍ୟ କ୍ଷେତ୍ରରେ ସାମର୍ଥ୍ୟ ଦୃଢ଼ କରିବା ବିଷୟ ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ସିଂହ ଭାରତ ଆସିଆନ୍ ମିଳିତ ଗବେଷଣା ଅଭିଯାନ ଲାଗି ପ୍ରସ୍ତାବ ଦେଇଛନ୍ତି, ଯାହା ସାମୁଦ୍ରିକ ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା, ସାଇବର ଆକ୍ରମଣ ଏବଂ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ପ୍ରଭାବ ଉପରେ ଧ୍ୟାନ କେନ୍ଦ୍ରିତ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ଗତ 4 ମଧ୍ୟରେ ଭାରତ 38 ବିକଶିତ ରାଷ୍ଟ୍ର ସହ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷର କରିଛି। ନୂଆଦିଲ୍ଲୀରେ ଆଜି ବ୍ଲୁମବର୍ଗ ନ୍ୟୁ ଇକୋନୋମି ଫୋରମରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ଭାରତ ତା'ର ବ୍ୟବସାୟୀମାନଙ୍କ ଲାଗି ସୁଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବାବେଳେ ବିଶ୍ୱସ୍ତରୀୟ ସହଭାଗୀମାନଙ୍କ ଲାଗି ଭାରତର ବଜାର ଉନ୍ମୁକ୍ତ କରିବା ନିମନ୍ତେ ଉଦ୍ୟମ କରୁଛି। ସେ କହିଛନ୍ତି, 2014 ପୂର୍ବରୁ ଭାରତର ବାଣିଜ୍ୟିକ ଚୁକ୍ତି ସମ୍ବଳିତ ଅର୍ଥନୈତିକ ଜିଡିପି ପରିମାଣ $10 ଟ୍ରିଲିୟନ୍ ଥିବାବେଳେ ଏବେ ଏହା $70 ଟ୍ରିଲିୟନ୍ ବୃଦ୍ଧି ପାଇଛି। ଶ୍ରୀ ଗୋୟଲ କହିଛନ୍ତି, ଭାରତ ଏବେ କାନାଡ଼ା, ମେକ୍ସିକୋ, ୟୁରେସିଆ ଏବଂ ଅନ୍ୟ କେତେକ ଦେଶ ସହ ବାଣିଜ୍ୟିକ ଚୁକ୍ତି ଲାଗି ଆଲୋଚନା ଜାରି ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା

0: ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ଭାରତ ତା'ର ବ୍ୟବସାୟୀମାନଙ୍କ ଲାଗି ସୁଯୋଗ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବିଶ୍ୱସ୍ତରୀୟ ସହଭାଗୀମାନଙ୍କ ଲାଗି ଭାରତର ବଜାର ଉନ୍କକ୍ତ କରିବା ନିମନ୍ତେ ଉଦ୍ୟମ କରୁଛି। ସେ କହିଛନ୍ତି 2014 ପୂର୍ବରୁ ଭାରତର ବାଣିଜ୍ୟିକ ଚୁକ୍ତି ସମ୍ଭଳିତ ଅର୍ଥନୈତିକ ଜିଡିପି ପରିମାଣ 10 ଟ୍ରିଲିୟନ୍ ଡଲାର ଥିବାବେଳେ ଏବେ ଏହା 70 ଟ୍ରିଲିୟନ୍ ଡଲାରକୁ ବୃଦ୍ଧି ପାଇଛି। ଶ୍ରୀ ଗୋଏଲ କହିଛନ୍ତି ଭାରତ ଏବେ କାନାଡ଼ା, ମେକ୍ସିକୋ, ୟୁରେସିଆ ଏବଂ ଅନ୍ୟ କେତେକ ଦେଶ ସହ ବାଣିଜ୍ୟିକ ଚୁକ୍ତି ଲାଗି ଆଲୋଚନା ଜାରି ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା 20 ଫୁଟ ଉଚ୍ଚତାରେ ନିର୍ମିତ ଏହି ଟନେଲ ଭାରତର ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା। ସାମରିକ ଦୃଷ୍ଟିରୁ ମଧ୍ୟ ଏହି ଟନେଲରେ ବିଶେଷ ଗୁରୁତ୍ୱ ରହିଛି। ଏହାଦ୍ୱାରା ସୀମାନ୍ତ ଅଞ୍ଚଳକୁ ସେନାବାହିନୀ, ସାମରିକ ଉପକରଣ ଓ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ଅଧିକ ସୁଗମ ହୋଇପାରୁଛି। ସେଲା ଟନେଲ କେବଳ ଏକ ଯୋଗାଯୋଗ ପ୍ରକଳ୍ପ ନୁହେଁ, ଏହା ଜାତୀୟ ସୁରକ୍ଷା ଓ ଆଞ୍ଚଳିକ ବିକାଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି
1: नॉर्थ ईस्ट के विकास के लिए हमारा विजन अष्ट लक्ष्मी का रहा है। साउथ एशिया और ईस्ट एशिया के साथ भारत के ट्रेड, टूरिज्म और दूसरे रिश्तों की एक मजबूत कड़ी ये हमारा नॉर्थ ईस्ट बनने जा रहा है। आज भी यहाँ एक साथ 55,000 करोड़ रुपीज हमारा विजन बहुत अद्भुत वातावरण है।
0: ନୂଆଦିଲ୍ଲୀରେ ଆଜିଠାରୁ ବୃହତ୍ତର ଭାରତ ଆନ୍ତର୍ଜାତିକ ସମ୍ମିଳନୀ ଆରମ୍ଭ ହେଉଛି। ବିଶ୍ୱବ୍ୟାପୀ ଭାରତର ସାଂସ୍କୃତିକ ସଂଯୋଗ ଶୀର୍ଷକ ଏହି ସମ୍ମିଳନୀ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଛି। ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ 50 ଦେଶର ପ୍ରତିନିଧି, ରାଷ୍ଟ୍ରଦୂତ ତଥା ସଂସ୍କୃତି କ୍ଷେତ୍ରର ବିଶେଷଜ୍ଞ ଅଂଶଗ୍ରହଣ କରିବେ। ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଭାରତର ଐତିହାସିକ ଓ ସମସାମୟିକ ସାଂସ୍କୃତିକ ସଂଯୋଗ ଉପରେ ବୈଠକରେ ଆଲୋଚନା ବୈଠକମାନ ଅନୁଷ୍ଠିତ ହେବ। ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚଳିତ ପୁରୁଷ ବର୍ଗ ଟି20 କ୍ରିକେଟ୍ ସିରିଜ୍ର ଚତୁର୍ଥ ମ୍ୟାଚ୍ ଆଜି ଖେଳାଯିବ। ହାଇଦ୍ରାବାଦଠାରେ ସନ୍ଧ୍ୟା 7:00 ଏହି ମ୍ୟାଚ୍ ଆରମ୍ଭ ହେବ। 5-ଟିକିଆ ସିରିଜ୍ରେ ଭାରତ ଏପର୍ଯ୍ୟନ୍ତ 2-1 ଆଗୁଆ ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାମ୍ମୁ କାଶ୍ମୀର, ତାମିଲନାଡୁ, ଲଦାଖ, ପୁଡୁଚେରୀ ଏବଂ କରେଇକଲ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ବିଭାଗ ପକ୍ଷରୁ ହରିୟାଣା ସମେତ 6 ରାଜ୍ୟରେ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତା 2 ଦିନ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଓ ବିଦର୍ଭ, ହିମାଚଳ ପ୍ରଭୃତି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ସେମିକଣ୍ଡକ୍ଟର ଡିଜାଇନ୍ ନିର୍ମାଣ ଓ ପରୀକ୍ଷଣ କ୍ଷେତ୍ରରେ ବିଶ୍ୱସ୍ତ ସହଭାଗୀ ହେବାକୁ ଲକ୍ଷ୍ୟ ରଖିଛି ଭାରତ। 2015-2024 ମଧ୍ୟରେ ଦେଶରେ 21% ହ୍ରାସ ପାଇଛି ଯକ୍ଷ୍ମା ସଂକ୍ରମଣ ମାମଲା। ସ୍ଥିର ଏବଂ ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗଠନ ଦିଗରେ ଭାରତ ଓ ଆସିଆନ୍ର ପ୍ରତିବଦ୍ଧତା ବିଷୟ ପ୍ରକାଶ କଲେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ହାଇଦ୍ରାବାଦଠାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଟି20 କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I'm Saira Mujtaba with the Midday News. The headlines. India proposes developing joint India-ASEAN research agenda focused on maritime security and emerging technologies. External Affairs Minister Dr. S. Jayashankar says, World is moving towards new international order with wide range of countries playing greater role in global affairs. Wholesale price index inflation rises to 11.39% in September this year. IMD forecasts heavy rainfall over Jammu and Kashmir, Ladakh, Tamil Nadu, Puducherry and Karaikal for today. And in cricket, India to take on West Indies in 4th T20 international in Hyderabad today. And now the news in detail. Defence Minister Rajnath Singh has emphasized that India and ASEAN share a clear interest in a peaceful, stable and open Indo-Pacific region. Addressing the ASEAN-India Defence Think Tank Forum in New Delhi this morning, Mr. Singh said that ASEAN is central to India's Indo-Pacific vision and that India's Act East policy is a long-term commitment to working with Southeast Asia as an equal partner.
3: For India, ASEAN is central to our Indo-Pacific vision. India's Act East policy, Sagar and Mahasagar vision advocate open multipolar cooperation.

ଶୁଣିଲେ ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଆମେ ନେଇଛୁ ସର୍ଗମ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ଆନନ୍ଦ ବକ୍ସିଙ୍କ ଗୀତ। ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଏଥର ଶୁଣନ୍ତୁ ଲଭ୍ ଚଳଚ୍ଚିତ୍ରର ଗୀତ। ମଜରୁ ସୁଲତାନପୁରୀଙ୍କ ଗୀତରେ କଣ୍ଠଦାନ କରିଛନ୍ତି ଏସ୍ପି ବାଲ ସୁବ୍ରମଣ୍ୟମ ଏବଂ ଚିତ୍ରା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ମିଲିନ୍ଦ।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: କାର୍ଯ୍ୟକ୍ରମ ଶେଷରେ ତ୍ରିଦେବ ଚଳଚ୍ଚିତ୍ରର ଗୀତ ଶୁଣନ୍ତୁ। ଶିଳ୍ପୀ ହେଲେ ମହମ୍ମଦ ଅଜିଜ୍ ଏବଂ ସାଧନା ସରଗମ। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ କଲ୍ୟାଣ ଜୀ ଆନନ୍ଦ ଜୀ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ସମୟ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ର।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଯାଜପୁର କଳିଙ୍ଗନଗରଠାରେ ପ୍ରାୟ 39,383 କୋଟି ଟଙ୍କାର 46 ବୃହତ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। କହିଲେ ଯୁବପିଢ଼ିଙ୍କ ପାଇଁ ଏହା 42,000ରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନରେ ହେବ ସହାୟକ। ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ହେଉଛି ହ୍ୱାଇ ଆଇ ଷ୍ଟାଣ୍ଡ ଫର ମିଟିଂ, ଆସନ୍ତାକାଲି ନିର୍ବାଚନ। ବୈଦ୍ୟୁତିକ ବର୍ଜ୍ୟବସ୍ତୁ ଓ ପୁନଃ ବ୍ୟବହାର ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଇ ଆବର୍ଜନା ଦିବସ ଏବଂ ନବରାତ୍ରିର ଚତୁର୍ଥ ଦିନରେ ଶକ୍ତିପୀଠଗୁଡ଼ିକରେ ପୂଜା ପାଉଛନ୍ତି ମା କୁଷ୍ମାଣ୍ଡା। ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ସହ ରାଜ୍ୟର ପ୍ରତିଭାବାନ ଯୁବବର୍ଗଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ଆଜି ମୁଖ୍ୟମନ୍ତ୍ରୀ 39,383 କୋଟି ଟଙ୍କା ମୂଲ୍ୟର 46 ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି ଏହି ଯୁଗାନ୍ତକାରୀ ପଦକ୍ଷେପ ଦ୍ୱାରା ରାଜ୍ୟର 42,512 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶାକୁ ଦେଶ ତଥା ବିଶ୍ୱର ଏକ ଅଗ୍ରଣୀ ଉତ୍ପାଦନ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି। ସ୍ଥାନୀୟ ସମ୍ଭଳର ଯଥାର୍ଥ ଉପଯୋଗ, ଶିଳ୍ପ ପ୍ରସାର ଏବଂ ପ୍ରତ୍ୟେକ ଓଡ଼ିଆ ପରିବାର ନିକଟରେ ସମୃଦ୍ଧି ପହଞ୍ଚାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏକ ଆତ୍ମନିର୍ଭର, ବିକଶିତ ତଥା ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସରକାରଙ୍କ ଏହି ପ୍ରଗତି ଯାତ୍ରା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: କଳିଙ୍ଗନଗର ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଆଜି ଅନେକ ପ୍ରକଳ୍ପ ଆରମ୍ଭ ହୋଇଛି। କେନ୍ଦୁଝର ସୁନ୍ଦରଗଡ଼ରେ ଇସ୍ପାତ ଓ ଆନୁଷାଙ୍ଗିକ ଶିଳ୍ପ, ଅନୁଗୁଳ ଓ ଢେଙ୍କାନାଳରେ ଅକ୍ଷୟ ଶକ୍ତି ଓ ଶିଳ୍ପ ପ୍ରକଳ୍ପ, ଖୋର୍ଦ୍ଧାରେ ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରଯୁକ୍ତି ବିଦ୍ୟାରେ ଆଜି ନିବେଶ କରାଯାଉଛି। ଏହା ସହିତ ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଓ ବରଗଡ଼ରେ ପର୍ଯ୍ୟଟନ ପ୍ରକଳ୍ପ ଏବଂ ବାଲେଶ୍ୱର, ସମ୍ବଲପୁର, ବୌଦ୍ଧ, ଜଗତସିଂହପୁର ଓ ମୟୂରଭଞ୍ଜରେ ମଧ୍ୟ ଶିଳ୍ପ ପ୍ରକଳ୍ପ ଗୁଡ଼ିକ ପ୍ରମାଣିତ କରୁଛି ଯେ ଆମର ଶିଳ୍ପ ଅଭିବୃଦ୍ଧି ଏବେ

0: ନିର୍ବାଚନ ପାଇଁ ଗତକାଲି ପ୍ରଚାର ଶେଷ ହୋଇଛି। ଆସନ୍ତାକାଲି ସକାଳ 8ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇ ଫଳାଫଳ ଘୋଷଣା କରାଯିବ। 16 ତାରିଖ ପୂର୍ବାହ୍ନରେ ନବନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିନା ହିଂସାରେ ଶାନ୍ତି ଶୃଙ୍ଖଳାର ସହ ମତଦାନ କରିବାକୁ ଶ୍ରୀ ସୂରଜ ଛାତ୍ରଛାତ୍ରୀମାନଙ୍କୁ ନିବେଦନ କରିଛନ୍ତି।
1: ଛାତ୍ର ନେତୃତ୍ୱକୁ ଉପଯୁକ୍ତ ସୁଯୋଗ ଏବଂ ଅବସର ଦେବାକୁ ଯାଇକି ଦୀର୍ଘ ବର୍ଷରୁ ବନ୍ଦ ଥିବା ଏହି ନିର୍ବାଚନକୁ ଆଉ ଥରେ କରାଯାଉଛି। ବିଭିନ୍ନ ପୋଷ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସମସ୍ତଙ୍କୁ ମୋ ତରଫରୁ ଶୁଭେଚ୍ଛା ଜଣାଉଛି ଏବଂ ସବୁ ଇନ୍ଷ୍ଟିଚ୍ୟୁସନ୍ସ ଯେଉଁଥିରେ ଇଲେକ୍ସନ୍ ହେଉଛି ସମସ୍ତଙ୍କୁ ମୋର ଅନୁରୋଧ ରହିବ, ସବୁ ଛାତ୍ରଛାତ୍ରୀଙ୍କୁ ମୋର ଅନୁରୋଧ ରହିବ ବିନା ହିଂସାରେ ଏବଂ ଏ ଗୋଟେ ଗଣତନ୍ତ୍ରର ଅନୁଭବକୁ ନେବା ପାଇଁ ସମସ୍ତେ ଆଗେଇ ଆସନ୍ତୁ, ଶାନ୍ତି ଶୃଙ୍ଖଳାରେ ସମସ୍ତେ ମତଦାନ କରିବାକୁ ମୋ ତରଫରୁ ବିଶେଷ ଅନୁରୋଧ।
0: ସୂଚନା ଅନୁଯାୟୀ ରାଜ୍ୟର 328 ମହାବିଦ୍ୟାଳୟ ଏବଂ 13 ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ପାଇଁ ନିର୍ବାଚନ ହେବ। 202 ମହାବିଦ୍ୟାଳୟ ଏବଂ 3 ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବଦଳରେ ଛାତ୍ର ସଂସଦ ପାଇଁ ଚୟନ କରାଯିବ। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସ୍ୱଚ୍ଛ ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆସନ୍ତା 26 ତାରିଖରୁ ଘରକୁ ଘର ସର୍ଭେ ଆରମ୍ଭ ହେବ। ଏ ସମ୍ବନ୍ଧରେ ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଆସନ୍ତାକାଲି ଅପରାହ୍ନରେ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିବେ। ସମ୍ଭଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦେବଗଡ଼ ଜିଲ୍ଲା ମଧ୍ୟ ଦେଇ ଯାଇଥିବା 49 ନମ୍ଘର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ସମ୍ଭଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖି ବିର୍ସାମୁଣ୍ଡା ଛକରେ ଅଣ୍ଡରପାସ୍ ସହ କଲାତିଲେବାଣୀରେ ସର୍ଭିସ୍ ରୋଡ଼ ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଏହି ଜାତୀୟ ରାଜପଥରେ ଆନ୍ତଃରାଜ୍ୟ ପଣ୍ୟବାହୀ ଏବଂ ଟ୍ରାଫିକ୍ ଚଳାଚଳ ସହିତ ସ୍ଥାନୀୟ ଜନସାଧାରଣଙ୍କ ଯାତାୟତ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଦେବଗଡ଼ ବାଇପାସ୍ ଆରମ୍ଭରେ ଥିବା ଆମ୍ବେଦକର ଛକ ନିକଟ ୱାଇ ଜଙ୍କସନ୍ଠାରେ ପ୍ରବଳ ଟ୍ରାଫିକ୍ ସମସ୍ୟା ଉପୁଜୁଥିବାରୁ ସେଠାରେ ଏକ ସର୍ଭିସ୍ ରୋଡ୍ ଓ ଉପଯୁକ୍ତ ହାଇୱେ ଲାଇଟିଂ ବ୍ୟବସ୍ଥା ସହ ଏକ ଏଲିଭେଟେଡ୍ ଫ୍ଲାଇଓଭର ନିର୍ମାଣ କରିବା ଜରୁରୀ ହୋଇପଡ଼ିଛି ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି। ସେହିପରି ଦେବଗଡ଼ ଅନୁକୂଳ ରୋଡ୍ ଦେଇ ଯାଇଥିବା 21 ନମ୍ଘର ଏବଂ 49 ନମ୍ଘର ଜାତୀୟ ରାଜପଥ ଏକାଠି ହୋଇଥିବା ବିର୍ସାମୁଣ୍ଡା ଛକରେ ସ୍ଲିପ୍ ରୋଡ୍ ଏବଂ ଏକ ଅଣ୍ଡରପାସ୍ ନିର୍ମାଣ କରାଯିବା ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବୈଦ୍ୟୁତିକ ବର୍ଜ୍ୟବସ୍ତୁ କିମ୍ବା ଇ ଆବର୍ଜନାକୁ ହ୍ରାସ ଏବଂ ଏହାର ପୁନଃବ୍ୟବହାର ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ଅନ୍ତର୍ଜାତୀୟ ଇ ଆବର୍ଜନା ଦିବସ ପାଳନ କରାଯାଉଛି। 2018 ମସିହାରୁ ପ୍ରତିବର୍ଷ ଅକ୍ଟୋବର ମାସ 14 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଇ ବର୍ଜ୍ୟକୁ ଫିଙ୍ଗି ଦିଅନ୍ତୁ ନାହିଁ, ପୁନଃ ବ୍ୟବହାର କରନ୍ତୁ। ବ୍ୟକ୍ତିଗତ ତଥା ଆନୁଷ୍ଠାନିକ ସ୍ତରରେ ପରିତ୍ୟକ୍ତ ବୈଦ୍ୟୁତିକ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ଏବଂ ପୁନଃଚକ୍ରଣ ମାଧ୍ୟମରେ ପ୍ରସ୍ତୁତ ଉତ୍ପାଦଗୁଡ଼ିକର ବ୍ୟବହାରକୁ ପ୍ରୋହାହନ ପ୍ରଦାନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 2022 ମସିହାରୁ ବିଶ୍ୱରେ 62 ନିୟୁତ ଟନ୍ ଇ ବର୍ଜ୍ୟବସ୍ତୁ ସୃଷ୍ଟି ହୋଇଥିଲା। ସେଥିମଧ୍ୟରୁ ମାତ୍ର 22.3% ଆନୁଷ୍ଠାନିକ ଭାବେ ସଂଗ୍ରହ ଓ ପୁନଃଚକ୍ରଣ କରାଯାଇଥିଲା। ନବରାତ୍ରିର ଚତୁର୍ଥ ଦିବସରେ ଆଜି ଶକ୍ତିପୀଠଗୁଡ଼ିକରେ ରୀତିନୀତି ସହ ପୂଜାର୍ଚ୍ଚନା ସାଙ୍ଗକୁ ମା'ଙ୍କ କୁଷ୍ମାଣ୍ଡା ବେଶ ଅନୁଷ୍ଠିତ ହେଉଛି। ଦେବୀ କୁଷ୍ମାଣ୍ଡା ହେଉଛନ୍ତି ତେଜ ଓ ପ୍ରତାପର ସ୍ୱରୂପ। ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କଠାରୁ ନିର୍ଗତ ହେଉଥିବା ତେଜର ସୃଷ୍ଟିକର୍ତ୍ତା ଦେବୀ କୁଷ୍ମାଣ୍ଡା ବୋଲି ବିଶ୍ୱାସ ରହିଛି। ପୌରାଣିକ କିମ୍ବଦନ୍ତୀ ଅନୁସାରେ ମା'ଙ୍କ ଦିବ୍ୟ ହସ୍ତରୁ ବ୍ରହ୍ମାଣ୍ଡର ସୃଷ୍ଟି ହୋଇଥିଲା, ଏହି କାରଣରୁ ମା'ଙ୍କ କୁଷ୍ମାଣ୍ଡା ବୋଲି କୁହାଯାଏ। ସିଂହବାହିନୀ ମା' ଅଷ୍ଟଭୁଜା ହସ୍ତରେ ତ୍ରିଶୂଳ, ଚକ୍ର, ଖଣ୍ଡା, ଅଙ୍କୁଶ, ଗଦା, ଧନୁ, ତୀର, ଅମୃତକୁମ୍ଭ, ରକ୍ତପାତ୍ର ଓ କମଣ୍ଡଳ ଧାରଣ କରିଛନ୍ତି। ମା'ଙ୍କ ଆରାଧନା ମନରେ ସକାରାତ୍ମକ ଭାବନା ସହ ଜୀବନରେ ଆଶା ଓ ଆତ୍ମବିଶ୍ୱାସ ଜାଗ୍ରତ କରେ। ନବରାତ୍ରିର ଏହି ପବିତ୍ର ଅବସରରେ ମା' ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦିଅନ୍ତୁ। ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆସନ୍ତା ଜାନୁଆରୀ ମାସ 12 ତାରିଖରୁ ଆରମ୍ଭ ହେବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା କମିଟି ଓ କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପଭି ନିଆଯାଇଛି। ଏଥିରେ 2025-26 ବର୍ଷର ଆୟବ୍ୟୟ ହିସାବ ସମୀକ୍ଷା ସହ ଧନୁଯାତ୍ରା ମହୋତ୍ସବ ଆୟୋଜନ ନେଇ ଆଲୋଚନା ହୋଇଥିଲା। ବରଗଡ଼ ଧନୁଯାତ୍ରାର ପ୍ରମୁଖ ଚରିତ୍ର ହେଉଛନ୍ତି ମହାରାଜ କଂସ। ପ୍ରଥମ ଦିନରେ ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ ଏବଂ ଅନ୍ତିମ ଦିନରେ ଶ୍ରୀକୃଷ୍ଣଙ୍କ ହାତରେ ମହାରାଜ କଂସଙ୍କ ମୃତ୍ୟୁ ସହ ଧନୁଯାତ୍ରାର ସମାପନ ହୋଇଥାଏ। ଧନୁଯାତ୍ରା ହେଉଛି ଗଣତନ୍ତ୍ରରେ ରାଜତନ୍ତ୍ର ଏବଂ ରାଜତନ୍ତ୍ରରେ ଗଣତନ୍ତ୍ରର ସମିଶ୍ରଣ। ମହାରାଜ କଂସ ହାତୀପିଠିରେ ବସି ନଗର ପରିକ୍ରମା କରି ପ୍ରଜାମାନଙ୍କ ସୁଖ ଦୁଃଖ ବୁଝିବା ସହ ଆଇନ ଅମାନ୍ୟକାରୀଙ୍କୁ

ଦଣ୍ଡିତ କରିଥାନ୍ତି। ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ ପ୍ରକ୍ରିୟାକୁ ସ୍ୱଚ୍ଛ ନିର୍ଭୁଲ ଏବଂ ସୁସଂଗଠିତ କରିବା ଉଦ୍ଦେଶ୍ୟରେ ଘରକୁ ଘର ସର୍ବେକ୍ଷଣ କାର୍ଯ୍ୟକ୍ରମ ଏବଂ ବୁଥ୍ସ୍ତରୀୟ ଏଜେଣ୍ଟ ବିଏଲ୍ଏ ନିଯୁକ୍ତି ଉପରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ଗୁରୁତ୍ୱ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜନୈତିକ ଦଳଗୁଡ଼ିକୁ ନିଜ ଦଳ ପକ୍ଷରୁ ବିଏଲ୍ଏ ନିଯୁକ୍ତ କରିବା ସହ ସେମାନଙ୍କର ସହଯୋଗ କାମନା କରିଛନ୍ତି। ନୟାଗଡ଼ ଜିଲ୍ଲାରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ସ୍ମିତା ରାଉତ ଶିକ୍ଷାର ଗୁଣାତ୍ମକ ମାନ ଶିକ୍ଷଣ ପ୍ରକ୍ରିୟା ଓ ବିଦ୍ୟାଳୟ ଭିଭିଭୂମିର ସମୀକ୍ଷା କରିଛନ୍ତି। ବିଭିନ୍ନ ପିଏମ୍ସି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସମୟରେ ଶିଶୁମାନଙ୍କୁ ଖେଳ ମାଧ୍ୟମରେ ଶିକ୍ଷାଦାନ କରିବା ସହ ଶିକ୍ଷଣ ସାମଗ୍ରୀ ଯାଦୁ ପେଟିର ବ୍ୟାପକ ବ୍ୟବହାର କରାଯାଇ ପିଲାମାନଙ୍କ ପ୍ରତି ତାହା କିଭଳି ଶିକ୍ଷଣୀୟ ହେଉଛି ତାହା ସେ ଅନୁଧ୍ୟାନ କରିଛନ୍ତି। ଭଦ୍ରକର ଚରମ୍ପା ରେଳବାଇ ଖେଳପଡ଼ିଆରେ 70ତମ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଅତିଥି ଭାବେ ଯୋଗଦେଇ ଛାତ୍ର ଜୀବନରେ କ୍ରୀଡ଼ାର ଆବଶ୍ୟକତା, ଚରିତ୍ର ଗଠନ, ଶୃଙ୍ଖଳା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାର 7ଟି ବ୍ଲକ୍ରୁ 605 ଜଣ ପ୍ରତିଯୋଗୀ, 137 ଜଣ ପ୍ରଧାନ ଶିକ୍ଷକ, କ୍ରୀଡ଼ା ଶିକ୍ଷକ ପ୍ରମୁଖ ଏହି ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଯାଜପୁର କଳିଙ୍ଗନଗରଠାରେ ପ୍ରାୟ 39,383 କୋଟି ଟଙ୍କାର 46 ବୃହତ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। କହିଲେ ଯୁବପିଢ଼ିଙ୍କ ପାଇଁ ଏହା 42,000ରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନରେ ହେବ ସହାୟକ। ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ହେଉଛି ୱାଇଆଇ ଷ୍ଟାଣ୍ଡ ଫର ମିଟିଂ, ଆସନ୍ତାକାଲି ନିର୍ବାଚନ। ବୈଦ୍ୟୁତିକ ବର୍ଜ୍ୟବସ୍ତୁ ଓ ପୁନଃ ବ୍ୟବହାର ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଇ ଆବର୍ଜନା ଦିବସ ଏବଂ ନବରାତ୍ରିର 4ର୍ଥ ଦିନରେ ଶକ୍ତିପୀଠଗୁଡ଼ିକରେ ପୂଜା ପାଉଛନ୍ତି ମା କୁଷ୍ମାଣ୍ଡା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1460 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ଯୁବବାଣୀ, ଏଥିରେ ଶୁଣିବେ ଗୀତ ସୁରେ ମଧୁ ଝୁରେ, ପରେ ଶୁଣିବେ ସାକ୍ଷାତକାର ନକଲି ଓ ନିମ୍ନମାନର ଉତ୍ପାଦରୁ କିପରି ସୁରକ୍ଷିତ ରହିବା। ଅପରାହ୍ନ 5:30ରେ ପ୍ରଚାର କରିବୁ ଚୈତିଚାନ୍ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ଗ୍ରାହକ ସଚେତନତା, ପରେ ପରେ ଶୁଣିବେ ହାଲୋ ଶାରଦା ଲାଗବା ଗୀତ। ସନ୍ଧ୍ୟା 6:20ରେ ଶୁଣିବେ ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:30ରେ ଉଜ୍ଜଳ ଆମ ଦେଶ। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 7:30ରେ ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ଚାଷୀଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ କୃଷିଜାତ ସାମଗ୍ରୀର ବିକାଶରେ ମହିଳାଙ୍କ ଉନ୍ନତି, ପରେ ପରେ ରହିଛି କିଷାନବାଣୀ ଗୀତ, ଆଜିର ଚାଷୀ, ବଜାର ଦର ଓ ପାଣିପାଗ। ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା ପ୍ରଚାର କରିବୁ ରାତି 8:15ରେ। ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା, ଗୀତ ରଚନା କିଶୋର ଚନ୍ଦ୍ର ନନ୍ଦ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ରାତି 8:30ରେ ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ବଂଶୀବାଦନ କରିଛନ୍ତି ପଣ୍ଡିତ ହରିପ୍ରସାଦ ଚୌରାସିଆ। ହିନ୍ଦୀ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ ଶୁଣିବେ ରାତି 9:30ରେ, ଏଥିରେ ଶୁଣିବେ ସୀମା କରଣଙ୍କ ସହ ସାକ୍ଷାତକାର। ରାତି 10:00ରେ ପ୍ରଚାର କରିବୁ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସମ୍ବଲପୁରୀ କଳାହାଣ୍ଡି ଅଞ୍ଚଳର ଗୀତ ଏବଂ ଝୁମର ଗୀତ। ଏକକ କଳାକାର କ୍ରମରେ ରାତି 10:30ରେ ଶୁଣିବେ ସଙ୍ଗୀତ ନିର୍ଦ୍ଦେଶକ ନାଦିମ ଶ୍ରବଣଙ୍କ ନିର୍ଦ୍ଦେଶିତ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆମର ପ୍ରଥମ ଅଧିବେଶନ। ପୁଣି ଥରେ

ଶରତ ଆକାଶେ ଧବଳ ମେଘର ଭେଳା, ମାଙ୍କ ଆଗମନେ ହସୁଛି ଧରା, କାଶ ତଣ୍ଡି ଫୁଲର ସଜେଇ ହୋଇଛି ପ୍ରକୃତି ରାଣୀ, ମା ଦୁର୍ଗାଙ୍କ ଆଗମନରେ ଆନନ୍ଦିତ ହୋଇଉଠିଛି ଏ ଧରଣୀ। ଶ୍ରଦ୍ଧା, ଭକ୍ତି ଓ ଆନନ୍ଦର ଏହି ପବିତ୍ର ଅବସରରେ ଆପଣମାନଙ୍କୁ ଆମର ଅନେକ ଅନେକ ଶୁଭେଚ୍ଛା।

0: ଓ ଅଭିନନ୍ଦନ।
1: ଆରମ୍ଭ ହୋଇଛି ଶକ୍ତି ଉପାସନାର ପବିତ୍ର ପର୍ବ ନବରାତ୍ରି। ନଅ ଦିନ ଧରି ମା ଦୁର୍ଗାଙ୍କ ନଅଟି ସ୍ୱରୂପଙ୍କର ପୂଜାର୍ଚ୍ଚନା କରାଯାଏ। ମାଙ୍କର ଆରାଧନା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ଏହା ଆମକୁ ନାରୀ ଶକ୍ତିର ମହତ୍ଵ, ସାହସ, ଧୈର୍ଯ୍ୟ ଓ ଅନ୍ୟାୟ ବିରୋଧରେ ଲଢିବାର ପ୍ରେରଣା ଦେଇଥାଏ।
2: ମା ଦୁର୍ଗା ହେଉଛନ୍ତି ଶକ୍ତିର ପ୍ରତୀକ, ମା ସରସ୍ୱତୀ ଜ୍ଞାନର ପ୍ରତୀକ ଏବଂ ମା ଲକ୍ଷ୍ମୀ ସମୃଦ୍ଧିର ପ୍ରତୀକ। ଏହି ପବିତ୍ର ପର୍ବ ଆମ ସମସ୍ତଙ୍କ ଜୀବନରୁ ଅଜ୍ଞାନ, ନକାରାତ୍ମକତା ଓ ଅନ୍ୟାୟକୁ ଦୂର କରି ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ। ତେବେ ଚାଲନ୍ତୁ ସାଥୀ, ଆଜିର ସମ୍ଭାର କାର୍ଯ୍ୟକ୍ରମକୁ ଆରମ୍ଭ କରିବା। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ଅଞ୍ଚଳ ପାତ୍ର,
0: ଆଉ ମୁଁ ସ୍ମୃତି ପାଢୀ।
2: ନମସ୍କାର।

0: ତେବେ ସାଥୀ, କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଏବଂ ଶୁଣି ରଖିବା ଆଜିର ଗୋଟିଏ ସୁନ୍ଦର ବିଚାର।
1: ଅନ୍ଧକାର ଯେତେ ଗଭୀର ହେଉନା କାହିଁକି, ଆଶାର ଗୋଟିଏ ଛୋଟ ଆଲୋକ ମଧ୍ୟ ନୂଆ ସକାଳର ବାଟ ଦେଖାଇପାରେ। ଏହାର ଅର୍ଥ ହେଉଛି, ଜୀବନରେ ଯେତେ ବାଧାବିଘ୍ନ ଆସୁନା କାହିଁକି, ଆମେ ନିଜ ଉପରେ ବିଶ୍ୱାସ ହରାଇବା ଉଚିତ ନୁହେଁ। ଧୈର୍ଯ୍ୟ, ଆତ୍ମବିଶ୍ୱାସ ଓ ନିରନ୍ତର ପ୍ରୟାସ ଆମକୁ ସଫଳତାର ପଥରେ ଆଗେଇ ନେଇଥାଏ।
0: ତେବେ ଅଂଶୁଲ, ଏତେ ସୁନ୍ଦର ବିଚାରଟି କହିଲୁ, କିନ୍ତୁ ଜାଣିଛୁ ଆଜି କ'ଣ?
1: ନା ଦିଦି, ଟିକେ ମନେ ପଡ଼ୁନାହିଁ, ଆଜି ଦିନର ବିଶେଷତ୍ୱ କ'ଣ ରହିଛି ଯେ?
0: ଆଜି ହେଉଛି ବିଶ୍ୱ ମାନକ ଦିବସ ବା ୱାର୍ଲ୍ଡ ଷ୍ଟାଣ୍ଡାର୍ଡସ୍ ଡେ। ମାନକ ଯେଉଁଠି ହୁଏ ଗୁଣବତ୍ତାର ଆଧାର, ସୁରକ୍ଷିତ ଜୀବନ ଗଢ଼ିବାରେ ତାହାର ରହିଛି ଅବଦାନ ଅପାର। ପ୍ରତିବର୍ଷ ଅକ୍ଟୋବର 14 ତାରିଖକୁ ବିଶ୍ୱ ମାନକ ଦିବସ ବା ୱାର୍ଲ୍ଡ ଷ୍ଟାଣ୍ଡାର୍ଡସ୍ ଡେ ଭାବେ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମ ଦୈନନ୍ଦିନ ଜୀବନରେ ମାନକ ବା ଷ୍ଟାଣ୍ଡାର୍ଡସ୍ର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା।
1: ସାଥୀ, ଆପଣ ଜାଣିଛନ୍ତି କି, ଆମେ ବ୍ୟବହାର କରୁଥିବା ବିଦ୍ୟୁତ ଉପକରଣ, ମୋବାଇଲ ଫୋନ, ଔଷଧ, ଖାଦ୍ୟ ପଦାର୍ଥ ଏବଂ ଅନ୍ୟାନ୍ୟ ଦ୍ରବ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବାରେ ମାନକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆନ୍ତର୍ଜାତୀୟ ମାନକୀକରଣ ସଂଗଠନ ISO, ଆନ୍ତର୍ଜାତୀୟ ବିଦ୍ୟୁତ୍ ପ୍ରଯୁକ୍ତି ଆୟୋଗ IEC ଏବଂ ଆନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ITU ପରି ସଂସ୍ଥାଗୁଡ଼ିକ ମାନକ ପ୍ରସ୍ତୁତି ଓ ପ୍ରଚାରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥାନ୍ତି। ତେଣୁ ଆସନ୍ତୁ, ବିଶ୍ୱ ମାନକ ଦିବସ ଅବସରରେ ଆମେ ଗୁଣବତ୍ତା, ସୁରକ୍ଷା ଓ ବିଶ୍ୱସନୀୟତାକୁ ଗୁରୁତ୍ୱ ଦେବା ସହ ଏକ ଉନ୍ନତ ଓ ସୁରକ୍ଷିତ ସମାଜ ଗଠନ ପାଇଁ ସଚେତନ ହେବା।

ଶୀତ ସକାଳର ସେହି କୁହୁଡ଼ି ଭରା ପରିବେଶ, ଘାସ ଉପରେ ମୋତି ପରି ଚମକୁଥିବା କାକର ବିନ୍ଦୁ ଆଉ ହାଲୁକା ଖରାର ଉଷ୍ମତା, ଏସବୁ ଭିତରେ ଯଦି କାନରେ ଶୁଭେ ଏକ ମନ ଛୁଆଁ ଗୀତ, ତେବେ ସକାଳଟି ଆହୁରି ସୁନ୍ଦର ହୋଇଯାଏ। ତେବେ ସାଥୀ, ଆଉ ଡେରି ନକରି ଚାଲନ୍ତୁ ଆରମ୍ଭ କରିବା ଆପଣମାନଙ୍କର ମନପସନ୍ଦର କାର୍ଯ୍ୟକ୍ରମ ଗୀତ ସୁରେ ମଧୁ ଝରେ।

ଏବେ ଭାବିଛନ୍ତି ଗୋଟିଏ ଛୋଟ ଚିଠି ଭିତରେ କେତେ କଥା ଲୁଚି ରହିଥାଏ, ଯାହା ମୁହଁରେ କହି ହୁଏ ନାହିଁ, କିନ୍ତୁ ତାହା କାଗଜରେ ଲେଖିଦେଲେ ମନ ହାଲୁକା ହୋଇଯାଏ। ସେହି ପୁରୁଣା ଦିନର ଚିଠି, ଡାକ ବକ୍ସକୁ ଚାହିଁ ରହିବା ଆଉ ଉତ୍ତରକୁ ଅପେକ୍ଷା କରିବା, ଏସବୁରେ ଥିଲା ଏକ ନିଆରା ଅନୁଭୂତି। ଆଜି ମୋବାଇଲ ଫୋନ ଆମକୁ ମୁହୂର୍ତ୍ତକରେ ଯୋଡ଼ି ଦେଉଛି, ହେଲେ ସେହି ଚିଠିର ଅପେକ୍ଷା ଓ ଭାବନା ଆଜି ବି ମନେ ପଡ଼େ।

କିଛି ଗୀତ ଥାଏ ଯାହାକୁ ଶୁଣିବା ପାଇଁ କୌଣସି ବିଶେଷ କାରଣ ଦରକାର ହୁଏନି। ଗୀତର ପ୍ରଥମ ଦୁଇ ଧାଡ଼ି ଶୁଣିଦେଲେ ହିଁ ମନ ଅତୀତକୁ ଫେରିଯାଇଥାଏ। କେତେକ ଗୀତ ଆମ ପିଲାଦିନର ସ୍ମୃତି ହୋଇ ରହିଥାଏ, ଆଉ କେତେକ ଗୀତ ଆମ ପ୍ରିୟ ଲୋକଙ୍କ କଥା ମନେ ପକେଇ ଦିଏ। ସମୟ ବଦଳେ, ରୁଚି ବଦଳେ, ନୂଆ ଗୀତ ଆସେ, କିନ୍ତୁ କିଛି ପୁରୁଣା ଗୀତ ସବୁବେଳେ ହୃଦୟରେ ଅତି ନିକଟରେ ରହିଥାଏ।

ପ୍ରେମ ସବୁବେଳେ ହଠାତ୍ ହୁଏ ନାହିଁ, କେବେ ଛୋଟ ଛୋଟ କଥାରୁ, କେବେ ଅଜାଣତରେ ହୋଇଥିବା ଦେଖାରୁ, ଆଉ କେବେ କାହାର ମିଠା ହସରୁ ଆରମ୍ଭ ହୁଏ ଏକ ସୁନ୍ଦର ଅନୁଭୂତି। ଧୀରେ ଧୀରେ ସେହି ଅନୁଭୂତି ମନରେ ଜାଗା କରେ, ଆଉ ଦିନେ ଆମେ ବୁଝିପାରୁ ଯେ ଏହି ସମ୍ପର୍କଟି ଆମ ପାଇଁ କେତେ ଖାସ।

କିଛି ସମ୍ପର୍କ ଆମ ଜୀବନରେ ଆସି ଆମକୁ ଅନେକ କିଛି ଶିଖାଇ ଦିଏ। କିଛି କିଛି ଲୋକ କେବଳ ସ୍ମୃତି ହୋଇ ରହିଯାଆନ୍ତି, ହେଲେ ସେହି ସ୍ମୃତି ଗୁଡ଼ିକ ହିଁ ତ ଜୀବନକୁ ଅଧିକ ଗଭୀର କରିଥାଏ। ମନରେ କେତେବେଳେ ଏମିତି ଭାବନା ଆସେ ଯେ କାହାକୁ ନିଜର କରିବାର ଇଚ୍ଛା ଥିଲା ଏବଂ ତାଙ୍କ ସହ ଅନେକ କଥା କହିବାର ଇଚ୍ଛା ମଧ୍ୟ ଥିଲା, କିନ୍ତୁ ସମୟ ଆମ ପାଇଁ କିଛି ଅଲଗା କାହାଣୀ ହିଁ ଲେଖିଦେଇଥିଲା।

କିଛି ସମ୍ପର୍କ ଆମ ଜୀବନରେ ଆସି ଆମକୁ ଅନେକ କିଛି ଶିଖାଇ ଦିଏ। କିଛି କିଛି ଲୋକ କେବଳ ସ୍ମୃତି ହୋଇ ରହିଯାଆନ୍ତି, ହେଲେ ସେହି ସ୍ମୃତି ଗୁଡ଼ିକ ହିଁ ତ ଜୀବନକୁ ଅଧିକ ଗଭୀର କରିଥାଏ। ମନରେ କେତେବେଳେ ଏମିତି ଭାବନା ଆସେ ଯେ କାହାକୁ ନିଜର କରିବାର ଇଚ୍ଛା ଥିଲା ଏବଂ ତାଙ୍କ ସହ ଅନେକ କଥା କହିବାର ଇଚ୍ଛା ମଧ୍ୟ ଥିଲା, କିନ୍ତୁ ସମୟ ଆମ ପାଇଁ କିଛି ଅଲଗା କାହାଣୀ ହିଁ ଲେଖିଦେଇଥିଲା।

0: ତାହେଲେ ଦିଦି, ତମେ ଜାଣିଛ ନା ଆଜିର ବଜାରରେ ବିଭିନ୍ନ ପ୍ରକାର ସାମଗ୍ରୀ ଉପଲବ୍ଧ, କିନ୍ତୁ ସବୁ ସାମଗ୍ରୀ ଯେ ଗୁଣବତ୍ତାପୂର୍ଣ୍ଣ ଓ ସୁରକ୍ଷିତ ତାହା କହି ହେବ ନାହିଁ। ଅନେକ ସମୟରେ ଆମେ ନକଲି ଓ ନିମ୍ନମାନର ଉତ୍ପାଦ କିଣି ଠକାମିର ଶିକାର ହୋଇଥାଉ। ଏହା ଆମର ଅର୍ଥ, ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ କୁପ୍ରଭାବ ପକାଇପାରେ।
1: ହଁ, ଠିକ୍ କହିଲୁ। ତେବେ ସାମଗ୍ରୀ କିଣିବା ପୂର୍ବରୁ ତାହାର ଉତ୍ପାଦନ ତାରିଖ, ପ୍ୟାକେଟର ସିଲ୍, ଉତ୍ପାଦକଙ୍କ ନାମ ଏବଂ ଆବଶ୍ୟକୀୟ ଗୁଣବତ୍ତା ପ୍ରମାଣ ଚିହ୍ନ ଯାଞ୍ଚ କରିବା ଉଚିତ। ଅତ୍ୟଧିକ କମ୍ ଦାମରେ ପ୍ରଲୋଭନରେ ପଡ଼ି ଅଜଣା ଉତ୍ସରୁ ସାମଗ୍ରୀ କିଣିବା ଉଚିତ ନୁହଁ। ଯଦି କୌଣସି ଉତ୍ପାଦ ନକଲି କିମ୍ବା ନିମ୍ନମାନର ବୋଲି ସନ୍ଦେହ ହୁଏ, ତେବେ ତାହାର ବିଲ୍ ଓ ପ୍ୟାକେଟକୁ ସୁରକ୍ଷିତ ରଖି ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ଯାଇ ଅଭିଯୋଗ କରିବା ଆବଶ୍ୟକ। ତେବେ ସେଠି ଏ ବିଷୟରେ ଅଧିକ ଜାଣିବା ସହ ନକଲି ଓ ନିମ୍ନମାନର ଉତ୍ପାଦ ଚିହ୍ନଟ କରିବାର ଉପାୟ ଏବଂ ଗ୍ରାହକ ଭାବେ ଆମର ଅଧିକାର ସମ୍ପର୍କରେ ଆଲୋକପାତ କରିବା ପାଇଁ ଆଜି ଆମ ସହ ଉପସ୍ଥିତ ଅଛନ୍ତି ଆମର ଜଣେ ସମ୍ମାନୀୟ ଅତିଥି। ତେବେ ଚାଲନ୍ତୁ ତାଙ୍କ ସହ ଆଲୋଚନା ମାଧ୍ୟମରେ ଏହି ବିଷୟରେ ଅଧିକ କିଛି ଜାଣିବା।
0: ନମସ୍କାର, ଆପଣଙ୍କ ଆମ ଯୁବବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି।
2: ନମସ୍କାର ଭାଇ, ଧନ୍ୟବାଦ ଆପଣଙ୍କର କାର୍ଯ୍ୟକ୍ରମରେ ଆଜି ମୋତେ ସ୍ଥାନ ଦେଇଥିବାରୁ।
0: ତାହେଲେ ଭାଇ, ଆପଣଙ୍କ ପରିଚୟ ଆମ ଶ୍ରୋତାମାନଙ୍କୁ ଜଣାଇବେ।
2: ମୋ ନାଁ ସନ୍ତୋଷ ସାହୁ, ମୁଁ ଲମ୍ତାପୁଟ ପାଖରେ ତୁସୁଆ ବୋଲି ଗୋଟେ ଗ୍ରାମରେ ଶିକ୍ଷକତା କରେ।
0: ଆଚ୍ଛା, ତାହେଲେ ଭାଇ, ଆଜିର ଆମ ସାକ୍ଷାତକାର ବିଷୟ ରହିଛି ନକଲି ଏବଂ ନିମ୍ନମାନ ଉତ୍ପାଦରୁ କିପରି ସୁରକ୍ଷିତ ରହିବା।
2: ବହୁତ ସୁନ୍ଦର ଟପିକଟା ଆପଣ ଆପଣଙ୍କର କାର୍ଯ୍ୟକ୍ରମରେ ଆଜି ସ୍ଥାନିତ କରିଛନ୍ତି, ଆଉ ଏଥିପ୍ରତି ମୋତେ ଆପଣ ଖୋଜିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣଙ୍କର ଟପିକଟି ଯୋଉ ପ୍ରକାର ରହିଛି ଯେ ନକଲି ଉତ୍ପାଦନରୁ ଆମେ କିପରି ବଞ୍ଚିବା, ସେଥିପ୍ରତି ଆମେ ମାନେ ଅତି ସାଧାରଣରୁ ସାଧାରଣ ଜିନିଷ ଗୁଡିକ ପ୍ରତି ଯଦି ଦୃଷ୍ଟି ଦେବା, ତାହେଲେ ଆମେ ନିଶ୍ଚିତ ଭାବରେ ବଞ୍ଚିପାରିବା ଏବଂ ନିଜେ ସୁରକ୍ଷିତ ରହି ଆମ ପରିବାରକୁ ମଧ୍ୟ ଆମେ ସୁରକ୍ଷିତ ରଖିପାରିବା। ଦେଖନ୍ତୁ, ଆମେ ସାଧାରଣତଃ ବର୍ତ୍ତମାନ ପ୍ୟାକେଜିଂ ଫୁଡ୍ ଉପରେ ବହୁତ ଅଧିକ ନିର୍ଭରଶୀଳ ହୋଇସାରିଲେଣି। ତ ପ୍ୟାକେଜିଂ ଫୁଡ୍ରେ ଯେତେବେଳେ ବି ଆମେ କିଣିବା ପାଇଁ ଯାଉଛେ, ସେସବୁରେ ଆମେ ଦେଖିବା ତାର ମ୍ୟାନୁଫ୍ୟାକ୍ଚରିଂ ଡେଟ୍ କେବେ ଅଛି, ତାର ଏକ୍ସପାୟାର୍ ଡେଟ୍ କେବେ ଅଛି। ଏଇ ଦୁଇଟାକୁ ଯଦି ଆମେ ଭଲ ଭାବରେ ଦେଖିବା, ତାହେଲେ ଆମେ ଜାଣିପାରିବା ଯେ ଏଇ ଜିନିଷଟି କେତେ ନୂଆ ବା କେତେ ପୁରୁଣା। ତାପରେ ଭଲ ଭାବରେ ଆମେ ଧ୍ୟାନ ରଖିବା, ଯେତେବେଳେ ବି ଆମେ କୌଣସି ଜିନିଷ କିଣିବା ପାଇଁ ଯାଉଛେ, ସେ ଜିନିଷଟାକୁ ଆମେ ପର୍ଟିକୁଲାର ସେଇ ଜିନିଷ ମାନେ, ଏବେ ଦେଖନ୍ତୁ ଆମେ ଗୋଟେ ଆଇସକ୍ରିମ କିଣିବା ପାଇଁ ଯାଉଛେ, ତ ଆମେ କୋଉ ଆଇସକ୍ରିମ କିଣିବା ପାଇଁ ଚାହୁଁଛେ ସେଇ ଜିନିଷର ନାଁଟାକୁ ଆମେ କହି ଦୋକାନୀକୁ ମାଗିଲେ ଆମ ପାଇଁ ସାଧାରଣତଃ ଭଲ ହେବ। ନଚେତ ଯଦି ଆମେ କେବଳ କହିବା ଆଇସକ୍ରିମଟେ ଦିଅନ୍ତୁ କିମ୍ବା ବିସ୍କୁଟଟେ ଦିଅନ୍ତୁ, ତ ସେମାନେ କଣ କରନ୍ତି ନା ତାଙ୍କର ଯୋଉ ଜିନିଷଟି ସେଲ୍ ହଉନଥିବ କିମ୍ବା ଯୋଉଟାର ଏକ୍ସପାୟାର ଡେଟ୍ ପାଖାପାଖି ହୋଇଯାଇଥିବ, ସେଇ ପ୍ରକାର ଜିନିଷକୁ ସେମାନେ କଣ କରନ୍ତି ନା ଆମ ହାତକୁ ବଢେଇ ଦିଅନ୍ତି। ଆମେ ମଧ୍ୟ ଜିନିଷ କିଣିବା ବ୍ୟସ୍ତତା ଭିତରେ ସେ ଜିନିଷର ପ୍ୟାକେଜିଂ ଡେଟ୍ କେବେ କଣ ଅଛି ସେଗୁଡିକୁ ଆମେ ଦୃଷ୍ଟି ଦେଉନା ଏବଂ କିଣି ଦଉଛେ, ସେଥିପ୍ରତି ଆମେ ଧ୍ୟାନ ଦେବା ଆମର ନିହାତି ଆବଶ୍ୟକ ରହୁଛି। ତା ସହିତ ଆମେ ଯେତେବେଳକୁ ନନ୍ ପ୍ୟାକେଜିଂ ଯେପରିକି ଆମର ଚାଉଳ, ଡାଲି, ମୁଗ, ବିରି ଏଇସବୁ ଜିନିଷ ରହିଲା, ଏଇଗୁଡ଼ିକୁ ଯେତେବେଳେ ଆମେ କିଣିବା ପାଇଁ ଯାଉଛେ, ସେଗୁଡ଼ିକୁ ଆମ ପୂର୍ବପୁରୁଷ ଲୋକମାନେ ଯେପରି ଶୁଙ୍ଘିକି ହାତରେ ଘଷିକି ଦେଖୁଥିଲେ, ସେଗୁଡ଼ିକରୁ ଭଲ ଭାବରେ ମାନେ ଟେଷ୍ଟ କରୁଥିଲେ, ଚାଖୁଥିଲେ ମଧ୍ୟ କେତେଟା ଜିନିଷକୁ ଯେ ତାର ସ୍ୱାଦ କୋଉ ପ୍ରକାର ରହୁଛି, ସେଇସବୁକୁ ଧ୍ୟାନ ଦେଇକିନା ଜିନିଷଟିକୁ କିଣୁଥିଲେ। ଏବେ ଦେଖନ୍ତୁ, ଆମେ ଯେତେବେଳକୁ ଚାଉଳ କିଣିବା ପାଇଁ ଯାଉଛେ, ସାଧାରଣ ଭାଷାରେ ଯଦି ଆମେ ଦେଖିବା ଚାଉଳଟିକୁ ଯଦି ଆମେ ହାତରେ ପଲିସ କରିବା, ଘଷିବା ଦୁଇ ହାତ ମଧ୍ୟରେ ରଖିକିନା, ସେତେବେଳକୁ ଦେଖିବା ଯଦି ଅଧିକ ଆମ ହାତରେ ଧଳା ଧଳା ଗୁଣ୍ଡ ଲାଗୁଛି, ତାହେଲେ ସେ ଚାଉଳ ଅତି ପୁରୁଣା ହେଇସାରିଲାଣି, ତାହିଁରେ ପୋକ ସଂଖ୍ୟା ବଢିଥିବେ ତାହା ମଧ୍ୟ ଆମକୁ ଜଣା ପଡିଯିବ। ଚାଉଳଟିକୁ ଯଦି ଆମେ ଶୁଙ୍ଘିବା, ତାର ଗୋଟେ ଭଲ ବାସ୍ନା ଥାଏ, ଆପଣ ନିଜେ ମଧ୍ୟ ଜାଣିଥିବେ, ତାପରେ ଆମର ପ୍ରତ୍ୟେକ ଶ୍ରୋତା ମଧ୍ୟ ଜାଣିଥିବେ ଚାଉଳର ଗୋଟେ ଭଲ ବାସ୍ନା ଥାଏ, କିନ୍ତୁ ଚାଉଳଟା ଯେତେବେଳକୁ ଅଧିକ ପୁରୁଣା ହୋଇଯାଏ, ତାର ଗନ୍ଧ ବାସ୍ନା ସବୁ ଚାଲିଯାଏ, ତାକୁ ଯେତେବେଳକୁ ଆମେ ରୋଷେଇ କରିବା ତାର ସ୍ୱାଦ ମଧ୍ୟ ଆଉ ରହିବନି, ସେଥିପ୍ରତି ଆମେ ଧ୍ୟାନ ଦେବା। ଠିକ ସେହି ପ୍ରକାର ଆମର ବିଭିନ୍ନ ପ୍ରକାର ଯୋଉ ଡାଲି ଜାତୀୟ ଜିନିଷ ଗୁଡିକ ରହୁଛି, ସେଗୁଡିକୁ ମଧ୍ୟ ଯଦି ଆମେ ଭଲ ଭାବରେ ଜଗାରଖା କରିବା, ମୁଁ ପୂର୍ବରୁ ଯେପରି କହିଲି ତାର ସ୍ୱାଦକୁ ଆମେ ଦେଖିବା, ତାର ମସୃଣତାକୁ ଦେଖିବା, ତାର ଚିକ୍କଣତାକୁ ଦେଖିବା, ତ ଆମେ ଜାଣିପାରିବା ସେ ଜିନିଷଟା କେତେ ଭଲ ଅଛି କେତେ ଖରାପ ଅଛି। ତାପରେ ରହିଲା ଆମର ବିଭିନ୍ନ ପ୍ରକାର ଗ୍ରୀନ ଫୁଡ୍ ଯେପରିକି ଆମର ଶାଗ, ପରିବା, ଏଇ ଗୁଡିକ ରହିଲା। ସାଧାରଣ ଆମେ ଦେଖିବା ଯେତେବେଳକୁ ଆମେ ମାର୍କେଟକୁ ଯାଉଛେ, ପରିବାର ଉପର ଭାଗଟା ଏମିତି ଝାଉଁଳି ଯାଇଥିବ, ଯେମିତିକି ଆମର ଚମଡା ଯେପରି ଅଧିକ ପୁରୁଣା ହେଇଗଲେ, ଯୋଉ ବୁଢା ବୁଢୀ ଲୋକମାନଙ୍କର ଯେମିତି ସବୁ ରିଙ୍କେଲ ଆସିଥାଏ, ଯୋଉ ଗାର ଗାର ଆସେ, ଠିକ ସେମିତି ଯୋଉ ପରିବାଟା ଅଧିକ ପୁରୁଣା ହେଇଯାଇଥିବ ସେଗୁଡିକୁ ଆମେ ଦେଖିବା ଯେ

0: ଯେତିକି ଆମେ ପାରିବା ଟିକେ ଦୂରତା ହିଁ ରକ୍ଷା କରିବା, ସେଗୁଡ଼ିକୁ ଆମେ ଆଣିବା ନାହିଁ। ଯେତିକି ଆମେ ସ୍ୱଚ୍ଛ ବା ତାଜା ପରିବା ଥିବ ତାହାକୁ ହିଁ ଆମେ ଖାଇବା ପାଇଁ ଚେଷ୍ଟା କରିବା। ତାପରେ ଯେତେ ପ୍ରକାର ଆମର ଶାଗ ରହୁଛି, ଶାଗକୁ ସାଧାରଣତଃ କଣ କରନ୍ତି ନା ବିଡ଼ା କରିକିନା ବିକନ୍ତି। ଶାଗଟିକୁ ଦେଖିବେ ଯୋଉ ଶାଗ ଟିକେ ଅଧିକ ସତେଜ ଥିବ ସେଇ ଶାଗକୁ ଆମେ ଆଣିବା ପାଇଁ ଚେଷ୍ଟା କରିବା। ଭିତର ଭିତର ଭାଗରେ ସେମାନେ କଣ କରନ୍ତି ନା ଝାଳେଇ ଯାଇଥିବା ବା ଲୁଣି ଲୁଳି ଯାଇଥିବ ସେମିତିକାର ପରିବାକୁ ସେମାନେ ଭିତରେ ରଖିଦେଇକିନା, ଶାଗକୁ ରଖିଦେଇକିନା ସେମାନେ ବିଡ଼ା ବାନ୍ଧି ଦିଅନ୍ତି। ସେଗୁଡ଼ିକୁ ରଖିଦେଇ ସେମାନେ ବିଡ଼ା ବାନ୍ଧି ଦେଇଥାନ୍ତି, ଯାହାଦ୍ୱାରା କି ଆମକୁ ସତେଜ ଶାଗ ମଧ୍ୟ ମିଳିବାରେ ଅସୁବିଧା ହୋଇଥାଏ। ଏହି ସବୁ ଛୋଟିଆ ଛୋଟିଆ ଜିନିଷକୁ ଆମେ ଯେତେବେଳକୁ ଧ୍ୟାନ ଦେବା ଆମକୁ ଭଲ ଜିନିଷ ମିଳିପାରିବ।
1: ନିମ୍ନମାନର ଉତ୍ପାଦନ ବା ଲୋ କ୍ୱାଲିଟି ପ୍ରଡକ୍ଟକୁ ଆମେ କିପରି ଯାଞ୍ଚ କରିବା?
0: ବହୁତ ସୁନ୍ଦର ପ୍ରଶ୍ନଟେ ପଚାରିଲେ। ଏହି ଜିନିଷଟାକୁ ଆମେ ସମସ୍ତେ ଜାଣିବା ଚିହ୍ନିବା ଆବଶ୍ୟକ ରହୁଛି। ଯେତେବେଳେ ବି ଆମେ ଜିନିଷ କିଣିବା ପାଇଁ ଯାଉଛେ, ଆମେ ଦେଖୁଛେ ଯେ ଶସ୍ତା କୋଉ ଜିନିଷଟା ଅଛି। ଆମେ ସାଧାରଣ ଭାବରେ ଯଦି ଦେଖିବା କୋଉ ଜିନିଷଟା ଶସ୍ତା ଅଛି, ସେଇ ଜିନିଷଟାକୁ ଆମେ ଆଗ ରିଫର କରୁଛେ ବା କିଣିବା ପାଇଁ ଆମେ ଚେଷ୍ଟା କରୁଛେ। ଆମେ ସବୁବେଳେ ଦେଖିବା ଯେ ବ୍ରାଣ୍ଡ, ଯେକୌଣସି ଜିନିଷକୁ ଦେଖନ୍ତୁ, ବଡ ଲୋକମାନେ ହୁଅନ୍ତୁ କିମ୍ବା ହିରୋ ହିରୋଇନ କୁହନ୍ତି ଗୋଟେ ବ୍ରାଣ୍ଡ ବୋଲିକି, ତ ବ୍ରାଣ୍ଡର ମାନେ କଣ ନା ଗୋଟେ ଭଲ ଜିନିଷର ଗୋଟେ ମାନେ ଷ୍ଟାମ୍ପ। ସେଇ ଜିନିଷଟାକୁ ଆମକୁ ଦେଖିବା ପାଇଁ ପଡିବ। ଆମେ ଯେତେବେଳକୁ ଗୋଟେ ମଧ୍ୟବିତ୍ତ ପରିବାର କିମ୍ବା ସ୍ୱଳ୍ପ ରୋଜଗାରକ୍ଷମ ପରିବାରକୁ ଯେତେବେଳକୁ ଆମେ ଆସୁ, ସେତେବେଳକୁ ଆମେ ଆଉ ବ୍ରାଣ୍ଡକୁ ଆମେ ଦେଖୁନେ। ଆମେ ଯାହା ବି ପ୍ରଡକ୍ଟ ଆସୁଛେ ତାହାକୁ ଆମେ କିଣି ଦଉଛେ, କିନ୍ତୁ ତା ଭିତରେ ମଧ୍ୟ ରହୁଛି ଏବେ ଆମେ ଯେତେବେଳକୁ ବି ଚକୋଲେଟ୍ କିମ୍ବା ଆଇସକ୍ରିମ୍ କିଛି କିଣିବା ପାଇଁ ଯାଉଛେ, ସେ ସମୟରେ ଆମେ ଧ୍ୟାନ ଦେଇପାରିବା ସେଟା ମିଲ୍କ ପ୍ରଡକ୍ଟ କି ସେଟା ପାମୋଏଲ୍ ପ୍ରଡକ୍ଟ ରହୁଛି। ସେ ଜିନିଷ ଗୁଡାକୁ ଆମେ ମଧ୍ୟ ଦେଖିପାରିବା, ଯାହାଦ୍ୱାରା ଆମେ ଜାଣିପାରିବା ଯେ ସେ ଜିନିଷଟା ଭଲ କିମ୍ବା ଖରାପ। ତାପରେ ଯେତେବେଳେ ଆମେ ସୋୟାବିନ୍ ଜାତୀୟ ଜିନିଷ ଯେମିତିକି ସୋୟାବିନ୍ ବଡି କିଣୁଛେ କିମ୍ବା ସାଗୁଦାନା କିଣୁଛେ କିମ୍ବା ସୁଜି କିଣୁଛେ, ଏଇସବୁ ଜିନିଷକୁ ଆମେ ଦେଖିବା ଯେ ଯଦି ପୁରୁଣା ହେଇଯାଇଥିବ କିମ୍ବା ଲୋ କ୍ୱାଲିଟିର ହେଇଥିବ, ତ ଶୀଘ୍ର ଶୀଘ୍ର ଗୁଣ୍ଡ ହେଇଯିବ କିମ୍ବା ତାର ରଙ୍ଗ ମଧ୍ୟ ଟିକେ ଧୂସର ହେଇଥିବ କିମ୍ବା ଟିକେ ଗାଢ ହେଇଥିବ। ତାର ଯୋଉଟା ଅରିଜିନାଲ କଲର ଆମେ ସାଧାରଣ ଭାବରେ ଜାଣିଛେ, ଏବେ ମଲ୍ଲି ଫୁଲଟା ଧଳା ଥାଏ ସାଧାରଣତଃ। ଆମେ ଯଦି ରଙ୍ଗ ମଲ୍ଲି ଫୁଲ ଦେଖିବା ତ ତାକୁ ଆମେ ତ ଡୁପ୍ଲିକେଟ୍ ଜିନିଷ ବୋଲି ହିଁ କହିବା ନା। ତ ଠିକ ସେଇ ପ୍ରକାର ଆମର ଯୋଉ ଫୁଡ୍ ଜିନିଷ ରହୁଛି ବା ଖାଦ୍ୟ ଦ୍ରବ୍ୟ ଯାହା ବି ରହୁଛି, ସେଟା ଯେତେବେଳକୁ ତାର ଅରିଜିନାଲ କଲରରୁ କିଛି ଯଦି ଅଲଗା ରହୁଛି କିମ୍ବା ତାର ଅରିଜିନାଲ ବାସ୍ନାରୁ ଯଦି କିଛି ଅଲଗା ରହୁଛି, ତ ସେତେବେଳକୁ ଆମେ ଜାଣିବା ଯେ ସେଟା ଭୁଲ ଜିନିଷ ବା ଖରାପ ଜିନିଷଟା, ତ ସେଥିପ୍ରତି ଆମକୁ ସଜାଗ ହୋଇ ରହିବା ପାଇଁ ପଡିବ।
1: ହଁ, ଠିକ କଥା ଭାଇ। ତାହେଲେ ଯଦି ଆମେ ଦୋକାନରୁ କିଛି ଜିନିଷ ଆଣିବା ପରେ ଦୋକାନୀ ପୁଣି ଥରେ ରିଟର୍ଣ୍ଣ ନ ନିଏ, ତାହେଲେ ଆମେ କ'ଣ ସବୁ ଉପାୟ ଅବଲମ୍ବନ କରିବା?
0: ପ୍ରଥମତଃ ଆମେ ଗୋଟିଏ ଗ୍ରାହକ ହିସାବରେ ଆମର ମଧ୍ୟ କିଛି କର୍ତ୍ତବ୍ୟ ରହୁଛି ଯେ ଜିନିଷଟାକୁ ଆମେ ଯେତେବେଳେ କିଣୁଛେ ତାର ମ୍ୟାନୁଫ୍ୟାକ୍ଚରିଂ ଡେଟ୍ ଏବଂ ତାର ଏକ୍ସପାୟାର୍ ଡେଟ୍କୁ ଆମକୁ ଦେଖିବା ପାଇଁ ପଡିବ। ତା ବ୍ୟତୀତ ଯଦି ଆମେ ଭୁଲ ବଶତଃ କିମ୍ବା କୌଣସି ବି ବ୍ୟସ୍ତତା ଦ୍ୱାରା ଯଦି ଆମେ ଭୁଲ ଜିନିଷ ନେଇ ଆସୁଛେ, ତାହେଲେ ମୋର ବ୍ୟକ୍ତିଗତ ଗୋଟେ ରିକ୍ୱେଷ୍ଟ ରହିବ ଦୋକାନୀଙ୍କୁ ଯେ ସେ ଜିନିଷଟାକୁ ଫେରେଇ ନିଅନ୍ତୁ ବା ବଦଳ କରି ନିଅନ୍ତୁ। କାରଣ ଯେକୌଣସି ଜିନିଷର ଯେତେବେଳକୁ ଡେଟ୍ ପଳେଇ ଯାଉଛି, ତାହେଲେ ସେଟା ଗୋଟେ ବିଷାକ୍ତ ଜିନିଷରେ ପରିଣତ ହେଇଯାଉଛି। ସେଥିପାଇଁ ଆମେ ଖାଇବା ନାହିଁ କିମ୍ବା କାହାକୁ ମଧ୍ୟ ଆମେ ସେ ଜିନିଷ ପ୍ରତି ପ୍ରଲୋଭନ ଦେବାନି କିମ୍ବା ତାର ଏଡ୍ ବି କରିବାନି ଯେ ଏ ଜିନିଷଟାକୁ ଖାଇ ଦିଅନ୍ତୁ କିମ୍ବା ସରେଇ ଦିଅନ୍ତୁ ଏଟା ଖରାପ ହେଇଯିବ ବୋଲି। ସେଥିପ୍ରତି ଆମେ ସମସ୍ତଙ୍କୁ ଦୂରେଇକିନା ରଖିବା ତାହା ଗୋଟେ ଦୋକାନୀର ଦାୟିତ୍ୱ ହେବା ଆବଶ୍ୟକ। ଯଦି କୌଣସି ଦୋକାନୀ ଏଥିପ୍ରତି ସଜାଗ ରହୁନାହାନ୍ତି କିମ୍ବା ମୁଁ ଏଇ ଜିନିଷଟାକୁ ଫେରେଇ ନେବି ନାହିଁ ବୋଲି ଯଦି କହୁଛନ୍ତି, ତାହେଲେ ଆମର ଫୁଡ୍ ସେଫ୍ଟି ଅଫିସରଙ୍କୁ ଆମେ ଜଣାଇ ସେଇ ଜିନିଷ ପ୍ରତି ବା ସେ ଦୋକାନ ପ୍ରତି ଆମେ ଆକ୍ସନ ବି ନେଇପାରିବା। ତ ନିୟମ ବହୁତ ପ୍ରକାର ରହୁଛି ଆମ ସମ୍ବିଧାନରେ, ତ ତାହାର ମଧ୍ୟ ଆମେ ଉପଯୋଗ କରିପାରିବା।
1: ହଁ ଭାଇ, ତାହେଲେ ଅନଲାଇନ୍ ସପିଂ ସମୟରେ ଆମେ ଠକାମିର ଶିକାର କାହିଁକି ହେଉ, ୟାଠାରୁ ଆମେ କିପରି ସତର୍କ ହୋଇପାରିବା?
0: ଅନଲାଇନ୍ ସପିଂଟା ଆଜିକାଲିକା ଦିନରେ ବହୁତ ମାନେ ତାର କାଇଁ ବିସ୍ତାର କରିଛି। ଲୋକମାନେ ଦେଖୁଛନ୍ତି ଘରେ ବସିଥାଇ ବିଭିନ୍ନ ପ୍ରକାର ଜିନିଷ ତାଙ୍କ ଗୋଡ ପାଖକୁ ଆସିପାରୁଛି ବା ଘରେ ପହଞ୍ଚି ପାରୁଛି ବୋଲି ଲୋକମାନେ ବହୁତ ଭାବରେ ଅନଲାଇନ୍ ସପିଂ ଉପରେ ନିର୍ଭରଶୀଳ ହେଉଛନ୍ତି। ଯେତେବେଳେ ବି ଆମେ ଅନଲାଇନ୍ ସପିଂଟାକୁ ଦେଖୁଛେ, ତ ଆମକୁ କମ୍ପେୟାର କରିବା ପାଇଁ ପଡିବ, ଦୁଇ ତିନିଟା ସାଇଟକୁ ଯାଇ ଭିଜିଟ୍ କରିକି ଦେଖିବା ପାଇଁ ପଡିବ ଯେ କୋଉ ଜିନିଷଟା କୋଉ ସାଇଟରେ ଭଲ ଭାବରେ ମିଳୁଛି, ତା କାହାର ଡେଲିଭରି ଟାଇମିଂଟା କୋଉ ପ୍ରକାର ରହୁଛି, ଏଇସବୁ ଜିନିଷ ଦେଖିବା ପାଇଁ ପଡିବ। ତା ସହିତ ତାର କ୍ୟୁଆର କୋଡ୍ ରହୁଛି, ସେଥିରେ ଯାଇକିନା ଆମେ ଚେକ୍ କରିପାରିବା ଜିନିଷର କ୍ୱାଲିଟି କୋଉ ପ୍ରକାର ରହୁଛି, ତାର ଆମେ ହିଷ୍ଟ୍ରି ଚେକ୍ କରିପାରିବା, ତାର ଆମର ବିଭିନ୍ନ ପ୍ରକାର ରେଟିଂ ବ୍ୟବସ୍ଥା ଥାଉଛି ଯେ ରେଟିଂକୁ ଆମେ ପଢିପାରିବା। ଏଇ ସବୁ ଜିନିଷକୁ ଯଦି ଆମେ ଧ୍ୟାନ ଦେବା, ତାହେଲେ ଅନଲାଇନ୍ ସପିଂର ଯୋଉ ଠକାମିଟା ରହୁଛି ତାହାଠୁ ମଧ୍ୟ ଆମେ ବର୍ତ୍ତି ପାରିବା। ତାହାଠୁ ଆଉ ଗୋଟେ ଭଲ ଉପାୟ ମଧ୍ୟ ମୁଁ କହିପାରିବି, ଆମେ ସାଧାରଣତଃ କଣ କରୁଛେ ନା ଅନଲାଇନ୍ ପେମେଣ୍ଟ ଆମେ କରିଦଉଛେ ତାପରେ ଜିନିଷଟା ପଳେଇ ଆସୁଛି, କିନ୍ତୁ ଆମେ ସବୁବେଳେ ଦେଖିବା କ୍ୟାସ୍ ଅନ୍ ଡେଲିଭରି ମାନେ ଘରକୁ ଜିନିଷ

0: ଥିଲା ଆମେ ଜିନିଷଟାକୁ ଖୋଲିକି ଦେଖିଲେ ତାପରେ ଯାଇକି ଆମେ ପେମେଣ୍ଟ ଟା କରିବା, ତ ତା ମଧ୍ୟ ଗୋଟେ ଭଲ ଉପାୟ ହେବ। ଅନଲାଇନ୍ ସପିଂ ରୁ ଆମେ ଯୋଉ ଠକାମିଟା ହଉଛି ତାହାଠୁ ଆମେ ନିଜକୁ ରକ୍ଷା କିପରି କରିପାରିବା?
1: ହଁ, ତାହେଲେ ଏ ଦିଗରେ ଆମ ଯୁବ ସମାଜକୁ କିପରି ସତର୍କତା ଅବଲମ୍ବନ କରି ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିପାରିବ?
0: ବର୍ତ୍ତମାନ ତ ଯୁଗ ହଉଛି ଯୁବ ପିଢ଼ିଙ୍କର ଯୁଗ କହିଲେ ଚଳିବ। ତ ଯୁବକ ମାନେ ସାଧାରଣତଃ ଆମର ଯେତିକି ପ୍ରକାର ଆଣ୍ଡ୍ରଏଡ ବା ଆମର ଯେତିକି ପ୍ରକାର ଅନଲାଇନ୍ କାମ ରହୁଛି ସେଥିପ୍ରତି ବହୁତ ସଜାଗ ଅଛନ୍ତି। ତ ସେମାନଙ୍କର ମଧ୍ୟ ଗୋଟେ ସମାଜ ପ୍ରତି, ନିଜ ପରିବାର ପ୍ରତି ଗୋଟେ ଦାୟିତ୍ୱ ରହୁଛି ଯେ ନିଜ ପରିବାରର ଲୋକମାନଙ୍କୁ କିପରି ଭାବରେ ସଜାଗ କରିବେ, ଯେ ଏସବୁ ଜିନିଷକୁ କିପରି ବ୍ୟବହାର କରିବେ, ମାନେ ଅନଲାଇନ୍ ଜିନିଷ ସପିଂଟାକୁ କିପରି ଜାଣିବେ ସେ ପ୍ରତି ସେମାନେ ସଜାଗ କରିପାରିବେ। ତାପରେ ମୁଁ ପ୍ରଥମରୁ ଯେପରି କହିଲି ଯୋଉ ଡେଟ୍ ମେନସନ୍ ହେଇଥାଉଛି, ଏକ୍ସପାୟରି ଡେଟ୍, ତାର ମ୍ୟାନୁଫ୍ୟାକ୍ଚରିଂ ଡେଟ୍ ସବୁ ଯୋଉ ମେନସନ୍ ହେଇଥାଉଛି ସେସବୁକୁ ଆମ ବାପା ମାଙ୍କୁ ଜଣାଇବା ପାଇଁ ମଧ୍ୟ ପଡିବ। ସେମାନେ ମଧ୍ୟ ଜାଣନ୍ତୁ, ଶିଖନ୍ତୁ, ତ ଯାହାଦ୍ୱାରା କି ସମସ୍ତଙ୍କର ମାନେ ଗୋଟେ ଭଲ ହେଇପାରିବ। ତ ଯୁବପିଢ଼ିଙ୍କର ଏଥିପ୍ରତି ଗୋଟେ ଭଲ ଦାୟିତ୍ୱ ବା ବଡ ଦାୟିତ୍ୱ ରହୁଛି ବୋଲିଟା ମୁଁ ଆଶା କରିବି।
1: ହଁ, ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ଆପଣଙ୍କ ବିଜି ଲାଇଫରୁ ସମୟ କାଢିକି ଆମକୁ ଦେଇଥିବାରୁ।
0: ଧନ୍ୟବାଦ ଭାଇ, ମୋତେ ଆପଣଙ୍କର କାର୍ଯ୍ୟକ୍ରମରେ ସ୍ଥାନିତ କରିଥିବାରୁ ନମସ୍କାର।
1: ରହିଲି ଭାଇ, ନମସ୍କାର।
2: ତେବେ ସାଥୀ, ବର୍ତ୍ତମାନ ଶୁଣୁଥିଲେ ଗୋଟିଏ ସାକ୍ଷାତକାର ଯାହାର ବିଷୟ ଥିଲା ନକଲି ଓ ନିମ୍ନମାନର ଉତ୍ପାଦନରୁ କିପରି ସୁରକ୍ଷିତ ରହିବା। ଆଶା କରୁଛୁ ଆପଣଙ୍କୁ ସାକ୍ଷାତକାରଟି ଖୁବ୍ ଭଲ ଲାଗିଥିବ।

0: ତାହେଲେ ସାଥୀ, କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ତେବେ ସାଥୀ, ଆସନ୍ତାକାଲି ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଗୋଟିଏ ସାକ୍ଷାତକାର ଏବଂ କିଛି ଜାଣିବା କଥା।

0: ତେବେ ଚାହୁଁ ଚାହୁଁ କେମିତି ସମୟ ଗଡିଗଲା ଆମକୁ ଜଣାପଡିଲା ନାହିଁ। ପୁଣି ଭେଟିବୁ ଆଉ ଗୋଟିଏ ସୁନେଲି ସନ୍ଧ୍ୟାରେ। ସେ ପର୍ଯ୍ୟନ୍ତ ପାଇଁ ବିଦାୟ ଦିଅନ୍ତୁ ଆଉ ଆପଣମାନଙ୍କର ସୁନ୍ଦର ସୁନ୍ଦର ମତାମତ ପଠାଇବା ପାଇଁ ଯେପରି ନ ଭୁଲନ୍ତି। ଆମକୁ ଯୋଗାଯୋଗ କରିବା ପାଇଁ ମେସେଜ କିମ୍ବା ଭଏସ୍ ମେସେଜ ମଧ୍ୟ କରିପାରିବେ। ଆମକୁ ଯୋଗାଯୋଗ କରିବା ପାଇଁ ନମ୍ବରଟି ହେଲା
1: 8252230380।
0: ଏବଂ ଆମକୁ ଇମେଲ କରିବା ପାଇଁ ଆମ ଇମେଲ ଆଇଡିଟି ହେଲା
1: airjaipur@gmail.com।
0: ତେବେ ଆପଣମାନଙ୍କର ସୁନ୍ଦର ସୁନ୍ଦର ମତାମତ ଅପେକ୍ଷାରେ ଆଜିର ସମ୍ଭାର କାର୍ଯ୍ୟକ୍ରମରୁ ଆମେ ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସ୍ମୃତି ପାଢୀ
1: ଆଉ ମୁଁ ଅଂଶୁଲ ପାତ୍ର।
0: ରହିଲୁ ସାଥୀ, ନମସ୍କାର।

ପ୍ରଚାର କଲୁ ଯୁବବାଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ। ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଦେଶିଆ ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ସର୍ଦ୍ଦା ଲାଗିବା ଗୀତ, ପ୍ରଯୋଜନା ମନୀଷ କୁମାର ଠାକୁର, ଉପସ୍ଥାପନା ମନୋଜ ପାତ୍ର ଏବଂ ରାଜକୁମାରୀ ମହାନ୍ତି।

0: ହ୍ୟାଲୋ ସାର୍ ଦଲା ଗୀତ
1: ଜୁହାର ବନା
0: ଜୁହାର ଜୁହାର କିଏ କହିଲେ ଆସିନି ବାବୁ କହନ୍ତି କହିଲେ ଆସିନି
1: ମୁଇଁ ନବୀର କୁମ୍ଭାର ଜୟପୁର କୁମ୍ଭାର ସେଚାନ ମାମା କହିଲେ
0: କେନ୍ତା ଭଲ ଚାଷ
2: ହେଲେ ବାବୁ କେନ୍ତା ମାମା
0: ହେଲେ ଆଜି କାହିଁକି ଶୁଣବା ନବୀନ ବାବୁ ଏବେ ତ ଆଗେ ଦଶହରା ଆଇଲାନି
1: ଆଜି ସେ ଇଏ ଗୀତ ଶୁଣା ଯା ସେ ଶିର୍ଷି ଡଙ୍ଗର ବାନାଂଶ
0: ମୁଁ ତ ଦେଖିଲେ ସାକା ଦର ମନରେ ବେଦନା ଅଛି ନିକି ଆଲେ ଗୀତ ଶୁଣାଇ ଦେବୁ ଏମିତି ଫୋନ କରତେ ରୁହା ଆମକେ ଶାରଦା କରତେ ରୁହା ତମ ଫୋନ ଶାରଦା ହେଇଥିବ ଆଜି ଜୁହାର ଲାଗ
1: ଆଜି ବେଶୀ
0: ହଇ ହଇ ଏମିତି ଗୋଟେ ଗୋଟା ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମିଶା କରବାର ଅଛି କି ନାଇଁ
2: ଆଲେ ବାବୁ ରେଲୁନି ଜୁହାର ଜୁହାର
1: ଜୁହାର ଆପା।

0: ହ୍ୟାଲୋ ସରଦାଲା ଅଗିତ,
1: ହ୍ୟାଲୋ ମାମା, ଜୁହାର ଲାଗୁ।
0: ଜୁହାର ଜୁହାର, କିଏ କହିଲାସିନି ବାବୁ? କହନ୍ତିନି କହିଲାସିନି।
1: ହଁ ମାମା, ମୁଁ ବରଗଡ଼ ନୁ ସ୍ୱର୍ଣ୍ଣ ପ୍ରଭାକର କହିଲିନି।
2: ଆଲେ କେମିତି ଅଛ ସ୍ୱର୍ଣ୍ଣ ପ୍ରଭା ଦିଦି?
1: ଦିଦି ଜୁହାର, ମୁଁ ଭଲ ଅଛେ। ନିମା ଅଛେ ଦିଦି, ଆପଣ ମାନେ ସବୁ ନିମା ଥିବେ ବୋଲି ଭାବୁଛେ।
2: ଆମେ ସବୁ ଲୋକ ନିମା ନାଚୁ।
1: ଦିଦି ଆଉ ଏଇଟା ନବରାତ୍ରି, ନବରାତ୍ରିର ଆପଣ ମାନଙ୍କୁ ସମସ୍ତଙ୍କୁ ମୋର ଶୁଭେଚ୍ଛା ଅଭିନନ୍ଦନ ଜଣଉଛେ। ଦିଦି
0: ତମକେ ମିଶା ଜବର ଜବର ଶୁଭେଚ୍ଛା। ସବୁ ଲୋକ ଯେତିକି ଲୋକ ରେଡ଼ିଓ ଶୁଣିବା ଲୋକ ସବୁ ଲୋକ ଶୁଭେଚ୍ଛା। ଆମର ଯେଉଁ ଚଇତି ଜଣ ପରିବାର ଥାନୁ ଆଲେ ଆଜି କାହିଁକି ଶୁଣିବା ସବୁ ନିଆଲି କୁହା।
1: ଆଜି ଗୀତ ଶୁଣମା ମାମା, ମାଙ୍କର ଉପରେ ଗୋଟେ ଗୀତ ଅଛେ ବାଜିଥିଲା, ଦଶହରା ପରବ ମେଢ କାଣ ଗୋଟେ ହେନ୍ତା ଗୀତଟେ ଅଛେ, ସେ ଗୀତଟା ଶୁଣେଇ ଦେବେ।
0: ଆଲ ଶୁଣେଇ ଦେବୁ, ଏମିତି ଫୋନ କରତେରା, ତୁମର ଗୀତ ଶୁଣତେରା, ଶାରଦା ହେଇତେ ରୁହ, ଆମକେ ପୁଣି ଶାରଦା କରୁଥିବ। ଆଲ ଜୁହାର ଲାଗ।
1: ହଁ ଜୁହାର ମାମା, ଜୁହାର ଦିଦି,
2: ଜୁହାର ଜୁହାର।

0: ହ୍ୟାଲୋ ସାରଦା ଲାବା ଗୀତ।
1: ହ୍ୟାଲୋ ଭାଇ, ସାର
0: ଜୁହାର ଜୁହାର, କିଏ କହିଲାସିନି ବାବୁ? କୁହନ୍ତିନି କହିଲାସିନି
1: ଭାଇ, ମୁଁ ପ୍ରଶ୍ନ ପ୍ରଧାନ କହୁଛି, କୁଆରପାଳ କଟକ।
0: ହଁ, କେନ୍ତା ପ୍ରଧାନ ବାବୁ, ଭଲ ଅଛ କି?
1: ହଁ ଭାଇ, ବହୁତ ଭଲ।
0: ତମର ବାଟେ ସବୁ ଭଲ?
1: ହଁ ଭାଇ, ବହୁତ ଭଲ।
0: ହଁ, ତମର ବାଟେ ଦଶହରା କେନ୍ତା ହେଲାନି କୁହ? ତାହେଲେ ସେବାଟେ କଟକ ବାଟେ ତ ଜବର ଦଶହରା ହେଇଛି ବୋଲି
1: ଆସିଲାଣି। ଆଉ ଆମର ସପ୍ତମ ରୁ ପାଳନ ହଉଛି, ସବୁ ବର୍ଷାରେ ଗେଟ୍ ଫେଟ୍ ଚାଲିଛି, ସବୁ ବଢିଆ ହଉଛି।
0: ହେଲେ ବଡ ସାରଦାରେ ଆଚାସ ବୋଲବା କଥା ନାଇକି?
1: ହଁ ଭାଇ,
0: ହେଲେ ଆଜି କାଇ ଗୀତ ଶୁଣବାସ କୁହା
1: ଭାଇ? ଆଜି ଗୋଟେ ଭଲ ଗୀତ ଶୁଣନ୍ତୁ, କାଇ ଜଣି ଗୀତ ଶୁଣନ୍ତୁ।
0: କାଇ ଗୀତ?
1: ବାଇଗଣି
0: ବାଇଗଣି ବୋଲେ କେନ୍ତାଟା ସେଟା?
1: ହଁ
0: ସେଟା କେନ୍ତା ଗୀତ ବୋଲେନି
1: ଭାଇ? ମୋତେ ହେଉ ନା ଶୁଣତା ବୋଲେ
0: ଆଲେ ଶୁଣାଇ ଦେବୁ। ଏମିତି ଫୋନ କରିଥିବା ସାରଦା ହେଇଥିବା, ଆରେ ଆମକୁ ସାରଦା କରୁଥିବା। ଜୁହାର ଲାଗ।
2: ଜୁହାର ଜୁହାର।

0: ନାଇଁ ଫୋନ୍ ଦେବର କରଲା ଯେ ମାତ୍ର ମୁଇଁ କହିବାରଟା ଖଣ୍ଡେ ଜାଗ୍ରତ ତୁଇ ବି ସେ ଜାଗ୍ରତର ଆମର ଭାଇ ଭଉଣୀ ମନ୍ଦନ ବନ୍ଦା ବାନ୍ଧି ମନାଛ ସବୁ ଲୋକ ଶୁଣିଲାଇନି ରେଡ଼ିଓ ସେ ଫୋନ୍ କରୁ ମନ ମିଶା ଫୋନ୍ ଶୁଣୁ ମନ ମିଶା ସେ ମନ ମିଶା ଖଣ୍ଡେ ଜାଗ୍ରତ ଏ ଖଣ୍ଡଟା ଏ ଯେଉଁ ଜିନିଷ ଘେନିଲା ବେଲେ ଜାଗ୍ରତ ଦଶହରା ଦେଖିଲା ବେଳେ ଜାଗ୍ରତ ନହେଲେ ଦୁଇଟା ଯାକ ଫାନ୍ଦା
1: ନେଇକି
0: ଫାନ୍ଦା ପଡ଼ିଛି ଜୁହାର କରିଦେ ଯୁବେ
1: ଆଜି ଭାଇ ମନ ଗାଲୁନି ଜୁହାର ଜୁହାର
0: ଆଲୁ ଜୁହାର ଲାଗ।

0: ପ୍ରଚାର କଲୁ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଦେଶିଆ ଗୀତର କାର୍ଯ୍ୟକ୍ରମ ହାଲୋ ଶାରଦା ଲାଗିବା ଗୀତ ଉପସ୍ଥାପନା କରିଥିଲେ ମନୋଜ କୁମାର ପାତ୍ର ଏବଂ ରାଜକୁମାରୀ ମହାନ୍ତି। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସନ୍ଧ୍ୟା 6:20ରେ ଶୁଣିବେ ଶ୍ରୀମଦ୍ ଭାଗବତ। ସନ୍ଧ୍ୟା 6:30ରେ ଉଜ୍ଜଳ ଆମ ଦେଶ, 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ ରାତି 7:00 ଏବଂ ରାତି 8:00। ରାତି 7:30ରେ ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାରେ ଶୁଣିବେ କୃଷିଜାତ ସାମଗ୍ରୀର ବିକାଶରେ ମହିଳାଙ୍କ ଉନ୍ନତି। ପରେ ପରେ ରହିଛି କିଷାନବାଣୀ ଗୀତ, ଆଜିର ଚାଷୀ, ବଜାର ଦର ଓ ପାଣିପାଗ। ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନ ପ୍ରଚାର କରିବୁ ରାତି 8:15ରେ। ଶିଳ୍ପୀ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା, ଗୀତିକାର କିଶୋର ଚନ୍ଦ୍ର ନନ୍ଦ, ସଙ୍ଗୀତ ବିଜୟ କୁମାର ସାମନ୍ତରାୟ। ରାତି 8:30ରେ ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ବଂଶୀବାଦନ, ଶିଳ୍ପୀ ପଣ୍ଡିତ ହରିପ୍ରସାଦ ଚୌରାସିଆ। ହିନ୍ଦୀ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ ଶୁଣିବେ ରାତି 9:30ରେ। ଏଥିରେ ଶୁଣିବେ ସୀମା କରନଙ୍କ ସହ ସାକ୍ଷାତକାର। ରାତି 10:00ରେ ପ୍ରଚାର କରିବୁ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସମ୍ବଲପୁରୀ, କଳାହାଣ୍ଡି ଅଞ୍ଚଳର ଗୀତ ଏବଂ ଝୁମର ଗୀତ। ଏକକ କଳାକାର କ୍ରମରେ ରାତି 10:30ରେ ଶୁଣିବେ ସଙ୍ଗୀତ ନିର୍ଦ୍ଦେଶକ ନଦୀମ ଶ୍ରବଣଙ୍କ ନିର୍ଦ୍ଦେଶିତ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା।

ବର୍ତ୍ତମାନ ଶୁଣିବା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ସକାଳ 6:05। ଶିଳ୍ପୀମାନେ ହେଲେ ବୈଭବୀ ସେଠ, ଜ୍ଞାନେନ୍ଦୁ ପାତ୍ର, ସାଧନା ଦାସ, ଉପେନ୍ଦ୍ର କୁମାର ମିଶ୍ର, ଗୀତାରାଣୀ ଦାସ ଏବଂ ବାଣୀକଣ୍ଠ ନିମାଇଚରଣ ହରିଚନ୍ଦନ। ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ ଶୁଣିବେ ସକାଳ 6:25। ଆଜିର ଅନୁଚିନ୍ତା ଶୁଣିବେ ସକାଳ 6:35। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି ଶୁଣିବେ ସକାଳ 6:45। ଏଥିରେ ଶୁଣିବେ ଭତ୍ରା ସମ୍ପ୍ରଦାୟର ଗୀତ, ପରିବେଷଣ କରିବେ ବନମାଳୀ ଭତ୍ରା ଏବଂ ସାଥୀ। ସକାଳ 7:25 ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିବେ କାର୍ଯ୍ୟକ୍ରମ ଗବାକ୍ଷ, ଏଥିରେ ଶୁଣିବେ ଅଭିମାନର ପ୍ରଥମ ଭାଗ। ସକାଳ 8:30 ପୀଠ ପରିକ୍ରମା କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏଥିରେ ଶୁଣିବେ ମା ହିଙ୍ଗୁଳା ଦେବୀ ପୀଠ ସମ୍ପର୍କରେ। ଲଘୁ ସଙ୍ଗୀତ ଶୁଣିବେ ସକାଳ 8:45। ଶିଳ୍ପୀ ବାବୁଲ ସୁପ୍ରିୟ, ଅଭିଜିତ, ନିବେଦିତା ଏବଂ କୁମାର ସାନୁ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ଦିନ 10:30। ଦିନ 11:00 ଶୁଣିବେ ବିଚିତ୍ରା କାର୍ଯ୍ୟକ୍ରମ। ଲୋକଗୀତ କ୍ରମରେ ଦାସକାଠିଆ ଶୁଣିବେ ଦିନ 11:30। ବିଷୟ ରହିଛି ଅହଲ୍ୟା ମୁକ୍ତି, ପରିବେଷଣ କରିବେ କୁଳମଣି ପଣ୍ଡା ଏବଂ ସାଥୀ। ସୌରଭାଷାର କାର୍ଯ୍ୟକ୍ରମ ତାରବା ଶୁଣିବେ ଦିନ 12:30। ଓଡ଼ିଆ ଭକ୍ତିଗୀତ ପ୍ରଚାରିତ ହେବ ଦିନ 12:50। ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର, ରୀନାରାଣୀ ପ୍ରଧାନ, ଯୋଗେନ୍ଦ୍ର ମହାପାତ୍ର ଏବଂ ଶର୍ମିଳା ସାମନ୍ତରାୟ। ଘର ଘରଣୀ କାର୍ଯ୍ୟକ୍ରମ ପ୍ରଚାରିତ ହେବ ଦିନ 9:10। ଏଥିରେ ଶୁଣିବେ ଗ୍ରାମୀଣ ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ସମ୍ପର୍କରେ ସାକ୍ଷାତକାର ଆଲୋଚନା, ଯେତିକି ଚୁନାକୁ ସେତିକି ପିଠା। ପରେ ଅନ୍ୟ ଏକ ସାକ୍ଷାତକାର ଶୁଣିବେ ଡେଙ୍ଗୁ ଜ୍ୱର କ'ଣ ଓ କାହିଁକି। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 226 ଭାଗ।

ଦୀର୍ଘ ସମୟ ଧରି ଗଜ ଏବଂ କୁମ୍ଭୀର ମଧ୍ୟରେ ଯୁଦ୍ଧ ଚାଲିବାରୁ ଗଜ ଦୁର୍ବଳ ହୋଇପଡ଼ିଲା। ଅନ୍ୟ ଉପାୟ ନ ପାଇ ଶେଷରେ ସଙ୍କଟରୁ ଉଦ୍ଧାର ପାଇବା ପାଇଁ ଭଗବାନଙ୍କୁ ବିକଳ ଭାବେ ପ୍ରାର୍ଥନା କରି କହିଲା, ପ୍ରଭୁ, ଆପଣ ନିଜେ ହିଁ ବ୍ରହ୍ମ, କୈବଲ୍ୟଦାତା, ଅଖିଳ ସୃଷ୍ଟିର କାରଣ ଏବଂ ବିଶ୍ୱବ୍ୟାପୀ। ଆପଣ ସୋମାୟା ବଳରେ ଜଗତର ସୃଷ୍ଟି, ପାଳନ ଏବଂ ଅନ୍ତବିଧାନ କରନ୍ତି। ମୋତେ ଆଜି ଏ ଘୋର ସଙ୍କଟରୁ ଉଦ୍ଧାର କରନ୍ତୁ। ଗଜର ବିକଳ ପ୍ରାର୍ଥନାରେ ତୁଷ୍ଟ ହୋଇ ଭଗବାନ ଗରୁଡ଼ ପୃଷ୍ଠରେ ବସି ଆକାଶରେ ଆବିର୍ଭୂତ ହେଲେ। ଭଗବାନଙ୍କୁ ଆକାଶ ମାର୍ଗରେ ଆସୁଥିବାର ଦେଖି ଗଜପତି ନିଜ ଶୁଣ୍ଢରେ ପଦ୍ମଫୁଲ ଧରି ତାଙ୍କୁ ପ୍ରଣାମ କଲା।

କମ୍ପୋଷ୍ଟ କରିଦେବା ଆବଶ୍ୟକତା। ଆଉ ବିଶେଷ କରିକି ଏ ଯୋଉ ମେଢ଼ରେ ଯେଉଁ ଗୁଡିକ ଉପକରଣ ବ୍ୟବହାର ହେଇଥାଏ ତାକୁ ପାଣିରେ ପକାନ୍ତୁ ନାହିଁ, କାରଣ ପାଣି ଥରେ ପ୍ରଦୂଷିତ ହେଇଗଲେ ଏହାକୁ ସଫା କରିବା ବଡ ମୁସ୍କିଲ ହୋଇଥାଏ। ତାପରେ ଆଉ ଗୋଟେ ହେଲା ବିସର୍ଜନ। ମୂର୍ତ୍ତି ପୂଜା ପରେ ସାଧାରଣତଃ ମୂର୍ତ୍ତିକି ବିସର୍ଜନ କରାଯାଏ, ମହାଶୋଭାଯାତ୍ରାରେ ଶବ୍ଦ କରିକିରି ସେ ନେଇକି ବିସର୍ଜନ କରାଯାଏ। କିନ୍ତୁ ସରକାରଙ୍କ ତରଫରୁ ଆଉ ପ୍ରଦୂଷଣ ବୋର୍ଡ ତାକୁ ପରାମର୍ଶ ଦେଇଛି ଯେ ନଦୀ ନାଳ ପୋଖରୀ ହ୍ରଦ ଏସବୁ ଯୋଉ ଜଳାଶୟ ଗୁଡିକ ଅଛି ସେଥିରେ ସିଧାସଳଖ ମୂର୍ତ୍ତିକୁ ବିସର୍ଜନ କରନ୍ତୁ ନାହିଁ, ବରଂ ଗୋଟିଏ କୃତ୍ରିମ ପୋଖରୀ ଖୋଳିକିରି ସେଥିରେ ବିସର୍ଜନ କରନ୍ତୁ। ଏହାର ଉଦ୍ଦେଶ୍ୟ ହେଲା ଜଳ ପ୍ରଦୂଷଣ ରୋକିବା, କାରଣ ଥରେ ଜଳ ପ୍ରଦୂଷିତ ହେଲେ ତାକୁ ରୋକିବା ବହୁତ କଷ୍ଟକର ହେଇଥାଏ। ଏଇ ଚାରୋଟି ଆମର ହେଲା ବିସର୍ଜନ ପୂର୍ବରୁ ସରକାରଙ୍କ ମାର୍ଗଦର୍ଶିକା ଅଛି, ତାକୁ ଅବଶ୍ୟ ପାଳନ କରିବା ସମସ୍ତଙ୍କ ପାଇଁ ଜରୁରୀ। ସେଥିରେ ସରକାର ବେସରକାରୀ ସଂସ୍ଥା ଜନସଚେତନତା କାର୍ଯ୍ୟକ୍ରମ ହେବା ଆବଶ୍ୟକ। ଯେମିତିକି ଆମର ବିବାହ ସରିଲା ପରେ କେହି ବେଦିକିଆ ପଚାରନ୍ତି ସେ ମଣ୍ଡପ ଗୁଡିକ ବହୁତ ଦିନ ପର୍ଯ୍ୟନ୍ତ ଖୋଲା ରହିଥାଏ, ତା ଚାରିପାଖରେ ବହୁତ ଆବର୍ଜନା ଜମି ରହିଥାଏ, ନିକଟସ୍ଥ ରାସ୍ତା ଗୁଡିକ ମଧ୍ୟ ବହୁତ ପ୍ରଦୂଷିତ ହୋଇଥାଏ। ତେଣୁ ବିସର୍ଜନ ପରେ ଯେଉଁମାନେ ସବୁ ତାର ସଂଗଠକ ଅଛନ୍ତି ସେମାନଙ୍କର ପ୍ରଥମ କାର୍ଯ୍ୟ ହେଉଛି ସେ ଚାରିପାଖକୁ ସଫାସଫି କରନ୍ତୁ, ଗୋଟେ ସ୍ୱଚ୍ଛତା ପରିବେଶ ଯେମିତି ଆଗରୁ ଥିଲା ତାକୁ ପୁନରୁଦ୍ଧାର କରାଯାଉ। ତେଣୁ ନିକଟସ୍ଥ ରାସ୍ତା ସଫା କରିକି ଏଗୁଡିକ ଅନ୍ୟତ୍ର ବ୍ୟବହାର କରନ୍ତୁ। ଯଦି ଯାହା ଆମର ରହିଯାଇଛି ସାଜସଜାର ଉପକରଣ ତାକୁ ଅନ୍ୟତ୍ର ମଧ୍ୟ ବ୍ୟବହାର କରାଯାଇପାରିବେ। ଆମେ ପାର୍ବଣ ଋତୁରେ ସ୍ୱଚ୍ଛତା ବଜାୟ ରଖିଲେ ଆମ ସମସ୍ତଙ୍କର ମଙ୍ଗଳ ହେବ, ଏଥିପାଇଁ ଜନସଚେତନତା ଆବଶ୍ୟକ। ବିସର୍ଜନର 24 ଘଣ୍ଟା ପରେ ଯୋଉ ଆବର୍ଜନା ଗୁଡିକ ଗଚ୍ଛିତ ହେଇକି ଥାଏ ତାକୁ ଅବଶ୍ୟ ପରିଷ୍କାର କରିବା କଥା। ଏଇ ବିଜୟା ଦଶମୀ ରାମଚନ୍ଦ୍ର

ସ୍ୱଚ୍ଛ ଭାରତ ମିଶନ ଏହାର ଗୋଟିଏ ପଦକ୍ଷେପ ସ୍ୱରୂପ। ଏଥିପାଇଁ ସମସ୍ତେ ଏ ସ୍ୱଚ୍ଛତାକୁ ବଜାୟ ରଖିବା ପାଇଁ ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ। ଏଇଟା ସରକାର ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି, ଏ ଯେ ପାର୍ବଣ ଋତୁକୁ ତାକୁ ଉପଭୋଗ କରନ୍ତୁ, ତା ସହିତ ମଧ୍ୟ ସ୍ୱଚ୍ଛତାକୁ ବଜାୟ ରଖନ୍ତୁ।

ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀବନ୍ଧୁ ସ୍ୱାଇଁ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମକୁ ଆଉ 5 ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ପାଇଁ କେନ୍ଦ୍ର କ୍ୟାବିନେଟ୍ରେ ନିଷ୍ପତ୍ତି। ରେଳ କର୍ମଚାରୀଙ୍କୁ ମିଳିବ 78 ଦିନର ବୋନସ। ଓଡ଼ିଶା ଦେଶର ଶ୍ରେଷ୍ଠ ଉତ୍ପାଦନ କେନ୍ଦ୍ରସ୍ଥଳୀ ହେବ, କହିଲେ ମୁଖ୍ୟମନ୍ତ୍ରୀ। ଯାଜପୁରରେ 39,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶୁଭାରମ୍ଭ। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆସନ୍ତାକାଲି ହେବ ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ। ଏବଂ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଟ ସମ୍ପର୍କରେ ଆଲୋଚନା। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଏନ୍ଏସ୍ଏପିକୁ ଆଉ 5 ବର୍ଷ 2026-27ରୁ 2030-31 ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସାମାଜିକ ସୁରକ୍ଷା କ୍ଷେତ୍ର ପାଇଁ ସରକାର 53,428 କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଦିବ୍ୟାଙ୍ଗଜନ ପେନ୍ସନ୍ ଯୋଜନାରେ 79 ବର୍ଷ ପର୍ଯ୍ୟନ୍ତ ବୟସ୍କଙ୍କୁ 375 ଟଙ୍କା ଏବଂ 80 ବର୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ବ୍ୟକ୍ତିଙ୍କୁ 625 ଟଙ୍କା ମିଳିବ। ଏହି ଯୋଜନାରେ 36 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 3,20,000,000 ହିତାଧିକାରୀ ଉପକୃତ ହେବେ।
1: दूसरा बड़ा फैसला आज लिया गया है, वंचितों को वरीयता, जो हमारे वीक सेक्शंस हैं सोसाइटी के, वल्नरेबल सेक्शंस हैं, उनके लिए सोशल सिक्योरिटी नेट का एक्सपेंशन, इसे 2031 तक बढ़ाया गया है और टोटल 53,428 करोड़ रुपीज का प्रावधान सोशल सिक्योरिटी नेट के एक्सपेंडेड फॉर्म में किया गया है।
0: श्री वैष्णव कहते वयस्क विधवा पेंशन योजना पूर्व भालू र ସେହିଭଳି କେନ୍ଦ୍ର କ୍ୟାବିନେଟ୍ ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତାକୁ ସ୍ୱୀକୃତି ଦେଇ 11,40,000ରୁ ଅଧିକ କର୍ମଚାରୀଙ୍କୁ 78 ଦିନର ବୋନସ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ବୋନସ ପ୍ରଦାନ ପାଇଁ କ୍ୟାବିନେଟ୍ 2,009 କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି। ରେଳବାଇ ପକ୍ଷରୁ ପ୍ରତିବର୍ଷ ପାର୍ବଣ ଋତୁରେ ବୋନସ ପ୍ରଦାନ କରାଯାଇଥାଏ। ରେଳ କର୍ମଚାରୀମାନଙ୍କ କାର୍ଯ୍ୟଦକ୍ଷତା ବିକାଶ ଦିଗରେ ଏହା ଏକ ପ୍ରୋତ୍ସାହନ ଭାବେ କାର୍ଯ୍ୟ କରିଥାଏ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। 78 ଦିନର ବୋନସ ବାବଦକୁ ଜଣେ କର୍ମଚାରୀଙ୍କୁ ସର୍ବାଧିକ 70,951 ଟଙ୍କା ପ୍ରଦାନ କରାଯିବ। ରେଳବାଇରେ ଏବେ 1,65,000 ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରୀ କହିଛନ୍ତି।

ନିବେଶର ନିଯୁକ୍ତି ଓ ଶିଳ୍ପାୟନର ସମୃଦ୍ଧି ସଂକଳ୍ପ ନେଇ ଓଡ଼ିଶା ଆଗେଇ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ଆଜି ମୁଖ୍ୟମନ୍ତ୍ରୀ 39,383 କୋଟି ଟଙ୍କା ମୂଲ୍ୟର 46 ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପାୟନ ସହ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଏଥିପାଇଁ ପ୍ରତ୍ୟେକ ଜିଲ୍ଲା ଓ ଶିଳ୍ପାଞ୍ଚଳରେ ଅଧିକ ଦକ୍ଷତା କେନ୍ଦ୍ର ଖୋଲି ଯୁବପିଢ଼ିଙ୍କୁ ଶିଳ୍ପର ଆବଶ୍ୟକତା ଅନୁଯାୟୀ ଦକ୍ଷତା ପ୍ରଶିକ୍ଷଣ ଦିଆଯିବ। ଶିଳ୍ପ ଉଦ୍ୟୋଗୀଙ୍କ ସହ ଆଲୋଚନା ମାଧ୍ୟମରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ଦେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କଳିଙ୍ଗନଗରଠାରେ ଇଣ୍ଡିଆନ୍ ମେଟାଲ୍ସ ଏବଂ ଫେରୋ ଆଲଏଜ୍ ଲିମିଟେଡ୍ ଓ ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ର ନୂତନ ପ୍ଲାଣ୍ଟକୁ ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟର 42,512 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ୍ଗ୍ରହଣ ଅନୁଷ୍ଠିତ ହେବ। ସକାଳ 8:00 ଅପରାହ୍ନ 2:00 ପର୍ଯ୍ୟନ୍ତ ମତଦାନ ହୋଇ ଫଳାଫଳ ଘୋଷଣା କରାଯିବ। ଏହା ପୂର୍ବରୁ ଆଜି ୱାଇଆଇ ଷ୍ଟାଣ୍ଡ ଫର୍ ମିଟିଂ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଶୁକ୍ରବାର ପୂର୍ବାହ୍ନରେ ନବନିର୍ବାଚିତ ପ୍ରତିନିଧିଙ୍କ ଶପଥ ଗ୍ରହଣ ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିନା ହିଂସାରେ ଶାନ୍ତି ଶୃଙ୍ଖଳାର ସହ ମତଦାନ କରିବାକୁ ଶ୍ରୀ ସୁରଜ ଛାତ୍ରଛାତ୍ରୀମାନଙ୍କୁ ନିବେଦନ କରିଛନ୍ତି। ସୂଚନା ଅନୁଯାୟୀ ରାଜ୍ୟର 328 ମହାବିଦ୍ୟାଳୟ ଏବଂ 13 ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ପାଇଁ ନିର୍ବାଚନ ହେବ। 202 ମହାବିଦ୍ୟାଳୟ ଏବଂ 3 ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବଦଳରେ ଛାତ୍ର ସଂସଦ ପାଇଁ ଚୟନ କରାଯିବ। ବଜ୍ରପାତ ଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହ୍ରାସ କରିବା ପାଇଁ ବୈଜ୍ଞାନିକ ବୈଷୟିକ ତଥା ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ଲକ୍ଷ୍ୟରେ ଆସନ୍ତାକାଲିଠାରୁ 2 ଧରି ଭୁବନେଶ୍ୱରଠାରେ ଏକ ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହେବ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କର୍ମଶାଳାର ଉଦ୍ଘାଟନ କରିବେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓସ୍ଡମା ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଦେଶର ପ୍ରମୁଖ ବୈଜ୍ଞାନିକ ଓ ବୈଷୟିକ ଅନୁଷ୍ଠାନ ବିଶ୍ୱବିଦ୍ୟାଳୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଗବେଷକ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେବେ। ବଜ୍ରପାତର ପୂର୍ବାନୁମାନ ବିପଦ ଆକଳନ ଆଗୁଆ ସତର୍କ ସୂଚନା ପ୍ରସାର ଏବଂ ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହା କାର୍ଯ୍ୟ କରିବ। କର୍ମଶାଳାର ପ୍ରଥମ ଦିନରେ ଉପଗ୍ରହ ତଥ୍ୟର ସମନ୍ୱୟ ସଂଖ୍ୟାତ୍ମକ ପାଣିପାଗ ପୂର୍ବାନୁମାନ କୃତ୍ରିମ ବୁଦ୍ଧିମତା ଓ ମେସିନ୍ ଲର୍ଣ୍ଣିଂର ନୂତନ ପ୍ରୟୋଗ ଏବଂ ପଞ୍ଚାୟତସ୍ତରୀୟ ନିଷ୍ପତ୍ତି ସହାୟକ ବ୍ୟବସ୍ଥା ମାଧ୍ୟମରେ ବଜ୍ରପାତ ଚିହ୍ନଟ ଓ ପୂର୍ବାନୁମାନ ବ୍ୟବସ୍ଥାର ଉନ୍ନତି ଉପରେ ଆଲୋଚନା କରାଯିବା ସହ ନୂତନ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଜାରି ରହିଛି। ବୈଠକରେ ଆସନ୍ତା 22 24 ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ ଥିବା କାର୍ତ୍ତିକ ମାସ ବାଳଧୂପ ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା ହେଉଛି। ଶାନ୍ତି ଶୃଙ୍ଖଳା ଓ ସମନ୍ୱୟ ରକ୍ଷା ସହ ନୀତି ନିର୍ଘଣ୍ଟ ସମାପନ ନେଇ ବୈଠକରେ ଚୂଡ଼ାନ୍ତ ନିଷ୍ପଭି ନିଆଯିବ। ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ସମସ୍ତ ସେବାୟତ ନିଯୋଗ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। କଟକ ସହର ଓ ସାହିରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ମହାନଦୀ ରିଭର ଫ୍ରଣ୍ଟର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନେଇଛନ୍ତି। ଆସନ୍ତା 2 ଭିତରେ ଏହାର କାର୍ଯ୍ୟ ଶେଷ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ନୟାଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା ବୋର୍ଡର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଧାନସଭାର ବାଚସ୍କତି ସୁରମା ପାଢ଼ୀଙ୍କ ସମେତ ନୟାଗଡ଼ ଓ ଦଶପଲ୍ଲାର ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ ପ୍ରମୁଖ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଲିଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଏବଂ ସେଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ। ନବରାତ୍ରିର ଚତୁର୍ଥ ଦିବସରେ ଆଜି ଶକ୍ତିପୀଠଗୁଡ଼ିକରେ ରୀତିନୀତି ସହ ପୂଜାର୍ଚ୍ଚନା ସାଙ୍ଗକୁ ମା'ଙ୍କ କୁଷ୍ମାଣ୍ଡ ବେଶ ଅନୁଷ୍ଠିତ ହେଉଛି। ଦେବୀ କୁଷ୍ମାଣ୍ଡା ହେଉଛନ୍ତି ତେଜ ଓ ପ୍ରତାପର ସ୍ୱରୂପ। ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କଠାରୁ ନିର୍ଗତ ହେଉଥିବା ତେଜର ସୃଷ୍ଟିକର୍ତ୍ତା ଦେବୀ କୁଷ୍ମାଣ୍ଡା ବୋଲି ବିଶ୍ୱାସ ରହିଛି। ପୌରାଣିକ କିମ୍ବଦନ୍ତୀ ଅନୁସାରେ ମା'ଙ୍କ ଦିବ୍ୟହସ୍ତରୁ ବ୍ରହ୍ମାଣ୍ଡର ସୃଷ୍ଟି ହୋଇଥିଲା। ଏହି କାରଣରୁ ମା'ଙ୍କୁ କୁଷ୍ମାଣ୍ଡା ବୋଲି କୁହାଯାଏ। ସିଂହବାହିନୀ ମା' ଅଷ୍ଟଭୁଜା, ହସ୍ତରେ ତ୍ରିଶୂଳ, ଚକ୍ର, ଖଣ୍ଡା, ଅଙ୍କୁଶ, ଗଦା, ଧନୁ, ତୀର, ଅମୃତ କୁମ୍ଭ, ରକ୍ତପାତ୍ର ଓ କମଣ୍ଡଳ ଧାରଣ କରିଛନ୍ତି। ମା'ଙ୍କ ଆରାଧନା ମନରେ ସକାରାତ୍ମକ ଭାବନା ସହ ଜୀବନରେ ଆଶା ଓ ଆତ୍ମବିଶ୍ୱାସ ଜାଗ୍ରତ କରେ। ନବରାତ୍ରିର ଏହି ପବିତ୍ର ଅବସରରେ ମା' ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଦିଅନ୍ତୁ। ନବରାତ୍ରି ଅବସରରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର

0: ସୁରକ୍ଷା ଆୟୋଗ କାର୍ଯ୍ୟାଳୟଠାରେ ଆୟୋଜିତ କନ୍ୟା ପୂଜନ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ଶ୍ରୀମତୀ ପରିଡ଼ା କହିଛନ୍ତି କନ୍ୟା ପୂଜନ ଏକ ପୂଜା ନୁହେଁ, ଏହା ନାରୀ ଶକ୍ତି ପ୍ରତି ଆମର ଶ୍ରଦ୍ଧା ଓ ସମ୍ମାନର ପ୍ରତୀକ। କନ୍ୟା ପୂଜନ ସହ ଝିଅମାନଙ୍କୁ ସମ୍ମାନ, ସୁରକ୍ଷା ଓ ଆଗକୁ ବଢ଼ିବାର ସମାନ ସୁଯୋଗ ଦେବାପାଇଁ ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅସୁରାଳୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ପାଞ୍ଚଟି ବିଭାଗର ଡାକ୍ତରୀ ଦଳ ଯୋଗଦେଇ ବିଭିନ୍ନ ପଞ୍ଚାୟତରୁ ଆସିଥିବା 450 ଜଣ ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ନବରଙ୍ଗପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆର୍ଥିକ ବର୍ଷର ପ୍ରଥମ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ 377 ଜଣ ଦିବ୍ୟାଙ୍ଗ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ 126 ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ନିମନ୍ତେ ଚିହ୍ନଟ କରାଯାଇଥିଲା। ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ମିଳିତ ଆନୁକୂଲ୍ୟରେ ଏଫ୍ଏଲ୍ସି କକ୍ଷଠାରେ ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବୈଠକରେ କନ୍ୟା ସନ୍ତାନର ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଗୁଣାତ୍ମକ ଶିକ୍ଷା ଉପରେ ଆଲୋଚନା କରାଯାଇଥିଲା। ସମସ୍ତ ବିଭାଗ ମିଳିତ ଭାବେ କାର୍ଯ୍ୟ କରି ଜିଲ୍ଲାରେ କନ୍ୟା ସନ୍ତାନଙ୍କ ସର୍ବାଙ୍ଗୀନ ବିକାଶ ଓ ସଶକ୍ତିକରଣକୁ ଆଗେଇ ନେବାକୁ ସଂକଳ୍ପ ଗ୍ରହଣ କରିଥିଲେ। ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ଅଗ୍ରଗତି ପାଇଁ ବରଗଡ଼ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହୋଇଯାଇଛି। ଯଦୁମଣି ପ୍ରଧାନ ଅଡିଟୋରିୟମଠାରେ ଆୟୋଜିତ ମେଳାରେ ବହୁସଂଖ୍ୟକ ଚାଷୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମକୁ ଆଉ 5 ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ପାଇଁ କେନ୍ଦ୍ର କ୍ୟାବିନେଟ୍ରେ ନିଷ୍ପତ୍ତି। ରେଳ କର୍ମଚାରୀଙ୍କୁ ମିଳିବ 78 ଦିନର ବୋନସ। ଓଡ଼ିଶା ଦେଶର ଶ୍ରେଷ୍ଠ ଉତ୍ପାଦନ କେନ୍ଦ୍ରସ୍ଥଳୀ ହେବ କହିଲେ ମୁଖ୍ୟମନ୍ତ୍ରୀ। ଯାଜପୁରରେ 39,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶୁଭାରମ୍ଭ। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆସନ୍ତାକାଲି ହେବ ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ। ଏବଂ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ସମ୍ପର୍କରେ ଆଲୋଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ, ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ, ଯକ୍ଷ୍ମାମୁକ୍ତ ଭାରତ ଯାତ୍ରାରେ ନବସୃଜନ ଓ ସମାବେଶୀ ପ୍ରୟାସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ସାର୍ବଜନୀନ ସ୍ୱାର୍ଥ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବାକୁ ହେଲେ ଲକ୍ଷ୍ୟଭିତ୍ତିକ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିଥାଏ। ଯକ୍ଷ୍ମା ଭଳି ଜଟିଳ ରୋଗକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ପାଇଁ ସରକାରଙ୍କ ପଦକ୍ଷେପ ଏ କ୍ଷେତ୍ରରେ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି। ସରକାରୀ ଯୋଜନା ମଧ୍ୟରେ ସୀମିତ ନ ରହି ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ଜନ ଆନ୍ଦୋଳନ ଦିଗରେ ଗତି କରୁଛି। 2024 ଆକଳନ ଅନୁଯାୟୀ ବିଶ୍ୱରେ ପ୍ରତିବର୍ଷ ପ୍ରାୟ 1,70,00,000 ଲୋକ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇଥାନ୍ତି। ସେଥିମଧ୍ୟରେ 58,00,000 ପୁରୁଷ, 37,00,000 ମହିଳା ଏବଂ 12,00,000ରୁ ଅଧିକ ପିଲା ଅନ୍ତର୍ଭୁକ୍ତ। କୁପୋଷଣ, ଦୁର୍ବଳ, ଏଚ୍ଆଇଭି ସଂକ୍ରମିତ ଏବଂ ମଧୁମେହ ରୋଗୀଙ୍କ ପାଖରେ ଯକ୍ଷ୍ମା ରୋଗର ପ୍ରାଦୁର୍ଭାବ ମୁଖ୍ୟତଃ ଦେଖିବାକୁ ମିଳିଥାଏ। ଏପରିକି ସଂକ୍ରମିତ ବ୍ୟକ୍ତିଙ୍କ ସହ ଦୀର୍ଘ ସମୟ ଅତିବାହିତ କଲେ ବାୟୁ ମାଧ୍ୟମରେ ମଧ୍ୟ ଏହି ରୋଗ ଅନ୍ୟକୁ ଆକ୍ରମଣ କରିଥାଏ। ଏହାର ସାଧାରଣ ଲକ୍ଷଣଗୁଡ଼ିକ ମଧ୍ୟରେ 3 ସପ୍ତାହରୁ ଅଧିକ ସମୟ ଧରି ଲଗାତାର କାଶ, କଫରେ ରକ୍ତ ପଡ଼ିବା, ଛାତିରେ ଯନ୍ତ୍ରଣା, ଦୁର୍ବଳତା, ଥକାପଣ, ଓଜନ ହ୍ରାସ, ଜ୍ୱର ଏବଂ ରାତିରେ ଝାଳ ବୋହିବା ଆଦି ଅନ୍ତର୍ଭୁକ୍ତ। ଶରୀରର ସମସ୍ତ ଅଙ୍ଗକୁ ଯକ୍ଷ୍ମା ଜୀବାଣୁ କ୍ରମଶଃ ଆକ୍ରାନ୍ତ କରିଥାଏ। ପ୍ରଥମେ ଫୁସ୍ଫୁସ୍ ଏବଂ ପରେ ଶରୀରର ଅନ୍ୟ ସମସ୍ତ ଅଙ୍ଗ ଏହାଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ଶରୀରର ରୋଗ ପ୍ରତିଷେଧକ ଶକ୍ତି ଉପରେ ଯକ୍ଷ୍ମାର ଭୟାବହତା ନିର୍ଭର କରିଥାଏ। ବିଶ୍ୱର ଯକ୍ଷ୍ମା ସଂକ୍ରମଣ ମାମଲା ମଧ୍ୟରୁ 2/3 8ଟି ଦେଶରେ କେନ୍ଦ୍ରୀଭୂତ ହୋଇ ରହିଛି। 2024 ଆକଳନ ଅନୁଯାୟୀ ସେଥିମଧ୍ୟରୁ ଭାରତରେ ସର୍ବାଧିକ 25%, ଇଣ୍ଡୋନେସିଆରେ 10, ଫିଲିପାଇନ୍ସରେ 6.8, ଚୀନରେ 6.5, ପାକିସ୍ତାନରେ 6.3, ନାଇଜେରିଆରେ 4.8, କଙ୍ଗୋରେ 3.9 ଏବଂ ବାଂଲାଦେଶରେ 3.6% ଯକ୍ଷ୍ମା ରୋଗୀ ଅନ୍ତର୍ଭୁକ୍ତ। ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ଯକ୍ଷ୍ମାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଥିବାରୁ କେନ୍ଦ୍ର ସରକାର ଏ କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରି ପଦକ୍ଷେପ ଗ୍ରହଣ କରିଛନ୍ତି। ଇତିମଧ୍ୟରେ ଯକ୍ଷ୍ମାମୁକ୍ତ ଭାରତ ଗଠନ ଅଭିଯାନ ଅଧୀନରେ ସ୍ୱାସ୍ଥ୍ୟ ପାଇଁ ମିଳିତ ଗୋଷ୍ଠୀ ଜୋସ୍ ବ୍ୟବସ୍ଥାର ଆରମ୍ଭ କରାଯାଇଛି। ଯକ୍ଷ୍ମାମୁକ୍ତ ଭାରତ ଅଭିଯାନ ପାରମ୍ପରିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇ ଏବେ ଜନଭାଗିଦାରିତା ଆଡ଼କୁ ଗତିଶୀଳ ହେଉଛି। ଦେଶର ଯୁବବର୍ଗଙ୍କ ଦକ୍ଷତା, ଅଙ୍ଗୀକାରବଦ୍ଧତା ଏବଂ

0: ସମନ୍ୱିତ ପ୍ରୟାସ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଯକ୍ଷ୍ମା ନିରାକରଣ ନେଇ ସରକାରଙ୍କ ପ୍ରୟାସ ତୃଣମୂଳ ସ୍ତରରେ ପହଞ୍ଚିବା ସହଜ ହୋଇପାରିବ। ରୋଗୀ ଚିହ୍ନଟଠାରୁ ଆରମ୍ଭ କରି ଚିକିତ୍ସା ପ୍ରଦାନ ଏବଂ ଏହାର ପ୍ରତିହତ ପାଇଁ ଜନସଚେତନତା ବୃଦ୍ଧି ଅତ୍ୟନ୍ତ ଆବଶ୍ୟକ। ଏପରିକି କେତେକ କ୍ଷେତ୍ରରେ ରୋଗ ଚିହ୍ନଟ ନ ହୋଇ ଏବେ ମଧ୍ୟ ସମାଜରେ ବହୁ ଲୋକ ଜୀବନ ଅତିବାହିତ କରୁଛନ୍ତି। ଏହାର କାରଣ ହେଉଛି ସମ୍ବଳ ଓ ସଚେତନତାର ଅଭାବ। ସେମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚିବା ନିତାନ୍ତ ଜରୁରୀ। ଯୋଶ ଦଳଗୁଡ଼ିକ ଏହି ଛାୟା ରୋଗୀଙ୍କର ଚିହ୍ନଟ ତଥା ତାଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାକୁ ପଦକ୍ଷେପ ଗ୍ରହଣ କରିବେ। ପ୍ରଥମ ପର୍ଯ୍ୟାୟରେ ଦେଶର 11 ରାଜ୍ୟର 55 ଜିଲ୍ଲାରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ପର୍ଯ୍ୟାୟକ୍ରମେ ଏହା ବିଭିନ୍ନ ପ୍ରାନ୍ତକୁ ସମ୍ପ୍ରସାରଣ କରାଯିବ। ଯୋଶ ଦଳଗୁଡ଼ିକ ଜିଲ୍ଲା ତଥା ବ୍ଲକ ସ୍ତରରେ ଡିଜିଟାଲ ଆଧାରିତ ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରିବେ। ଯୁବ ନେତୃତ୍ୱାଧୀନ ଏଭଳି ପଦକ୍ଷେପ ରୋଗ ଚିହ୍ନଟ, ଚିକିତ୍ସା ଓ ନିରାକରଣ ଦିଗରେ ରହୁଥିବା ଦୂରତ୍ୱକୁ ହ୍ରାସ କରିବାରେ ସହାୟକ ହେବ। ଗତ ଜୁନ୍ ମାସ ସୁଦ୍ଧା ଦେଶରେ ଯକ୍ଷ୍ମା ନିରାକରଣ ଅଭିଯାନ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। 28 କୋଟି 10 ଲକ୍ଷରୁ ଅଧିକ ଲୋକଙ୍କର ପରୀକ୍ଷଣ କରାଯିବା ସହ 20 ଲକ୍ଷ ବ୍ୟକ୍ତିଙ୍କୁ ଯକ୍ଷ୍ମା ନିରୋଧୀ ଚିକିତ୍ସା ପ୍ରଦାନ କରାଯାଇଛି। ଇତିମଧ୍ୟରେ 5,70,000 ନୂତନ ନିକ୍ଷୟ ମିତ୍ରଙ୍କୁ ଏହି ଅଭିଯାନରେ ସାମିଲ କରାଯାଇଛି। ଏଥିରେ 32 ଲକ୍ଷ ଛାତ୍ରଛାତ୍ରୀ ଏବଂ 1,90,000 ଅଧିକ ମୋ ଭାରତ ସ୍ୱେଚ୍ଛାସେବୀ ସାମିଲ ହେବା ଏକ ବଡ଼ ସଫଳତା। ପ୍ରାରମ୍ଭିକ ଯକ୍ଷ୍ମା ଚିହ୍ନଟ ଓ ରୋଗୀଙ୍କ ଚିକିତ୍ସାକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ 9,800 ଅଧିକ ତ୍ୱରିତ ପରୀକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି। ଟିବି ମୁକ୍ତ ଭାରତ ଆପ୍ ଓ ଖୁସି ଚାଟବଟ୍ ଯକ୍ଷ୍ମା ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ବିକାଶକୁ ଚିହ୍ନଟ କରିବା ସହ ରୋଗ ଲକ୍ଷଣ ସମ୍ପର୍କରେ ନାଗରିକଙ୍କୁ ମାର୍ଗଦର୍ଶନ କରିବାରେ ସହାୟକ ହେଉଛି। ଦେଶରେ ଯକ୍ଷ୍ମାର ପ୍ରାଦୁର୍ଭାବ କ୍ରମଶଃ ହ୍ରାସ ପାଇଚାଲିଛି। ନିରନ୍ତର ପ୍ରତିବଦ୍ଧତା, ଗୋଷ୍ଠୀ ଅଂଶଗ୍ରହଣ ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଦୃଷ୍ଟିକୋଣକୁ ଏଭଳି ସଫଳତା ପ୍ରତିପାଦନ କରୁଛି। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।
1: ଶେଷ ହେଲା ଆଜିର ପ୍ରସଙ୍ଗ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଶ୍ରୋତାବନ୍ଧୁ, ଏତେବେଳେ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରୁ। ଶିଳ୍ପୀ ସୋନୁ ନିଗମ ଏବଂ ପାମେଲା ଜେନ୍, ଗୀତିକାର ଦେବଦାସ ଛୋଟରାୟ, ସଙ୍ଗୀତ ଦୀପକ କୁମାର।

0: ଆପଣଙ୍କର 4800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
1: ଆରେ ବାଃ, ମୋର ଏତେ ପଏଣ୍ଟ କେମିତି ଆସିଲା?
2: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ, ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY, କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
3: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 ରୁ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ ଏଗ୍ରିଷ୍ଟାକ୍ ପୋର୍ଟାଲରେ କୃଷକ ପଞ୍ଜୀକରଣ, ବ୍ୟାଙ୍କ ଖାତା ସହ ଆଧାର ସିଡିଂ ଏବଂ ଇ-KYC କରିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତସ୍ତରୀୟ କୃଷି କର୍ମଚାରୀ, ରାଜସ୍ୱ ଅଧିକାରୀ କିମ୍ବା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି ପ୍ରକ୍ରିୟା

0: ଅତ୍ୟନ୍ତ ସମ୍ପୂର୍ଣ୍ଣ କରନ୍ତୁ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
1: କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଲୋଫର ଚଳଚ୍ଚିତ୍ରରୁ। ଶିଳ୍ପୀ ସାନ ଏବଂ ତପ ମିଶ୍ର, ବାପୁ ଗୋସ୍ୱାମୀଙ୍କ ଗୀତ, ସଙ୍ଗୀତ ଗୁଡ୍ଲି ରଥ।

0: ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 megahertz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଆଉ 5 ବର୍ଷ ବୃଦ୍ଧି, ମଞ୍ଜୁର ହେଲା 53,428 crore, ରେଳ କର୍ମଚାରୀଙ୍କ ପାଇଁ 78 ଦିନର ବୋନସ, ଲଦାଖରେ ଆସନ୍ତାକାଲି 5 ବୃହତ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ଭାରତ କାନାଡ଼ା ସମ୍ପର୍କର ଅଗ୍ରଗତି ନେଇ ସମୀକ୍ଷା କଲେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ, ଏବଂ ହାଇଦ୍ରାବାଦଠାରେ 4th T20 କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ 2026-27 2030-31 5 ବର୍ଷ ପାଇଁ ଜାରି ରଖିବା ଲାଗି ଅନୁମୋଦିତ ହୋଇଛି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସାମାଜିକ ସୁରକ୍ଷା ବ୍ୟବସ୍ଥା ପାଇଁ 53,428 crore ମଞ୍ଜୁର କରାଯାଇଛି। ସେ କହିଛନ୍ତି ଦିବ୍ୟାଙ୍ଗଜନ ପେନ୍ସନ୍ ଯୋଜନା ଅଧୀନରେ ଏହି ସହାୟତା ରାଶି 79 ବର୍ଷ ବୟସ ପର୍ଯ୍ୟନ୍ତ 375 crore, 80 ବର୍ଷ ଓ ତଦୂର୍ଦ୍ଧ୍ୱଙ୍କ ପାଇଁ 625 crore ରହିବ। ଶ୍ରୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ସାମାଜିକ ସହାୟତା ଯୋଜନା ଅଧୀନରେ ଅକ୍ଷମତା ଚିହ୍ନଟ ଦିବ୍ୟାଙ୍ଗଜନଙ୍କ ନିମନ୍ତେ ବର୍ତ୍ତମାନ 80% ରହିଥିବା ବେଳେ ଏବେ ଏହା 40% ହ୍ରାସ କରାଯିବ। ଦିବ୍ୟାଙ୍ଗଜନଙ୍କ ପେନ୍ସନ୍ ପାଇଁ ସର୍ବନିମ୍ନ ବୟସ ସୀମା ଜନ୍ମ ସମୟରୁ ଧାର୍ଯ୍ୟ କରାଯିବ। ଏହି ନୂତନ ପଦକ୍ଷେପ ଦ୍ୱାରା ମୋଟ 36 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 3,20,000,000 ହିତାଧିକାରୀ ଉପକୃତ ହେବେ ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।
2: दूसरा बड़ा फैसला आज लिया गया है, वंचितों को वरीयता, जो हमारे वीक सेक्शंस है सोसाइटी के, वल्नरेबल सेक्शंस है, उनके लिए सोशल सिक्योरिटी नेट का एक्सपेंशन, इसे 2031 तक बढ़ाया गया है और टोटल 53,428 crore रुपीज का प्रावधान सोशल सिक्योरिटी नेट के एक्सपेंडेड फॉर्म में किया गया है।
1: केंद्र कैबिनेट ने आज IDBI बैंक रणनैतिक पुनर्गठन प्रक्रिया अनुमोदित।

0: ହୋଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଏମ୍ଏସ୍ଏମ୍ଇ ଏବଂ ନୂତନ ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କ୍ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସେ ସୂଚନା ଦେଇ କହିଛନ୍ତି ବ୍ୟାଙ୍କ୍ଗୁଡ଼ିକ ପାଇଁ ରଣନୈତିକ ଅଂଶୀଦାର ଚୟନ କରାଯାଇଛି, ଏହା ମାଧ୍ୟମରେ ନୂତନ ପୁଞ୍ଜି ବିନିଯୋଗ କରାଯିବ। ଶ୍ରୀ ବୈଷ୍ଣବ କହିଛନ୍ତି ଭାରତ ସରକାର ଏବଂ ଜୀବନ ବୀମା ନିଗମ ଏଲ୍ଆଇସିର ପୁନର୍ଗଠନ ସଂସ୍ଥାରେ ତା'ର 34% ଅଂଶ ବଳବତ୍ତର ରଖିବ। କେନ୍ଦ୍ର କ୍ୟାବିନେଟ୍ରେ ରେଳ କର୍ମଚାରୀଙ୍କ ଦକ୍ଷତାର ମାନ୍ୟତା ପ୍ରଦାନ ସ୍ୱରୂପ 11,40,000 ଅଧିକ କର୍ମଚାରୀଙ୍କୁ 78 ଦିନର ଉତ୍ପାଦ ଭିତ୍ତିକ ବୋନସ ପ୍ରଦାନକୁ ମଞ୍ଜୁରୀ ମଧ୍ୟ ପ୍ରଦାନ କରାଯାଇଛି। ଏହି ବୋନସ ପ୍ରଦାନ ପାଇଁ 2,009 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମନ୍ତ୍ରିମଣ୍ଡଳ ବୈଠକରେ ଅନୁମୋଦିତ ହୋଇଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ପ୍ରତିବର୍ଷ ପାର୍ବଣ ଋତୁ ପୂର୍ବରୁ ଯୋଗ୍ୟ ରେଳ କର୍ମଚାରୀଙ୍କୁ ବୋନସ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ଅଣଗେଜେଟେଡ୍ ରେଳ କର୍ମଚାରୀଙ୍କୁ ମଧ୍ୟ 78 ଦିନର ଦରମା ସହ ସମାନ ବୋନସ ପ୍ରଦାନ କରାଯାଇଛି। ରେଳବାଇର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବା ପାଇଁ ରେଳବାଇ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା କ୍ଷେତ୍ରରେ ବୋନସ ପ୍ରଦାନ ଏକ ପ୍ରୋତ୍ସାହନ ଭାବେ କାର୍ଯ୍ୟ କରିଥାଏ।
1: रेलवे के करीब 11,40,770 कर्मचारियों के लिए परफॉर्मेंस लिंक्ड बोनस 78 दिनों का बोनस आज कैबिनेट ने अप्रूव किया। ये दीपावली का उपहार है रेलवे के सभी कर्मठ कर्मचारियों के लिए जो दिन रात मेहनत करते हैं। करीब 2,009 करोड़ रुपए का टोटल बोनस है।
0: श्री वैष्णव कहते संप्रति रेलवे रे व्यापक नियुक्ति प्रक्रिया जारी रही। ପ୍ରାୟ 1,65,000 ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲଦାଖରେ ଆଭାସୀ ମାଧ୍ୟମରେ ପ୍ରାୟ 3,350 କୋଟି ଟଙ୍କା ମୂଲ୍ୟର 5ଟି ବୃହତ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଲଦାଖରେ ଯୋଗାଯୋଗ ସୁଦୃଢ଼, ଶକ୍ତି ଭିଭିଭୂମିର ଉନ୍ନତି, ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଏବଂ ଜଳ ସୁରକ୍ଷା ବୃଦ୍ଧି କରିବା ହେଉଛି ଏହି ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ। ଏହି ଅବସରରେ ସେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଲେହସ୍ଥିତ କୁଶକ ବକୁଳା ରେମ୍ପେଚୋ ବିମାନ ବନ୍ଦରରେ 640 କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଯାତ୍ରୀ ଟର୍ମିନାଲ୍ ବିଲ୍ଡିଂର ଉଦ୍ଘାଟନ କରିବେ। ଏହି ଟର୍ମିନାଲ୍ 23,800 ବର୍ଗମିଟର ପରିଧି ମଧ୍ୟରେ ଅବସ୍ଥିତ ଏବଂ ବାର୍ଷିକ 35 ଲକ୍ଷ ଯାତ୍ରୀ ପରିଚାଳନା ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ସୀମା ସଡ଼କ ସଂଗଠନ ଦ୍ୱାରା ନିର୍ମିତ 298 କିଲୋମିଟର ଦୀର୍ଘ ନିମୁ ପାଦୁମ ଦାର୍ଚା ସଡ଼କକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ସଡ଼କ ଲେହର ନିମୁ ସହିତ ହିମାଚଳ ପ୍ରଦେଶର ଦାର୍ଚା ସହିତ ସଂଯୋଗ କରିବ। ସେହିପରି ଶ୍ରୀ ମୋଦି 9 ମେଗାୱାଟ କ୍ଷମତା ବିଶିଷ୍ଟ ହାନୁ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ 66 କିଲୋ ଭୋଲ୍ଟର ଡବଲ ସର୍କିଟ୍ ଦାହ ହାନୁ ଖାଲ୍ଟସ୍ ସି ଟ୍ରାନ୍ସମିଶନ ଲାଇନ୍ର ଉଦ୍ଘାଟନ କରିବେ। ଏହା ଲଦାଖର ବିଦ୍ୟୁତ୍ ନେଟ୍ୱାର୍କ ବ୍ୟବସ୍ଥାର ଉନ୍ନତିରେ ସହାୟକ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ କାନାଡ଼ାର ବୈଦେଶିକ ମନ୍ତ୍ରୀ ଅନିତା ଆନନ୍ଦ ଆଜି ବାଣିଜ୍ୟ ନିବେଶ, ଶିକ୍ଷା, ଶକ୍ତି, ପ୍ରତିରକ୍ଷା ଏବଂ ଜନସାଧାରଣଙ୍କ ମଧ୍ୟରେ ପାରସ୍କରିକ ଭାବର ଆଦାନ ପ୍ରଦାନ କ୍ଷେତ୍ରରେ ଭାରତ କାନାଡ଼ା ସମ୍ପର୍କର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ଉଭୟ ମନ୍ତ୍ରୀ ଆଜି ନୂଆଦିଲ୍ଲୀରେ ଏକ ବୈଠକରେ ଏ ବିଷୟରେ ଆଲୋଚନା କରିଥିଲେ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ନେତା ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମତାମତ ଆଦାନ ପ୍ରଦାନ କରିଛନ୍ତି। ସେ କହିଛନ୍ତି ସରକାର ଏବଂ ଶିଳ୍ପ ଜଗତର ନେତୃତ୍ୱ ତଥା ନିରନ୍ତର ସହଯୋଗ ଦ୍ୱାରା ପରିଚାଳିତ ହୋଇ ଉଭୟ ଦେଶ ସେମାନଙ୍କର ରଣନୈତିକ ଭାଗିଦାରୀକୁ ଆଗକୁ ବଢ଼ାଉଛନ୍ତି। ଅନ୍ୟପକ୍ଷରେ କାନାଡ଼ାର ବୈଦେଶିକ ମନ୍ତ୍ରୀ କହିଛନ୍ତି ବାଣିଜ୍ୟିକ ଆଲୋଚନାକୁ ଆଗକୁ ବଢ଼ାଇବାଠାରୁ ଆରମ୍ଭ କରି ଶକ୍ତି ନବସୃଜନ ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପର୍ଯ୍ୟନ୍ତ ଭାରତ ଓ କାନାଡ଼ା ପାଇଁ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ତାହା ତାଙ୍କୁ ବେଶ୍ ଉତ୍ସାହିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଆପଣମାନଙ୍କୁ ସୂଚନା ପ୍ରଦାନ କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2022 ମସିହାରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦ୍ଘାଟନ କରିଥିଲେ। ରାଷ୍ଟ୍ରର ବିକାଶ ଦିଗରେ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ

0: ସ୍ୱରୂପ ଏହା କରାଯାଇଛି। ଭାରତର ଗଣତନ୍ତ୍ର ସମାଜର ପ୍ରତ୍ୟେକ ବର୍ଗର ନେତାଙ୍କୁ ରାଷ୍ଟ୍ର ଗଠନରେ କିପରି ସୁଯୋଗ ପ୍ରଦାନ କରେ ତାହା ଏହି ସଂଗ୍ରହାଳୟ ସୂଚିତ କରିଥାଏ। ଦୁଇଟି ଅଟ୍ଟାଳିକା ବିଶିଷ୍ଟ ଏହି ସଂଗ୍ରହାଳୟ ପରିଦର୍ଶକମାନଙ୍କୁ ଭାରତର ରାଜନୈତିକ ଇତିହାସ, ଗଣତାନ୍ତ୍ରିକ ପରମ୍ପରା ଏବଂ ବିକାଶ ଯାତ୍ରା ସମ୍ପର୍କରେ ଅବଗତ କରାଇଥାଏ। ଏହି ସଂଗ୍ରହାଳୟରେ ବୀରାଙ୍ଗନା ଓଙ୍କି ମହାଗାଥା ନାମକ ଏକ ଆଲୋକଧ୍ୱନି କାର୍ଯ୍ୟକ୍ରମ ରହିଛି, ଯାହା ଦେଶର ଗୌରବ ରକ୍ଷା କରିବା ପାଇଁ ସାହସୀ ମହିଳା ଯୋଦ୍ଧାମାନଙ୍କ ପ୍ରେରଣାଦାୟୀ କାହାଣୀଗୁଡ଼ିକ ବର୍ଣ୍ଣନା କରିଥାଏ।
1: ଦେଶ ଆଜ ଜିସ୍ ଉଚାଇ ପର ହେ ବହାଁ ତକ ଉସେ ପହଞ୍ଚାନେ ମେ ସ୍ୱତନ୍ତ୍ର ଭାରତ କେ ବାଦ ବନି ପ୍ରତ୍ୟେକ ସରକାର କା ଯୋଗଦାନ ହେ। ମୈନେ ଲାଲ କିଲେ ସେ ବି ଏ ବାତ କଇ ବାର ଦୋହରାଇ ହେ। आज ये संग्रहालय भी प्रत्येक सरकार की साझा विरासत का जीवंत प्रतिबिंब बन गया है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏସୀୟ କ୍ରୀଡ଼ା 2026ରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳ ସହ ଆଲୋଚନା କରିବେ। ଏହି ଅବସରରେ ସେ ଉପସ୍ଥିତ ଜନତାଙ୍କୁ ମଧ୍ୟ ସମ୍ବୋଧିତ କରିବେ। ଜାପାନର ଆଇଚି ନାଗୋୟାଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତ ମୋଟ 85ଟି ପଦକ ମଧ୍ୟରୁ 21ଟି ସ୍ୱର୍ଣ୍ଣ, 27ଟି ରୌପ୍ୟ ଓ 37ଟି ବ୍ରୋଞ୍ଜ ପଦକ ଜିତି ତାଲିକାର ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚଳିତ ପୁରୁଷ ବର୍ଗ ଟି ଟ୍ୱେଣ୍ଟି କ୍ରିକେଟ୍ ସିରିଜ୍ର ଚତୁର୍ଥ ମ୍ୟାଚ୍ ହାଇଦ୍ରାବାଦଠାରେ ଜାରି ରହିଛି। ଟସ୍ ଜିତି ଭାରତ ୱେଷ୍ଟଇଣ୍ଡିଜ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ୱେଷ୍ଟଇଣ୍ଡିଜ୍ ତିନି ଓଭରରେ କୌଣସି ୱିକେଟ୍ ନ ହରାଇ 40 ରନ୍ ସଂଗ୍ରହ କରିଛି। ପାଞ୍ଚଟିକା ସିରିଜ୍ରେ ଭାରତ ଏପର୍ଯ୍ୟନ୍ତ 2-1ରେ ଆଗୁଆ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। କେନ୍ଦ୍ର କ୍ୟାବିନେଟ୍ରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଆଉ 5 ବର୍ଷ ବୃଦ୍ଧି, ମଞ୍ଜୁର ହେଲା 53,428 କୋଟି ଟଙ୍କା, ରେଳ କର୍ମଚାରୀଙ୍କ ପାଇଁ 78 ଦିନର ବୋନସ, ଲଦାଖରେ ଆସନ୍ତାକାଲି 5ଟି ବୃହତ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ଭାରତ କାନାଡ଼ା ସମ୍ପର୍କର ଅଗ୍ରଗତି ନେଇ ସମୀକ୍ଷା କଲେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ, ଏବଂ ହାଇଦ୍ରାବାଦଠାରେ ଚତୁର୍ଥ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ରେ ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ବୋଲିଂ ନିଷ୍ପତ୍ତି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକି ଶେଷ ହେଲା।
2: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ସମ୍ବଲପୁର ଜିଲ୍ଲା ସମ୍ପର୍କରେ
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଆଜି ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ, ଉପସ୍ଥାପନରେ ମୁଁ ଆଦିତ୍ୟ ନାରାୟଣ ଦାସ। ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟରେ ମାଇ ଭାରତ ପକ୍ଷରୁ ବନ୍ଦେ ମାତରମ ଶିବିର ଉଦ୍ଘାଟିତ ହୋଇଯାଇଛି। ଏଥିରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ଜାତୀୟ ଏକତା, ଦେଶପ୍ରେମ, ସାମ୍ବିଧାନିକ ମୂଲ୍ୟବୋଧ ଓ ନେତୃତ୍ୱ ଦକ୍ଷତାର ବିକାଶ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ 6ଟି ରାଜ୍ୟରୁ 150 ଜଣ ଯୁବ ପ୍ରତିନିଧି ଯୋଗ ଦେଇଛନ୍ତି। ଏ ସମ୍ପର୍କରେ ସାଂସଦ ଶ୍ରୀ ପ୍ରଧାନ କହିଛନ୍ତି,
3: ଭାରତ ସରକାରଙ୍କର ୟୁଥ୍ ଆଫେୟାର୍ସ ମିନିଷ୍ଟ୍ରି ତରଫରୁ ମାଇ ୟୁବା ଭାରତ ତରଫରୁ ଗୋଟିଏ କାର୍ଯ୍ୟକ୍ରମ ଏଠି ଆୟୋଜନ କରାଯାଇଛି। ବନ୍ଦେ ମାତରମ୍ କନ୍ଫରେନ୍ସ ଗୋଟିଏ 6ଟି ରାଜ୍ୟରୁ 50 ଜଣ ଯୁବ ଛାତ୍ରମାନେ ଆସିଛନ୍ତି। ଏଠିକି ବିଦ୍ୟାର୍ଥୀ ବିଦ୍ୟାର୍ଥିନୀ ମାନେ ଆସିଛନ୍ତି। ଏଠି ସମ୍ବଲପୁରରେ 7 ଦିନ ସେମାନେ ରହିବେ। ଭାରତକୁ ଯାଇକି ପାଖରୁ ଦେଖିଲେ, ସେଠି ସମାଜ ସାଙ୍ଗେ ମିଶିଲେ ହିଁ ଦେଶ ବିଷୟରେ, ଦେଶର ଶ୍ରେଷ୍ଠତା ବିଷୟରେ ବୁଝି ହେବ, ଜାଣି ହେବ। ପିଲାମାନଙ୍କୁ ଆଜି ଭେଟିକି ଆମେ ବହୁତ ଖୁସି। ସେମାନେ ସମ୍ବଲପୁରକୁ ମାଇ ଭାରତର ଟିମ୍ ଚୟନ କରିଥିବାରୁ ବହୁତ ମୁଁ ତାଙ୍କୁ ଧନ୍ୟବାଦ ଦଉଛି। ପିଲାମାନଙ୍କୁ ନିଜ ଜୀବନରେ ପ୍ରାମାଣିକତା, ଦେଶଭକ୍ତି ତଥା ଶୃଙ୍ଖଳାକୁ ପଥେୟ କରିକି ଜୀବନକୁ ତିଆରି କରିବା ପାଇଁ ପଡିବ। ଭାରତ ଏକବିଂଶ ଶତାବ୍ଦୀରେ ଏକ ପ୍ରଭାବଶାଳୀ ସ୍ଥାନକୁ ପହଞ୍ଚିବ, ବିକଶିତ ଭାରତ ହେବ। ଏଥିରେ ଯୁବକମାନଙ୍କର ବଡ ଭୂମିକା ଅଛି। ଏ ପ୍ରକାର ଶିବିର, ଏ ପ୍ରକାର ନେତୃତ୍ୱ ତିଆରି କରିବାରେ ସହାୟକ ହେବ।
0: ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କୃଷି ଓ ଶିଳ୍ପର ବିକାଶ ସମ୍ପର୍କରେ ଆଲୋଚନା ହୋଇଛି। ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ଜିଲ୍ଲାର କୃଷି କାର୍ଯ୍ୟର ସମୀକ୍ଷା କରିଥିଲେ। ଲିଚୁ, ଲଙ୍କା, ଫୁଲ ଏବଂ ଆମ୍ବ ଉତ୍ପାଦନ ବୃଦ୍ଧି ସହ ଅନ୍ୟ ରାଜ୍ୟକୁ ରପ୍ତାନୀ ପାଇଁ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶିଳ୍ପ ସଂସ୍ଥାଗୁଡ଼ିକର ସାମାଜିକ ଦାୟିତ୍ୱ, ପାଣ୍ଠିର ବିନିଯୋଗ, ସ୍ଥାନୀୟ ନିଯୁକ୍ତି ଓ ପରିବେଶ ସୁରକ୍ଷା ନେଇ ମଧ୍ୟ ଆଲୋଚନା କରାଯାଇଥିଲା।

0: ସମ୍ୟଲପୁର ଝାରସୁଗୁଡ଼ା ରାଜ୍ୟ ରାଜପଥରେ ଭାରିଯାନ ଚଳାଚଳ ବୃଦ୍ଧିକୁ ଦୃଷ୍ଟିରେ ରଖି ବିକଳ୍ପ ବ୍ୟବସ୍ଥା ଉପରେ ସାଂସଦ ଗୁରୁତ୍ୱାରୋପ କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ ଦୁଇଦିନିଆ ସମ୍ୟଲପୁର ଗସ୍ତରେ ଆସି ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସଂଘର ଶତାବ୍ଦୀ ବର୍ଷ ଅବସରରେ ସାଂଗଠନିକ କାର୍ଯ୍ୟର ବିସ୍ତାର ଓ ଲକ୍ଷ୍ୟପୂରଣ ଦିଗରେ ଏହି ଗସ୍ତ ଗୁରୁତ୍ୱ ବହନ କରୁଥିବା ସଂଘ ପକ୍ଷରୁ କୁହାଯାଇଛି। ସମ୍ୟଲପୁର ଚିଡ଼ିଆଖାନାରେ 72ତମ ବନ୍ୟପ୍ରାଣୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରାୟ 40% ଅଞ୍ଚଳ ଜଙ୍ଗଲ ଜମି ହୋଇଥିବାବେଳେ ଦେବ୍ରିଗଡ଼ ଓ ଉଷାକୁଠି ଭଳି ଅଭୟାରଣ୍ୟର ସୁରକ୍ଷା ଓ ପର୍ଯ୍ୟଟନ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସମ୍ୟଲପୁର ଗସ୍ତରେ ପୁଲିସ୍ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ର ବୁର୍ଲା ପୁଲିସ୍ ତାଲିମ କେନ୍ଦ୍ରରେ 1027 ଜଣ ନବନିଯୁକ୍ତ ସିପାହୀଙ୍କ ପାସିଂ ଆଉଟ୍ ପରେଡ୍ରେ ଯୋଗ ଦେଇଥିଲେ। ପ୍ରଶିକ୍ଷଣ ସମାପ୍ତ କରିଥିବା ଏହି ସିପାହୀମାନେ ଏବେ ପୁଲିସ୍ ସେବାରେ ନିୟୋଜିତ ହେବେ। ପରେ ଉତ୍ତରାଞ୍ଚଳ ପୁଲିସ୍ ରେଞ୍ଜର ଅଧିକାରୀମାନଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରାଯାଇଥିଲା। ସମ୍ୟଲପୁରରେ ସ୍ୱଚ୍ଛତା ହିଁ ସେବା 2026 ଅଭିଯାନ ଅନ୍ତର୍ଗତ ବିଶାଳ ଗଣସଫେଇ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର 500ଟି ସ୍ଥାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ 1,00,000 ଲୋକଙ୍କୁ ସାମିଲ କରାଯାଇଥିଲା। ସକାଳ 6:30ରୁ 10:00 ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ସଫେଇ କାର୍ଯ୍ୟ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ।
2: ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2 ରୁ 31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବଚ୍ଛିନ୍ନ ଭାବେ ପାଇବା ପାଇଁ।
3: ଶ୍ରୋତାବନ୍ଧୁ, ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ 7:30। ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଉପସ୍ଥାପନା ଶିଳ୍ପା ରଥ ଏବଂ ଆଭାମୟୀ ବିଶ୍ୱାଳ।

0: ଦେଶ କିଏ ଗୋଟେ କୁଆଡେ ଦୁଶୁନାହାନ୍ତି, କେତେବେଳଠୁ ଆସିଲେଣି, ଆହୁରି କେତେ ସମୟ ଦେଖିଲା ବସିବି କେ ଜାଣି, ବଡ ବିଜାର ବାପା।
1: ଆଇଲି ନାନୀ, ଆଇଲି ଆଇଲି, ତମେ ଏମିତି ବିଜାର ହୁଅ ନାହିଁ ପରା।
0: ଆଉ ନହେଲେ କେତେ ସମୟ ଆହୁରି ଏମିତି ଚିମ୍ରା ଚାପିକି ବସିବି କୁହ ତ, ବଡ ବିରବିରା ଲାଗିଲାଣି।
1: ହଉ ନାନୀ, ଏମିତି ତମେ ବିରବିରା ହୁଅ ନାହିଁ କି ମୁହଁକୁ ମିଶା ଧୁନ୍ଧରା କର ନାହିଁ। ଆଉ କଣ ଭଲ ଅଛ ତ?
0: ହଁ ଭଲ ଅଛି ଯେ, କି ପାଇଁ ଏତେ ଡେରି କଲ?
1: ଡେରି ବୋଲେ ନାଇଁ ନାନୀ, ବାଟରେ ଆଇଲା ବେଳେ ଗୋଟେ ଭାଇନା ସହିତ କଥା ହଉଥିଲି, ହେଲେ ଆମେ ତ ଚାଷୀ ମୂଲିଆ ଲୋକ, ହେଲେ ତାଙ୍କେ ନେଇକି ସେ ଜୈବିକ ସାର କଣ କିସ କେମିତି ପ୍ରୟୋଗ କରିବାର ସେ ବିଷୟରେ ଦୁଇପଦ କଥା କହୁଥିଲେ, ତ ଶୁଣୁଥିଲି। ଆଉ ଆଉ ତମେ ଆଇଲା ବେଳେ ଯେ ଇଆଡେ ମୁହଁଟାକୁ ଧୁନ୍ଧରେଇକି ବଇଛ।
0: ହଉ ବାକି କଥା ସିଆଡେ ଥାଉ ଯେ, କିସ କିସ ଶୁଣିଲ, କଣ ଭଲ ଭଲ କଥା ଆଣିଛ ମୋର ଟିକୁ, କଣଟା ଏ ଜୈବିକ ସାର ବୋଇଲେ?
1: ଆବା, ଏ ଜୈବିକ ସାର ନେଇକି ଆମର ମାଟିର ଉର୍ବରତା ବଢେଇବାଟା ସହିତ ଫସଲ ଭଲ ବୃଦ୍ଧି କରିବାର ମିଶା ସାହାଯ୍ୟ କରିବ, ଆଉ ଆମର ପରିବେଶ ପାଇଁ ମିଶାରୁ ଏଇଟା ବେଶୀ ବଢିଆ, ଜାଣିଛ କି ନାହିଁ?
0: ହଇ ହଇ, ଏବେ ଶୁଣିଲାରୁ ମନେ ପଡିଲା ହୋ, ଆମର ଏଇ ଯୋଉ ଗୋବର, ଶୁଖିଲା ପତ୍ର, ଆହୁରି ଫସଲର ଅବଶିଷ୍ଟ ଅଂଶ, ସେ ସବୁକୁ ପଚେଇକିନା ଯୋଉ ସାର ପ୍ରସ୍ତୁତ କରାହଉଛି, ସେଟା ଜୈବିକ ସାର।
1: ହଇ ହଇ, ଇ ସାର ବ୍ୟବହାର କଲେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ମିଶାରୁ ବେଶୀ ଭଲ, କେମିତି ବୋଲେ ଆମେ ତ ଚାଷୀ ମୂଲିଆ ଲୋକ, ଘରେ ତ ଗାଈ ଗୋରୁ ମିଶାରୁ ଥିବ, ତ ତାଙ୍କର ଘରେ ଥିବା ଗାଈ ଗୋରୁର ଗୋବର ଆଉ ଅନ୍ୟାନ୍ୟ ଜୈବିକ ବର୍ଜ୍ୟରୁ କମ୍ ଖର୍ଚ୍ଚରେ ସାର ପ୍ରସ୍ତୁତ କରିପାରିବେ, ଆଉ ତା ସହିତ ଆମର ମାଟିର ଜଳ ଧାରଣା କ୍ଷମତା ବଢେଇବ, ଆଉ ମାଟିରେ ଆମର ଉପକାରୀ ଜୀବାଣୁ ମାନଙ୍କୁ ବଢିବାରେ ମଧ୍ୟ ସାହାଯ୍ୟ କରିବ।
0: ହେଲେ ଏଇ ଜୈବିକ ସାର ବ୍ୟବହାର କଲେନି କି?

0: ଖାଲି ଆମର ଚାଷୀମାନଙ୍କର ଲାଭ ହବ ସେଟା ନାହିଁ, ଆମର ପରିବେଶର ମିଶା ଉପକାରକା ହବ।
1: ହଇ, ଏବେ ଜୈବିକ ସାର ବ୍ୟବହାର ନ କରିକି ଆମେ ଯଦି ରାସାୟନିକ ସାର ବ୍ୟବହାର କରିବା ବେଲେ ଦୁଇଟା ଅଧିକ ଆମେ ଅମଳ କରିପାରିବା ସତ, ମାତ୍ର ସେଟା ଖାଇଲେ କିସ ହବ? ପରେ ଆମକୁ କା ଅନ୍ୟାନ୍ୟ ରୋଗ ବାଧି ହବ, ସେଟା ପାଇଁ ଆହୁରି ଆମକୁ ମେଡିକାଲ ଯିବାକୁ ପଡ଼ିବ। ତ ସେମିତି ନ କରିକି ଆମେ କଣ କରିବା, ଚେଷ୍ଟା କରିବା ଜୈବିକ ସାର ବ୍ୟବହାର କରିବା, ଆଉ ଆମେ ଆମ ଦେହ ସହିତ ଆମର ଶରୀରକୁ ଆଉ ଆମ ପରିବେଶକୁ ମିଶାର ସୁସ୍ଥ ରଖିବା, ନା କଣ ବୋଲୁଛ?
0: ହଁ ହଁ, ହେଲେ ଇନ୍ଦ୍ରିୟା କଥା ହଉଥିବା ନା, ଆମର ବୈଠକ ଘରକୁ ଆଜି ଭାଇ ଭଉଣୀଙ୍କୁ ସ୍ୱାଗତ କରିବା?
1: ନାଇଁ କରିବା ନା, ଆଉ ଆମର ଭାଇ ଭଉଣୀ ମାନେ ଜଗିଥିବେ, ଆମର କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଚାଷୀ ଭାଇମାନେ ଆଉ ଆମର SHG ମା ଭଉଣୀ ମାନଙ୍କୁ ଆମର ତରଫରୁ ଆମର ବୈଠକ ଘରକୁ ସ୍ୱାଗତ ଜଣାଉଛୁ। ଆଜିର କାର୍ଯ୍ୟକ୍ରମରେ ମୁଇଁ ଆଭା,
0: ଆହୁରି ମୁଇଁ ଶିଳ୍ପା,
1: ଜୁହାର। ହେଲେ ନାନୀ କିସ, କଥା ତ ହେଲୁ ଜୈବିକ ସାର ବିଷୟରେ, ଏବେ ଆମର ମହିଳାମାନେ କେମିତି ସଶକ୍ତିକରଣ ହେବେ ସେ ବିଷୟରେ ଟିକେ ଶୁଣିବା କି?
0: ହଁ ହଁ, ଯେମିତିକି ଆମେ ଜାଣିଛେ କୃଷି ହେଉଛି ଆମର ଅର୍ଥନୀତିର ମେରୁଦଣ୍ଡ, ଆହୁରି କୃଷି କ୍ଷେତ୍ରରେ ମହିଳାମାନଙ୍କର ଭୂମିକା ବେଶିକା ଗୁରୁତ୍ୱପୂର୍ଣ୍ଣ। ସେ ଚାଷ କାମଠୁ ଆରମ୍ଭ କରିକିନା ଫସଲ ଅମଳ, ଶସ୍ୟ ସଂରକ୍ଷଣ, ପନିପରିବାର ପ୍ରକ୍ରିୟାକରଣ, ଆଚାର ପାମ୍ପଡ଼ ବଡ଼ି ଭଳି ସାମଗ୍ରୀ ପ୍ରସ୍ତୁତ କରିବା, ଆହୁରି ସେଟା ଯାକୁ ନେଇକି ବଜାରରେ ବିକିବା କ୍ଷେତ୍ରରେ ନେଇକି ମହିଳାମାନେ ସବୁବେଳେ ନିଜର ଦକ୍ଷତା ଦେଖାଇ ଆସୁଛନ୍ତି। ହେଲେ ଏହି କୃଷିଜାତ ସାମଗ୍ରୀର ଉଚିତ ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି, ଆହୁରି ବଜାର ସୁବିଧା ମାଧ୍ୟମରେ ମହିଳାମାନେ ନିଜର ରୋଜଗାର କରିବା ସହିତ ପରିବାରର ଆର୍ଥିକ ସ୍ଥିତିକୁ ମିଶା ସୁଦୃଢ଼ କରୁଛନ୍ତି। ହେଲେ ଏହି କୃଷିଜାତ ସାମଗ୍ରୀର ବିକାଶରେ କେମିତି ମହିଳାମାନେ ଆତ୍ମନିର୍ଭରଶୀଳ ହୋଇପାରିବେ, ତାଙ୍କମାନଙ୍କ ପାଇଁ କଣ କଣ ସୁଯୋଗ ରହିଛି, ଆଉ ସରକାର କଣ କଣ ସହାୟତା ଦେଉଛନ୍ତି, ସେ ସବୁ ବିଷୟରେ ଜାଣିବା ପାଇଁ ଆଜି ଆମର ସାଙ୍ଗରେ ଅଛନ୍ତି ଜଣେ ବିଶେଷଜ୍ଞ। ହେଲେ କଣ କହୁଛ, ଆମର ଏ ବିଶେଷଜ୍ଞ ଆଜ୍ଞାଙ୍କ ଠାରୁ କିଛି ଦ୍ୱିପଦ କଥା ଶୁଣିବା କି?
1: ହଇ ଶୁଣବା, ସେଟା ପାଇଁ ତ ଜଗିଛି ମୁଇଁ, ଚାଲ ଶୁଣବା।
2: ନମସ୍କାର ମ୍ୟାଡମ।
3: ନମସ୍କାର,
2: ଆକାଶବାଣୀ ଜୟପୁରକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
3: ଆଜ୍ଞା ଧନ୍ୟବାଦ।
2: ପ୍ରଥମେ ଆପଣଙ୍କ ପରିଚୟ ଜାଣିବା।
3: ମୋ ନାଁ ହଉଛି ସ୍ଥିତି ପ୍ରଜ୍ଞା ବେହେରା, ମୁଁ କୋରାପୁଟର କୁଟପାଟ ବ୍ଲକରେ ସହକାରୀ କୃଷି ଅଧିକାରୀ ଭାବେ କାର୍ଯ୍ୟରତ ଅଛି।
2: ମ୍ୟାଡମ, ଆଜିର ଆମର କାର୍ଯ୍ୟକ୍ରମରେ ବିଷୟ ରହିଛି କୃଷିଜାତ ସାମଗ୍ରୀର ବିକାଶରେ ମହିଳାଙ୍କ ଉନ୍ନତି। ତ ଆପଣଙ୍କଠୁ ମୁଁ ଜାଣିବାକୁ ଚାହିଁବି ଯେ କୃଷିଜାତ ସାମଗ୍ରୀର ଉତ୍ପାଦନ ଆଉ ବିକାଶରେ ମହିଳାମାନଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ?
3: ଆମ ଦେଶର ବିଶେଷ କରି ଆମ ଗ୍ରାମାଞ୍ଚଳରେ ଯେଉଁ ଅର୍ଥନୀତି ରହିଛି ତାର ପ୍ରକୃତ ମେରୁଦଣ୍ଡ ହେଉଛନ୍ତି ମହିଳାମାନେ। କୃଷିଭିତ୍ତିକ କାର୍ଯ୍ୟରେ ଯଦି ଆପଣ ଦେଖିବେ, ବିହନର ତଳି ପକାଇ ପ୍ରସ୍ତୁତି କରିବାରୁ ଆରମ୍ଭ କରିକି ତଳି ରୋପଣ କରିବା, କୋଡ଼ା ଖୋସା ହଉ କିମ୍ବା ଘାସ ବାଛିବା ହଉ କିମ୍ବା ଅନ୍ତିମ ପର୍ଯ୍ୟାୟରେ ଯେଉଁ ଅମଳ ପର୍ଯ୍ୟନ୍ତ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅମଳ ପରେ ବି ମଧ୍ୟ ଯେଉଁ ପରବର୍ତ୍ତୀ ପରିଚାଳନା କରାଯାଉଛି ବା ପ୍ରକ୍ରିୟାକରଣ କରାଯାଉଛି, ସେଥିରେ ତାର ଆମେ ଭାଲ୍ୟୁ ଆଡିସନ କରିକି ତାର ଆର୍ଥିକ ଭାଲ୍ୟୁ ଯେଉଁ ବଢ଼ଉଛୁ, ସେଥିରେ ମଧ୍ୟ ପ୍ରତିଟି କ୍ଷେତ୍ରରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।
2: ମ୍ୟାଡମ, କୃଷି କାର୍ଯ୍ୟର କେଉଁ କେଉଁ କ୍ଷେତ୍ରରେ ମହିଳାମାନେ ଅଧିକ ଅବଦାନ ଦେଉଛନ୍ତି?
3: କୃଷିଭିତ୍ତିକ ଏପରି କୌଣସି କାର୍ଯ୍ୟ ନାହିଁ ଯେଉଁଥିରେ କି ମହିଳାମାନଙ୍କର ଅବଦାନ ନାହିଁ ବୋଲି ଆମେ କହିପାରିବା। ପ୍ରଥମେ ଦେଖନ୍ତୁ, ବିହନରୁ ତଳି ପଡ଼ିଲା, ତାପରେ ତଳି ପ୍ରସ୍ତୁତି ହେଲା ପରେ ଆମେ ତାର ଯତ୍ନ ନେଲେ, ପରିଚାଳନା କରିଲେ, କୋଡ଼ା ଖସା କରାଗଲା କିମ୍ବା ବୁଣାଗଲା, ରୁଆଗଲା, ତାପରେ ପନିପରିବାର ଚାରା ଲଗାଗଲା କି ଜମିରୁ ଘାସ ବାଛିବା ହଉ, କୋଡ଼ା ଖସା କରିବା ହଉ କିମ୍ବା ତା ଦେହରେ ଜଳସିଞ୍ଚନ କରିବା ହଉ, ଏବଂ ଫସଳ ଅମଳ କରିବା ପରବର୍ତ୍ତୀ ସମୟରେ ତାକୁ ଶୁଖେଇବା, ତାକୁ ଭଲସେ ପରିଷ୍କାର କରିବା, ଅଳିଆ ଆବର୍ଜନା ତା ଭିତରୁ କାଢ଼ିକି ତାକୁ ସାଇତି କରିକି ରଖିବା, କି ଏବଂ ପରବର୍ତ୍ତୀ ସମୟରେ ଯଦି ସେଥିରୁ କିଛି ଅଂଶ ଆମେ ପରବର୍ତ୍ତୀ ସିଜନରେ ବିହନ ରୂପେ ବ୍ୟବହାର କରିବାକୁ ଚାହୁଁଛୁ, ତାହେଲେ ସେହି ଯୋଉ ବିହନର ବିଶୋଧନ କରିବା, ତାର ସଂରକ୍ଷଣ କରିବା, ସବୁ କାମରେ ମହିଳାମାନଙ୍କର ଅବଦାନ ରହିଛି। କେବଳ ଯେ ଚାଷ ସରିଗଲେ, ଅମଳ କରିଦେଲେ ତ ଚାଷୀର କାମ ସରିବନି, ତାପରେ ତା ଯୋଉ ପ୍ରୋସେସିଂ କରାଗଲା କିମ୍ବା ପ୍ରକ୍ରିୟାକରଣ କରାଗଲା, ତାର ମୂଲ୍ୟ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ଯୋଉ କୃଷି ଜାତୀୟ ସାମଗ୍ରୀ ପ୍ରସ୍ତୁତ କରାଗଲା, ସବୁ କ୍ଷେତ୍ରରେ ମହିଳାମାନଙ୍କର ଅବଦାନ ରହିଛି।
2: ଆଜ୍ଞା, ଭାଲ୍ୟୁ ଆଡିସନ ବା ଯୋଉ କୃଷିଜାତ ସାମଗ୍ରୀର ମୂଲ୍ୟ ବୃଦ୍ଧି, ସେଇଟା କରିବାରେ ମହିଳାମାନଙ୍କ ପାଇଁ କଣ ସବୁ ସୁଯୋଗ ରହିଛି?
3: ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷିଜାତୀୟ ସାମଗ୍ରୀ, ଯେତିକି ପ୍ରକାର କୃଷିଜାତୀୟ ସାମଗ୍ରୀ ବନୁଛି ତାର ମୂଲ୍ୟ ବୃଦ୍ଧି କରିଲେ ମହିଳାମାନେ ନିଜେ ଆର୍ଥିକ ଭାବରେ ସ୍ୱାବଲମ୍ବୀ ହୋଇପାରିବେ ଏବଂ ତାଙ୍କର ସଶକ୍ତିକରଣ ମଧ୍ୟ ହେବ। ଉଦାହରଣ ସ୍ୱରୂପ ଯଦି ଆପଣ ଦେଖନ୍ତୁ ମାଣ୍ଡିଆ, ଯଦି ଗୋଟେ ଜାଗାରେ ମାଣ୍ଡିଆ ଉତ୍ପାଦନ କରିକି ସେମାନେ ସେଇଟାକୁ ସିଧାସଳଖ ନେଇକି ବିକି ଦେଉଛନ୍ତି।

ସେମାନେ ସେତିକି ମୂଲ୍ୟ ନ ପାଇ ପାରନ୍ତି। କିନ୍ତୁ ଯଦି ମାଣ୍ଡିଆକୁ ଆଣିକି ତାକୁ ସଫା କରିକି ତାର ଠିକ୍ ପାଉଡର ବା ଗୁଣ୍ଡ ପ୍ରସ୍ତୁତ କରିକି କିମ୍ବା ସେଥିରୁ ମଧ୍ୟ ତା ପରବର୍ତ୍ତୀ ଷ୍ଟେଜରେ ତା ଦେହରୁ କିଛି ଖାଦ୍ୟ ପ୍ରସ୍ତୁତ କରିକି ମାଣ୍ଡିଆ କେକ୍ ହଉ, ମାଣ୍ଡିଆ ବିସ୍କୁଟ ହଉ, ବରା ହଉ, ଏହିସବୁ ବିଭିନ୍ନ ପ୍ରକାର ଜିନିଷ ପ୍ରସ୍ତୁତ କରିକି ଯଦି ସେମାନେ ତାକୁ ବିକୁଛନ୍ତି, ତାହେଲେ ସେହି ଖାଦ୍ୟର ସେହି ଶସ୍ୟର ମୂଲ୍ୟ ବୃଦ୍ଧି ହେଲା, ସେମାନେ ଅଧିକ ଆୟ ପାଇ ଅର୍ଜନ କରିଲେ। ସାଧାରଣ ଡାଲିକୁ ଦେଖନ୍ତୁ, ଯଦି ସେମାନେ ଡାଲିକୁ ଖାଲି ଅମଳ କଲା ପରେ ନେଇକି ଗୋଟା ଡାଲି ବିକି ଦଉଛନ୍ତି, ସେମାନେ ସେତିକି ତା ଦେହରୁ ସେତିକି ପଇସା ପାଇବେନି। କିନ୍ତୁ ଯଦି ତାକୁ ସଫା କରି

0: ସାମଗ୍ରୀରେ ତାକୁ ତାର ମୂଲ୍ୟ ବୃଦ୍ଧି କରିକି ତାକୁ ବିଭିନ୍ନ ପ୍ରକାର ବିଭିନ୍ନ ମେଳା ହଉ ପ୍ରଦର୍ଶନୀ ହଉ ସେସବୁ ଜାଗାକୁ ନେଇକି ବିକିବେ ତାହେଲେ ସେମାନେ ତାର ଅଧିକ ମୂଲ୍ୟ ପାଇବେ।
1: ଆଜ୍ଞା
0: ତାଙ୍କୁ ମୁଣ୍ଡରେ ରଖିବା କଥା କି ଉପଭୋକ୍ତାକୁ କୋଉ ଜିନିଷ ଆକୃଷ୍ଟ କରୁଛି ସେହି ପ୍ରକାରରେ ତାଙ୍କର ତାର ମୂଲ୍ୟ ବୃଦ୍ଧି କରିକି ତାକୁ ବିକିବା କଥା।
1: ମହିଳାମାନେ କୃଷିଜାତ ସାମଗ୍ରୀକୁ ପ୍ରକ୍ରିୟାକରଣ କରି ନିଜେ ଉଦ୍ୟୋଗ ଆରମ୍ଭ କରିବା ପାଇଁ କେଉଁ ସୁବିଧା ପାଇପାରିବେ?
0: ନିଜେ ଯଦି ସେମାନେ ଗୋଟେ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତାହେଲେ ତା ପାଇଁ ତାଙ୍କୁ ପ୍ରଥମେ କିଛି ଜିନିଷ କରିବାକୁ ହେବ। ସର୍ବପ୍ରଥମ ଜିନିଷ ହେଉଛି ସେମାନେ ସେହି ଜିନିଷ ପାଇଁ କି ଆବଶ୍ୟକ ତାଲିମ, ଯାହା ତାଲିମ ଦରକାର ସେଇଟାକୁ ଗ୍ରହଣ କରିବେ ଏବଂ ଛୋଟ ଆକାରରେ ସେ ଉଦ୍ୟୋଗକୁ ଆରମ୍ଭ କରିବେ। ତାଲିମ ପାଇଁ ସେମାନେ ବିଭିନ୍ନ ପ୍ରକାର କୃଷି ବିଜ୍ଞାନ କେନ୍ଦ୍ର ହଉ କିମ୍ବା ଆମ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରକାର ତାଲିମ ଶିବିର ଅନୁଷ୍ଠାନ କରାଯାଉଛି ସେହି ସବୁ ଜାଗାକୁ ଯାଇକି ତାର ଠିକ ତାଲିମ ଗ୍ରହଣ କରିଲେ ସେମାନେ ଜାଣିପାରିବେ କି ଏଇଟା କେମିତି କରାଯିବ। ତା ପରବର୍ତ୍ତୀ ଜିନିଷ ହଉଛି କି ସେମାନେ ଯୋଉ ଯାହା ବି ଉଦ୍ୟୋଗ କରିବା ପାଇଁ ଯାଉଛନ୍ତି ସେହି ଉଦ୍ୟୋଗ ପାଇଁ ନିଜ ଅଞ୍ଚଳରେ କେଉଁ କୃଷିଜାତକ ଦ୍ରବ୍ୟ ଅଧିକ ପରିମାଣରେ ଉତ୍ପାଦନ ହେଉଛି କି କୋଉ ଜିନିଷର ଅଧିକା ଚାହିଦା ଅଛି ଉପଭୋକ୍ତାଙ୍କ ମଧ୍ୟରେ, କଣ କେତେ ଦାମ ଉପଭୋକ୍ତା ଦେବା ପାଇଁ ରାଜି ଅଛନ୍ତି, ଏହି ପ୍ରକାର ବିଭିନ୍ନ ଜିନିଷ ବିଭିନ୍ନ କୋଣ ଅନୁକୋଣରୁ ତାଙ୍କୁ ବିଭିନ୍ନ ପ୍ରକାରର ଜିନିଷ ମୁଣ୍ଡରେ ରଖିକି ଗୋଟେ ଉତ୍ପାଦନ ଆରମ୍ଭ କରିବା କଥା। ଏହିସବୁ ଜିନିଷ ହେଇଗଲା ପରେ ତା ପାଇଁ ସେମାନେ ଆର୍ଥିକ ସହାୟତା କୋଉଠୁ ଆଣିବେ ସେଇଟା ଯାଇକି ନିଜେ ବ୍ୟାଙ୍କରେ ବୁଝିପାରିବେ କି ଆମ ପାଖକୁ ଆସିକି ବୁଝିପାରିବେ କଣ ସରକାରୀ ସହାୟତା ରହିଛି, କଣ ସ୍କିମ୍ ରହିଛି, କେତେ ସବସିଡି ସେମାନେ ପାଇପାରିବେ ଗୋଟେ ଉଦ୍ୟୋଗ ଖୋଲିବା ପାଇଁ, ଯଦି ଗୁଡ ବନେଇବା ପାଇଁ ଚାହୁଁଛନ୍ତି କି ମାଣ୍ଡିଆ ଚୁନା କି ହଳଦୀ ପାଉଡର ଯାହା ବି ସେମାନେ କରିବାକୁ ଚାହୁଁଛନ୍ତି ତା ପାଇଁ କି କଣ କଣ ସହାୟତା ରହିଛି, କଣ କଣ ଯନ୍ତ୍ରପାତି ଉପଲବ୍ଧ ଅଛି, ସେମାନେ ତାକୁ କିପରି କମ୍ ଇଣ୍ଟରେଷ୍ଟରେ ବ୍ୟାଙ୍କରୁ ଲୋନ୍ ନେଇପାରିବେ ଏହିସବୁ ଜିନିଷ ଜାଣି ବୁଝି ସାରିଲା ପରେ ସେମାନେ ଗୋଟେ ଉଦ୍ୟୋଗ ଆରମ୍ଭ କରିବା ଦରକାର।
1: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବା SHG ଗୁଡିକ କୃଷିଜାତ ସାମଗ୍ରୀର ବିକାଶରେ କିପରି ସହାୟକ ହେଉଛନ୍ତି?
0: SHG ଗୁଡିକର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେଉଛି କି ସେଇଟା ହେଉଛି ସାମୂହିକ ଶକ୍ତି। ଜଣେ ମହିଳା ଏକାକୀ ଯେଉଁ କାର୍ଯ୍ୟ କରିବାକୁ ଅସୁବିଧା ଅନୁଭବ କରନ୍ତି ଗୋଷ୍ଠୀ ମାଧ୍ୟମରେ ତାହା ତାଙ୍କୁ ସହଜ ହେବ। ଯଦି ସେମାନେ ଗୋଟେ SHG ଗଠନ କରିକି ସେଥିରେ ପଇସା ସଞ୍ଚୟ କରୁଛନ୍ତି ତାହେଲେ ସେମାନେ ଯାଇକି ବ୍ୟାଙ୍କରୁ ଲୋ ଇଣ୍ଟରେଷ୍ଟ ବା କମ୍ ଇଣ୍ଟରେଷ୍ଟରେ ଏବଂ ଏହା ମଧ୍ୟ ରହିଛି କି SHG ମାନଙ୍କୁ ଜିରୋ ଇଣ୍ଟରେଷ୍ଟ ଏହିପରି ସହାୟତା ମଧ୍ୟ SHG ମାନଙ୍କ ପାଇଁ ରହିଛି। ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦେବି କି ଯଦି ସେମାନେ ଏକାକୀକରଣ ହୋଇ SHG ମାନେ ସାମୂହିକ ଭାବରେ କିଛି ଗୋଟେ ସାମଗ୍ରୀ ହଉ ଯେପରିକି ଦେଖନ୍ତୁ ପ୍ରାକୃତିକ କୃଷି ପାଇଁ ଯୋଉ ଖତ ପିଡିଆ ତ ବୀଜାମୃତ ବନୁଛି ଗ୍ରାମାଞ୍ଚଳରେ ଏହିସବୁ ଜିନିଷ ସେମାନେ ସହଜରେ ପ୍ରସ୍ତୁତ କରିପାରିବେ। ଏଥିରୁ କଣ ହଉଛି ନା ଦିଟା ଜିନିଷ ସେମାନେ ଏହିସବୁ ଜିନିଷ ପ୍ରସ୍ତୁତ କଲେ ତାହେଲେ ପ୍ରାକୃତିକ କୃଷିକୁ ମଧ୍ୟ ସେମାନେ ତାର ମଧ୍ୟ ବିକାଶ ଦେଖିଲେ ତା ସହିତ ଅଣରାସାୟନିକ କୃଷିକୁ ପ୍ରୋତ୍ସାହନ ଦେଲେ ଏବଂ ଗୋଟେ କ୍ଷୁଦ୍ର ବ୍ୟବସାୟ ନିଜର କରି ଏହିସବୁ ଜିନିଷ ବାହାରେ ବିକି ପାରିବେ ଯାହାର ଏବେ ଧୀରେ ଧୀରେ ଆମେ ଚାହିଦା ଦେଖୁଛୁ କି ବଢୁଛି।
1: ମ୍ୟାଡାମ, କୃଷିଜାତ ସାମଗ୍ରୀର ବଜାରୀକରଣରେ ମହିଳାମାନେ କଣ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି?
0: ପ୍ରଥମ ସମସ୍ୟା ତାଙ୍କ ପାଇଁ ହେଲା ଆର୍ଥିକ ସମସ୍ୟା। ସହଜରେ ସେମାନେ ଋଣ ପାଇପାରିବେନି କି ଅଧିକ ଆର୍ଥିକ ସାହାଯ୍ୟ ପାଇପାରିବେନି। ସେମାନେ ତାଙ୍କ ଆବଶ୍ୟକତା ଅନୁସାରେ ଯୋଉ କଞ୍ଚା ଦ୍ରବ୍ୟ ତାଙ୍କୁ ଦରକାର ସେଇଟା କୋଉଠୁ ଆଣିବେ, କୋଉ ଜାଗାରେ କୋଉ ଜିନିଷ ବେଶୀ ମିଳୁଛି ସେଇ ସବୁ ଜାଣିପାରି ହେବନି। ତାଙ୍କର ମେନ୍ ପ୍ରୋବ୍ଲେମ୍ ହେଉଛି ବଜାରୀକରଣ ବା ତାକୁ ଯୋଉ ବିକିବେ ତାର ବ୍ରାଣ୍ଡିଂ କେମିତି ହେବ, କିପରି ଆକୃଷ୍ଟ କରିପାରିବେ ସେ ସେଇ ଦ୍ରବ୍ୟକୁ, ମାର୍କେଟ ଚ୍ୟାନେଲ କୋଉ ମାନେ କୋଉ ଚ୍ୟାନେଲରେ ସେମାନେ ବିକିବେ, କେମିତି ତାର ସଠିକ୍ ମୂଲ୍ୟ ପାଇବେ ଏସବୁ ଜିନିଷ ମଧ୍ୟ ଆମେ ଦେଖୁ କି ଆମର ମହିଳା ଗୋଷ୍ଠୀ ମାନେ ଧୀରେ ଜାଣିପାରନ୍ତିନି। ତାପରେ ଗୋଟେ ଆଉ ଗୋଟେ ପ୍ରୋବ୍ଲେମ୍ ରହିପାରିବ କି ସେମାନେ ସର୍ଟିଫିକେସନ ଯଦି କରିବା ପାଇଁ ଚାହୁଁଛନ୍ତି ଗୋଟେ ଜିନିଷର, ଯଦି ଆପଣ ଗୋଟେ ଖାଦ୍ୟ ପଦାର୍ଥ ହେଲା ଯଦି ତାର FSSAI ସାର୍ଟିଫିକେସନ ହଉ କିମ୍ବା ଅର୍ଗାନିକ ସାର୍ଟିଫିକେସନ ହଉ ଏହିସବୁ ସାର୍ଟିଫିକେସନ ଆଣିବାରେ ମଧ୍ୟ ସମସ୍ୟା ଦେଖାଯାଏ।
1: ଆଜ୍ଞା, ମହିଳା କୃଷକମାନଙ୍କୁ ଆଧୁନିକ କୃଷି ଯନ୍ତ୍ରପାତି ଆଉ ପ୍ରଯୁକ୍ତି ସମ୍ପର୍କରେ କିପରି ତାଲିମ ଦିଆଯାଉଛି ମ୍ୟାଡାମ୍?
0: ମହିଳାମାନଙ୍କୁ ପ୍ରଥମେ ତ କୃଷି ବିଜ୍ଞାନ କେନ୍ଦ୍ର ବିଭିନ୍ନ ପ୍ରକାର ତାଲିମ ଦିଆଯାଉଛି କି ସେମାନେ କିପରି ନିଜର ଛୋଟ ଉଦ୍ୟୋଗ ଖୋଲିପାରିବେ କି ବିଭିନ୍ନ ପ୍ରକାର କୃଷି ପଦ୍ଧତିରେ କିପରି ନୂଆ ନୂଆ ଜିନିଷ ବନେଇ ପାରିବେ। କୃଷି ବିଜ୍ଞାନ କେନ୍ଦ୍ର ବା KVKRS ପ୍ରତି ଡିଷ୍ଟ୍ରିକ୍ଟରେ ଦିଆଯାଉଛି। ଏଥି ଅଥବା କୃଷକ ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା, ଉଦ୍ୟାନ କୃଷି ବିଭାଗ ଦ୍ୱାରା ଏବଂ କୃଷି ବିଶ୍ୱବିଦ୍ୟାଳୟ ମାଧ୍ୟମରେ ମଧ୍ୟ ବିଭିନ୍ନ ପ୍ରକାର ନିୟମିତ ପ୍ରଶିକ୍ଷଣ ଦିଆଯାଉଛି। ଏବେ ଯଦି ଆମେ ଦେଖିବା ଅଳ୍ପ ମାତ୍ରାରେ ଦିଆଯାଉଛି କିନ୍ତୁ ସରକାରଙ୍କର ଇଚ୍ଛା ରହିଛି କି ଧୀରେ ଧୀରେ

0: ଏଇସବୁ ତାଲିମ ଶିବିରକୁ ବଡ ଆକାରରେ କରାଯାଉ ଓ ଅଧିକ ମହିଳାମାନେ ଏସବୁଥିରେ ଆସିକି ନିଜର ଇଚ୍ଛା ଦେଖାନ୍ତୁ।
1: ଆଜ୍ଞା, ଆଉ ମହିଳାମାନଙ୍କୁ କୃଷି ଉଦ୍ୟୋଗୀ ଭାବେ ଗଢି ତୋଳିବା ପାଇଁ ସରକାରଙ୍କର କଣ ସବୁ ଯୋଜନା ରହିଛି?
0: ଏଥିପାଇଁ ବିଭିନ୍ନ ପ୍ରକାରର ଯୋଜନା ରହିଛି, ଯାହା ମୁଁ ପ୍ରଥମେ ଆପଣଙ୍କୁ କହିଲି କି ଯଦି ସେମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିକି କିଛି ଉଦ୍ୟୋଗ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ତାହେଲେ ସେମାନେ ସହଜରେ ଋଣ ପାଇପାରିବେ ସ୍ୱୟଂ ସହାୟକ ଗୋଷ୍ଠୀରେ, ଯେଉଁଥିରେ କି ତାଙ୍କୁ କମ୍ ଇଣ୍ଟରେଷ୍ଟ ପଡିବ ବା ଇଣ୍ଟରେଷ୍ଟ ବିଲକୁଲ ପଡିବ ନାହିଁ, ଏବଂ ସେମାନେ ବଡ ଆକାରରେ ଋଣ ନେଇପାରିବେ। ଏଥି ଅଥବା ଯଦି ଆପଣ ଗୋଟେ ସ୍ୱୟଂ ସହାୟକ ଗୋଷ୍ଠୀ ବନେଇକି କିଛି ବି ଜିନିଷ କିଣିବାକୁ ଯାଉଛନ୍ତି, କିମ୍ବା ମୁଖ୍ୟମନ୍ତ୍ରୀ କୃଷି ଯୋଜନା ଅନ୍ତର୍ଗତ କୌଣସି ଉଦ୍ୟୋଗ ଆରମ୍ଭ କରିବା ପାଇଁ ଯାଉଛନ୍ତି, ତାହେଲେ ଆପଣଙ୍କୁ ଅପ୍ ଟୁ 50% ସବସିଡି ମାନେ ଆସିଷ୍ଟାଣ୍ଟ ଦିଆଯିବ, ମାନେ ଅପ୍ ଟୁ 50% ଗୋଟେ କୋଟି ପର୍ଯ୍ୟନ୍ତ ସେଇ ସହାୟତା ଦିଆଯିବ, ଯଦି ସେମାନେ SHG ରୂପେ ଯାଇକି ଏଇ ଜିନିଷଟାକୁ ଉପଲବ୍ଧ କରିବାକୁ ଚାହୁଁଛନ୍ତି। ଏଥି ଅଥବା ଯଦି ସେମାନେ କୌଣସି ଯନ୍ତ୍ରପାତି, କୃଷି ଭିତ୍ତିକ ଯନ୍ତ୍ରପାତି ହଉ, ସେହିସବୁ ଜିନିଷ କିଣିବାକୁ ଚାହୁଁଛନ୍ତି, ଯେମିତିକି ସୋଲାର ଡ୍ରାୟର ହଉ, କିମ୍ବା ଚୁନା କରିବା ମେସିନ ହଉ, କିମ୍ବା ଯୋଉ ୱିଡର ଥ୍ରେସର ହଉ, ଏହିସବୁ ଜିନିଷ ଯଦି ସେମାନେ କିଣିବେ, ତାହେଲେ ସେଥିରେ ମହିଳାମାନଙ୍କୁ ଅପ୍ ଟୁ 50% 50% ଯାଏ ସବସିଡି ତା ମହିଳାମାନଙ୍କୁ ସ୍ପେଶାଲି ଦିଆଯାଉଛି। ଏବଂ ବିଭିନ୍ନ ପ୍ରକାର MSME ସ୍କିମ୍ ଅଣ୍ଡରରେ କ୍ଷୁଦ୍ର ଉଦ୍ୟୋଗ ଆରମ୍ଭ କରିବା ପାଇଁ ତାଙ୍କ ପାଇଁ ବିଭିନ୍ନ ପ୍ରକାର ଋଣ ନେବାର ସହାୟତା ରହିଛି।
1: ଆଜ୍ଞା, ଏହି କୃଷିଜାତ ସାମଗ୍ରୀର ବ୍ରାଣ୍ଡିଂ, ପ୍ୟାକେଜିଂ ଆଉ ବଜାର ବ୍ୟବସ୍ଥାରେ ମହିଳାମାନଙ୍କୁ କିପରି ଆଗକୁ ଅଣାଯାଇ ପାରିବ ବୋଲି ଆପଣ ଭାବୁଛନ୍ତି?
0: ଯେଉଁ କୃଷି ଜାତିକ ବିଭିନ୍ନ ସାମଗ୍ରୀ ରହିଛି, ଏହି କ୍ଷେତ୍ରରେ ମହିଳାମାନଙ୍କୁ ଆଗକୁ ଆଣିବାକୁ ହେଲେ ପ୍ରଥମେ ତ ତାଙ୍କୁ ତାଲିମ ଦରକାର, ସଠିକ୍ ତାଲିମ ଦରକାର, ଦେନ୍ ତାଙ୍କୁ ଆର୍ଥିକ ସହାୟତା ଦରକାର, ତାପରେ ସେମାନେ ବିଭିନ୍ନ ପ୍ରକାର ଯନ୍ତ୍ରପାତି, ଆଧୁନିକ ଯନ୍ତ୍ରପାତି ରହିଛି, କ'ଣ କ'ଣ ଉପଲବ୍ଧ ଅଛି, କ'ଣ କିପରି ସେମାନେ ପରିଚାଳନା କରିପାରିବେ, କେମିତି ବ୍ୟବହାର କରିପାରିବେ, ସେହିସବୁ ବିଷୟରେ ତାଙ୍କୁ ତାଲିମ ଦେଇକି ଭଲସେ ବୁଝେଇବା ଦରକାର। ଏବଂ ଏମିତି ନୁହଁ କି ଖାଲି ପଢ଼େଇ ଦେଲେ ହେବ, ସେଇ ଜିନିଷର ମାନେ ଠିକ ଭାବରେ ସଠିକ୍ ଏକ୍ସପୋଜର ନେଇକି ତାଙ୍କୁ ଦେଖିବାକୁ ପଡିବ କି ଏଇଟା ଏମିତି ହଉଛି, ଏମିତି ବିଭିନ୍ନ ପ୍ରକାରରେ ବିଭିନ୍ନ ଅଞ୍ଚଳରେ ଏମିତି ବିଭିନ୍ନ ପ୍ରକାର ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଏହିସବୁ ଜିନିଷ କରୁଛନ୍ତି, ଏବଂ ବଜାର ସହିତ ତାଙ୍କର ସଂଯୋଗ କରିବାକୁ ପଡିବ। ଯଦି ସେମାନେ ଗୋଟେ ଜିନିଷ ଉତ୍ପାଦନ କରୁଛନ୍ତି, ତାର ବଜାରୀକରଣ କେମିତି କରିବେ, ସେଇଟାକୁ କୋଉ ପ୍ରକାରରେ ବିକିଲେ ତାଙ୍କର ଠିକ ମାର୍କେଟିଂ ଚ୍ୟାନେଲ ପାଇବେ, ସେହିସବୁ ଜିନିଷ ବୁଝେଇବା ଆବଶ୍ୟକ। ଏଥି ଅଥବା ଆମେ ଦେଖିବା କି ଏବେ ଅନଲାଇନ୍ ପ୍ଲାଟଫର୍ମ ଘରିକାରେ କି ସୋସିଆଲ ମିଡିଆ ହଉ, ବିଭିନ୍ନ ପ୍ରକାର ୱେବସାଇଟ ସାହାଯ୍ୟରେ ସେମାନେ କିପରି ନିଜ ଉତ୍ପାଦନର ମାର୍କେଟିଂ କରିପାରିବେ, କିପରି ଅନ୍ୟ ପାଖ ଅଞ୍ଚଳରୁ ନେଇକି ଦୂର ଯାଏଁ ସବୁ ଜାଗାରେ ସମସ୍ତଙ୍କୁ ବିକି ପାରିବେ, ତ ସେହିସବୁ ଜିନିଷ ସେମାନେ ଧୀରେ ଧୀରେ ଜାଣିବା ଦରକାର, ନିଜେ କରିପାରିବା ଦରକାର, ଯାହାଦ୍ୱାରା କି ସେମାନେ ଲାଭକୃତ ହେବେ।
1: ଆଜ୍ଞା ମ୍ୟାଡାମ, ଶେଷରେ କୃଷି କ୍ଷେତ୍ରକୁ ଆସିବାକୁ ଚାହୁଁଥିବା ମହିଳାମାନଙ୍କୁ ଆପଣ କଣ ବାର୍ତ୍ତା ଦେବାକୁ ଚାହିଁବେ?
0: କୃଷି କ୍ଷେତ୍ର ଆସିବା ପାଇଁ ଚାହୁଁଥିବା କୃଷକ ଭଉଣୀମାନେ ବା ମହିଳାମାନଙ୍କୁ ମୁଁ ଏତିକି କହିବା ପାଇଁ ଚାହିଁବି ଯେ କୃଷି କେବଳ ଏକ ପାରମ୍ପରିକ ବୃତ୍ତି ନୁହେଁ, ଏହା ଧୀରେ ଧୀରେ ଉନ୍ନତ ହେଉଛି, ବିଭିନ୍ନ ପ୍ରକାରର ନୂଆ ଯନ୍ତ୍ରପାତି ଏଥିରେ ଆସିଲାଣି, ବିଭିନ୍ନ ପ୍ରକାର ନୂଆ ପଦ୍ଧତି ଆସିଲାଣି, ଏବଂ ମୁଁ ତାଙ୍କୁ ଏହା ବାର୍ତ୍ତା ଦେବି କି ସେମାନେ ଧୀରେ ଧୀରେ ଏହିସବୁ ଜିନିଷକୁ ଗ୍ରହଣ କରି ସେଥିରୁ ଏକ ଉନ୍ନତ ଉଦ୍ୟୋଗ ଆରମ୍ଭ କରି ନିଜେ ଆତ୍ମନିର୍ଭର ହୁଅନ୍ତୁ। ଆପଣଙ୍କ ପାଖରେ ଅନୁଭବ ଆଗରୁ ଅଛି, ପରିଶ୍ରମ ଆପଣ କରିପାରନ୍ତି, ଦକ୍ଷତା ଆପଣଙ୍କର ଅଛି, ପରିବାର ଓ ସମାଜ ପାଇଁ କିଛି କରିବାର ଇଚ୍ଛା ମଧ୍ୟ ଅଛି ଆପଣଙ୍କର, ଯଦି ସେମାନେ ଆଧୁନିକ ଜ୍ଞାନକୁ ମିଶେଇକି ଯେ ନିଜେ ଉଦ୍ୟୋଗୀ ହେବାକୁ ଚାହିଁବେ, ତାହେଲେ ନିଜ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିପାରିବେ। ଛୋଟ ଭାବରୁ ଆରମ୍ଭ କରନ୍ତୁ, କିଛି ବଡ଼ କରିବା ଇମ୍ପୋର୍ଟେଣ୍ଟ ନୁହଁ, ଛୋଟରୁ ଆରମ୍ଭ କରନ୍ତୁ, ନିଜ ଅଞ୍ଚଳରେ କେଉଁ କୃଷି ଜାତିକ ଦ୍ରବ୍ୟ ଅଛି ତାକୁ ଉପଲବ୍ଧି କେମିତି କରିବେ, ତା ଚାହିଦା କେତେ ରହିଛି, ତାକୁ କେମିତି ପ୍ରୋସେସ କରିକି ତା ଦେହରୁ କ'ଣ କ'ଣ ଦ୍ରବ୍ୟ ବନେଇ ହେବ, ସେଇ ସବୁକୁ ନେଇକି କେମିତି ସେମାନେ ବାହାରେ ଆପଣ ବିକି ପାରିବେ, ଏହିସବୁ ଜିନିଷ ଉପରେ ଆଗେ ନିଜର ଧ୍ୟାନ ଦିଅନ୍ତୁ, ସ୍ୱୟଂ ସହାୟକ ଗୋଷ୍ଠୀ ବନାନ୍ତୁ, ସେଥିରେ ଯୋଗଦାନ ଦିଅନ୍ତୁ, ଏବଂ ମନେ ରଖନ୍ତୁ କି ମହିଳାମାନେ କେବଳ କୃଷିରେ ସହଯୋଗ କରିବା ହିଁ ତାଙ୍କର ଶକ୍ତି ନୁହଁ, ସେମାନେ ନିଜେ କୃଷକ ବି ହେଇପାରିବେ, ନିଜେ ଉଦ୍ୟୋଗୀ ମଧ୍ୟ ହେଇପାରିବେ, ନିଜେ ନିଷ୍ପତ୍ତି ନେଇପାରିବେ, ନିଜେ ନିଜର ଜୀବନରେ ପରିବର୍ତ୍ତନ ଆଣିପାରିବେ। ତ ଏହା କହିକି ମୁଁ ଆମର ମହିଳା ଚାଷୀମାନଙ୍କୁ ଉତ୍ସାହିତ କରିବି କି ସେମାନେ ଧୀରେ ଧୀରେ ଏହିସବୁ ଜିନିଷକୁ ଗ୍ରହଣ କରିକି ନିଜେ ନିଜର ସଶକ୍ତିକରଣ କରିକି ଆଗକୁ ବଢ଼ନ୍ତୁ।
1: ଧନ୍ୟବାଦ ମ୍ୟାଡାମ, ଆପଣ ଆପଣଙ୍କର ବ୍ୟସ୍ତବହୁଳ ଜୀବନରୁ ଏତେ ସମୟ ଆମକୁ ଦେଲେ, ଆଉ କୃଷିଜାତ ସାମଗ୍ରୀର ବିକାଶରେ ମହିଳାମାନଙ୍କର କିପରି ଉନ୍ନତି ହୋଇପାରିବ ସେ ସମ୍ପର୍କରେ ଏତେ ସୁନ୍ଦର ସୁନ୍ଦର କଥା କହିଲେ, ସେଥିଲାଗି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଆଜ୍ଞା, ଧନ୍ୟବାଦ।
2: ହେଡ଼ି ନାନୀ,

0: ଆମର ମ୍ୟାଡମ୍ ତ ବଢିଆ ବଢିଆ କଥା କହିଲେ। କୃଷିଜାତ ସାମଗ୍ରୀର ବିକାଶ କେବଳ କୃଷି କ୍ଷେତ୍ରରେ ନାହିଁ, ତାର ଛଡ଼ା ମହିଳାମାନଙ୍କର ଆର୍ଥିକ ଆହୁରି ସାମାଜିକ ବିକାଶର ଏକ ମାଧ୍ୟମ ବୋଲି ମିଶାରୁ କହିଲେ। ନିଜର ଦକ୍ଷତା, ପରିଶ୍ରମ ଆଉ ଉଦ୍ୟମ ମାଧ୍ୟମରେ ଆମର ମହିଳାମାନେ ଆଜି ଆତ୍ମନିର୍ଭରଶୀଳ ହେବା ସହିତ ନିଜର ପରିବାର ଆଉ ସମାଜର ଉନ୍ନତିରେ ମଧ୍ୟ ଯୋଗଦାନ କରୁଛନ୍ତି। ଆହୁରି ଇଟା ପାଇଁ ମହିଳାମାନଙ୍କୁ ଉପଯୁକ୍ତ ତାଲିମ ଦିଆହେଉଛି, ଆର୍ଥିକ ସହାୟତା ଦିଆହେଉଛି, ଆଧୁନିକ ଜ୍ଞାନକୌଶଳ ଆଉ ବଜାର ସୁବିଧା ଯୋଗାଇ ଦେବାକୁ ମିଶା କେତେ ଗୁଡ଼ିଏ ସଂସ୍ଥା ରହିଛି ନେଇକି, ଆଉ ଯୋଉଦ୍ୱାରା କି ଆମର ଗ୍ରାମାଞ୍ଚଳର ମହିଳାମାନେ ନିଜ ଗୋଡ଼ରେ ଠିଆ ହେବା ସହିତ ଆମ ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିପାରୁଛନ୍ତି।
1: ହେଲେ ଏତେ ସୁନ୍ଦର ସୁନ୍ଦର କଥା ତ ଶୁଣିଲେ, ଏବେ ଇଚ୍ଛା ହଉଛି ଗୋଟେ ଗୀତ ଶୁଣିକି ନା ଆଉ ଟିକେ ମନକୁ ଖୁସି କରିଦବାକୁ।
0: ହଁ, ମୋର ମନର କଥା ତମେ କହିଦେଲ, ଶୁଣବା ନା ଆଉ।

0: ଗୀତଟା ଶୁଣିକିନା ତ ଭଲ ଲାଗିଲା, ହେଲେ ଏବେ ଭାବୁଛି ଆହୁରି ଗୀତ ଟିକେ ଶୁଣିବାକୁ ଇଚ୍ଛା ହଉଥିଲା ଯେ ଆଉ କିସ୍ କରିବି। ଆଜିର ବୈଠକ ଘରେ ଗୋଟେ ଚାଷୀ ଭାଇର ମନର କଥା ଯଦି ଶୁଣିବାନି ମାନ୍ଦା ମାନ୍ଦା ଲାଗିବ ନା କିସ୍ ବୋଲଚ?
1: ନାଇଁ, ସେଟା ପାଇଁ କା ଗୋଟେ ଚାଷୀ ଭାଇ ସହିତ କଥା ହେଇଛି। ତାଙ୍କେ କେମିତି ନିଜର ଜମିରେ ନିଜେ ଚାଷ କରିକି ନିଜର ପାଇଁ କା କରୁଛନ୍ତି, ମାତ୍ର ନିଜ ଜମିରେ ନିଜେ ଚାଷ କରିକି ଗାଈ ଗୋରୁ ଦୁଇଟା ରଖିକି ଆରାମସେ ଭରଣ ପୋଷଣ କରୁଛନ୍ତି। ଶୁଣବାସୀ କଥା ଦୁଇଟା ଆଉ।
0: ଚାଲ
2: ଆଜ୍ଞା ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି। ଆଜ୍ଞା ଆପଣ ଆପଣଙ୍କର ପରିଚୟ ଆମ କାର୍ଯ୍ୟକ୍ରମ ଶୁଣୁଥିବା ସବୁ ଭାଇ ଭଉଣୀ ମାନଙ୍କୁ ଜଣେଇବେ।
3: ମୋ ନାଁ ଅର୍ଜୁନ ମାଝି, ଗାଁ ହଉଛି ତାରା ମାଝିଗୁଡ଼ା, ଆଉ ଜିଲ୍ଲା ହଉଛି କୋରାପୁଟ।
2: ଆଜ୍ଞା, ହେଲେ ଆମେ ତ ଜାଣିଛୁ ଆପଣ ଜଣେ ସଫଳ ଚାଷୀ ବୋଲି, ତ ଚାଷବାସରେ ଆପଣ କଣ ସବୁ ଚାଷ କରନ୍ତି?
3: ମାଣ୍ଡିଆ ଧାନ।

0: ଆଜ୍ଞା ସୁଆଁ ଏଠି ଆମର ତିନି ପ୍ରକାର ଚାଷ ହୁଏ।
1: ହେଲେ ଏଇ ଯୋଉ ମାଣ୍ଡିଆ ଧାନ ସୁଆଁ ଏଇଟା ସବୁ ଆପଣ ଗୋଟେ ଥର ଲଗଉଛନ୍ତି ନା ଏମିତି ବର୍ଷର ତିନି ଥରରେ ତିନି ପ୍ରକାର ଲଗଉଛନ୍ତି?
0: ନାଇଁ ଗାଁ ତ ବୁଡ଼ି ଅଚଳ ଆଜ୍ଞା, ଜମି ଫମି ନାହିଁ, ଇଏ ଜଳ ନାହିଁ, ସେଥିପାଇଁ ବୋଲି ବର୍ଷକୁ ଥରେ ଏକା ହେଉଛି, ବର୍ଷା ହେଲେ ଚାଷ କରାହଉଛି।
1: ଆଜ୍ଞା, ତାହେଲେ ଏବେ କଣ ସବୁ ଲଗେଇଛନ୍ତି?
0: ମାଣ୍ଡିଆ ଧାନ
1: ହେଲେ ମାଣ୍ଡିଆଟା କେମିତି ଲଗଉଛନ୍ତି, ତାର ଚାଷ ପ୍ରଣାଳୀ କେମିତି, ଆମର ଭାଇ ଭଉଣୀ ମାନଙ୍କୁ ଟିକେ ଜଣେଇବେ?
0: ପ୍ରଥମେ ଚାଷ କରି ଥୋଇଥିବୁ, ତାପରେ ସେ ସିଜନ ଦେଖି କରି ଆମେ ତଳି ପକାଇବୁ, ତଳି ପକାଇ କରି ଆମେ ସେ ତଳିରୁ ଏତିକି ରୋପଣ କରୁଛୁ ଆଉ, ତଳି ପକାଇ କରି ରୋପଣ କରୁଛୁ ଆଉ, ସେଟା ଭଲ
1: ହେଲେ
0: ଚାଷ ହବ ବୋଲିକିରି ଆମେ।
1: ଆଜ୍ଞା, ହେଲେ ଏଇଟା କୋଉ ମାସ ଭିତରେ ତଳି କରୁଛନ୍ତି, ଜମି ପ୍ରସ୍ତୁତି କୋଉ ମାସରେ କରୁଛନ୍ତି, ସେମିତି କଣ ଅଛି?
0: ଯେ ମୁଁ ବର୍ଷା ଥିବ ବୋଲି ସେତେବେଳେ ଜମିକି ତସି ଥାଉଛୁ, ତାପରେ ଆମର ସେ ଏପ୍ରିଲ ମାର୍ଚ୍ଚ ଆଡ଼କୁ ଆମେ ଚାଷ କରି ତାପରେ ତଳି ପକାଉଛୁ ମାର୍ଚ୍ଚ ଆଡ଼କୁ, ତାପରେ ଆର ଗୋଟେ ମାସ ପରେ ନେଇକି ଆମେ ବର୍ଷା ଯେମିତି ଲାଗିଥିବ ତାପରେ ଆମେ ତଳି କାଢିକିରି ଆମେ ରୋପଣ କରୁଛୁ ଆଉ ସେମିତି।
1: ହେଲେ ଏବେ ଯୋଉ ମାଣ୍ଡିଆ ଲଗେଇଛନ୍ତି ସେଟା କେତେ ଦିନ ପରେ ଆପଣ ବିକ୍ରି କରିବାକୁ ସମାନ ହବ ସେଟା?
0: ବିକ୍ରି ତ କରି ହେବ ନାଇଁ ମ୍ୟାଡ଼ାମ, ବୁଢ଼ୀ ଅଞ୍ଚଳ ଜାଗାଟା ଏଇଟା ନିଜର ଖାଇବା ପାଇଁ ବୋଲି ଏକା ଲଗାଉଛି।
1: ଆଚ୍ଛା ଆଚ୍ଛା, ହେଲେ ଏଇ ଯୋଉ ମାଣ୍ଡିଆ ଧାନ ସୁଆଁ ଯାହା ବି ଲଗଉଛନ୍ତି ସେସବୁରେ କେତେ ମାତ୍ରାରେ ଲାଭ ମିଳୁଛି ଆଜ୍ଞା?
0: ଲାଭ ବୋଲି ସେଟା ତ ଖାଇବା ପାଇଁ ଏକା ହେଉଛି ମ୍ୟାଡ଼ାମ, ଆମକୁ ବୁଢ଼ୀ ଅଞ୍ଚଳ ଜାଗା ନେଇଛି ସେଥିପାଇଁ
1: ଆଜ୍ଞା
0: ବୋଲି।
1: ଆଜ୍ଞା, ହେଲେ ଏଇ ଯୋଉ ଚାଷବାସ କରୁଛନ୍ତି ଆପଣ, ଏବେ ଏତେ ବର୍ଷା ଯୋଉ ହେଲା, ଏଇ ବର୍ଷାରେ ଚାଷବାସ ଉପରେ କଣ ପ୍ରଭାବ ପଡିଲା ଆଜ୍ଞା?
0: ପ୍ରଭାବ ପଡ଼ିଲା ବୋଲି ଯେତେ ଧାନ ହେଇଥିଲା ନାଇଁ, ବର୍ଷା ଭୁଲ ପଡିଲା କେତେଟା ଜାଗାରେ, କେତେଟା ଜାଗାରେ ପୁରା କେମିତି ହେଇଗଲା, ମରୁଡ଼ି ଟାଇପ୍ ହେଇଗଲା ଆଜ୍ଞା, ସେଟା ଉତ୍ତମ ଦେଖ ସେମିତି ହେଇଛି ସବୁ।
1: ଆଚ୍ଛା, ତାହେଲେ କ୍ଷୟକ୍ଷତି ବେଶୀ ହେଲା କି ଆଜ୍ଞା?
0: କ୍ଷୟକ୍ଷତି ହେଇଛି ମ୍ୟାଡ଼ାମ ଏଠି
1: ହେଲେ ଏଇ ଯୋଉ ଆପଣ ମାଣ୍ଡିଆ ଲଗେଇଛନ୍ତି ସେଠାରେ
0: ଆଜ୍ଞା।
1: ପାଣି ଦେବାକୁ ପଡୁଛି ନା ପାଣି ଦେବାକୁ ପଡେନି?
0: ନାଇଁ ବର୍ତ୍ତମାନ ପାଣି ବହୁତ ସର୍ଟେଜ ହେଇଛି, ଏବେ ବର୍ଷା ଥିଲା ସଫିସିଏଣ୍ଟ ହେଇଗଲା, ଏବେ ତ ପାଣି ବହୁତ କମ ଆକା ନାହିଁ ଆକା ପାଣି।
1: ହେଲେ ଏଇ ଯୋଉ ସୁଆଁ ଚାଷ କେମିତି କରାହଉଛି ଟିକେ କହିବେ?
0: ସେଟା ବୁଣା ବୁଣିଆ କରାହଉଛି, ସେଟା ତଳି କରି ରୋପଣ କରି ହବ ନାହିଁ ସେଟା
1: ହଁ,
0: ଖାଲି।
1: ହେଲେ ସୁଆଁ ଚାଷରେ ପାଣି ହେରିକା କେମିତି ଦଉଛନ୍ତି?
0: ନାଇଁ ନାଇଁ ପାଣି ନାଇଁ, ସେଟା ବର୍ଷା ପାଣି ଏକା ଆମେ ଅନୁତାପ କରୁ ସେଠି।
1: ଆଚ୍ଛା, ତାହେଲେ ସୁଆଁ ମାଣ୍ଡିଆ ଧାନ ଏଇ ସବୁରେ ଯଦି କଣ ରୋଗ ପୋକ ଲାଗୁଛି ବେଲେ ତାର ପ୍ରତିକାର କେମିତି କରୁଛନ୍ତି?
0: ପ୍ରତିକାର ବୋଲି ସେ ସ୍ପ୍ରେ ଆକାଶେ କୀଟନାଶକ ଔଷଧ ଆମେ ଏମିତି ଦୋକାନକୁ ଯାଇ ପଚାରୁଛୁ ନା ଏମିତି ଏମିତି ହେଇଛି ବୋଲେ, ସେଟା ସେ ଦୋକାନ ବାଲା ତ ଦେଉଛି ଆମକୁ କଣ ଲାଗିଛି ବୋଲି କହିଲେ ସେ ଦେଇଦେଲେ ଆମେ ଆଣି ସ୍ପ୍ରେ କରୁଛୁ ସେତିକି ଆକା।
1: ହେଲେ ଏବେ ଦେଖନ୍ତୁ ଆମର କାର୍ଯ୍ୟକ୍ରମ ଶୁଣୁଥିବା କୋଉ ହେଲେ ଭାଇ ଭଉଣୀ ମାନେ ଯଦି ନିଜର ଜାଗାରେ ଖଣ୍ଡେ ଟିକେ ଜାଗାରେ ଧାନ ଚାଷ କି ମାଣ୍ଡିଆ ଚାଷ କି ନହେଲେ ସୁଆଁ ଚାଷ କରିବାକୁ ଚାହିଁବେ ବୋଲେ କେମିତି ଆରମ୍ଭ କରିବେ ଟିକେ କୁହନ୍ତୁ।
0: ପ୍ରଥମେ ସେ ଜମିକି ଚାଷ କରିହେବ ସାର, ଚାଷ କରି
1: ଆଚ୍ଛା,
0: ସରିଲା ପରେ ଆମେ ବର୍ଷାକୁ ଆମେ ଜଗିବାକୁ ପଡ଼ବ, ଚାଷ ସରିଲା ପରେ ତାର ସେ ଇଏ କଲା ପରେ ବର୍ଷାକୁ ଜଗୁଛୁ, ବର୍ଷା ହେଲା ପରେ ତାପରେ ଆମେ ତଳି କରିବାଟା ମାଣ୍ଡିଆକୁ ତଳି କରିହେବ, ଧାନକୁ ତଳି କରିହେବ, ତାପରେ ସୁନାକୁ ଡାଇରେକ୍ଟ ଆମେ ବୁଣାବୁଣି କରିହେବ, ଏଟା ତଳି ସରିଲା ପରେ ଯାଇ ଆମେ ଇଏ କରିହେବ ଆଉ, ଘାସ ଫାସ ତ ଉପାଡ଼ବାକୁ ପଡ଼ବ, ନହେଲେ ତ ଘାସ ଥିଲେ ସେଠି ଜମି ଆଉ ଚାଷ କଲା ବେଲେ ହବ ନା, ଠିକରେ ହବ ନାଇଁ, ଆହୁରି ଆମ ସାର ଦେବାଟା ନିଜର ଖତ ଗୋବର ଖତ ଆକାର ରଖିଥାଉଛୁ, ସେ ଗୋବର ଖତ ଆମେ ନେଇକରି ପକାଇ ଦେଉଛୁ, ତାପରେ ଚାଷ କରି ଆହୁରି ଥରେ ବୁଣାବୁଣି ଷ୍ଟାର୍ଟ କରିବୁ ସେଠି।
1: ଆଚ୍ଛା, ହେଲେ ଗାଈ ମିଶା ରଖିଛନ୍ତି? ହେଲେ
0: ଆଜ୍ଞା ଆଜ୍ଞା, ସେ ହଳ କରିବା ପାଇଁ ଏକା ରଖା ହଉଛି, ସେ ଗୋବର ସେ ହଳ ରଖା ହଉଛି ସେ ଗାଈ ଯାକ, ଆର ତାପରେ ସେ ଖତ ଯାକ ତାକୁ ଗୋବର ଯାକ ନିଜର ଚାଷ ଜମିରେ ପକାଉଛୁ ଆମେ ସେଠି କରାହଉଛି।
1: ଆଚ୍ଛା, ହେଲେ ଆପଣ ଯାହା ବି କରୁଛନ୍ତି ନିଜର ଘରେ ବ୍ୟବହାର କରିବା ପାଇଁ କରୁଛନ୍ତି ନା?
0: ଆଜ୍ଞା ଆଜ୍ଞା,
1: ହେଲେ ଏବେ ଦେଖନ୍ତୁ ଆପଣ କହିଲେ କି ଗାଈର ଯେତିକି ବାହାରୁଛି ବର୍ଜ୍ୟବସ୍ତୁ ସେଇଟା ଆପଣ ସାର ହିସାବରେ ଦଉଛନ୍ତି, ଯଦି ଆମେ ଦେଖିବା ସେଇଟା ଜୈବିକ ସାରଟା, ଆମେ ଯଦି ରାସାୟନିକ ସାର ଦେବା ବୋଲେ କଣ ସବୁ ଅସୁବିଧା ହବ ଆଜ୍ଞା?
0: ସେ ପ୍ରକାର ତ ଦେଖା ବେଳେ ପାଖରେ ସମୟରେ ବର୍ଷା ସିଜନ କୁ ଆମର ପାଖରେ ପଇସା ବି ନଥିବ ସେଇଟା,
1: ଆଜ୍ଞା
0: ଦୁଇ ନମ୍ବରରେ ଆମେ ସେଟା ନିଜର ଜମିରେ ଆମେ ସେ ସାର ବ୍ୟବହାର କରିବୁ ବୋଲେ ସେ ଜମି ବି ନଷ୍ଟ ହେଉଛି, ତେଣୁ କରି ଆମେ ନିଜର ଗାଈ ଗୁହାଳର ରଖିବୁ, ସେ ଗୋବର ଖତ ଭଲ ବି ହବ, ତାପରେ ନିଜେ ପଇସା ବି ଖର୍ଚ୍ଚ ହବ ନାହିଁ, ତେଣୁ କରି ସତର୍କ ରହୁଛି
1: ଆଜ୍ଞା, ରାସାୟନିକ ସାର ପ୍ରୟୋଗ କରିବା ଦ୍ୱାରା ଆମର ଜମିର ଉର୍ବରତା ବି ନଷ୍ଟ ହେଉଛି ଆଉ ଖାଇବା ପନିପରିବା ଯାହା ବି ହଉଛି ସେଟା ବି ନଷ୍ଟ ହେଉଛି ନା?

0: ତାହେଲେ ଏବେ ଯୋଉ ଆପଣ ମାଣ୍ଡିଆ ଲଗେଇଛନ୍ତି ସେଟା କେତେ ଦିନ ପରେ ଖାଇବା ଉପଯୋଗୀ ହବ?
1: ବର୍ତ୍ତମାନ ତ ଚାଲିଛି ସେ ସାର, ଏବେ ତ ହେଇନାଇ
0: ଆଜ୍ଞା,
1: ଜାନୁଆରୀ ମାସରେ ପୁଷ ବୋଲବେ ଆମ ଦେଶିଆରେ, ପୁଷ ମାସକୁ ଷ୍ଟାର୍ଟ ହେଇଯିବ। ସେ ପୁଷ ମାସରେ ଆମେ ସେ ତାର କୋଡ଼ାକୋଡ଼ି କରୁ, କୋଡ଼ାକୋଡ଼ି କରି କଟାର ବୋଲି ଥିବ, ସେ କଟାରରେ ଆମେ ଶୁଖେଇକିରି ତାପରେ ଆହୁରି ପୁଣି ଆହୁରି ସେ ଏବେ ଚୋପାଚୁପି କରିହେବ, ଚୋପାଚୁପି କରି ହେବ ଆଉ ସେମିତି ପୁଷ ମାସ
0: ଆଚ୍ଛା,
1: ଆଡ଼କୁ।
0: ହେଲେ ଆଜିକାଲି ମାଣ୍ଡିଆର ଚାହିଦା ତ ଆମର କୋରାପୁଟରୁ ଆରମ୍ଭ କରିକି ସବୁଆଡେ ବେଶୀ ଫେମସ ହେଇଗଲାଣି। ହେଲେ ଆପଣଙ୍କର ହିସାବରେ ମାଣ୍ଡିଆ ଆମ ଦେହ ପାଇଁ କେତେ ଜରୁରୀ?
1: ଦେହ ପାଇଁ ତ ଜରୁରୀ ଜାଗା ଯେ, ଆମର କୋରାପୁଟର ତ ଆମେ ଜାଣିଛୁ, ଆମେ ମାଣ୍ଡିଆ ନଥିଲେ ବଞ୍ଚିପାରିବା ନାହିଁ, ତେଣୁକରି ଆମେ ମାଣ୍ଡିଆ ନିହାତି ଦରକାର
0: ଆଜ୍ଞା,
1: ଚାଷ ପଡ଼ୁଛି ଆଉ।
0: ହେଲେ ବହୁତ ବହୁତ ଧନ୍ୟବାଦ ଭାଇ କି ଆପଣ ନିଜର ଟିକେ ସମୟ କାଢିକି ଆମକୁ ଏତେ ସବୁ କଥା କହିଥିବାରୁ।
1: ଧନ୍ୟବାଦ
0: ଆଜି ପାଇଁ ରହୁଛି ଭାଇ,
1: ଆଜ୍ଞା ଆଜ୍ଞା।
0: ନମସ୍କାର।
2: ଚାଷୀ ଭାଇର ମନର କଥା ତ ଶୁଣିଲେ, ଏବେ ଆହୁରି ଗୋଟେ ଗୀତ ଶୁଣିଦବା ନା କେମିତି?
3: ହଁ ଚାଲ ଶୁଣିଦବା ଗୋଟେ ଗୀତ।

0: ହେଲେ ଗୀତ ତ ଶୁଣିଲ, ଏବେ ତମକୁ ବଢିଆ କଥା ଗୁଡ଼େ କହିବି, ଶୁଣ। କୃଷିଜାତ ସାମଗ୍ରୀର ମୂଲ୍ୟ ବୃଦ୍ଧି କରିକି କେମିତି ଆମର ଚାଷୀ ଭାଇ ଭଉଣୀମାନେ ନିଜର ଆୟ ବଢ଼େଇ ପାରିବେ ସେ ବିଷୟରେ ଟିକେ କଥା ହେବା, ନା କଣ କହୁଛ?
1: ହଁ ହଁ, କଥା ହେବା ନା। ଆଉ ଆମର ଭାଇ ଭଉଣୀମାନେ ଯୋଉଟା ଶୁଣିବେ ତାଙ୍କୁ ଯୋଉଟା ବେଶୀ ଭଲ ସେସବୁ କଥା କହିବା ଏକା ନା।
0: ଏ ଯୋଉ ଚାଷୀ ଭାଇ ଆଉ ଭଉଣୀମାନେ ଦିନ ରାତି ପରିଶ୍ରମ କରିକିନା ଧାନ, ମାଣ୍ଡିଆ, ହଳଦୀ ଆହୁରି ବିଭିନ୍ନ ପନିପରିବା ଉତ୍ପାଦନ କରୁଛନ୍ତି, ହେଲେ ଉତ୍ପାଦନ କରୁଥିବା ସାମଗ୍ରୀର ଉଚିତ ମୂଲ୍ୟ ବେଳେବେଳେ ଆମକୁ ମିଳୁନି। କି ପାଇଁ ବୋଲେ, ଅମଳ ସମୟରେ ଏକାଥରେ ଅଧିକ ପରିମାଣର ଫସଲ ବଜାରକୁ ଆସିଲେ ଦର କମିଯିବାର ଆଶଙ୍କା ରହୁଛି। ଏମିତି ପରିସ୍ଥିତିରେ ନେଇକି କୃଷିଜାତ ସାମଗ୍ରୀର ପ୍ରକ୍ରିୟାକରଣ ଆହୁରି ଉଚିତ ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ।
1: ବୋଲେ ତାର ଉଦାହରଣ ହେଉଛି, ଯଦି ଆମେ ହଳଦୀ ଚାଷ କରୁଛୁ, ହଳଦୀକୁ ଠିକ୍ ଭାବରେ ଶୁଖେଇକି ଗୁଣ୍ଡ ପ୍ରସ୍ତୁତ କରିକି ରଖିପାରିବା। ଆଉ ଯଦି ଆମ୍ବ ତିଆରି କରୁଛୁ କି ନହେଲେ ଆମ୍ବ ଚାଷ କରୁଛୁ, ଆମ୍ବରୁ ଆଚାର, ଟମାଟୋରୁ ସସ୍, ନହେଲେ ମାଣ୍ଡିଆରୁ ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିକି ଆମେ ରଖିପାରିବା, ଯାହାଦ୍ୱାରା କି ଉତ୍ପାଦର ଉପଯୋଗ ବଢ଼ିବା ସହିତ ଅଧିକ ଆୟର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ।
0: ହେଲେ ଏଥିଲାଗି କିଛି କଥା ମନେ ରଖିବା ନିହାତି ଜରୁରୀ। ସାମଗ୍ରୀ ପ୍ରସ୍ତୁତ କରିବା ସମୟରେ ପରିଷ୍କାର ପରିଚ୍ଛନ୍ନତା, ଉପଯୁକ୍ତ ଶୁଖାଇବା, ସଠିକ୍ ପ୍ୟାକେଜିଂ ଓ ସୁରକ୍ଷିତ ସଂରକ୍ଷଣ ପ୍ରତି ଧ୍ୟାନ ଦେବା। ଉତ୍ପାଦ ବିକ୍ରି କରିବା ଆଗରୁ ବଜାରର ଚାହିଦା ଆହୁରି

0: ବିଷୟରେ ମଧ୍ୟ ଟିକେ ଜ୍ଞାନ ରଖିବା। ଏମିତି କଲେ ନେଇକି ଆମ ଅଞ୍ଚଳର ମହିଳାମାନେ ମଧ୍ୟ ଏହି କ୍ଷେତ୍ରରେ ଆଗକୁ ଆସିପାରିବେ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବଡ଼ି, ପାମ୍ପଡ଼, ଆଚାର, ମାଣ୍ଡିଆ ଜାତୀୟ ଖାଦ୍ୟ ଓ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀ ପ୍ରସ୍ତୁତ କରିକି ଗୋଟେ ଛୋଟ ଉଦ୍ୟୋଗ ମଧ୍ୟ ଆରମ୍ଭ କରିପାରିବେ।
1: ହେଲେ ଏଇଟା ପାଇଁ ଆମର ଚାଷୀ ଭାଇ ଭଉଣୀମାନେ ଆଉ ମହିଳା ଉଦ୍ୟୋଗୀମାନେ ଆମ ନିକଟସ୍ଥ କୃଷି ବିଭାଗ କି ନହେଲେ କୃଷି ବିଜ୍ଞାନ କେନ୍ଦ୍ର ନହେଲେ ସମ୍ପୃକ୍ତ ତାଲିମ କେନ୍ଦ୍ର ସହିତ ଯୋଗାଯୋଗ କରିକି ପ୍ରକ୍ରିୟାକରଣ, ସଂରକ୍ଷଣ ଆଉ ବଜାରୀକରଣ ସମ୍ପର୍କରେ ପରାମର୍ଶ ମିଶା ନେଇପାରିବେ। ଆଉ ତା ସହିତ ମନେ ରଖିବା ଉଚିତ ଯେ ଖାଲି ଅଧିକ ଉତ୍ପାଦନ କରିବା ନୁହେଁ, ଉତ୍ପାଦିତ ସାମଗ୍ରୀର ଅପଚୟ ରଖିବା ଆଉ ତାର ଉପଯୁକ୍ତ ମୂଲ୍ୟ ପାଇବା ପାଇଁ ଗୋଟେ ନୂଆ ବଜାର ସୃଷ୍ଟି କରିବା ମଧ୍ୟ ଆମର ଚାଷୀଙ୍କର ଆୟ ବୃଦ୍ଧି ପାଇଁ ଅଧିକ ଜରୁରୀ।
0: ସେଥିରେ ଲାଗି ଆମର ସବୁ ଚାଷୀ ଭାଇ ଭଉଣୀ ମିଶିକିନା କୃଷିଜାତ ସାମଗ୍ରୀର ସଠିକ ଉପଯୋଗ କରିବା, ଅପଚୟ କମେଇବା, ଆହୁରି କୃଷିକୁ ଅଧିକ ଲାଭଜନକ କରିବା ପାଇଁ ପ୍ରୟାସ କରିବା।
1: ହେଲେ ତାର ସହିତ ଆମ ଗାଁର ମହିଳାମାନେ ଚାଷ କାମଠୁ ଆରମ୍ଭ କରିକି ଧାନ ଅମଳ, ପନିପରିବା ଚାଷ, ହଳଦୀ ଆଉ ଅଦା ଉତ୍ପାଦନ କି ନହେଲେ ଶସ୍ୟ ସଂରକ୍ଷଣ ଏମିତି ବିଭିନ୍ନ କାମରେ ସହଯୋଗ କରୁଛନ୍ତି। ଆଉ ଯଦି ଆମର ଏଇ ଅଭିଜ୍ଞତା ଆଉ ଦକ୍ଷତାକୁ ଗୋଟେ ଛୋଟ ବ୍ୟବସାୟରେ ପରିଣତ କରିବା ହେଲେ ମହିଳାମାନେ ନିଜର ପାଇଁ ଗୋଟେ ନୂଆ ବାଟ ମିଶାରୁ ଖୋଜିପାରିବେ।
0: ସେଟା ପାଇଁ ପ୍ରଥମେ ଆମର ଅଞ୍ଚଳରେ କଣ କୃଷିଜାତ ସାମଗ୍ରୀ ଅଧିକ ମିଳୁଛି ଆଉ ବଜାରରେ କେଉଁ ସାମଗ୍ରୀର ଚାହିଦା ଅଧିକ ଅଛି ସେଟା ଜାଣିବା ବେଶୀ ଜରୁରୀ। ଉଦାହରଣ ସ୍ୱରୂପ ଧାନ ଆହୁରି ମାଣ୍ଡିଆ ଅଞ୍ଚଳରେ ମାଣ୍ଡିଆ ଗୁଣ୍ଡ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଇପାରିବ। ହଳଦୀ ଆହୁରି ଅଦା ଉତ୍ପାଦନ ହେଉଥିବା ଅଞ୍ଚଳରେ ସେଟାକୁ ସଫା କରିକିନା ଠିକ୍ ଭାବରେ ଶୁଖେଇ ପ୍ରକ୍ରିୟାକରଣ କରି ବିକିପାରିବା। ସେମିତି ଆଚାର, ବଡ଼ି, ପାମ୍ପଡ଼ ଆହୁରି ଶୁଖିଲା ପନିପରିବା ମଧ୍ୟ ପ୍ରସ୍ତୁତ କରିପାରିବା।
1: ଆହୁରି ତା ସହିତ ଆମର ମହିଳାମାନେ ଏକାକୀ ଉଦ୍ୟୋଗ ଆରମ୍ଭ କରିବା ପରିବର୍ତ୍ତେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମିଳିମିଶି କାମ କରିପାରିବେ। ଗୋଷ୍ଠୀର ସଦସ୍ୟମାନେ ନିଜର ସାମର୍ଥ୍ୟ ଅନୁସାରେ ସଞ୍ଚୟ କରିବା, କାମ ବାଣ୍ଟିନେବା ଆଉ ଆୟ ବ୍ୟୟର ହିସାବ ରଖିବା ମଧ୍ୟ ଶିଖିପାରିବେ।
0: ହେଲେ ଏହି ଉଦ୍ୟୋଗ ଆରମ୍ଭ କରିବା ପୂର୍ବରୁ ନେଇକି ତାଲିମ ଆହୁରି ଆର୍ଥିକ ସହାୟତା ବିଷୟରେ ଜାଣିବା ବେଶୀ ଜରୁରୀ। ସେଟା ପାଇଁ ଆମର ପାଖରେ ଯେଉଁ କୃଷି ବିଭାଗ କି କୃଷି ବିଜ୍ଞାନ କେନ୍ଦ୍ର ଅଛି, ଜୀବିକା ମିଶନ କିମ୍ବା ବ୍ୟାଙ୍କ ସହ ଯୋଗାଯୋଗ କରିବା। କୋଉ ଯୋଜନାରେ ସହାୟତା ମିଳିବ, ତାର ନିୟମ କ'ଣ, ଆହୁରି ଯୋଗ୍ୟତା କ'ଣ, ସେଟା ଜାଣିକିନା କା ଆବେଦନ କରିବାକୁ ପଡ଼ିବ।
1: ପ୍ରସ୍ତୁତ ସାମଗ୍ରୀର ଗୁଣବତ୍ତା, ପରିଷ୍କାର ପରିଚ୍ଛନ୍ନତା, ପ୍ୟାକେଜିଂ ଆଉ ଉପଯୁକ୍ତ ମୂଲ୍ୟ ଉପରେ ଧ୍ୟାନ ଦେବା ମିଶା ଦରକାର। ଆଉ ନିଜ ଗାଁର ହାଟ, ସ୍ଥାନୀୟ ଦୋକାନ ଆଉ ଅନ୍ୟାନ୍ୟ ବିକ୍ରୟ କେନ୍ଦ୍ରରେ ସାମଗ୍ରୀ ବିକ୍ରି କରିବାର ସୁଯୋଗ ମିଶା ଖୋଜିପାରିବେ। ଆଉ ଖାଦ୍ୟ ସାମଗ୍ରୀର ବ୍ୟବସାୟ କରୁଥିଲେ ଆବଶ୍ୟକ ଖାଦ୍ୟ ସୁରକ୍ଷା ନିୟମ ମଧ୍ୟ ପାଳନ କରିବା ଉଚିତ।
0: ହେଲେ ମନେ ରଖନ୍ତୁ, ଯଦି ଗୋଟେ ଛୋଟ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ସବୁବେଳେ ବହୁତ ଟଙ୍କାର ଆବଶ୍ୟକତା ନଥାଏ। ନିଜ ଅଞ୍ଚଳରେ ଉପଲବ୍ଧ କୃଷି ସାମଗ୍ରୀ, ଉପଯୁକ୍ତ ତାଲିମ, ଭଲ ଯୋଜନା ଓ ମିଳିମିଶି କାମ କରିବାର ମନୋଭାବ ଥିଲେ ଛୋଟ ପରିମାଣର ମଧ୍ୟ ଆରମ୍ଭ କରିପାରିବେ। ତେବେ ବ୍ୟବସାୟ ଆରମ୍ଭ ପୂର୍ବରୁ ଖର୍ଚ୍ଚ, ବଜାର ଚାହିଦା ଆଉ ସମ୍ଭାବ୍ୟ ଲାଭର ହିସାବ କରିବା ଜରୁରୀ।
1: ହଇ, ଏଇଟା ସବୁ ତ ହେଲା ଆମର ଗାଁର ମହିଳାମାନଙ୍କର ଦକ୍ଷତାକୁ ଉଦ୍ୟୋଗର ରୂପ ଦେବା ଆଉ ଗ୍ରାମାଞ୍ଚଳର ଅର୍ଥନୈତିକ ବିକାଶରେ ସହଯୋଗ କରିବା। ଇନ୍ତିକା କଥା ହଉଥିବା କି ଆମର ବୈଠକ ଘରକୁ ଏଠି ରଖବା ନା ଯିବା, ବାହାରେ ଅନ୍ଧାର ହେଲାଣି, କିଛି ବୋଲୁଛ ନା? ଏବେ ଦେଖ ବାଟରେ ଯାଉ ଯାଉ ଅନ୍ଧାର, ଆର ଶିଶିତ କାକରରେ ଇଲୁକର ଦେହ ମିଶାରୁ ଖରାପ ହେଇଯିବ, କିଛି କହୁଛ?
0: ଏବେଠୁ ତ ଆରମ୍ଭ ହବ ଆହୁରି ଥଣ୍ଡା ସର୍ଦି ଏମିତିରେ ତ ଆରମ୍ଭ ହବ, ସେଟା ପାଇଁ ଆମେ ଆଗରୁ ଜାଗ୍ରତ ହବା ନା?
1: ନାଇଁ ନାଇଁ, ଆମେ ଜାଗ୍ରତ ହେଲେ କା କାଲି ସକାଳକୁ ଆଉ ଥରେ ଆମେ ଚାଷ କରିବାକୁ ଯାଇପାରବା, କିଛି ବୋଲୁଛ?
0: ଆଉ ନହେଲେ ଆମେ ଯଦି ନିଜର ଯତ୍ନ, ନିଜ ପରିବାରର ଯତ୍ନ ନବାନି, ଆମର ଦେହ ଖରାପ ହେଲେ କିଏ ଆମର ପିଠିରେ ପଡିବ, କୁହ ତ?
1: ନାଇଁ ସତ କଥା ଏକା, ଯେ ଏବେ ଭାବୁଛି ଏବେ ତ ହେଲାଣି ରାତି ହେଇଗଲାଣି, ସଞ୍ଜ ବୁଡ଼ିଲାଣି, ତ ଘରକୁ ଯିବି, ସୋରିଷ ତେଲ ଟିକେ ମାଲିସ୍ ହେରିକା କରିବି ଆଉ ଶୋଇବି, ଆଉ କିଛି ବୋଲୁଛ?
0: ଚାଲ ଚାଲ ଯିବା,
1: ଉଠବା ହେ ବୈଠକ ଘରୁ।

ଉପସ୍ଥାପନା କରିଥିଲେ ଶିଳ୍ପା ରଥ ଏବଂ ଆଭାମୟୀ ବିଶ୍ୱାଳ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। ଗୀତଟି ନେଇଛୁ ଅଭିମନ୍ୟୁ ଚଳଚ୍ଚିତ୍ରରୁ, ଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତା, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମ ଆନନ୍ଦ।

ଶୁଣିଲେ ଓଡ଼ିଆ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଆଜି ପାଇଁ ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା, ଗୀତିକାର କିଶୋର ଚନ୍ଦ୍ର ନନ୍ଦ, ସଙ୍ଗୀତ ବିଜୟ କୁମାର ସାମନ୍ତରାୟ। ତେବେ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସନାତନ ପୁରୋହିତ ଦାସ।

0: ପ୍ରଚାର କଲୁ ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଆଜି ପାଇଁ ଶିଳ୍ପୀମାନେ ଥିଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା। ଗୀତ ରଚନା କରିଥିଲେ କିଶୋର ଚନ୍ଦ୍ର ନନ୍ଦ। ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ସାମନ୍ତରାୟ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି?
2: ଏବେ ଆସିଛି ଏକ ସହଜ, ଦ୍ରୁତ ଓ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା।
1: କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଦୁଇ ପକ୍ଷ ଆପସରେ ବସିକି ସହମତିରେ ସହଜରେ ମାମଲାର ସମାଧାନ କରିପାରିବେ।
2: ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଓ ଆଗକୁ ନିଅନ୍ତୁ। ମଧ୍ୟସ୍ଥତା ଡ୍ରାଇଭ 3.0 ମାନ୍ୟବର ସୁପ୍ରିମକୋର୍ଟଙ୍କର ଏକ ନୂତନ ପ୍ରଚେଷ୍ଟା। ତୋର କେସ୍ ଜବରଦିନ ହେଲା କୋର୍ଟ ଲଗେ ଚାଲିଲାନି କି? ତୋକେ ନ୍ୟାୟ ନା ମିଳିଲାନି କି?
3: ଏବେ ଆଇଲା ଯେ ଗୋଟେ ସୁବିଧା ଉପାୟ, ମଧ୍ୟସ୍ଥତା। ବିଲକୁଲ ଡାବୁ ଖରଚ ନାହିଁ।
1: ତମେ ନିଜେ ବସିକରି କାତାଇ କରି ନିଜର ଅସୁବିଧା ନିଜେ ସମାଧାନ କରିପାରସ।
3: ଦୁଇ ବାଟର ଲୋକ ମିଶିକରି ବସିଲେ ସମସ୍ୟା ସହଜରେ ଛିଡ଼ସି।
1: ବେଗି ସମାଧାନ ହେଇଛି, ଖରଚ ଉନା ହେଇଛି, ସମ୍ପର୍କ ଭଲ ହେଇଛି, ମଧ୍ୟସ୍ଥତା ବାଛିଲେ।
3: ଲଗେରେ ବା କୋର୍ଟ, ନଇଲେ ମଧ୍ୟସ୍ଥତା କେନ୍ଦ୍ର କେ ଯା।
1: ମଧ୍ୟସ୍ଥତା ଡ୍ରାଇଭ 3.0 ମାନ୍ୟବର ସୁପ୍ରିମକୋର୍ଟର ଗୋଟେ ନୂଆ ଚେଷ୍ଟା।
4: ଆପଣଙ୍କର 4,800 ରିୱାର୍ଡ ପଏଣ୍ଟ ଆଜି ହିଁ ଏକ୍ସପାୟାର ହେଇଯିବ, ଏବେ ରିଡିମ୍ କରି ନିଅନ୍ତୁ।
5: ଆରେ ୱା, ମୋର ଏତେ ପଏଣ୍ଟ କେମିତି ଆସିଲା?
6: ବାସ୍ ଏଇଠି ପଚାରନ୍ତୁ ୱାଇ। ରିୱାର୍ଡ ପଏଣ୍ଟର ନାଁରେ ଆସିଥିବା କୌଣସି ଅଜଣା ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ଟିକେ ଭାବନ୍ତୁ। ଗୋଟିଏ ୱାଇ ଆପଣଙ୍କୁ ଠକେଇରୁ ବଞ୍ଚାଇ ପାରେ। ସବୁବେଳେ ପଚାରନ୍ତୁ WHY। କହୁଛନ୍ତି SBI ର କ୍ୟାପ୍ଟେନ ୱାଇ, ଆପଣଙ୍କର ସାଇବର ରକ୍ଷକ।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ବଂଶୀବାଦନ, ଶିଳ୍ପୀ ପଣ୍ଡିତ ହରିପ୍ରସାଦ ଚୌରାସିଆ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ହଂସ ଧୋନୀ।

ପ୍ରଚାର କଲୁ ମାସିକ ହିନ୍ଦୀ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ। ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର, ପ୍ରସ୍ତୁତି ଦମୟନ୍ତୀ ବୈକାର ଏବଂ ଉପସ୍ଥାପନା କରିଥିଲେ ଅମିନା ହୁସେନ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ସମ୍ବଲପୁର ଅଞ୍ଚଳର ଗୀତ, ଶିଳ୍ପୀ ଗୋପାଳକୃଷ୍ଣ ଦାସ।

ଶୁଣୁଥିଲେ ଝୁମର ଅଞ୍ଚଳର ଗୀତ। ଶିଳ୍ପୀ ଥିଲେ ପୁଷ୍ପଲତା ମହନ୍ତ ଏବଂ ସାଥୀ। ପରବର୍ତ୍ତୀ ଝୁମର ଲୋକଗୀତ ପାଇଁ ଶିଳ୍ପୀ ହେଲେ ସୁବାସ ଚନ୍ଦ୍ର ପାତ୍ର।

ଏଥର ଶୁଣନ୍ତୁ କଳାହାଣ୍ଡି ଅଞ୍ଚଳର ଗୀତ, ଶିଳ୍ପୀ ପ୍ରତାପ ଚନ୍ଦ୍ର ଦାସ ଏବଂ ସାଥୀ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଏକକ କଳାକାର କ୍ରମରେ ଶୁଣନ୍ତୁ ସଙ୍ଗୀତ ନିର୍ଦ୍ଦେଶକ ନଦୀମ ଶ୍ରବଣଙ୍କ ନିର୍ଦ୍ଦେଶିତ କେତୋଟି ହିନ୍ଦୀ କଥାଚିତ୍ର ଗୀତ।

ଗୀତଟି ନେଇଥିଲୁ ଦିଲକା କ୍ୟା କସୁର ଚଳଚ୍ଚିତ୍ରରୁ। ଶିଳ୍ପୀ ଥିଲେ କୁମାର ସାନୁ। ଗୀତ ରଚନା କରିଥିଲେ ନବାବ ଆର୍ଯ୍ୟ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନଦୀମ ଶ୍ରବଣ। ପରବର୍ତ୍ତୀ ଗୀତଟି ନେଇଛୁ ହାଁ ମେନେ ଭି ପ୍ୟାର କିୟା ଚଳଚ୍ଚିତ୍ରରୁ। ଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ଗୀତ, ସଙ୍ଗୀତ ନଦୀମ ଶ୍ରବଣ।

ଦିଲ୍ ହେ କି ମାନତା ନେହିଁ ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି। ଶିଳ୍ପୀ ଅନୁରାଧା ପୋଡ଼ୱାଲ ଏବଂ କୁମାର ସାନୁ, ସମୀରଙ୍କ ଗୀତ, ସଙ୍ଗୀତ ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ଜାନ୍ ତେରା ନାମ ଚଳଚ୍ଚିତ୍ରରୁ। ଶିଳ୍ପୀ ଆଶା ଭୋସ୍ଲେ ଏବଂ କୁମାର ସାନୁ, ଗୀତିକାର ରାନୀ ମଲ୍ଲିକ, ସଙ୍ଗୀତ ନଦୀମ ଶ୍ରବଣ।

ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିରେ ଶୁଣିବେ ମା ହିଙ୍ଗୁଳା ଦେବୀ ପୀଠ ସମ୍ପର୍କରେ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାରିତ ହେବ ପୂର୍ବାହ୍ନ 10:05, ଦିନ 12, ଦିନ 2:15 ଏବଂ ରାତି 10:30। ଲୋକଗୀତ କ୍ରମରେ ଦାସକାଠିଆ ଶୁଣିବେ ଦିନ 11:30। ବିଷୟ ରହିଛି ଅହଲ୍ୟା ମୁକ୍ତି। ପରିବେଷଣ କରିବେ କୁଳମଣି ପଣ୍ଡା ଏବଂ ସାଥୀ। ଘରଘରଣୀ କାର୍ଯ୍ୟକ୍ରମ ପ୍ରଚାରିତ ହେବ ଦିନ 1:10। ଏଥିରେ ଶୁଣିବେ ଗ୍ରାମୀଣ ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ସମ୍ପର୍କରେ ସାକ୍ଷାତକାର ଆଲୋଚନା ଯେତିକି ଚୁନାକୁ ସେତିକି ପିଠା। ପରେ ଅନ୍ୟ ଏକ ସାକ୍ଷାତକାର ଶୁଣିବେ ଡେଙ୍ଗୁ ଜ୍ୱର କ'ଣ ଓ କାହିଁକି। ରାତି 8:15 ପ୍ରଚାର କରିବୁ ନାଟକ ଅମୃତର ସନ୍ତାନ। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ପୁଣି ଥରେ ଆପଣମାନେ